ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 17 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 7 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:35 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ୍ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତି ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ପୁରାତନ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନାରୁ, କଣ୍ଠଶିଳ୍ପୀ ଅଖିଳ କୁମାର ଲେଙ୍କା।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ, ଅନୁଚିନ୍ତା ନିବେଦନ କରିଛନ୍ତି, ନରେଶ ଚନ୍ଦ୍ର ଦାସ।

ମଙ୍ଗଳମୟ ପ୍ରାତଃକାଳରେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଭକ୍ତିପୂତ ପ୍ରଣାମ। ଏକଦା ସତ୍ସଙ୍ଗରେ ଆଲୋଚନା ପ୍ରସଙ୍ଗରେ ସନ୍ଥ କହୁଥିଲେ, ହେ ସୁଧୀବୃନ୍ଦ, ତୁମେ ଯଦି ନିଜର କଲ୍ୟାଣ ଚାହୁଁଛ ତେବେ ସ୍ୱଧର୍ମ ପାଳନ କର। ଶାସ୍ତ୍ରରେ କୁହାଯାଇଛି, ଧର୍ମ ରକ୍ଷତି ରକ୍ଷିତ, ଅର୍ଥାତ୍ ତୁମେ ଯଦି ଧର୍ମକୁ ରକ୍ଷା କରିବ ତେବେ ଧର୍ମ ତୁମକୁ ନିଶ୍ଚୟ ସୁରକ୍ଷା ଦେବ। ସକଳ କଲ୍ୟାଣର ମୂଳ କାରଣ ହେଉଛି ଧର୍ମ। ତେବେ ଏ ଧର୍ମଟି କ'ଣ? ଏଭଳି ପ୍ରଶ୍ନ ଜିଜ୍ଞାସୁଙ୍କ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ଏକଦା ସେହି ଆଗ୍ରହୀ ଭକ୍ତ ବେଦବ୍ୟାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ହେ ଋଷି ପ୍ରବର, ଆପଣ ସାକ୍ଷାତ ବିଷ୍ଣୁଙ୍କ ଅବତାର, ଆପଣ ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ଧର୍ମର ପ୍ରକୃତ ଅର୍ଥ କ'ଣ ତାହା ମୁଁ ଭଲ ରୂପେ ଜାଣିପାରୁ ନାହିଁ। ଏ ସମ୍ବନ୍ଧରେ ଅନେକ ବିଦ୍ୱାନ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କେତେକଙ୍କ ମତରେ ସଦାଚାର ହିଁ ଧର୍ମ, ଅନ୍ୟ କେତେକଙ୍କ ମତରେ ଯାହା ନିଶ୍ରେୟସ ବା ମୋକ୍ଷ ଓ ଅଭ୍ୟୁଦୟ ଆଡ଼କୁ ନେଇଯାଇପାରେ ତାହାକୁ ହିଁ ଧର୍ମ କହନ୍ତି। କେତେକ ବିଦ୍ୱାନ କହନ୍ତି, ଯେଉଁ କର୍ମ ତୁମକୁ ତୁମର ଲକ୍ଷ୍ୟ ନିକଟକୁ ନେଇଯାଏ ତାହା ହିଁ ଧର୍ମ। ଆଉ କାହାରି ମତରେ ଧର୍ମର ସଂଜ୍ଞା ସର୍ବଦା ରହସ୍ୟାବୃତ୍ତ। ତେଣୁ ହେ ମହର୍ଷି, ଅଶେଷ ଶାସ୍ତ୍ରରେ ପାରଦର୍ଶୀ ଆପଣ ଦୟାପୂର୍ବକ ମୋତେ ଧର୍ମର ଏକ ସହଜ ସରଳ ପରିଭାଷା ବତାଇ ଦିଅନ୍ତୁ, ଯାହାକୁ ଅବଲମ୍ବନ କରି ମୁଁ ପରାମ କଲ୍ୟାଣ ମାର୍ଗରେ ଅଗ୍ରସର ହୋଇପାରିବି। ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତର ଦେଇ ମହର୍ଷି ବ୍ୟାସଦେବ କହିଲେ, ହେ ବତ୍ସ, ମୁଁ ତୁମକୁ ଧର୍ମର ଏକ ସହଜ ସ୍ୱରୂପ ବତାଇ ଦେଉଛି। ତୁମେ ଧର୍ମର ପ୍ରକୃତ ପରିଭାଷା ସମ୍ବନ୍ଧରେ ଶୁଣ ଓ ଏହାକୁ ଶୁଣି ମନେ ରଖ ଯେ ଯେଉଁଭଳି ଆଚରଣ ନିଜର ପ୍ରତିକୂଳ ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କର ନାହିଁ। ତୁମେ କୌଣସି କାର୍ଯ୍ୟ କଲାବେଳେ ଅତି ସାବଧାନତାର ସହିତ ଏହି କଥାଟିକୁ ମନେ ପକାଇବ, ଅନ୍ୟମାନଙ୍କର ଯେଉଁ ଆଚରଣ

0: ତୁମକୁ ଭଲ ଲାଗୁ ନାହିଁ, ତୁମେ ସେଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ। ଅନ୍ୟମାନେ ତୁମ ପ୍ରତି ଭଲ ବ୍ୟବହାର କରନ୍ତୁ। ଯଦି ଏପରି ଆଶା କରୁଛ, ପ୍ରଥମେ ତୁମେ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କର। ମହାଭାରତ ଯୁଦ୍ଧ ଶେଷରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅଶ୍ୱତ୍ଥାମା ଅତି ନୀଚ କର୍ମ କଲେ। ଦ୍ରୌପଦୀଙ୍କର ପାଞ୍ଚ ପୁତ୍ର ଶୋଇଥିବା ବେଳେ ସେ ସେମାନଙ୍କୁ ହତ୍ୟା କଲେ। ଦ୍ରୌପଦୀ ପୁତ୍ର ଶୋକରେ ବ୍ୟାକୁଳିତା ହୋଇ କାନ୍ଦିବାକୁ ଲାଗିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହ ଯାଇ ଅଶ୍ୱତ୍ଥାମାକୁ ବନ୍ଧନ କରି ପୁତ୍ର ଶୋକରେ ବିଳାପ କରୁଥିବା ଦ୍ରୌପଦୀଙ୍କ ନିକଟକୁ ନେଇ ଆସିଲେ। ଦ୍ରୌପଦୀ ଦେଖିଲେ ଗୁରୁପୁତ୍ର ପଶୁ ଭରି ଦୌଡ଼ିରେ ବନ୍ଧା ହୋଇଛନ୍ତି ଓ ନିନ୍ଦିତ କର୍ମ କରିଥିବା ହେତୁ ମୁଣ୍ଡ ତଳକୁ କରିଛନ୍ତି। ଗୁରୁପୁତ୍ରଙ୍କର ଏପରି ଦୀନ ଦଶା ଦେଖି ସୁଶୀଳା ଦ୍ରୌପଦୀ କରୁଣାର୍ଦ୍ର ଚିତ୍ତରେ ତାଙ୍କୁ ପ୍ରଣାମ କଲେ ଓ ଶୀଘ୍ର ବନ୍ଧନ ମୁକ୍ତ କରିବାକୁ ଅର୍ଜୁନଙ୍କୁ ନିବେଦନ କଲେ। ଆଖିରୁ ଲୁହ ଗଡ଼ାଇ ଦ୍ରୌପଦୀ କହିଲେ, ହେ ଆର୍ଯ୍ୟପୁତ୍ର, ମୁଁ ଯେପରି ପୁତ୍ରର ମରଣରେ ଶୋକାର୍ତ୍ତା ହୋଇ ବିକଳରେ ରୋଦନ କରୁଛି, ପୁତ୍ର ଅଶ୍ୱତ୍ଥାମାଙ୍କ ବିରହରେ ଜନନୀ ଗୌତମୀ ସେହିପରି ବ୍ୟାକୁଳ ହୋଇ ରୋଦନ କରିବେ। ଯେଉଁ ଦୁଃଖ ମୋ ପାଇଁ ଅସହ୍ୟ, ମୁଁ କିପରି ଜାଣିଶୁଣି ଗୌତମଙ୍କୁ ସେହି ଦୁଃଖରେ ଭାଗି କରାଇବି? ଏହା ସର୍ବଥା ଅଧର୍ମ। ଧର୍ମରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କର ଏହି ଧର୍ମାନୁକୂଳ, ଯୁକ୍ତିଯୁକ୍ତ, ନିଷ୍କପଟ ଓ ପକ୍ଷପାତ ଶୂନ୍ୟ ବଚନକୁ ଅନୁମୋଦନ କରି ବହୁ ପ୍ରଶଂସା କଲେ। ସ୍ୱୟଂ ଭଗବାନ ଦେବକୀ ନନ୍ଦନ ଶ୍ରୀକୃଷ୍ଣ ମଧ୍ୟ ପୁତ୍ର ଶୋକରେ ଅଧୀରା ସତୀ ସାଧ୍ୱୀ ଦ୍ରୌପଦୀଙ୍କର ବିବେକପୂର୍ଣ୍ଣ ଧର୍ମୋଚିତ ପ୍ରସ୍ତାବକୁ ସ୍ୱୀକାର କରି ଆନନ୍ଦରେ ଆଶୀର୍ବାଦ ବର୍ଷା କରିଥିଲେ। ସାମାନ୍ୟ ଟିକିଏ କଟୁ ଭାଷା ଅନ୍ୟ କାହାରି ମୁହଁରୁ ଶୁଣିଲେ ଆମେ ଯେପରି ଦୁଃଖରେ ଭାଙ୍ଗି ପଡ଼ୁ, ସେପରି ଭାଷା ଅନ୍ୟ ପ୍ରତି ପ୍ରୟୋଗ କଲେ ସେ ନିଶ୍ଚିତ ଦୁଃଖିତ ହେବ, ଏଥିରେ ସନ୍ଦେହ ନାହିଁ। ଅନ୍ୟର ଅନିଷ୍ଟ ଚିନ୍ତା ନ କରି ପ୍ରତି ମୁହୂର୍ତ୍ତରେ ତାଙ୍କର କିପରି ମଙ୍ଗଳ ହେବ ସେପରି ଚିନ୍ତା କରିବା ବିଧେୟ। ଭଗବାନ ଶ୍ରୀ ବ୍ୟାସଦେବ 18ଟି ପୁରାଣ ରଚନା କରି ସେହି ଗୋଟିଏ କଥା କହିଛନ୍ତି, ପରର ଉପକାର କରିବା ହିଁ ପୁଣ୍ୟ ଓ ପରକୁ ପୀଡ଼ା ଦେବା ହେଉଛି ପାପ। ଯାହା ନିଜ ପାଇଁ ପ୍ରତିକୂଳ ତାହା ଅନ୍ୟ ପାଇଁ ମଧ୍ୟ ପ୍ରତିକୂଳ, ଏଣୁ ଯେଉଁ କାର୍ଯ୍ୟ ଅନ୍ୟ ପକ୍ଷରେ ଅନୁକୂଳ ହେବ ସେପରି କାର୍ଯ୍ୟ କରିବା ଉଚିତ। ଶାସ୍ତ୍ରରେ ଏହାକୁ ଧର୍ମର ଆଖ୍ୟା ଦିଆଯାଇଛି। ଏଭଳି ଧର୍ମ ସାଧନା ଦ୍ୱାରା ମନୁଷ୍ୟ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସଙ୍ଗେ ସଙ୍ଗେ ଚିର ଶାନ୍ତି ଓ ପରମ ଆନନ୍ଦ ଲାଭ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ବ୍ରହ୍ମାଙ୍କୁ ଦର୍ଶନ ଦେବା ବେଳେ ବ୍ରହ୍ମା ଦେଖିଲେ ବିମାନ ଭିତରେ ପାରିଷଦମାନଙ୍କ ସହିତ ନାରାୟଣ ଅଛନ୍ତି। ସମସ୍ତଙ୍କର ଚାରିଟି ଲେଖାଏଁ ହାତ, ହଳଦିଆ ଲୁଗା ପିନ୍ଧିଛନ୍ତି, କଣ୍ଠରେ ମଣି ଝଟକୁଛି। ଦିବ୍ୟ ସୁନ୍ଦରୀମାନଙ୍କ ସହ ଲକ୍ଷ୍ମୀଦେବୀ ପାଦସେବା କରୁଛନ୍ତି। ବ୍ରହ୍ମା ଏପରି ରୂପ ଦେଖି କୃଷ୍ଣ ଦର୍ଶନ ସୁଖ ଲାଭ କଲେ। ସୃଷ୍ଟି ସର୍ଜନା କରିବାକୁ ବ୍ରହ୍ମାଙ୍କର ଇଚ୍ଛା ଜାଣି କୃଷ୍ଣ କହିଲେ, ମୁଁ ଶୂନ୍ୟରୁ ଡାକ ଦେବାରୁ ତୁମେ ତପସ୍ୟା କଲ, ତପ ବଳରେ ମୁଁ ଏ ଜଗତକୁ ପାଳନ କରୁଛି। ଭଗବାନଙ୍କ ମୁଖରୁ ଏକଥା ଶୁଣି ବ୍ରହ୍ମା ସ୍ତୁତି କରି କହିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 59ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12ରୁ 4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ବୃଷ୍ଟିପୁଷ୍ଟ ଢିପଜମିମାନଙ୍କରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବେ ଅଥବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ। ବର୍ଷାଦିନ ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରୁଥିବା ମାଟି ଓ ଗାତ ଭଲଭାବରେ ଖରା ଖାଇବା ଆବଶ୍ୟକ। ଜମିର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କଲେ ଗଭୀର ଚାଷ ହେବା ସଙ୍ଗେ ସଙ୍ଗେ ମାଟି ଭଲଭାବରେ ତଳ ଉପର ହୋଇଥାଏ। ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ

0: ତା'ର ଘାସ ଓ ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ମୁଖ୍ୟ ଫସଲରେ ରୋଗ ଓ ପୋକର ମାତ୍ରା ମଧ୍ୟ କମିଯାଏ। ଏହି ଖରାଟିଆ ଚାଷ ଦ୍ୱାରା ମାଟିର ଜଳଧାରଣର କ୍ଷମତା ବଢ଼ିବା ସହିତ ବାୟୁ ଚଳାଚଳ ଠିକ୍ ହୋଇଥାଏ। ହଳ ଦ୍ୱାରା ଅନାବନା ଘାସଗୁଡ଼ିକ ଚେର ସହିତ ଉପୁଡ଼ିଯାଇ ମାଟିରେ ମିଶିଯିବା ଦ୍ୱାରା ଘାସ ନିୟନ୍ତ୍ରଣ ହେବା ସହିତ ଜୈବିକ ପଦାର୍ଥ ମାତ୍ରା ବଢ଼ିଥାଏ। ଖରାଟିଆ ଚାଷ ଦ୍ୱାରା ରୋଗପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ। ତେଣୁ ଆପଣମାନଙ୍କର ଚାଷ ଖର୍ଚ୍ଚ ମଧ୍ୟ କମିଯିବ ଏବଂ ରାସାୟନିକ ଔଷଧର ବ୍ୟବହାର କମ୍ ହେବା ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଆପଣମାନେ ନିଜେ ଅମଳ କରିଥିବା ଧାନକୁ ବିହନ ହିସାବରେ ବ୍ୟବହାର କରୁଛନ୍ତି, ତେବେ ପ୍ରତି 10 କିଲୋଗ୍ରାମ ବିହନ ପାଇଁ ଏକ ଡ୍ରମ୍ରେ 10 ଲିଟର ପାଣି ନେଇ ସେଥିରେ 1 କିଲୋଗ୍ରାମ ଲୁଣ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଥରକରେ 2-3 କିଲୋଗ୍ରାମ ବିହନକୁ ଦ୍ରବଣରେ ଭଲ ଭାବରେ ମିଶାନ୍ତୁ ଏବଂ ପାଣି ଉପରେ ଭାସୁଥିବା ଅଗାଡ଼ି, ଘାସ ମଞ୍ଜି ଏସବୁକୁ କାଢ଼ି ଦିଅନ୍ତୁ। ଡ୍ରମ୍ର ନିମ୍ନ ଭାଗରେ ଥିବା ଓଜନିଆ ବିହନକୁ ସଂଗ୍ରହ କରି ପରିଷ୍କାର ପାଣିରେ ଭଲ ଭାବରେ 2-3 ଥର ଧୋଇ ଦିଅନ୍ତୁ। ଏହାପରେ ବିହନକୁ 2-3 ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଉପଯୁକ୍ତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: आकाशवाणी संप्रति वार्ता श्रूयन्ताम् प्रवाचकः दिव्यानन्द झा। प्रधानमन्त्री नरेन्द्र मोदी ह्यः आर्थिक परामर्श परिषदः सदस्यैः समं आकारितस्य उपवेशनस्य अध्यक्षताम् अकरोत्। उपवेशने प्रधानमन्त्री परिषद सदस्याश्च वैश्विका निश्चितता काले भारतस्य भूयोपि आर्थिक वृद्धिं कर्तुं विभिन्नेषु परामर्शोपायेषु चर्चितवन्तौ। जीवनस्तरं व्यापारं च सुगमीकर्तुं अपि सविस्तरं विचारणा जाता। सदस्यैः भारते विश्वे च पश्चिमैशिया संघर्षेण उत्पन्न प्रभावानाम् अपि आकलनं प्रस्तुतम्। विदेशमन्त्री डॉ सुब्रह्मण्यम जयशंकरः उक्तवान् यत् भारतं नेपालं च सुदीर्घमुक्तसीमायां सुरक्षाव्यवस्थां प्रवर्तयितुं दृढतया सहयोगं कुरुतः। अपि च उभौ देशौ संकटकाले अपि सर्वदैव परस्परं साहाय्यं कुरुतः। नवदिल्ल्यां नेपालस्य विदेशमन्त्रिणा शिशिर खनालेन सह उपवेशने डॉ जयशंकरः अवदत् यत् उभयोः देशयोः सम्बन्धः जीवितजनसम्बन्धस्य सीमापार सम्पर्कस्य पारस्परिक सांस्कृतिक धार्मिक परम्पराणां च सुदृढाधारे विनिर्मितः अस्ति। केन्द्रीयः गृहमन्त्री अमितशाहः अन्ताराष्ट्रियसीमासु वित्तीयव्यवहारस्य भवननिर्माणस्य सम्पत्तिक्रयविक्रयणस्य च विषये विशेषसमवधानतायै आहूतवान्। एषः निर्देशः बीएसएफ इति सीमासुरक्षाबलस्य त्रिपुरासीमामुख्यालये गृहमन्त्रिणः अध्यक्षतायाम् आकारिते पूर्वोत्तरराज्यसीमाक्षेत्रविषयके सम्मेलने प्रदत्तः। गृहमन्त्री विगत 5 वर्षाणां भूमिलेखानां परीक्षणाय अपि निर्दिष्टवान्। सीबीएसई इति केन्द्रीय माध्यमिक शिक्षा परिषद अंकसत्यापनार्थं पुनर्मूल्यांकनार्थं च आवेदन समर्पणाय अन्तिमां तिथिं जून मासस्य 7वां दिनांकपर्यन्तं अग्रे सारितवती। परिषदा उक्तं यत् विद्यार्थिनः अद्य मध्यरात्रिं यावत् स्वावेदनानि अर्पयितुम् अर्हन्ति। इतः पूर्वम् आवेदन समर्पणाय अन्तिमा तिथिः अस्य मासस्य 6वां दिनांकः एव आसीत्। प्रियः श्रोतारः, संस्कृत जगता संबद्धैः विभिन्नैः क्रियाकलापैः।

ମୁଖ୍ୟ ରାତି 17:30ରେ ଏଥିରେ ରହିଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଅନୁଚିନ୍ତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଜ୍ୟୋତିର୍ମୟୀ ଉଦ୍ଗାତା। ରାତି 8:02ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30ରେ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍କାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ଭଲପୁରଠାରେ ଆୟୋଜିତ ସମ୍ଭଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟ ପରାଜୟ ମୁଦ୍ରାର 2ଟି ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9ଟି ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପଭି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ଦିନ ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ 2 ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ।

0: ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13ଟି ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକରେ 5ଟି, ଝରିଗାଁ ବ୍ଲକରେ 6ଟି ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ଭି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜରାୟୁ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ମାସ ବୃଦ୍ଧି କରାଯାଇଛି। 14ରୁ 15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1ରୁ ଆରମ୍ଭ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କାଗୁଣ୍ଡରେ କରତ ଓ ଇଟାଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥୋ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଝାଡ଼ା ହେବା, ଧଇଁସାଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏତକରା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ, ପରେ ପରେ ଖାଦ୍ୟ ସଂରକ୍ଷଣ ଓ

ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣି ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା ଅସରପା ମାଛି ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ

0: ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇ ନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର କୌଶିକ ମିଶ୍ର। ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କ ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା ୟୁପିଆଇ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା ଦକ୍ଷତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ

ମନ୍ତ୍ରୀ ଶ୍ରୀ ଖାନଲ କହିଛନ୍ତି ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଂକଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ବିଏସ୍ଏଫ୍ ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ ପାଞ୍ଚ ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ୍ର ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋହାହନ ପ୍ରଦାନ କରାଯାଉଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ଠକେଇ ର୍ୟାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ ଏନ୍ଟିଏ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍ଟିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଟିଏ ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ ଛଅଟି ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡୀଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ବାଚସ୍କତି ହରବିନ୍ଦର କଲ୍ୟାଣ କହିଛନ୍ତି ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଭଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍କତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଆଇଏଟିଏ କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନ୍ରେ ପହଞ୍ଚବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370ରୁ ଅଧିକ ବିମାନ କମ୍ପାନୀକୁ ନେଇ ଆଇଏଟିଏ ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଆଇଏଟିଏର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ୍ ଆକ୍ରମଣରେ 2 ଜଣ ମହିଳାଙ୍କ ସମେତ ଅତି କମ୍ରେ 7 ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ
କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ 15 ବର୍ଷ ଧରି

0: ଏହି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ ଷଷ୍ଠଥର ଟାଇଟଲ୍ ହାସଲ କରିଛି। 7 ବର୍ଷ ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡୀଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ପରିବେଶ କହିଲେ ଆମେ ଆମ ଚାରିପାଖକୁ ବୁଝୁ। ଗଛଲତା, ପଶୁପକ୍ଷୀ, ପାହାଡ଼, ଜଙ୍ଗଲ, ଝରଣା, ନଦୀ, ସମୁଦ୍ର, ଏସବୁ ଏହି ପରିବେଶ ମଧ୍ୟରେ ଥାଏ। କିନ୍ତୁ ମଣିଷ ନିଜର ଭୁଲ କାମ ଯୋଗୁଁ ଆଜି ଏହି ସୁନ୍ଦର ପରିବେଶକୁ ନଷ୍ଟ କରିଦେଉଛି। ଆଗାମୀ ଦିନରେ ତାର ଫଳ ମଧ୍ୟ ସେ ହିଁ ଭୋଗିବ। ଜଙ୍ଗଲର ନିଆଁ, ମୋଟରଯାନଗୁଡ଼ିକର ଧୂଆଁ, ପ୍ରଦୂଷଣ, ଏସିରୁ ବାହାରୁଥିବା ବିପଜ୍ଜନକ ଗ୍ୟାସ୍ ଆଉ ବିଭିନ୍ନ କଳକାରଖାନା ଓ ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏସବୁ ପରିବେଶକୁ ନଷ୍ଟ କରିଚାଲିଛନ୍ତି। ପରିବେଶ ତାର ଭାରସାମ୍ୟ ହରାଇ ବସିଲାଣି। ଏବେ ତ ପିଲେ ତମେ ସବୁ ଦେଖୁଥିବ, ଖରାଦିନେ ଅସହ୍ୟ ଗରମ ହେଉଛି, ବର୍ଷା ଦିନେ ସ୍ୱଳ୍ପ ବର୍ଷା, ଶୀତ ଦିନରେ ମଧ୍ୟ ଋତୁର ପରିବର୍ତ୍ତନ ଏସବୁ ପରିବେଶର ଅବକ୍ଷୟକୁ ସୂଚାଉଛି। ତେଣୁ ଯାହାକୁ ଆମେ ମଣିଷ ନଷ୍ଟ କରିଛୁ ତାକୁ ଆମକୁ ହିଁ ସଜାଡ଼ିବାକୁ ପଡ଼ିବ। ପ୍ରଦୂଷଣକୁ ରୋକି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ। ଯାନବାହନର ବ୍ୟବହାରକୁ କମେଇବାକୁ ପଡ଼ିବ। ଏଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଲେ ଆମେ ପରିବେଶର କ୍ଷତିକୁ ଭରଣା କରିପାରିବା ନା କ'ଣ ପିଲାମାନେ? ତମେମାନେ ମଧ୍ୟ ଆଜିଠୁ ନିଜ ନିଜ ବାଡ଼ି ବଗିଚାରେ ହେଉ କି ବାଲକୋନିରେ ଫୁଲକୁଣ୍ଡରେ ଗଛଟିଏ ଲଗେଇବ, ଘର ଓ ବାହାର ସଫା ରଖିବ। ତମର ଏହି ଛୋଟ ଛୋଟ କାମ ଶେଷରେ ଦିନେ ବଡ଼ ବିପଦକୁ ଦୂର କରିପାରିବ। ହଉ, ଏହି ଚିନ୍ତାକୁ ମନରେ ରଖି ଆସ ଶୁଣିବା ଗୀତଟିଏ।
6: ମୋ ନା ବିଶ୍ୱଜିତ ବେଉରା, ମୁଁ ଆଜି ତୁମମାନଙ୍କୁ ଗୋଟିଏ ଭଜନ ଗାଇ ଶୁଣାଇବି। ଲେଖିଛନ୍ତି କ୍ଷୀରଚନ୍ଦ୍ର ପୋଥାଳ।

0: ବାଃ, ଖୁବ୍ ସୁନ୍ଦର ଗୀତଟି ଗାଇ ଶୁଣେଇଦେଲେ ବିଶ୍ୱଜିତ ବେଉରା। ପିଲେ, ତମରି ଭଳି ଝିଅ ମିଲି, ତା ସହ କ'ଣ ଘଟିଲା ସେ ବିଷୟରେ ଆସ ଜାଣିବା। ଶୁଣିବା ଗପ ମିଲି ଭୁଲ ବୁଝିଲା। ସ୍ୱରଚିତ ଗପଟିକୁ ତମାନଙ୍କୁ କହିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
1: ପିଲାମାନେ, ରାକେଶ ବାବୁଙ୍କ ଝିଅ ମିଲି, ଦୀପୁ ବାବୁଙ୍କ ଝିଅ ଲିପି, ଦୁଇ ଜଣ

0: ତୃତୀୟ ଶ୍ରେଣୀରେ ପଢ଼ନ୍ତି। ରାକେଶ ବାବୁ ଓ ଦୀପୁ ବାବୁ ମଧ୍ୟ ଗୋଟିଏ ଅଫିସରେ କିରାଣୀ ଚାକିରି କରନ୍ତି। ଦୀପୁ ବାବୁଙ୍କର ସହରରେ ଦୁଇ ମହଲା କୋଠା ଓ କାର ମଧ୍ୟ ଅଛି। ଲିପି ପ୍ରତିଦିନ କାର୍ରେ ବସି ବିଦ୍ୟାଳୟକୁ ଯାଏ, ସପ୍ତାହକୁ ହଳେ ଲେଖାଏଁ ନୂଆ ଜାମା ପିନ୍ଧେ। କିନ୍ତୁ ମିଲି ରାକେଶ ବାବୁଙ୍କର ଜଣେ ବୋଲି ଝିଅ ହେଲେ ମଧ୍ୟ ତାଙ୍କର ସହରରେ ଭଡ଼ାଘର ଓ ସାଇକେଲରେ ତା ବାପା ଅଫିସକୁ ଯିବା ଆସିବା କରନ୍ତି। ମିଲି ଚାଲି ଚାଲି ବିଦ୍ୟାଳୟକୁ ଯିବା ଆସିବା କରେ। ମିଲି ଲିପିକୁ କାର୍ରେ ବିଦ୍ୟାଳୟକୁ ପ୍ରତିଦିନ ଯିବାର ଦେଖିଲା, ବାପାଙ୍କ ପାଖରେ ଓଳି କଲା, ବାପା ମୁଁ ଲିପି ଭଳି କାର୍ରେ ବିଦ୍ୟାଳୟକୁ ଯିବି, କାର୍ଟିଏ ଆଣ। ରାକେଶ ବାବୁ ଆଣିବା କହି ଖାଲି ସାନ୍ତ୍ୱନା ଦେଲେ। ବହୁତ ଥର କହି କହି କିଛି ଦିନ ପରେ ବାପାଙ୍କ ପାଖରୁ ମିଲି ନିରାଶ ହେଲା। ମାଙ୍କୁ କହିଲା, ମା ମୋ ବାପା ଓ ଲିପିର ବାପା ଗୋଟିଏ ଅଫିସରେ କିରାଣୀ, ଏକା ଦରମା, ତାଙ୍କର ଦୁଇ ମହଲା କୋଠା, କାର୍ ଓ ବହୁତ ସୁନାଗହଣା ଅଛି, ବାପା କାହିଁକି କିଛି କିଣୁନାହାନ୍ତି। ମା ମିଲିକୁ କୋଳକୁ ଟାଣି ନେଇ କହିଲେ, ସମୟ ଆସୁ ନିଶ୍ଚୟ ବୁଝିବୁ। ଦିନେ ବିଦ୍ୟାଳୟ ଛୁଟି ଥାଏ, ମିଲି ଜିଦ ଧରିଲା ବାପାଙ୍କ ଅଫିସକୁ ଯିବ। ବାପା କଥା ଏଡ଼େଇ ନପାରି ନେଇଗଲେ। ଅଫିସରେ ପହଞ୍ଚି ସମସ୍ତ କର୍ମଚାରୀମାନଙ୍କୁ ମିଲି ପ୍ରଣାମ କଲା। ସମସ୍ତେ ତାକୁ କଳେଇ ନେଇ ଆଦର କଲେ, ଚକୋଲେଟ୍ ଆଣିଦେଲେ, ତାର ଖୁସି କହିଲେ ନ ସରେ। ବାପା କାମରେ ବ୍ୟସ୍ତ ଥାନ୍ତି। ମିଲି ଦେଖିଲା ଜଣେ ଲୋକଙ୍କ ଠାରୁ ଲିପିର ବାପା 500 ଟଙ୍କିଆ କେତେ ଗୁଡ଼ିଏ ନୋଟ୍ ହାତକୁ ନେଲେ। ହଠାତ୍ ଦୁଇଜଣ ଲୋକ ଅଫିସକୁ ପଶି ଆସି ତାଙ୍କ ହାତରୁ ଟଙ୍କା ଗୁଡ଼ିକ ଛଡ଼ାଇ ନେଲେ, କିଛି ପାଣି ଆଣି ହାତକୁ ବୁଡ଼ାଇବାକୁ କହିଲେ। ଲିପିର ବାପା ଭୟରେ କଦଳୀ ପତ୍ର ପରି ଥରୁଥାନ୍ତି। ତାପରେ ତାଙ୍କୁ ଗାଡ଼ିରେ ବସାଇ ନେଇଗଲେ। ମିଲି ସବୁ ଦେଖି ବାପାଙ୍କୁ ପଚାରିଲା, ବାପା ଲିପିର ବାପାଙ୍କୁ ସେମାନେ କୁଆଡ଼େ ନେଇଗଲେ? ବାପା ବୁଝାଇଲେ, ଲିପିର ବାପା ଜଣେ ଲୋକ ନିକଟରୁ 2000 ଟଙ୍କା ନେଲେ କାମଟିଏ କରିଦେବେ ବୋଲି ଗତକାଲି କହିଥିଲେ। ସେ ଲୋକ ଭିଜିଲାନ୍ସର ଦୁଇ ଜଣ କର୍ମଚାରୀଙ୍କୁ ସାଥିରେ ଆଣି ଅଫିସ ବାହାରେ ଠିଆ କରାଇଥିଲେ। ନିଜେ ଲିପି ବାପାଙ୍କୁ ଟଙ୍କା ଦେବା ସମୟରେ ସେମାନେ ଧରିନେଲେ। ଟଙ୍କାରେ ସେମାନେ ପାଉଡର ଲଗାଇଥିଲେ, ଏଣୁ କେମିକାଲ ପାଣିରେ ହାତ ଧୋଇବାକୁ କହିଲେ, ଏବଂ ସେ ପାଣିରୁ ଜଣାଗଲା ସେ ଲାଞ୍ଚ ନେଉଥିଲେ ବୋଲି। ସେମାନେ ତାଙ୍କୁ ଜେଲକୁ ନେଇଗଲେ। ମୁଁ ଯଦି ଲାଞ୍ଚ ନେଇ କୋଠାଘର, କାର୍ ଓ ଗହଣାମାନ କରିଥାନ୍ତି, ମୋ ଅବସ୍ଥା ମଧ୍ୟ ଆଜି ଏହିପରି ହୋଇଥାନ୍ତା। ମିଲି ନିଜର ଭୁଲି ବୁଝିଗଲା। ବାପାଙ୍କୁ କୁଣ୍ଢାଇ ଧରି କାନ୍ଦି କାନ୍ଦି କହିଲା, ବାପା ମୋର କିଛି ଦରକାର ନାହିଁ, ଆମର ଯେତିକି ଅଛି ସେଥିରେ ଆମେ ସନ୍ତୁଷ୍ଟ ହେବା ଉଚିତ।
1: ଶୁଣିଲ ପିଲେ ଗପ, ମିଲି ଭୁଲ ବୁଝିଲା। ଏଥର ଆସ ଶୁଣିବା ବିଶ୍ୱଜିତ ବେଉରାଙ୍କ କଣ୍ଠରେ ଆଉ ଗୋଟିଏ ଗୀତ।
2: ମୁଁ ଏବେ ତୁମମାନଙ୍କୁ ଶିଶୁ ଗୀତ ଗାଇକି ଶୁଣେଇବି, ଯାହାକୁ ଲେଖିଛନ୍ତି ଶ୍ରୀଚରଣ ମହାନ୍ତି।

0: ପିଲାମାନେ, ଆମ ଦେଶ ଭାରତକୁ ସ୍ୱାଧୀନ କରିବା ପାଇଁ ଅନେକ ବୀର ସନ୍ତାନ ନିଜ ଜୀବନକୁ ବଳି ଦେଇଥିଲେ। ଆମର ସ୍ୱାଧୀନତା ପଛରେ ସୁଭାଷ ବୋଷ, ଭଗତ ସିଂ, ମହାତ୍ମା ଗାନ୍ଧୀ, ଜୟୀ ରାଜଗୁରୁ ଏଭଳି ଅନେକ ବୀରପୁତ୍ରଙ୍କ ଅବଦାନ ରହିଛି। ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଆଉ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନତାର ସ୍ୱାଦ ଚାଖିପାରୁଛୁ। ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଦେଶର ଉନ୍ନତି ପାଇଁ କାମ କରିବା ଆମର କର୍ତ୍ତବ୍ୟ। ସେହିଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଲେ ବିର୍ସା ମୁଣ୍ଡା। ତାଙ୍କ ସାହସ, ତ୍ୟାଗ ଆଉ ଦେଶପ୍ରେମ ଆଜି ଆମ ପାଇଁ ପ୍ରେରଣାର ଉତ୍ସ। ଜୀବନଯାକ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସଂଗ୍ରାମ କରି ଶେଷରେ 1900 ଜୁନ୍ ମାସ 9 ତାରିଖରେ ସେ କାରାଗାରରେ ମୃତ୍ୟୁବରଣ କରିଥିଲେ। ଆସ ଆଜି କାର୍ଯ୍ୟକ୍ରମରେ ଏହି ମହାନ ଆତ୍ମାଙ୍କୁ ସ୍ମରଣ କରି ଜାଣିବା ତାଙ୍କ ବିଷୟରେ, କହିଛନ୍ତି ନବନୀତା ନାୟକ।
1: ବିର୍ସା ମୁଣ୍ଡାଙ୍କର ଜନ୍ମ 1875 ନଭେମ୍ବର 15 ତାରିଖରେ ଖୁଣ୍ଟି ସବ୍ ଡିଭିଜନର ଉଲିହାତୁ ଗାଁରେ ହୋଇଥିଲା। ତାଙ୍କର ବାପାଙ୍କ ନାମ ସୁଗନା ଓ ମାଙ୍କ ନାମ କରମିହାଟୁ ଥିଲା। ସେ ଗୁରୁବାର ଦିନ ଜନ୍ମ ହୋଇଥିବାରୁ ତାଙ୍କ ନାମ ବିର୍ସା ରଖାଯାଇଥିଲା। ବିର୍ସାର ଅର୍ଥ ହେଉଛି ଗୁରୁବାର। ପିଲାଟି ଦିନରୁ ସେ ବଡ଼ ନିର୍ଭୀକ ଓ ସାହସୀ ଥିଲେ। ସେ ଭଲ ବଂଶୀ ମଧ୍ୟ ବଜାଉଥିଲେ। ନିଜ ପିଲା ପାଖରେ ଏତେ ଭଲ ଗୁଣ ଦେଖି ତାଙ୍କର ବାପା ତାଙ୍କୁ ପାଠ ପଢ଼ାଇବା ପାଇଁ ସାଲଗାଁଠାରେ ଏକ ଗ୍ରାମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ବିଦ୍ୟାଳୟରେ ପାଠପଢ଼ା ସହିତ ଗୁରୁଙ୍କଠାରୁ ରାମାୟଣ ଓ ମହାଭାରତର ଘଟଣା ବିଷୟରେ ମଧ୍ୟ ଶିକ୍ଷାଲାଭ କଲେ। ପାଠପଢ଼ାରେ ଆଗ୍ରହ ଥିବା ଦେଖି ତାଙ୍କର ବାପା ଚାଇଁବସାଠାରେ ଥିବା ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିର୍ସାଙ୍କର ନାମ ଲେଖାଇଦେଲେ। କିଛିଦିନ ପଢ଼ିବା ପରେ ନିଜର ଭରଣ ପୋଷଣ ପାଇଁ ସେ ପାଠପଢ଼ା ଛାଡ଼ି ଆନନ୍ଦ ପାଣ୍ଡେ ନାମକ ଜଣେ ବଡ଼ ଲୋକଙ୍କ ଘରେ କାମ କଲେ। ସେତେବେଳେ ମୁଣ୍ଡାମାନଙ୍କ ପ୍ରତି ଇଂରେଜମାନଙ୍କ ଶୋଷଣ ନୀତିକୁ ବିର୍ସା ସହିପାରୁ ନଥିଲେ। ଜାଣିଛ ପିଲେ, ତାଙ୍କୁ ଖାଲି ବିର୍ସା ମୁଣ୍ଡା ନୁହେଁ, ବିପ୍ଳବୀ ବିର୍ସା ମୁଣ୍ଡା ମଧ୍ୟ କୁହାଯାଏ। କାରଣ ଏକ ସ୍ୱତନ୍ତ୍ର ମୁଣ୍ଡା ରାଜ୍ୟ ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ବିପ୍ଳବ କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା। ତେଣୁ ସେ ମୁଣ୍ଡାମାନଙ୍କୁ ଏକାଠି କଲେ। 1894 କଥା, ସେହି ବର୍ଷ ଛୋଟନାଗପୁର ଅଞ୍ଚଳରେ ଭୟାବହ ମରୁଡ଼ି ପଡ଼ିଥାଏ। ଏଥିସହିତ ସେଠାରେ ବସନ୍ତ ଓ ହଇଜା ଆଦି ମହାମାରୀ ରୋଗ ମଧ୍ୟ ବ୍ୟାପିଥାଏ। ଶହ ଶହ ରୋଗୀ ମରିଯାଉଥାନ୍ତି। ବିର୍ସା ମୁଣ୍ଡା ଏହି ସମୟରେ ଦୀନଦୁଃଖୀଙ୍କ ସେବା କରିବା ପାଇଁ ବାହାରି ପଡ଼ିଲେ। କ୍ରମେ ବହୁ ସଂଖ୍ୟକ ମୁଣ୍ଡା ଆସି ତାଙ୍କ ସହିତ ହାତ ମିଳାଇଲେ। ସେମାନେ ମିଶି ଇଂରେଜ ପ୍ରଶାସକଙ୍କୁ ଜଙ୍ଗଲ ରାଜସ୍ୱରୁ ରିହାତି ଦେବା ଲାଗି ଦାବିପତ୍ର ଦେଲେ। ସେଥିପାଇଁ ତାଙ୍କୁ ହଜାରିବାଗ ଜେଲରେ ବନ୍ଦୀ ମଧ୍ୟ ହେବାକୁ ପଡ଼ିଥିଲା। ତାଙ୍କର ବନ୍ଦୀ ଖବର ଶୁଣି ମୁଣ୍ଡା ଜାତି ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। 1879 ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ପାଳନ ସମୟରେ ସବୁ ରାଜବନ୍ଦୀଙ୍କୁ ମୁକ୍ତ କରିଦେବାର ଏକ ରାଜକୀୟ ଘୋଷଣା ପ୍ରକାଶ କରାଯାଇଥିଲା। ଫଳରେ ବିର୍ସା ମୁଣ୍ଡା ଓ ତାଙ୍କର 15 ସହଯୋଗୀଙ୍କୁ କାରାଗାରରୁ ମୁକ୍ତ କରି ଦିଆଯାଇଥିଲା। କାରାଗାରରୁ ଫେରି ବିର୍ସା ଛୋଟନାଗପୁରର ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ମୁଣ୍ଡା ରାଜ୍ୟ ସ୍ଥାପନ କରିଥିଲେ। ଏହି ଖବର ପାଇବା ମାତ୍ରେ ଡେପୁଟି କମିଶନର ଇଂରେଜ ଫୌଜ ସହ ସେଠାରେ ପହଞ୍ଚିଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ମୁଣ୍ଡାମାନଙ୍କ ପ୍ରବଳ

0: ବିରୋଧ ହେତୁ ଇଂରେଜ ଫୌଜ ପରାଜିତ ହୋଇଗଲେ। ଏହାପରେ ବିଦ୍ରୋହୀମାନଙ୍କୁ ଧରି ଖୁଣ୍ଟି ଥାନା ଉପରେ ଧନୁଷର ଦ୍ୱାରା ଆକ୍ରମଣ କଲେ ଏବଂ ଥାନାର ମୁଖ୍ୟ କନେଷ୍ଟବଳ ରଘୁରାମ ମୃତ୍ୟୁବରଣ କରିବାରୁ ସେମାନେ ଖୁଣ୍ଟି ଥାନା ଅଧିକାର କରିନେଲେ। ଏହାପରେ ସେ ବାହାରି ପଡ଼ିଲେ ମୁଣ୍ଡା ଅଞ୍ଚଳରୁ ଇଂରେଜମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିଦା କରିବା ପାଇଁ। 1900 ମସିହା ଜାନୁଆରୀ ମାସ 9 ତାରିଖ ଦିନ ବିର୍ସାମୁଣ୍ଡ ଚାଲିଲେ ଡୋମ୍ବାରୀ ପାହାଡ଼ ଆଡ଼କୁ। ପାହାଡ଼ ଉପରେ ଅନେକ ଗୁମ୍ଫା ଥିବାରୁ କେତେଜଣ ମୁଣ୍ଡା ବିଦ୍ରୋହୀ ନିଜ ସ୍ତ୍ରୀ ପିଲାଙ୍କ ସହ ସେଠାରେ ରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହେଲେ। ହଠାତ୍ ଏ ଖବର ରାଞ୍ଚିର ଡେପୁଟି କମିଶନର ଷ୍ଟ୍ରିଟ୍ଫିଲ୍ଡଙ୍କ ପାଖରେ ପହଞ୍ଚିଲା। ସେ ନିଜର ପୁଲିସ ବାହିନୀକୁ ସେଠାକୁ ଯିବାକୁ ଆଦେଶ ଦେଲେ। ଇଂରେଜ ସେନା ଓ ମୁଣ୍ଡା ବିଦ୍ରୋହୀଙ୍କ ଭିତରେ ଗୁଳିଚାଳନା ଆରମ୍ଭ ହେଲା। ଅନେକ ମୁଣ୍ଡା ଏଥିରେ ପ୍ରାଣ ହରାଇଲେ। ଏହି ଘଟଣା ପରେ ମୁଣ୍ଡାମାନଙ୍କର ବିଦ୍ରୋହ କ୍ରମେ ଶିଥିଳ ହୋଇଗଲା। ତାପରେ ଇଂରେଜ ପ୍ରଶାସକମାନେ ବିଦ୍ରୋହର ମୁଖ୍ୟ ନାୟକ ବିର୍ସା ମୁଣ୍ଡାକୁ ଧରିବା ପାଇଁ ଚେଷ୍ଟା କଲେ। ବିର୍ସା ସିଂହଭୂମିକୁ ପଳାଇଗଲେ। ଏ ଖବର ପାଇ ଇଂରେଜ ପ୍ରଶାସକ ବିର୍ସା ମୁଣ୍ଡାକୁ ଧରାଇଦେଲେ 500 ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। କେତେଜଣ ଅର୍ଥଲୋଭରେ ତାଙ୍କୁ ଧରିବା ପାଇଁ ଲାଗି ପଡ଼ିଲେ। ବସନ୍ତରା ନିକଟରେ ବିର୍ସା ମୁଣ୍ଡା ଆତ୍ମଗୋପନ କରିଥିବାର ଜାଣି 7 ଜଣ ଲୋକ ହଠାତ୍ ସେଠାରେ ଚଢ଼ଉ କରି 3 ତାରିଖ ଦିନ ତାଙ୍କୁ ଧରିନେଲେ ଓ ଡେପୁଟି କମିଶନରଙ୍କ ନିକଟରେ ତାଙ୍କୁ ହାଜର କରାଇ ପୁରସ୍କାର ମଧ୍ୟ ପାଇଲେ। ବିର୍ସାଙ୍କୁ ହଜାରିବାଗ ଜେଲ୍ରେ ବନ୍ଦୀ କରି ରଖାଗଲା। ବନ୍ଦୀ ଅବସ୍ଥାରେ ପୀଡ଼ିତ ହୋଇପଡ଼ିବାରୁ ତାଙ୍କୁ 1900 ମସିହା ଜୁନ୍ 5 ତାରିଖରେ ରାଞ୍ଚି ଜେଲ୍କୁ ପଠାଇ ଦିଆଯାଇଥିଲା। ଜେଲ୍ରେ ତାଙ୍କୁ ଅଖାଦ୍ୟ ଜିନିଷ ଦେବାରୁ ସେ କଲେରା ରୋଗରେ ଆକ୍ରାନ୍ତ ହୋଇ ଅଚେତ ହୋଇପଡ଼ିଲେ। 4 ଦିନ ଧରି ଅତିଶୟ ଅସୁସ୍ଥ ହୋଇପଡ଼ିବା ପରେ ବିର୍ସା 1900 ମସିହା ଜୁନ୍ 9 ତାରିଖ ଦିନ ମୃତ୍ୟୁବରଣ କରିଥିଲେ। ବିର୍ସା ସେନା ମରିଯାଇଛନ୍ତି ବିଦେଶୀ ଶାସନ ହାତରୁ ନିଜ ମାତୃଭୂମିକୁ ରକ୍ଷା କରିବା ପାଇଁ। 20 ବର୍ଷ ବୟସରୁ ଯେଉଁ ବିଦ୍ରୋହ କରିଥିଲେ ସେଥିପାଇଁ ସେ ଚିର ଅମର ହୋଇ ରହିଛନ୍ତି।
1: ପିଲେ, ଏଥର ଓଡ଼ିଶାର ଆଉ ଜଣେ ବୀରପୁତ୍ର ହରେକୃଷ୍ଣ ମହତାବଙ୍କୁ ନେଇ ଶୁଣିବା କବିତାଟିଏ। କବିତାର ଶୀର୍ଷକ ହେଲା କାକା ମହତାବ। ଆବୃତ୍ତି କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
2: ଜନ୍ମିଛି ଯିଏ ମାର କଳରେ ମରିବ ବି ସିଏ ଦିନେ, ବିଧିର ବିଧାନ କେ କରିବ ଆନ, କିରତି ରହିବ ମନେ। ମାର କଳରେ ଜନ୍ମ ଲଭିଲେ ହରେକୃଷ୍ଣ ମହତାବ, ପୋଷ୍ୟପୁତ୍ର ହୋଇ ଆଈର ସ୍ନେହରେ ଲଗାଇ ଦେଲେ ସେ ଭାବ। ପ୍ରତିଭାବାନର ପରିଚୟ ଦେଲେ ବିଦ୍ୟାଳୟକୁ ଯାଇ, ପ୍ରତିଭାବାନର ପରିଚୟ ଦେଲେ ବିଦ୍ୟାଳୟକୁ ଯାଇ, ଶିକ୍ଷକମାନେ ଆଚମ୍ବିତ ହେଲେ ତାଙ୍କଠୁ ଉତ୍ତର ପାଇ। ଜନ୍ମଭୂଇଁର ମୁକ୍ତି ପାଇଁ ସେ ଜେଲ୍ ଗଲେ ବହୁ ଥର, ଜନ୍ମଭୂଇଁର ମୁକ୍ତି ପାଇଁ ସେ ଜେଲ୍ ଗଲେ ବହୁ ଥର। ଅଭାବ କଷଣ ଦେଖି ଲୋକଙ୍କର ଲୁହ ବହେ ଧାର ଧାର, ଲୁହ ବହେ ଧାର ଧାର। ରାଜନୀତିରେ ସକ୍ରିୟ ଅଂଶ ନେଇ ଦିନେ ହେଲେ ମୁଖ୍ୟମନ୍ତ୍ରୀ, ରାଜନୀତିରେ ସକ୍ରିୟ ଅଂଶ ନେଇ ଦିନେ ହେଲେ ମୁଖ୍ୟମନ୍ତ୍ରୀ। ହୀରାକୁଦ ବନ୍ଧ ମୁକ ସାକ୍ଷୀ ଅଟେ, ଥରିଯାଏ ହୃଦତନ୍ତ୍ରୀ, ଥରିଯାଏ ହୃଦତନ୍ତ୍ରୀ। ମୀନାବଜାର ଝଙ୍କାର ପ୍ରଜାତନ୍ତ୍ର ତାଙ୍କର ଅମୂଲ୍ୟ ଧନ, ଉତ୍କଳ କେଶରୀ ଉପାଧି ତାଙ୍କର ଅଟେ ବହୁ ମୂଲ୍ୟବାନ, ଅଟେ ବହୁ ମୂଲ୍ୟବାନ। କୁନି କୁନି ପିଲାଙ୍କୁ ପାଖକୁ ଡାକି କହୁଥିଲେ ଗପ ଗୀତ, କୁନି କୁନି ପିଲାଙ୍କୁ ପାଖକୁ ଡାକି କହୁଥିଲେ ଗପ ଗୀତ। କକା ମହତାବ ବୋଲି ଡାକୁଥିଲେ, ନଥିଲା ମନରେ ଭୀତ, ନଥିଲା ମନରେ ଭୀତ। ଦୀପ ଲିଭି ଅଛି ନାହାନ୍ତି ସେ ଆଜି ଏହି ଧରଣୀ ବକ୍ଷରେ, ଦୀପ ଲିଭି ଅଛି ନାହାନ୍ତି ସେ ଆଜି ଏହି ଧରଣୀ ବକ୍ଷରେ। କରମ ତାଙ୍କୁ ଅମର କରିଛି ଲେଖା ଅଛି ସ୍ୱର୍ଣ୍ଣାକ୍ଷରେ, ଲେଖା ଅଛି ସ୍ୱର୍ଣ୍ଣାକ୍ଷରେ। ମନ ଦୃଢ଼ କରି ଆଗେଇ ଚାଲିଲେ ପଥକୁ ସୀମିତ ହେବ, ମନ ଦୃଢ଼ କରି ଆଗେଇ ଚାଲିଲେ ପଥକୁ ସୀମିତ ହେବ। ମଣିଷ ଜାତିର ଇତିହାସ ଦିନେ ତୁମ ନାମ ସାଇତିବ, ମଣିଷ ଜାତିର ଇତିହାସ ଦିନେ ତୁମ ନାମ ସାଇତିବ, ତୁମ ନାମ ସାଇତିବ।
1: କାର୍ଯ୍ୟକ୍ରମ ଶେଷରେ ପିଲେ ଶୁଣିବା ସମବେତ କଣ୍ଠରେ ଗୀତଟିକୁ। ଗୀତଟିକୁ ରଚନା କରିଛନ୍ତି ଜଗନ୍ନାଥ ପଣ୍ଡା ଏବଂ ପରିବେଷଣ କରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀପୁର କଟକର ପିଲାମାନେ। ଚାଲ ଶୁଣିବା।

ଶୁଣୁଥିଲେ ଇରା ମହାନ୍ତିଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 47ତମ ଭାଗ।

ରାମ ଓ ସୀତାଙ୍କ ବନବିହାର ବୈଦେହୀଶ ବିଳାସର ରମଣୀୟ ଉନବିଂଶ ଭାଗ ବା 19 ଛାନ୍ଦ। ଏଠାରେ ବନପ୍ରକୃତିର ରମଣୀୟ କୋଳରେ ବୈଦେହୀ ଓ ବୈଦେହୀଶଙ୍କ ଅପୂର୍ବ ବିଳାସର ବର୍ଣ୍ଣନା ବୈଚିତ୍ର୍ୟ ଅତି ମନୋହର। ଏଠାରେ ମାଳ ଜମକ ଅଳଙ୍କାରରେ ବର୍ଣ୍ଣନା ଆରମ୍ଭ ହୋଇ ଶୃଙ୍ଖଳା ସିଂହାବଲୋକନ ବ୍ୟାଘ୍ରଗତି ଅଳଙ୍କାର ପ୍ରୟୋଗ କରି ଭଞ୍ଜ ଓଡ଼ିଆ ଭାଷାର ଶବ୍ଦ ବୈଚିତ୍ର୍ୟ ଓ ଅର୍ଥ ମାଧୁରୀକୁ ତୁଙ୍ଗ ଶିଖରକୁ ନେଇଛନ୍ତି। ଶ୍ରୋତାବନ୍ଧୁମାନେ ପ୍ରକାଶିତ ପୁସ୍ତକର ଏ ଅଳଙ୍କାର ଲକ୍ଷଣ ସଙ୍ଗେ ପରିଚିତ ହୋଇ ଶବ୍ଦ ଓ ଅର୍ଥର ସମନ୍ୱୟର ସରସତା ଅନୁଭବ କରିବେ। ରାମ ଅର୍ଥାତ୍ ସୁନ୍ଦର ଦିଶୁଥିବା ରାମ, ରାମନେତ୍ରୀ ଅର୍ଥାତ୍ ମୃଗନେତ୍ରୀ ସୀତାଙ୍କୁ ଘେନି ବନରେ ଭ୍ରମଣ କରୁଛନ୍ତି। ସେ ଘଞ୍ଚ ଗହନ ବନରେ ପ୍ରଚୁର ବୃକ୍ଷଲତାଙ୍କ ଉପସ୍ଥିତି ହେତୁ ବୃହତ୍ ଭାନୁ ବା ଅଗ୍ନି, ଭାନୁ ବା ସୂର୍ଯ୍ୟଙ୍କ ଭାନୁପ୍ରଭା ବା ଉତ୍ତପ୍ତ କିରଣ ନାହିଁ, କାରଣ ଉଚ୍ଚ ତମାଳ ବୃକ୍ଷରେ ମାଳତୀଲତା ଲଟେଇ ସବୁଆଡ଼େ ଛାଇ କରିଛି। ଅବିରତ ଏ ବନରେ ନିର୍ଝର ଝର ବୋହୁଛି, ଏହାର ତରଙ୍ଗରେ ରଙ୍ଗ ଥିବା ରଙ୍ଗିଣୀ ଫୁଲ ଶୋଭା ପାଉଛି।

ଶୁଣିଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଓ, ସୁକାନ୍ତ କୁମାର କୁଣ୍ଡୁ ଏବଂ ଶ୍ୟାମମଣି ଦେବୀ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ ତ୍ରିପାଠୀ। ବର୍ଣ୍ଣନା ଦେଇଥିଲେ ଝରଣା ଦାସ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ।

0: ଆପଣଙ୍କୁ ଶୁଭେଚ୍ଛା ସାଥୀ। ଆପଣଙ୍କୁ ସ୍ୱାଗତ ମଧ୍ୟ। ଆସିଯାଇଛୁ ପୁଣି ଥରେ ଆପଣଙ୍କ ପାଖକୁ। ମୁଁ ନମିତା, ଆପଣଙ୍କ ପସନ୍ଦର ସାଥୀ,
1: ଆଉ ମୁଁ ଜ୍ୟାସ୍ମିନ।

0: ହେବନି ଏମିତି ପେସେଣ୍ଟକୁ କଣ ଆଉ କହିବା?
1: ଦ୍ୱିତୀୟ ଦିନ ବୋଲି କହିଲେ ନାହିଁ ବେଡ୍ ନାହିଁ, କାଲିକି ଆସ, ସେଠୁ କହିବ କଣ କରିବା ଘରେ, ସେଠୁ ଯାଇକି ସୁଶ୍ରୁତ ହସ୍ପିଟାଲ ପ୍ରାଇଭେଟ ହସ୍ପିଟାଲ ସେଇଠି ଯାଇକି ଆଡମିସନ କଲି। ସେସବୁ ଦେଖିଲେ କହିଲେ ଆମେ ଇଞ୍ଜେକ୍ସନ ଦେଇଦଉଛୁ, ଯଦି ଏ କଳା ପଡିନଥିବ ଏ ଆଙ୍ଗୁଠି ରହିବ, ଯଦି କଳା ପଡିବ ଆମେ କାଟିଦେବୁ। ତାପରେ ଦେଖିଲେ କଳା ପଡିଛି, ସେଠୁ ଅପରେସନ କରି 5000 କି ଆଙ୍ଗୁଠି କାଟିଦେଲେ।
0: ପାଞ୍ଚଟି ଯାକ ଅଙ୍ଗୁଳି କଟା ହେଇଛି।
1: ଏବେ ସବୁ ସେ ଯୋଉ ପଛରେ ସବୁ ଶୁଖି ଆସିଲାଣି, ଆଉ ଟିକେ ଦିଟି ଜାଗାରେ ଅଳ୍ପ ଟିକେ ଟିକେ ଅଛି।
0: ଆପଣଙ୍କର ସୁଗାର ପ୍ରୋବ୍ଲେମ ଅଛି କି ଡାଇବେଟିସ ଅଛି?
1: ଅଛି, ଟେଷ୍ଟ କରିଥିଲି, ଡାଇବେଟିସ ଟେଷ୍ଟ ନକଲେ କଣ ଅପରେସନ କରିହବ?
0: ଏବେ ବି ଆପଣ ବହୁତ ଦିନ ପର୍ଯ୍ୟନ୍ତ ପୁରା ସତର୍କରେ ରୁହନ୍ତୁ,
2: ଗୋଡ଼ ଯେମିତି ଆଉ କୋଉଠି କିଛି ନ ବାଜେ, କିଛି ନ ହୁଏ।
0: କାରଣ ସୁଗାର ପାଇଁ ଚାଲିବା ନିହାତି ଦରକାର, କିନ୍ତୁ ଆପଣ ତ ଚଲାବୁଲା ତ କରିପାରିବେନି। ତାର ଗୋଡ଼କୁ ଟିକେ ସବୁବେଳେ ମୁଭମେଣ୍ଟରେ ରଖିଥାନ୍ତୁ, ହଲଉଥାନ୍ତୁ, ଖାଇବା ପିଇବା ଶୋଇବା
1: ହେଇଯିବ ନା।
2: ଯାହା ହଉ, ଆପଣ ଚଲାବୁଲା କରିକି ନିଜକୁ କେମିତି ସୁସ୍ଥ ହେବେ, କେମିତି ଏସବୁ ପରିସ୍ଥିତିରୁ ବାହାରିବେ ସେଥିପାଇଁ ଚେଷ୍ଟା କରୁଛନ୍ତି।
1: ପୁରା ଠିକ ହେଲେ ଆପଣଙ୍କ ପାଇଁ ମାପ ନେଇକି ଆସିବ, ବୁଟ ତିଆରି ହବ, ବୁଟ ପିନ୍ଧିଲେ ଠିକ
2: ହବ। ହଁ ହଁ ଠିକ କଥା,
0: ଆପଣଙ୍କର ମନୋବଳ ଠିକ ଅଛି, ଆପଣ ଭାରି ଷ୍ଟ୍ରଙ୍ଗ ଲୋକ, ତେଣୁ ଭଲ ହେଇଯିବେ। ଆପଣଙ୍କ କଥା ଶୁଣି ତ ଆମକୁ ଦୁଃଖ ଲାଗିଲା, କିନ୍ତୁ ଏଇ ଦୁଃଖରୁ ଶୀଘ୍ର ଆପଣ ବାହାରିଯିବେ। ଆପଣ ଲେଖାଲେଖି ସେମିତି କରନ୍ତୁ, ଆଉ ଭଗବାନ ହାତର ଆଙ୍ଗୁଳି ଦେଇଛନ୍ତି, ବହୁତ ଶକ୍ତି ଆପଣଙ୍କର ସେଥିରେ।
2: ହାତର ଆଙ୍ଗୁଳି ରେ ଆପଣ ଯୋଉ କବିତା ଗୁଡିକ ଲେଖିକି ଦିଅନ୍ତି, ସେଇଟା ଆମକୁ କଣ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ବି ବହୁତ ଭଲ ଲାଗେ।
1: ଖୋର୍ଦ୍ଧାକୁ ଯାଇଥିଲି ମଧୁବାବୁଙ୍କ ଜୟନ୍ତୀରେ କବିତା ପାଠ କରିବାକୁ, ବହୁତ ଇଏ କଲେ। ଯାହା ହଉ, ବହୁତ ଦିନ ପରେ ଆପଣଙ୍କୁ ଦେଖିଲୁ,
0: ଆମେ ବି ଆପଣଙ୍କୁ ଏଇଠି ଥାଇ ବହୁତ ଆଦର କରୁଛୁ। ସେଥିପାଇଁ କାହିଁକି ଆପଣଙ୍କର ଏଇ ଦେହ ଖରାପ ସମୟରେ ବି ଆପଣ ରେଗୁଲାର ଆମ ପାଖକୁ କବିତା ପଠାଇଛନ୍ତି, ଆପଣଙ୍କ କବିତା ବି ମୋ ପସନ୍ଦ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି, ଆପଣ ଶୁଣିଥିବେ।
1: କବିତା ଶୁଣୁଛି ବର୍ତ୍ତମାନ?
0: ହଁ, ଆମେ ତ କହିଥାନ୍ତୁ ଆପଣଙ୍କ ଠାରୁ ଶୁଣିବା ପାଇଁ।
1: ମୋ କବିତାର ଶୀର୍ଷକ ମୋ ପସନ୍ଦରେ ଆମ ପ୍ରିୟ ଅପା।
2: ଆଚ୍ଛା,
1: ନମିତା ଦୋଷିନୀ ଅପାଙ୍କ ବଚନ ଲାଗଳି ମିଠା ବହୁତ, ସତେବେଳେ ସତେ ବକୁଳ ବନରେ କୋକିଳ ଗାଉଛି ଗୀତ, ତାଙ୍କ ମଧୁବଳା ବାଣୀ ଶ୍ରବଣରେ ମନ ହୁଏ ପ୍ରଫୁଲ୍ଲିତ, ମୋ ପସନ୍ଦର ଶ୍ରୋତା ମାନଙ୍କର ଲାଗି ଭରି ରହିଛି ଅମୃତ, ଶ୍ରୋତାଙ୍କ କବିତା ପଠନ ସମୟରେ ଓଠୁ ଧରି ପାରି ଯେତ ଆନନ୍ଦ ଦେବାକୁ ଶୁଣାଇଥାନ୍ତି ଆମ ପସନ୍ଦରେ ସଙ୍ଗୀତ, ପ୍ରତିବାର ରବିବାର 9ଟା ସମୟରେ ଦିନ ବେଳେ ଚାହିଁ ବସେ, ଅପା ସ୍ୱୟଂଙ୍କର ବାଣୀ ଶ୍ରବଣରେ ମନ ଖୋଲା ହସ ହସେ, ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମ ତଳେ ଏତିକି କରୁଛି ଅଳି, ନମିତା ଦଶମିନୀ ଅପାଙ୍କ ମସ୍ତକେ କୃପା ଦେଉଥାନ୍ତୁ ଢାଳି, ସଚାଇ ହୋଇ ସେ ବଞ୍ଚି ରହିଥାନ୍ତୁ ଭଳି ସଦା ରୋଗ ଶୂନ୍ୟ, ତାଙ୍କ ଚଲାପଥ କୁସୁମିତ ହେଉ ଲଭି ଦିବୁ ବରଦାନ, ମୋର ପସନ୍ଦରେ ଆମ ପ୍ରିୟ ଅପା ନାହିଁ ତାଙ୍କର ତୁଳନା, ତାଙ୍କର ଉପମା ଦେବାରେ ହାର ଏ କବିମାନଙ୍କ କଳ୍ପନା, ସବୁ ଶ୍ରୋତାଙ୍କର ପସନ୍ଦକୁ ସେ ଦେଇଥାନ୍ତି ଉଚ୍ଚ ସ୍ଥାନ, ନମିତା ଦଶମିନୀ ଅପାଙ୍କ ଚରଣେ ପ୍ରଣମେ ଦିବ୍ୟ ଲୋଚନ।
0: ଆପଣଙ୍କୁ ମଧ୍ୟ ପ୍ରଣାମ ଆଉ ଧନ୍ୟବାଦ,
2: ଆମକୁ ଏତେ ଭଲ ପାଉଛନ୍ତି ଆଉ ଆମ ପାଇଁ ଏତେ ସୁନ୍ଦର, ଏତେ ମନମୁଗ୍ଧକର, ଏତେ ଭାବିଚିନ୍ତି ଆମ ବିଷୟରେ ଲେଖିଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
0: ଆପଣ ମଧ୍ୟ ସୁସ୍ଥ ରହନ୍ତୁ ଏବଂ ସତାୟୀ ହୁଅନ୍ତୁ, ଆମର ଭଗବାନଙ୍କ ପାଖରେ ନିବେଦନ ଯେ ସେ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ। ଆଉ ଆପଣଙ୍କର ପ୍ରମିଳା ମ୍ୟାଡମ୍ କେମିତି ଅଛନ୍ତି? ଆଉ ପୁଅମାନେ
1: ସମସ୍ତେ ଭଲରେ?
0: ସମସ୍ତେ ଭଲରେ ସେମିତି ଥାନ୍ତୁ, ଆଉ ଆପଣ ଶୀଘ୍ର ଶୀଘ୍ର ଭଲ ହେଇଯାନ୍ତୁ, ନେକ୍ସଟ ଥର ଫୋନ୍ କଲାକୁ ଯେମିତି କହିବେ ପୁରା ସୁସ୍ଥ ହେଇଛି। ଆପଣଙ୍କର କବିତା ଲେଖା ସେମିତି ଜାରି ରହିଥାଉ, ଆମ ପାଖକୁ ପଠାଉଥାନ୍ତୁ,
2: ଆଉ କହିଦିଅନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
0: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ,
2: ଫୋନ୍ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ,
0: ନମସ୍କାର।

0: ସିଲୁ ବାପୁନା ପୂଜା ଏବଂ ଲକି ଘସିପୁରା ଆନନ୍ଦପୁରରୁ
1: ସତ୍ୟ ଗାୟତ୍ରୀ ଦୀପୁ ସାଇ ଓମ ବର୍ଷା ସିଆ ଦିଆ ଶ୍ରଦ୍ଧା ଷ୍ଟାଇଲ ବଜାର ଅନୁଗୁଳରୁ
0: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ
1: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ
0: ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବନ୍ୟ ଦିଦି ସୋନ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟୀର କନ୍ତଲା ଆଠଗଡ଼ରୁ
1: କବିରାଜ ପରଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସିଲୁ ସୂର୍ଯ୍ୟକୁମାର ବାବୁନି ଲତାହରଣ କାକଟପୁର ପୁରୀରୁ
0: ଜୟଶ୍ରୀ ପଟ୍ଟନାୟକ ଗଙ୍ଗନଗର ଭୁବନେଶ୍ୱରରୁ
1: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ
0: ଦୀପଙ୍କର ପଣ୍ଡା ଶୁଭଙ୍କର ପଣ୍ଡା ଦିବ୍ୟଙ୍କର ପଣ୍ଡା ରାଜଶ୍ରୀକର ନିରାକର ପଣ୍ଡା ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ
1: ଅରକ୍ଷିତ ଦାସ ଏବଂ ଆୟସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ
0: ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ବାହାରଣା ଚାରିଛକ ପୁରୀରୁ
1: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ
0: ସେକ୍ଟର 67 ମୋହାଲି ଚଣ୍ଡିଗଡ଼ରୁ ଟିଡି ମଲହୋତ୍ରା ରିତିକ ମଲହୋତ୍ରା ପ୍ରତୀକ ମଲହୋତ୍ରା ଅନିଲ ଶର୍ମା ଜୟବୀର ସିଂ ଠାକୁର ଡକ୍ଟର ଅମନଦୀପ କାଲକାସେ ଶୁଭଚନ୍ଦ୍ର ବଜାଜ ବିଟା ବଜାଜ ଏବଂ ସାହିଲ
1: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ
0: ଗୋବିନ୍ଦ ଚନ୍ଦ୍ର ବେହେରା ଟାଙ୍ଗମାଳ କେନ୍ଦ୍ରାପଡ଼ାରୁ
1: ସୂର୍ଯ୍ୟମଣି ନାଥ ଜୟନ୍ତୀ ନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ
0: ଅମ୍ବରୀଶ ପରିଡ଼ା ମନୋରମା ସାମନ୍ତରାୟ ଲୋପାମୁଦ୍ରା ପରିଡ଼ା ସଞ୍ଜୟ କୁମାର ପରିଡ଼ା ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ
1: ଦିବ୍ୟଲୋଚନା ଭାରିମଲ୍ଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ
0: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ
1: ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ
0: ଦେଶଦୀପ ଇଚ୍ଛାପୁର ଶ୍ରୀବଳଦେବଜୀଉ କେନ୍ଦ୍ରାପଡ଼ାରୁ
1: ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ
0: ଏବଂ ଦୋଳଗୋବିନ୍ଦ ମିଶ୍ର ସୁଲାହି ଝାରସୁଗୁଡ଼ାରୁ ମତାମତ ଭରିଆ ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ନାମ ଲିଖା।
1: ତେବେ ଆମକୁ ଚିଠି ଲେଖନ୍ତୁ ସେଇ ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
2: ତେବେ ମନେ ରଖିବେ, କବିତା ଗୁଡିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ। ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
3: ହ୍ୟାଲୋ, ମୋ ପସନ୍ଦ କାର୍ଯ୍ୟକ୍ରମ ଦିଗପ୍ରଭୁ ନମସ୍କାର, ମୁଁ ଧରଣୀଧର ଦାସ କହୁଛି।
2: କୋଉଠୁ କହୁଛନ୍ତି?
3: କୁଳିଆ ସାଲପୁର।
2: ଧରଣୀଧର ଦାସ ଆଜ୍ଞା ନମସ୍କାର।
3: ନମସ୍କାର,
2: କେମିତି ଅଛନ୍ତି ଆପଣ?
3: ଆଜ୍ଞା ଭଲ ଅଛି।
2: ସାଲେପୁର କହୁଛନ୍ତି ଆପଣ? ସାଲେପୁର ମିଠା ସବୁଦିନ ଖାଉଥିବେ?
3: ହଁ।
2: ଏପଟକୁ ଟିକେ ଆସୁନି?
3: ହଁ, ଏପଟୁ ଯିବ।
2: କେମିତି ଯିବ?
3: ଯିବ ଆଜ୍ଞା।
2: ବସ୍ ଯୋଗେ ଯିବ ନା ଟ୍ରେନ ଯୋଗେ ଯିବ
1: ନା ଚିଠି ଯୋଗେ ପାର୍ସଲ?
3: ଟ୍ରେନ ସୁବିଧା ନାହିଁ, ଆମର ସବୁ ବସ୍ ସୁବିଧା।
2: ବସ୍ ସୁବିଧା ଅଛି? ଆଚ୍ଛା, ବସ୍ ସୁବିଧାରେ ତାହେଲେ ଆସିବ ହରି ନା?
3: ଆଜ୍ଞା।
1: ଚିଠି ଖଣ୍ଡେ ତ ଆସୁନି, ମିଠା କୋଉଦିନ ଆସିବ?
3: ସେଇ ଟାଇମରେ ଆଜ୍ଞା ପହଞ୍ଚିବ, କିଛି ଅସୁବିଧା ନାହିଁ।
2: ଆଚ୍ଛା ଆଚ୍ଛା, ଆଉ ଆପଣ କଣ କରନ୍ତି?
3: ମୁଁ କଣ କରିବି, ମୁଁ ଜଣେ ରିଟାୟାର ଲୋକ।
2: ଓହୋ, କଣ କରୁଥିଲେ ଆଗରୁ?
3: କଣ ସର୍ଭିସ କରିଥିଲି ଡିପାର୍ଟମେଣ୍ଟ।
2: କାମ କଣ ଥିଲା ସେଥିରେ?
3: କାମ କାମ ତ ଫୋର୍ଥ ଗ୍ରେଡ୍ ମାନେ ପିଅନ କାମ।
2: ଆଉ ଆପଣ ତ ଏତେ କାମ କଲେ ଜୀବନ ସାରା, ଏବେ ଟିକେ ଆପଣଙ୍କୁ ଅବସର ମିଳିଛି, ଅବସର ସମୟରେ ଘରେ ଟିକେ ବସିବେ, ମନ ଖୁସି କରିବେ?
3: ଘରେ ବସି ଦୁଇଟି ନାତି ଅଛନ୍ତି।
2: ଦିଟା ନାତିଙ୍କର ନାଁ କଣ?
3: ଗୋଟେ ନାଁ ହଉଛି ପ୍ରିୟାଂଶୁ ଦାସ, ଆଉ ଜଣ ନାଁ ହଉଛି ଛୋଟ ଛୁଆଙ୍କ ନାଁଟା ତାର ହଉଛି।
2: ଛାଡନ୍ତୁ ମୋ ସେଇ ନାଁ ଗୁଡା, ଆପଣ କଣ ଡାକନ୍ତି ସେଇ ନାଁ କୁହନ୍ତୁ।
3: ମୁଁ ଜଣଙ୍କୁ ଡାକେ ବଡ଼ୁ ଡାକେ ସୀମାଞ୍ଚଳ, ଛାନୁ ଡାକେ ପଞ୍ଚାବତୀ,
2: ମନେ ପଡ଼ୁନି
3: ଜଗନ୍ନାଥଙ୍କ ନାଁରେ ଜଗନ୍ନାଥ ନାଁ ଡାକେ।
1: ଆଚ୍ଛା ହଉ, ଯାହା ହଉ, ଆପଣ ଭଲ ଭଲ ନାଁ ତ ଦେଇଛନ୍ତି ଆଉ ଡାକୁଛନ୍ତି।
2: ଆଉ ନାତିଙ୍କର ମା କଣ କରନ୍ତି?
1: ମା
2: ବାପା ଆଉ ଆପଣଙ୍କ ସ୍ତ୍ରୀ, ସମସ୍ତଙ୍କ ନାଁ ଟିକେ କୁହନ୍ତୁ।
3: ଆମ ସ୍ତ୍ରୀ ନାଁ ହଉଛି କୁନ୍ତଳା କୁମାରୀ ଦାସ, ତାଙ୍କ ନାଁ ସବୁ, ଜଣ ବୋଉ ନାଁ ହଉଛି ପ୍ରିୟଦର୍ଶନ ପରିଡ଼ା, ଆଉ ଜଣ ନାଁ ହଉଛି ରଶ୍ମିତା ନାୟକ,
2: ପୁଅ
3: ପ୍ରଦୀପ କୁମାର ଦାସ, ଆଉ ତା ମିହିର କୁମାର ଦାସ।
2: ପୁଅ ମାନଙ୍କ ନାଁ ଗୁଡା ମୁଁ ଦେଖିଲି, ଭଲରେ ମନେ ଅଛି। ଆଉ ସମସ୍ତଙ୍କ ନାଁକୁ ଆପଣ ଭାବି ଭାବି କହିଲେ?
1: ପୁଅ ମାନଙ୍କ ନାଁ ମନେ ଅଛି ଆଉ ସ୍ତ୍ରୀଙ୍କ ନାଁ ମନେ ଅଛି।
2: ନାତି ମାନଙ୍କ ନାଁ ଭଲସେ ମନେ ନାହିଁ କି ବୋହୁ ମାନଙ୍କ ନାଁ ବି ଠିକ ସେ ମନେ?
1: ସେମାନେ ପଛକୁ ପଛ ଡେରିରେ ଆସିଲେ, ସେଟା ଘୋଷା ହେଇନି।
3: ବଡ଼ ପୁଅଟି 3 ବର୍ଷ 3 ମାସ, ସାନ ପୁଅଟି ତ 2 ବର୍ଷ 3 ମାସ ହେଲା,
2: ଛୋଟ ଛୋଟ ଅଛନ୍ତି।
3: ବଡ଼ ଆଜି ହାପି ବର୍ଥଡେ ହବ ବୋଲି
2: ସେଇ ଆୟୋଜନ ଭିତରେ ଆପଣ ସବୁକିଛି ଭୁଲି ଯାଇଛନ୍ତି।
1: ହାପି ବର୍ଥଡେ ଆମ ତରଫରୁ ମଧ୍ୟ ହାପି ବର୍ଥଡେ,
2: ଆଗାମୀ ଭବିଷ୍ୟତ ତାର ଭଲ ହଉ। ଆପଣ ଆଜି କଣ ସକାଳୁ ଖାଇଛନ୍ତି?
3: ସକାଳୁ

0: ଆଜ୍ଞା, ଆଜି ରୁଟି ଆଉ କ୍ଷୀର ଟିକେ ଖାଇଲି।
1: ରୁଟି କ୍ଷୀର ସବୁଦିନ ରୁଟି କ୍ଷୀର ଖାଆନ୍ତି ନା ଆଉ କିଛି ଖାଆନ୍ତି?
0: ନାଇଁ ସବୁଦିନ
1: ଭଲ ଅଭ୍ୟାସ।
0: ସେ ରୁଟି କ୍ଷୀର ରାତିରେ ଖାଏ, ସକାଳେ ବି ଖାଏ, ଖାଲି ରୁଟି ଆଉ ଯାହା କରିଥିବେ ଦେଖିବେ ଦୁଇ ଘଣ୍ଟା ରୁଟି ମୁଁ ଖାଏ। ଏମିତି ଚାଲିଛି ଆଜ୍ଞା। ଆଉ କଣ କରିବେ?
1: ରୋଷେଇ କିଏ କରନ୍ତି, ଆପଣଙ୍କ ପତ୍ନୀ କରନ୍ତି ନା ବୋଉ?
0: ଆମ ପତ୍ନୀ କରନ୍ତି, ଏ ଦିନବେଳା କହନ୍ତି ନା, ସେ କାଠ ଚୁଲିରେ ପତ୍ନୀ ତାଙ୍କ ରୋଷେଇ ବାସ କଣ ଭାତ ଫାତ ରାନ୍ଧନ୍ତି, ଆଉ ବୋଉ ମାନେ ସବୁ ଗ୍ୟାସ ପାଇଁ ସଟେଜେ ସେମିତି ଚୁଲାରେ ହଉଛି।
2: ଆଚ୍ଛା, ଆଉ ଆପଣ କେତେ ବର୍ଷ ହେଲା ରିଟାୟାର୍ଡ କଲେଣି?
0: ମୁଁ 16 ମାର୍ଚ୍ଚ 31।
1: ଆପଣଙ୍କର ତାହେଲେ ଦୁଇ ପୁଅ? ଖାଲି
0: ଦୁଇ ପୁଅ, ଗୋଟିଏ ଝିଅ।
1: ଓ, ଝିଅ ଅଛନ୍ତି?
2: ଝିଅ କଥା ଟୋଟାଲି ଭୁଲି ଯାଇଛନ୍ତି।
1: ଝିଅ କଣ ବାହାହେଇଛନ୍ତି?
0: ହଁ ହଁ।
1: ତାଙ୍କ ନାଁ କଣ?
0: ଝିଅ ନାଁ ଗୀତାଞ୍ଜଳି ଦାସ।
1: ଯା ହଉ, ଆପଣଙ୍କ ସହିତ କଥା ହେଇ ଆମକୁ ଭଲ ଲାଗିଲା। ଭଲରେ ରହିଥାନ୍ତୁ, କହିଦିଅନ୍ତୁ ଯେ ମୋ ପସନ୍ଦରେ କଣ ଗୀତ ଶୁଣିବେ।
0: କୁଲି ନମ୍ବର 1 ର ଗୋଟେ ଗୀତ ଦେବେ।
1: ଠିକ ଅଛି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
0: ଆଜ୍ଞା,
2: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ତୁମେ କହୁଥିବ ମୁଁ ଲେଖୁଥିବି, ଏଇ ତ ଆମର ରୀତି।
3: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝିନେବ ମୋର ପ୍ରୀତି।
4: ଲେଖିଛନ୍ତି ଜୟଶ୍ରୀ ପଟ୍ଟନାୟକ, ଗଙ୍ଗନଗର ଭୁବନେଶ୍ୱରରୁ।
2: ଖରା ଆସେ ମାଡ଼ି ମାଡ଼ି, ସୂରୁଜ ତେଜ ତ ପ୍ରଖର ହେଲାଣି। ଖରା ଆସେ ମାଡ଼ି ମାଡ଼ି, ଗଛପତ୍ର ଝାଉଁଳି ଶୁଷ୍କ ଦିଶନ୍ତି, ତାପ ବଢ଼େ ଘଡ଼ି ଘଡ଼ି।
4: ଝାଞ୍ଜି ଗୁଳୁଗୁଳି ଦିନରେ ହୁଅଇ ଅସ୍ଥିର ଲାଗେ ଜୀବନ, ଶୁଖିଲାଣି ନଦୀ ପୋଖରୀ ଗାଡ଼ିଆ, ଦେହୁ ଛାଡ଼ିଯାଏ ପ୍ରାଣ।
2: ଅଂଶୁଘାତ ହୋଇ ନେଲାଣି ଜୀବନ, ଘରେ ରୁହ ଖରାବେଳ, ଦହି ତୋରାଣି ଲେମ୍ବୁ ପାଣି ପିଇ କାଟୁଥାଅ ଗ୍ରୀଷ୍ମକାଳ।
4: ନିଜର ସୁବିଧା ପାଇଁକି ମଣିଷ ଜଙ୍ଗଲ କରଇ ପଦା, ନଥିଲେ ଜଙ୍ଗଲ ପଡ଼େ ନା ବରଷା, ମନେ ରଖ କଥା ସଦା।
2: ଯେତେ ପାର ସେତେ ଗଛକୁ ଲଗାଇ ପରିବେଶ କର ଶାନ୍ତ, ସଚେତନ ହୁଅ କରାଅ ସଭିଙ୍କୁ, ପାଇବ ତାପରୁ ମୁକ୍ତ।
4: ଗଛ ଥିଲେ ସିନା ଜୀବନ ବଞ୍ଚିବ, ପରିବେଶ ହସୁଥିବ, ନହେଲେ ଉତ୍ତାପ ବଢ଼ିବ ମହିରେ, ପ୍ରାଣ କଲବଲ ହେବ।
2: ଏସି କୁଲର ଫ୍ୟାନ ଲଗାଇଲେ ବିଜୁଳି ସଙ୍କଟ ହେବ, ଗଛ ଲଗାଇଲେ ଛାଇ ତଳେ ବସି ଖରାଦିନ କଟିଯିବ।
4: ଧରଣୀ ହୋଇଲେ ଉତ୍ତପ୍ତ ଜାଣ, ଥଳକୂଳ ନ ମିଳିବ, ବେଳ ଥାଉଣୁ ହେଲେ ସାବଧାନ, ଦୁଃଖ ଯେତେ ଘୁଞ୍ଚିଯିବ।

ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ। ସୂର୍ଯ୍ୟଙ୍କର ରୌଦ୍ର ତାପ କି ପ୍ରଖର ତାତି ଯାଉଛି ବାଲି ମାଟି, ଚାରିଆଡେ ଖାଲି ଅନଳ ବୃଷ୍ଟି,

0: କେହି ଛାଞ୍ଜି ଖରା ତାତି
1: ହଜିଗଲା ଆଜି ସେ ମୃଦୁ ମଳୟ ବର୍ଷଣ ହେଉଛି ତାପ ଆଜି ଏ ମଣିଷ ହେଲା ଅକୃତଜ୍ଞ କରିଲା ଖାଲି ସେ ପାପ
0: ନିର୍ମମ ଭାବରେ ଗଛକୁ କାଟିଲା ସାଜିଲା ଏକ ସେ ପିଶାଚ ଗଛ ଉପକାର ବୁଝିପାରିଲାନି ରଖିଲାନି ମନେ ସଙ୍କୋଚ
1: ଜୀବଜନ୍ତୁମାନେ ବିଶ୍ରାମ ନେବାକୁ ପାଉନାହାନ୍ତି ଟିକେ ଛାଇ ହେଉଛନ୍ତି ଆଜି ସେ ହା ହତାଶ କେବଳ ମଣିଷଙ୍କ ପାଇଁ
0: ଶୋଷ ମେଣ୍ଟିବାକୁ ଜଳ ମିଳୁନାହିଁ ଶୁଖି ଯାଉଛି ନଦୀ ନାଳ ବରଷାରାଣୀର ଦେଖା ମିଳୁନାହିଁ ପଡିଲା ଖରାପ ବେଳ
1: ଏଥିପାଇଁ ଦାୟୀ କେବଳ ମଣିଷ ଦୋଷ କାରାଉ ନାହିଁ ନିଜ ସ୍ୱାର୍ଥ ପାଇଁ ଧାଇଁଲା ସେ ଖାଲି ଖୁସିରେ ରହିବା ପାଇଁ
0: ଗଛ କାଟିକଲା କଳକାରଖାନା କରିଲା ପକ୍କା ରାସ୍ତା ବୁଝିପାରୁନାହିଁ ଗଛ ନାହିଁ ବୋଲି ସଂସାରେ ଆଜି ଏହି ଅବସ୍ଥା
1: ଭାଇ ଭଉଣୀଙ୍କୁ ଅନୁରୋଧ ମୋର ଆଉ ଡେରି କର ନାହିଁ ପ୍ରତିଦିନ ଗୋଟେ ଗଛ ଲଗେଇବା ଆମରି ମଙ୍ଗଳ ପାଇଁ ଆମରି ମଙ୍ଗଳ ପାଇଁ
0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ
1: ଗହଳ ଚହଳ ଲାଗିଅଛି ଭିଡ଼ ରଥ ଖଳା ଉଠେ ପୁରୀ ମହାପ୍ରଭୁଙ୍କର ସେବାରେ ଭକତ ମଜିଯାଏ ଚିତ୍ତ ହରି
0: ମହାରଣା ପ୍ରଭୁ ଆଜ୍ଞା ଲଭି ପୁଣି ରଥ ନିର୍ମାଣ କରାଇ ପବିତ୍ର ପାବନ ଅକ୍ଷୟ ତୃତୀୟାରୁ ଶୁଭାରମ୍ଭ କରିଥାଏ
1: ଅସହ୍ୟ ଗରମ ଗ୍ରୀଷ୍ମ ପ୍ରବାହକୁ ତିଳେ ମାତ୍ର ନ ଡରି କାୟ ମନବାକ୍ୟ ପବିତ୍ର ଚିତ୍ତରେ ପ୍ରଭୁଙ୍କୁ ଆଶ୍ରୟ କରି
0: ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରୁଥାଏ ତର ପରେ ପାଖେଇ ଆସୁଛି ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥି ପୁରେ
1: ପତିତ ଉଦ୍ଧାର କରିବାକୁ ପ୍ରଭୁ ଆସିବେ ବଡ଼ ଦାଣ୍ଡରେ ଭ୍ରାତା ଭଗ୍ନୀ ସାଥେ ବୁଲିବାକୁ ଯିବେ ଗୁଣ୍ଡିଚା ମା ମନ୍ଦିରେ
0: ଡେରା କାଠ ଅଖ ଜୁଚି ଶିଳ୍ପୀଗଣ ବଢେଇ ପଣ କୁମ୍ଭରେ ଭୂଇଁ ସେବକଙ୍କ ଆନନ୍ଦ ଉତ୍ସାହ ପ୍ରଭୁଙ୍କର ନିର୍ମାଣରେ
1: ଅପୂର୍ବ ଅଦ୍ଭୁତ ରଥର ନିର୍ମାଣ ମହାରଣା କରୁଥାଇ ଭାବ ବିନୋଦିଆ ଭାବରେ ହଜି ପ୍ରଭୁ ନାମ ଗାଉଥାଏ

ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ। କେତେ ପରସା ରାତ୍ରି ସେ ଅସରା ପ୍ରୀତି ଭାରି ମୋର ମନେ ପଡ଼େ, ପରବାସେ ତୁମେ ରହିଲ ହେ ସାଥୀ ତୁମକୁ ଏ ମନ ଛୁରେ। ଅଭିସାର ରାତି ଯାଏ ପୁଣି ବିତି ତୁମକୁ ଏ ମନ ଖୋଜେ, ଅଭିସାରିକା ମୁଁ ତୁମକୁ ଭରସି ତୁମ ପ୍ରୀତିରେ ମୁଁ ଭିଜେ। ହୃଦୟ ବୀଣାର ତାରି କେତେ ରାଗ କେତେ ରାଗିଣୀର ମୂର୍ଚ୍ଛନା, ଭିଜେଇ ଦେଇଛା ପ୍ରେମ ବର୍ଷା ଢାଳି ତୁମକୁ ଛୁରୁଛି ସିନା। ସୁହାଗ ପଣତେ ଓଢ଼ଣା ପକାଇ ଅପେକ୍ଷା କରିଛି ତୁମକୁ, କେବେ ଆସିବ ଯେ ସେହି ଦିନ ସାଥୀ ବୁଝିବ ମୋହର ମନକୁ। ତୁମେ ମୋ ସାଗର ମୁଁ ତୁମ ତଟିନୀ, କୁଳୁକୁଳୁ ଯାଏ ବହି ଯେତେ ବାଧା ବିଘ୍ନ ଆସୁ ମୋ ଜୀବନେ ତୁମ ସହ ମିଶିବା ପାଇଁ। ମନର ବେଳାରେ ବୁକୁର ଜୁଆର ଲହରି ଭାଙ୍ଗୁଛି ରହି, ହେଲେ ତୁମ ସ୍ମୃତି ମନେ ମୋର ପଡ଼େ ଭୁଲି ମୁଜେ ପାରୁ ନାହିଁ। ତୁମେ ମୋର ଚାନ୍ଦ ମୁଁ ତୁମ ଚକରି, ରହିଛି ଆମର ପ୍ରୀତି ଯେତେ ଦୂରେ ଥିଲେ ଆମେ ଦୁହେଁ ସାଥୀ, ପ୍ରୀତି ହେବ ନାହିଁ ଇତି, ପ୍ରୀତି ହେବ ନାହିଁ ଇତି।

0: ଲେଖିଛନ୍ତି ବବି ମହାରଣା ପରତରା ଅନୁଗୁଳରୁ।
1: ତୁମେ ମୋର ମାନସୀ ସ୍ୱପ୍ନର ତୁଳସୀ, ତୁମ ପାଇଁ ବସାହେ ପ୍ରେମର କଳସୀ।
0: ଦିନରାତି ଭାବନାରେ ଖୋଜୁଥାଏ ନିରବରେ, ମିଳିଯାଏ ସରଗର ଶସି, ହୃଦୟକୁ ଲାଗେ ଭାରି ଖୁସି।
1: ଆଖିର କଜଳେ ଲେଖିଦିଏ ତୁମ ପାଇଁ ଗୀତଟିଏ, ଗୀତ ମୋର ପ୍ରୀତିର ପସରା ଝଲମଲ ଦିଶୁଥାଏ।
0: ଭିଜା ଭିଜା ମୌସୁମୀ ହସିଦିଏ ଚୁମି ଚୁମି, ଦୁଇ ପ୍ରେମ ଖେଳନ୍ତି ମିଶି, ହୃଦୟକୁ ଲାଗେ ଭାରି ଖୁସି।
1: ମାଟିର ମହକ ଭଲ ପାଇ ତୁମ ହାତ ଛୁଆଁ ଚିଠି, ଚିଠି ପଢ଼ି ପ୍ରେମ ହୋଇଯାଏ ଜୀବନ।

0: ହ୍ୟାଲୋ ମୋ ପସନ୍ଦ।
1: ଅପା ମୁଁ କେନ୍ଦ୍ରାପଡା କୋରୁଆ ଟିକନପୁରରୁ କହୁଛି।
0: କେନ୍ଦ୍ରାପଡାରୁ ଆପଣ କହୁଛନ୍ତି, କିଏ କହୁଛନ୍ତି ଆପଣ?
1: ମୁଁ ମଞ୍ଜୁ ନାନୀ କହୁଛି, ମଞ୍ଜୁଳା ଦେବତା ଆଉ ମୋର ଜାଁଳା ଝିଅ ପୁଅ।
0: ନମସ୍କାର, ଆପଣ ମଞ୍ଜୁ ନାନୀ ନାଁରେ ସବୁଆଡେ ଜଣାଶୁଣା ନା କଣ?
1: ଆଜ୍ଞା, 15 ବର୍ଷ ଧରିକି ଦୀର୍ଘ ମୁଁ ଲଗେଇ ଆସୁଛି।
0: ଦେଖନ୍ତୁ, ଧୈର୍ଯ୍ୟର ସହିତ ଆପଣ ଲଗେଇଲେ ଲାଗିଲା, ଟିକେ ଅପେକ୍ଷା କଲେ ମନ ଥିଲେ ନିଶ୍ଚୟ ଦିନେ ନା ଦିନେ ଲାଗିବ। ଯାହା ହଉ, ଆପଣଙ୍କର ଲାଗିଯାଇଛି, ଆମେ ବହୁତ ଖୁସି ଅଛି ଆପଣଙ୍କ ପାଇଁ।
1: ଆପଣଙ୍କ କଥା ମତେ ବହୁତ ଭଲ ଲାଗେ, ଆପଣ ଯେମିତି କଥା କୁହନ୍ତି ମୁଁ ବି ହସେ
0: ହସନ୍ତି।
1: ଅପା ନମିତା ଅପା ଦୁଇ ଜଣ ଯେମିତି କାର୍ଯ୍ୟକ୍ରମ କରନ୍ତି, ତାଙ୍କ ଭଳି କେହି କାର୍ଯ୍ୟକ୍ରମ କରିପାରିବନି।
0: ନା ନା, ସମସ୍ତେ ସେମିତି କରିପାରିବେ।
1: ଆପଣ କେଡେ ସୁନ୍ଦର କହିକି ମାନେ ଲୋକମାନଙ୍କୁ ଏତେ ମାନେ ହସେଇ ଦିଅନ୍ତି, ମାନେ ଖାଇବା ପିଇବା ବି ଲୋକମାନେ ଭୁଲିଯିବେ।
2: ଆଚ୍ଛା, ମତେ କହିଲେ ଆଜି ଆପଣଙ୍କର କେତେ ଦିନର ଅପେକ୍ଷା ପୂରଣ ହେଇଛି?
1: ମୁଁ ତ ଛୋଟବେଳରୁ ମୋର ରେଡୁଆ ହେଉଛି ମୋ ଜୀବନର ସାଥୀ, ମୁଁ ଏମିତି ଶୁଣି ଆସୁଛି 15-20 ବର୍ଷ ହେଲା।
0: ଆପଣ ଏତେ ଖୁସି ହେଉଛନ୍ତି ଆଉ ଏତେ ଭଲ ପାଉଛନ୍ତି କାର୍ଯ୍ୟକ୍ରମ ଶୁଣି ଆମ ମନ ପୁରିଗଲା।
1: ମୁଁ ବାସନ ମାଜିଲେ ବି ରେଡିଓ ଲଗେଇକିରି ଶୁଣୁଥାଏ, କାମ କଲେ ବି ଶୁଣୁଥାଏ, ଚାଣ୍ଡ ପଢ଼ିଲେ ବି ଶୁଣୁଥାଏ। ମୋର ରେଡିଓ ହେଉଛି ମୋ ସାଥୀ, ଝିଅକୁ କହେ ପୁଅକୁ କହେ, ସେ ଦି ଜଣ ଜାଁଳା ହେଲା, ଟ୍ୱିନ୍ସ ବେବି।
0: ହଁ, ଆପଣ ଆସୁ ଆସୁ ପ୍ରଥମେ କହିଥିଲେ ମୋର ଜାଁଳା ପିଲା, ପୁଅଟିଏ ଝିଅଟିଏ।
2: ମତେ ଲାଗୁଛି ଆପଣଙ୍କର ଯୋଉ ଜାଁଳା ପିଲା ଦୁଇଟି ହେଇଛନ୍ତି ସେଥିପାଇଁ ଆପଣ ବହୁତ ଖୁସି।
0: ପୁଣି ଏକା ସାଙ୍ଗରେ ଦୁଇ ପ୍ରକାର ପାଇଗଲେ, ପୁଅ ବି ପାଇଗଲେ ଝିଅ ବି ପାଇଗଲେ। ବର୍ତ୍ତମାନ ସେମାନେ କେତେ ବଡ ହେଲେଣି?
1: ପ୍ଲସ୍ ଟୁ ସେକେଣ୍ଡ ଇୟର ହେଲା, ଆମେ 3 ଜଣ ଆଉ
0: ପୁଅ ଝିଅ ଆଉ ଆପଣ। ଆଉ ଆପଣଙ୍କର ସ୍ୱାମୀ?
1: ନା, ମୁଁ ବିବାହ ବିଚ୍ଛେଦ ମାନେ ପ୍ରଥମରୁ।
0: ଓହୋ, କିନ୍ତୁ ଆପଣ ଏମିତି ନିଜେ ନିଜେ ଚଳେଇ ନଉଛନ୍ତି ସବୁ
1: ନିଜ ଗୋଡରେ ନିଜେ?
2: ଆପଣ କଣ କରୁଛନ୍ତି ତାହେଲେ?
1: ମ୍ୟାଡାମ, ମୁଁ ଅଙ୍ଗନବାଡି ହେଲ୍ପର।
0: ଆଚ୍ଛା, ତାହେଲେ ଆପଣ ଅଙ୍ଗନବାଡିରେ କାମ କରୁଛନ୍ତି, ଘର ସମ୍ଭାଳି ଜାଁଳ ଛୁଆଙ୍କୁ ମଣିଷ କରିଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ, ଆଉ ସବୁ ମହିଳାଙ୍କ ପାଇଁ ଆପଣ ପ୍ରେରଣା।
2: ଏକାକି 2 ଜଣ ଛୁଆଙ୍କୁ, ପୁଣି ଜାଁଳ ଛୁଆଙ୍କୁ ପାଳି ବଡ କଲେଣି, ସେମାନେ +2 ପଢିଲେଣି, ତାଙ୍କ ଖାଇବା ରହିବା ପିନ୍ଧିବା ଲଗେଇବା ସବୁ ବିଷୟରେ ଆପଣ ଏକୁଟିଆ ବୁଝୁଛନ୍ତି, ଆଉ ଆପଣ କେତେ କଷ୍ଟରେ ଯେ ସେମାନଙ୍କୁ ବଡ କରିଥିବେ ଆପଣଙ୍କ ବ୍ୟତୀତ ଆଉ କେହି କହିପାରିବେନି।
1: ମୋ ବାପ ଘରେ ସବୁଦିନେ ମାନେ ବିବାହ ଗଣ୍ଠରୁ ବିଚ୍ଛେଦ ବାପ ଘରେ ରହିଛି, ସେମିତି ଆସିକିରି 20 ବର୍ଷ ହେଲାଣି ଆଉ, 15-17 ବର୍ଷ।
0: ବାହାଘରର କେତେ ଦିନ ପରେ ଏଇ ଘଟଣାଟି ହେଲା?
1: ବାହାଘରର ସାଙ୍ଗେ ସାଙ୍ଗେ,
0: ମାସେ ଭିତରେ।
1: ହଁ, କିଏ କାହାରି ପସନ୍ଦ ନୁହଁ, କିଏ କାହାରି ମନୁଷ୍ୟ ନୁହଁ, ଆଉ ବାପା ଜାଣିପାରିଲେନି ବାହାଘର କରିଦେଲେ, ସେ ମିଛରେ କହିକିରି ବାହାଘର କରିଦେଇଛନ୍ତି ଆଉ।
0: କାହିଁକି ପସନ୍ଦ ହେଲେନି?
1: ସିଏ ତାଙ୍କ ଭଉଣୀର ନଣନ୍ଦକୁ ତାଙ୍କର ଭଲ ପାଇଥିଲେ
0: ହେଲା, ସେ କହିଦେଲେ ଆପଣଙ୍କୁ?
1: ନା, କହିଲେନି, ତାଙ୍କ ସହିତ ମୋର ତ ଆଉ ଭେଟାଭେଟି ନାହିଁ ନା ଆଉ।
2: ନାଇଁ, ଆପଣ ଏ ବିଷୟରେ ଜାଣିପାରିଲେ କେମିତି?
1: ମୁଁ ଜାଣିପାରିବି କଣ, ସିଏ ହଉଛି ବହୁତ କାହାଣୀ, ଆପଣ ଶୁଣିବାକୁ ସମୟ ଲାଗିବ।
2: ଆଚ୍ଛା ହଉ, ଠିକ ଅଛି।
1: ମୋର 1994 ମ୍ୟାରେଜ ହେଇଥିଲା, ସେତେବେଳେ ମୁଁ କିଛି ଜାଣିନଥିଲି, ମାନେ 16-17 ବର୍ଷରେ ମେଟ୍ରିକ ପରୀକ୍ଷା ଦେଇଛି। ବାପା ସେତେବେଳେ ବାହାଘର କରିଦେଇଥିଲେ, ସେମାନେ ଜାଣିପାରିନଥିଲେ, ସେତେବେଳେ ମୋର ଗୋଟେ ଭାଇ ଏକ୍ସପାୟାର କରିଯାଇଥିଲା, ତାପରେ ବାପା ଜାଣିପାରିଲେନି, ସେମାନେ ଚାକିରିଆ କହିକିରି ବାହାଘର କରିଦେଇଥିଲେ, ଯଦି କରିଦେଇଥିଲେ ମାନେ ଆମ ଭିତରେ ବିଚ୍ଛେଦ ବିଚ୍ଛେଦ ହେଲା ପରେ ମୁଁ ଘରକୁ ଆସିଲି, କେସ୍ ପାସ୍ ହେଲା, ତାପରେ ଡିଭୋର୍ସ ପେପର୍ ହେଇଗଲା। ପୁଣି ସେ ବାହାଘରର 15 ବର୍ଷ ପରେ ସେ ଆସିଥିଲେ, ଗୋଟେ ମାୟା ବିସ୍ତାର କରିକିରି ଆସିଥିଲେ, ତାପରେ ପିଲା ରହିଗଲା ପରେ ପିଲା ବାପା ବୋଲି କଣ ଜାଣିନାହାନ୍ତି, ଆଉ ମୋର ସ୍ୱାମୀର ସୁଖ ସେତିକି ଆଉ।
0: ଓହୋ, ଆପଣଙ୍କ କଥା ଶୁଣି ତ ଦୁଃଖ ଲାଗିଲା, ଆପଣ ଅଳ୍ପ ଦିନ ମାତ୍ର ତାଙ୍କ ସାଙ୍ଗରେ କଟେଇଛନ୍ତି, ଆପଣ ଏକୁଟିଆ ଜୀବନ କଟାଉଛନ୍ତି, କିନ୍ତୁ ପରିବାରର ପରିସ୍ଥିତି ଆଉ କଣ ହେଇଛି ଘଟଣା କଣ ନାହିଁ ଆମେ ଏତେ ଭିତରକୁ ଆଉ ଯିବା ନାହିଁ, ପିଲାମାନେ ବଡ ହେଲେଣି, ଧୀରେ ଧୀରେ ଆପଣଙ୍କର ସବୁ ଦୁଃଖ ଚାଲିଯାଉଛି।
2: ଆପଣ ବର୍ତ୍ତମାନ ଖୁସିରେ ରହିବାକୁ ଯେତେ ଚେଷ୍ଟା କରିବେ ସେତେ ଭଲ।
1: ଠାକୁରଙ୍କର ମାନେ ମୁଁ ଭାରି ଶିବଙ୍କୁ ଭାରି ଭଲ ପାଏ, ପିଲା ନ ହେବା ପୂର୍ବରୁ ମୁଁ ତ ବାପ ଘରେ ରହିଛି ବିବାହ 16 ବର୍ଷ ପର୍ଯ୍ୟନ୍ତ, କିନ୍ତୁ ମତେ ସ୍ୱପ୍ନରେ ଠାକୁର ଦେଖା ଦେଉଛନ୍ତି ଯେ ଝିଅଟି ଜାଣା ପିଲା ମାନେ ଏପଟରେ ସେପଟରେ କ୍ଷୀର ଖାଉଛି। ମୁଁ କହିଲି ପ୍ରଭୁ, ମୁଁ ତ ଏଭଳି ଧାରଣା କେବେ ମୁଁ କରିନି, କାହିଁକି ଏମିତି ମୁଁ ଏଭଳି ସ୍ୱପ୍ନ ଦେଖିଲି, ମୋ ମନରେ ତ କିଛି ସଂସାର କରିବାରେ ଏଥିରେ ନାହିଁ ନା କୌଣସି ସମ୍ପର୍କ ନାହିଁ। ତା ବାଦ ଠାକୁର କେମିତି କଣ ଆଣିଲେ, ଆଣିଲା ପରେ ପୁଣି ଯୋଉ କଥା ବି ସେଇ କଥା ପୁଣି ବିଚ୍ଛେଦ।
0: ଓହୋ, ତେବେ ଆପଣଙ୍କ ଯୋଉ ବାପ ଘରେ ରହିଛନ୍ତି, ବାପ ଘରେ କିଛି ଅସୁବିଧା ହୁଏନି, ସମସ୍ତେ ଆପଣଙ୍କୁ ସପୋର୍ଟ କରନ୍ତି, ସହଯୋଗ କରନ୍ତି?
1: ସହଯୋଗ କରନ୍ତି, ବାପା ମା ଥିଲେ ମୋର

0: ଆପଣ ତ ଅଙ୍ଗନବାଡ଼ିରେ ହେଲ୍ପର ଅଛନ୍ତି, ଖୁବ କମ ବେତନ ଆପଣଙ୍କର ଆମେ ଯାହା ଜାଣୁ, ସେଥିରେ କେମିତି ପିଲାଙ୍କୁ ମଣିଷ କଲେ, ଭାଇଙ୍କୁ ମଣିଷ କଲେ, କେମିତି କଣ ସବୁ କରିପାରୁଛନ୍ତି?
1: ବାପାଙ୍କର ଚାଷ ଥିଲା, ଭାଇଙ୍କି କ୍ଷତି ଘାଟି କରି ଘର ଦ୍ୱାର ଭଲ ମନ୍ଦ ସବୁ କରିଦେଇଛି, କରିଦେଇଥିଲେ ଭାଇ ଭଉଣୀ ରହିବା ପାଇଁ, କିନ୍ତୁ ଭାଉଜ ଆସିଲା ପରେ ସେଇଟା ବିପରୀତ ହେଇଗଲା, ତାପରେ ମୁଁ ଭଡା ନେଇକିରି ରହିଛି।
0: ହଉ, ଆପଣ ଯେମିତି ଧୈର୍ଯ୍ୟ ଧରିକି ଆଗେଇ ଚାଲିଛନ୍ତି, ସେମିତି ଧୈର୍ଯ୍ୟ ଧରିକି ଆହୁରି ବାଟ ଆଗେଇ ଯାଆନ୍ତୁ, ଆପଣଙ୍କର ସୁଖ ବେଳ ଆସୁଛି ନିଶ୍ଚୟ।
2: ପିଲାମାନେ ବଡ ହେଇଗଲେଣି, ସେମାନେ ପାଠପଢା ବି କିଛି ଦିନ ଭିତରେ ସାରିଦେବେ, ତାପରେ ଯେ କର୍ମକ୍ଷେତ୍ରରେ ଆଗେଇ ଯିବେ, ଆଉ ଆପଣ ତାପରେ ଟିକେ ଚିନ୍ତା ମୁକ୍ତ ହୋଇ ବଞ୍ଚିପାରିବେ, ଭଲ ଲାଗିବ ଆପଣଙ୍କୁ,
1: ଆପଣଙ୍କର ଆଶୀର୍ବାଦ ଯଦି।
0: ନିଶ୍ଚୟ ନିଶ୍ଚୟ ଆମର ଶୁଭେଚ୍ଛା ରହିଛି। ଦେଖନ୍ତୁ, ଚାକିରି ଖଣ୍ଡେ କରିଥିଲେ ବୋଲି ମନ ବି ସେଥିରେ ଆପଣଙ୍କର ଲାଗିଯାଉଛି, ଆପଣ ପିଲାମାନଙ୍କ ପାଇଁ ସେଠି ରାନ୍ଧୁଥିବେ, କଣ ଅଲଗା ପ୍ରକାର ସବୁ କାମ କରୁଥିବେ ଛୋଟ ପିଲାଙ୍କ ପାଇଁ, ଆପଣଙ୍କର ସେଥିରେ ସମୟ କଟି ଯାଉଥିବ ନା?
1: ଚାଉଳ ପାଇଁ ରାସନ, ଆଉ ଟେଲରିଂ ଘରେ ଟେଲରିଂ ଶିଖିଛି, ଘରେ ମେସିନ ଅଛି,
2: ଆଉ ଗୋଟେ ଜିନିଷ କରୁଛନ୍ତି ବୋଲି ସେଇଟା କାମ ଦଉଛି ଆପଣଙ୍କୁ।
0: ଆଉ ଆପଣ ସେଥିରେ ବିଜନେସ କରନ୍ତି, ମାନେ ବାହାର ଲୋକଙ୍କର କରନ୍ତି ନା କେବଳ ପିଲାମାନଙ୍କର? ନିଜର
1: ବାହାର ଲୋକ ଯେତେବେଳେ କେମିତି ଦେଲେ କରେ, ଆଉ ପିଲାଙ୍କର ମୋର ଚଳେ, ଆଉ ପୁଅ ଟିକେ ଏବେ ବଡ ହେଲା ପରେ ଟିକେ ପୂଜା ପୂଜି ଯାଇ କୋଉଠି କରୁଛି ଆଉ।
0: ଆଚ୍ଛା, ହଉ, ଆପଣ ଭଲରେ ରୁହନ୍ତୁ ପିଲାମାନଙ୍କ ସହିତ।
1: ପୁଅ ନା ମୃତ୍ୟୁଞ୍ଜୟ, ଝିଅ ବଡ ନିଅନ୍ତୁ, ମୋ ଝିଅ ସହିତ ପୁଅ ସହିତ କଥା ହୁଅନ୍ତୁ।
0: ନମସ୍କାର। ଯାଜ୍ଞସେନୀ, ବଢିଆ ନା ତମର?
1: ଧନ୍ୟବାଦ, ଆପଣଙ୍କର ବି ଭଲ ନା?
2: ଧନ୍ୟବାଦ। ତମେ କଣ କରୁଛ ଏବେ?
1: ମୁଁ ପ୍ଲସ ଟୁ ସେକେଣ୍ଡ ଇୟର ପଢୁଛି ଆଉ।
0: ଭଲ ପଢୁଛ ତ ମନ ଦେଇକି?
1: ଫାଷ୍ଟ
0: ତାହେଲେ ତ ଏଇ ପ୍ରୋଗ୍ରାମ ଆମର ନିଶ୍ଚୟ ଗୀତ ଶୁଣିବୁ।
1: ଆଜ୍ଞା।

0: ଚଳେଇ ନେଉଛନ୍ତି କିନ୍ତୁ ଯଦି କହିଲେ ଆପଣ ବି ଗୀତ ଶିଖଉଛନ୍ତି ଆମେ ବି ଟିକେ ଆପଣଙ୍କ ଠାରୁ ଶୁଣିବୁ
1: ବୋଲୁଛି ଦିଦି।

0: ବହୁତ ଧନ୍ୟବାଦ, ଆପଣ ବି ବଢିଆ ଗାଇଲେ,
1: ବହୁତ ଭଲ ଲାଗିଲା ଆପଣଙ୍କ ଭଏସ୍ ବି।
2: ମୁଁ ଏତେ ଜନଗଣନା ହଉନି, ମୁଁ ଟିକେ ଭାରି ସାହାଯ୍ୟ କରି ସାର୍ ଜଣେ କହିଲେ କହିଲେ ଟିକେ ଚାଲନ୍ତୁ, ତୁମର ତ ଗାଁ କଥା ଟିକେ ଦେଖେଇ ଦେବେ ମତେ ଡୋର ବାଇ ଡୋର, ମୁଁ ତ ଆଉ ଜାଣିପାରିବିନି, ସେଥିଲାଗି ମୁଁ ତାଙ୍କୁ ଦେଖେଇ ଦେଖେଇ ଦେଇକି ମୁଁ ଦଉଦିଛି ମାନେ କେମିତି।
0: ହଉ ଆପଣ ଯାଆନ୍ତୁ ଆପଣଙ୍କ କାମରେ ରହନ୍ତୁ, ପୁଅ ମୃତ୍ୟୁଞ୍ଜୟ ଆଉ ଝିଅ ଯାଜ୍ଞସେନୀ ସହିତ ଆପଣ ଖୁସିରେ ରହନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ କେତେ ଶୁଣିବେ।
2: ମୁଁ ଶିବ ଠାକୁରଙ୍କୁ ଭଲ ପାଏ, ଠାକୁରଙ୍କର ଶିବଙ୍କ ଭଜନ ଗୋଟିଏ ଦେବେ।
0: ଠିକ ଅଛି, ଶୁଣି ଦଉଛୁ ଏ ସୁନ୍ଦର ଭଜନଟି ଆପଣଙ୍କୁ,
1: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିନା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶୁଣୁଥିଲେ ମୋ ପସନ୍ଦ ପ୍ରଯୋଜନା ଦୁର୍ଗା ମାଝି, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ତରଙ୍ଗକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ଉମାଦେବୀ, ରଚନା ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ।
1: ଟିକେ ଶୁଣିବେ କିଏ?
2: କଡ଼ା ନା ସାଦା,
1: ମୁଁ ପାନ ଖାଏନି।
2: ଆଉ ତେବେ
1: ଉମାଦେବୀଙ୍କ ଘରଟା କୋଉଠି କହିପାରିବେ?
2: ଉମାଦେବୀ କୋଉ ଉମାଦେବୀ? ଏ ସାହିରେ ସେମିତିକା ସ୍ତ୍ରୀ ନ କେହି ନାହିଁ।
1: ମୋ ସାଙ୍ଗ ଜଣେ ଉମାଦେବୀଙ୍କ ଘର ଏଇ ସାହିରେ ବୋଲି କହିଲେ।
2: ଆରେ ଧଡ଼ିଆ, ଆରେ ଏଠି ଉମାଦେବୀ କିଏ?
3: ହୟୋ ବାବୁ, ଏ ବୁଢ଼ୀ ନା ଟୋକି, ଦେଖିବ କେମିତି କି ଜାତି କଣ କରେ।
1: ଏତେ କଥା ତ ମୁଁ ଜାଣିନି, ତେବେ ସେ ଘର ଭଡ଼ାରେ ଲଗାନ୍ତି ବୋଲି ଶୁଣିଛି।
2: ଆରେ ବାବୁ, ତମେ ଲଟିଆ ମାଉ ଖୋଜ କି?
3: ତୁ ବି ପକ୍କା ବୁଦ୍ଧୁ କୁ ସବାଇ। ଆରେ ଶୁଣିଲୁ ପରା ବାବୁ, ଉମାଦେବୀ ଖୋଜୁଛି ନି?
2: ଆରେ ହଁ ମୁଁ ଧଡ଼ିଆ ସେଇ କିରେ, ଆମେ ତୁମେ ସିନା ଜାଣିବାକୁ ଲଟିଆ ମା, କାଗଜ କଲମ ପୁରା ତା ନାଁ ହଉଛି ଉମାଦେବୀ।
3: ଆରେ ତୁ କେମିତି ଜାଣିଲୁ କୁସଭାଇ?
2: ଆରେ ଗଲା ଥର ଭୋଟ ବେଳେ ପରା ଆମେ ଯାଇଥିଲୁ ବୁଢ଼ୀ ଘରକୁ ଚିରକୁଟ ବାଣ୍ଟିବାକୁ।
3: ହୟୋ ବାବୁ, ଏ ସଞ୍ଜ ବେଳଟାରେ ତା ନାଁଟା କାହିଁକି ଧରୁଛ?
1: ନା ମାନେ ଏଇ ଭଡ଼ା ଘର କଥା ବୁଝିବାକୁ।
2: ଆରେ ରାମ ରାମ ରାମ ରାମ ରାମ, ସଞ୍ଜ ବେଳଟାରେ ତା ନାଁ ଧରିଲଣି, ରାତିରେ ଗଣ୍ଡେ ଖାଇବାକୁ ମିଳିବନି।
3: ମୋ ବୋଲ ମାନ ବାବୁ, ସିଧା ଫେରି ଯା, ବେକାର ଦି ଚାରିଟା ମାସ କାହିଁକି ଝଗଡ଼ା ଝାଣ୍ଟିରେ କଟେଇବ।
1: ତେବେ ଏଠି ଉମାଦେବୀ ବୋଲି କେହି ନାହାନ୍ତି?
2: ଉମାଦେବୀ ଏଠି ରୁହେ ବାବୁ, ଘର ବି ଭଡ଼ାକୁ ନଗାଏ। ତେବେ ତୁମକୁ ତ ସେ ଘର ଦେଲା ଭଳିଆ ଦିଶୁନି।
1: ମୁଁ ତ ଏକା ରହିବିନି, ପିଲା ଛୁଆ ସାଙ୍ଗରେ ରହିବି।
3: ଆରେ କୁଶ ଭାଇ, ଲଟିଆ ମାର ତ ସବୁ ଘର ଭଡ଼ାରେ ଲାଗିଛି, ଆରେ ଖାଲି ତ କିଛି ନାହିଁ।
2: ଆରେ ଗୋଟାଏ ଘର ଅଛି ଯେ, ସେଟା କଣ ସେ ଦବ?
3: ଆରେ ଛକ ମୁଣ୍ଡ ଘରଟା ତ ଖାଲି ଥିଲା, ଏଇ ଗଲା ମାସରେ ନା ଗଲା।
2: ଆରେ ଧେତ ବୋକା, ଆରେ ସେ ଯୋଉ ଘରେ ରହୁଛି ସେଠି ପୁଅ ପାଇଖାନା ଥାଇ ଦୁଇ ବକରା ଖାଲି ପଡ଼ିନି?
3: ସେଇଟା ତ 4 ବର୍ଷ ହେଲା ଖାଲି ଅଛି।
1: ତାକୁ ସେ ଭଡ଼ାରେ ଦେବେନି?
2: କେ ଜାଣି, ବୁଢ଼ୀ ଥରେ ସେଇଟା ଭଡ଼ା ନଗେଇଥିଲା, ହେଲେ ମାସ 6ଟା ନ ଯାଉନୁ ଡବଲ ଭଡ଼ା ମାଗିବାରୁ ଭଡ଼ାଟିଆ ସାଙ୍ଗେ ଲାଗିଲା କଜିଆ। ବୁଢ଼ୀ ହର ଘଡ଼ି ଏମିତି ବୋଲି ଶୁଣେଇଲା ଯେ ଭଡ଼ାଟିଆ ବିଚରା ବାପକୁ ମଉସା ଡାକି ଆପେ ଆପେ ଉଠିଗଲା, ତାପରଠୁ ଆଉ ସେଇଟା ଭଡ଼ା ନାଗିନି।
1: ତେବେ ତାଙ୍କୁ କହି କିଛି ଲାଭ ନାହିଁ।
3: ଆଇଚ ଯେତେବେଳେ ତରେ କହିକି ଦେଖ ବାବୁ, ତମ ଚେହେରା ଦେଖି କେତେ ନବା ରାଜି ହେଇଯାଇପାରେ, ହେଲେ ଭଡ଼ା ଜୋର ହାକିବ ଦେଇପାରିଲେ ହେଲା। କଣ କୁଶ ଭାଇ?
2: ହଁ ବାବୁ, ଯାଇଥରେ କହିକି ଦେଖ, ଧଡ଼ିଆ ବିଲକୁଲ ମିଛ କହୁନି। ତମ ରାଣ ବାବୁ, ବୁଢ଼ୀ ଗୋଟେ ଅସୁନ୍ଦରିଆ ଲୋକକୁ କେବେ ହେଲେ ଭଡ଼ାଟିଆ ରଖିବାର ଆମେ ଦେଖିନୁ। ବୁଢ଼ୀ ହେଲାଣି ସତ, ହେଲେ ସୁନ୍ଦର ଟୋକାଙ୍କ ଆଡକୁ ତାର ଭାରି ନଜର।
3: ଆଉ ଚାହିଁଛ କଣ ମୋ ବାବୁ? ହେଇ ସେ ବତୀ ଖୁଣ୍ଟ ପାଖ ହଳଦିଆ ଏକମଲା କୋଠାଟା, ଦରଜା ଖଟଖଟ କଲେ ଜବାବ ମିଳିବ ଭିତରୁ।
1: ଧନ୍ୟବାଦ। ବେହେରା ବେହେରା,
4: ଉମାଦେବୀଙ୍କ
1: ଘର
5: କଣ ହେଲା ସେଇଠୁ?
1: ନାଇଁ କିଛି ନାହିଁ ଯେ, ଭଡ଼ା ଘର କଥା।
5: ୟା ବୋଲି କବାଟକୁ ଢୁ ଢୁ କରି ବାଡ଼ିବାର ମାନେ, ଆଜି ଯଦି ମୋ ଘର କବାଟ ଭାଙ୍ଗି ଯାଇଥାନ୍ତା। ଯା, ଭଡ଼ା ଦେବାକୁ ମୋର ଘର ଫର କିଛି ନାହିଁ।
1: ମୋର ଭୁଲ ହେଇଛି, ମୁଁ ଯାଉଛି, ନମସ୍କାର।
5: ଶୁଣ,
1: କହନ୍ତୁ,
5: ଠିଆଟା ହେଲେ କାହିଁକି ଯେ ବର୍ତ୍ତୀ ଖୁଣ୍ଡ ତଳେ? ଭିତରକୁ ଆସ।
1: ଆପଣଙ୍କର ପରା
5: ଆହା, ଆଗ ଭିତରକୁ ଆସ, ବସ। କିଲୋ ନା ମାମା, ତୁ କାହିଁ ଚାହିଁଲୁ? ଯା ଟିକେ ସର୍ବତ କରି ଆଣ। ହଁ, ତମ ନାଁ କଣ?
1: ବିନୋଦ କୁମାର ମହାପାତ୍ର।
5: ଶ୍ରୀ ବିନୋଦ କୁମାର ମହାପାତ୍ର କହିବାକୁ ଘରେ ଶିଖେଇ ନାହାନ୍ତି ନା?
1: ଆଜ୍ଞା।
5: ମନେ ରଖ, ଏଣିକି ନିଜ ନାଁ କହିଲା ବେଳେ ଶ୍ରୀଟା ଯୋଡ଼ିଦେବ।
1: ଆଜ୍ଞା।
5: ବାପାଙ୍କ ନା?
1: ଶ୍ରୀ ନରହରି ମହାପାତ୍ର।
5: ଘର?
1: ଗୋବିନ୍ଦପୁର।
5: କୋଉ ଜିଲ୍ଲା?
1: କଟକ, ଭାୟା ସାଲେପୁର।
5: ବାପା ବଞ୍ଚିଛନ୍ତି?
1: ନା।
5: କେବେଠୁ?
1: 8 ବର୍ଷ ହବ।
5: କଣ ହେଇଥିଲା?
1: 2 ଦିନ ଜ୍ୱର, ତାପରେ ଶେଷ।
5: ବାପା କଣ କରୁଥିଲେ?
1: ଗାଁ ହାଇସ୍କୁଲରେ ମାଷ୍ଟର ଥିଲେ।
5: ଆଉ ତୁମେ କଣ କରୁଛ?
1: ଅଦାଲତରେ କିରାଣୀ।
5: ଦରମା?
1: ସବୁ ମିଶି 425।
5: ଘରେ ଆଉ କିଏ କିଏ ଅଛନ୍ତି?
1: ମା,

0: ଆଜିଟା ମୁଆଡ଼ି ତେବେ ଖାଇନିଅ।
1: ଆପଣ ଅକାରଣରେ ମୋ
0: ତେବେ ସେଇ କଥା ହେଲା, ଆଜିଠୁ ତୁମେ ପିଲାପିଲି ଆଣିବା ଯାଏ ମୋ ରୋଷେଇରେ ଖାଇବ। ଆରେ ଏମିତି ଚାହିଁ ରହିଲୁ କାହିଁକି ଆଜି? ଏଥି ସକାଶେ ତୁମକୁ ଅଧିକା ଦବାକୁ ହବନି। ତେବେ ହଁ, ପିଲାପିଲିଙ୍କୁ ଶୀଘ୍ର ନେଇ ଆସିବାର ବ୍ୟବସ୍ଥା କର। ମୁଁ ତ ଆଉ ବେଶୀ ଗୁଡ଼େ ଦିନ ତୁମକୁ ଖାଇବାକୁ ଯୋଗେଇ ପାରିବିନି, ଦେଲେ ବି ସାଇଲୁକେ ବାର କଥା କହିବେ।
1: ଆଚ୍ଛା ରାମା ମା, ମା କାହିଁକି ଲୋକ ପଠେଇଥିଲେ?
2: ମୁଁ ଯାଇଥିଲି ମୋ ନନା ଡାକିବାକୁ। ଆସ ଭିତରକୁ ଆସ।
1: କଣ ହେଇଛି? କଣ
2: ସେଇ କଥା ମୋ ନନା?
1: କୋଉ କଥା ମୋ?
2: ସେଇ ଯୋଉ ନୂଆ ଭଡ଼ାଟିଆ ଆସିନାହାନ୍ତି?
1: ଓ ବୁଝିଲି ବୁଝିଲି ବୁଝିଲି ବୁଝିଲି। ସପ୍ତାହକ ଭିତରେ ତ ତିନି ତିନିଟା ସୁଭାବଳ ପାଞ୍ଜି ଦେଖି ମୁଁ କହିଲିଣି, ତୋ ମାଙ୍କ ମନ ତ କିଛି ପାଉନି। ଏଇଠି ମୋର କେମିତି ମନେ ହେଉଛି ତୋ ମାଙ୍କର ଇଚ୍ଛା ନାହିଁ ଭଡ଼ାଟିଆ ତା ପିଲାପିଲି ଆଣନ୍ତୁ ବୋଲି।
2: ହେଇଥିବ, ତାଙ୍କ ମନ କଥା କାହାକୁ ଜଣା।
1: ଆଚ୍ଛା ମା କୋଉଠି ଅଛନ୍ତି? ଯାହାଟି ଖବର ଦେ।
2: ଭଡ଼ାଟିଆ ଆସିବା ଦିନରୁ ତ ହାଣ୍ଡି ସାଳେ ଦିନ ରାତି ପଶିଛନ୍ତି ମା ସାଥିରେ।
1: ହାଣ୍ଡି ସାଳେ? ଆରେ ହେ, ମାଙ୍କୁ କଣ ତୋର ରାନ୍ଧି ଆସେ କି?
2: ମୋ ରାନ୍ଧି ଆସିବନି କାହିଁକି? ଆଗେ ରାନ୍ଧିବାକୁ ମନ କରୁନଥିଲି, ମୁଁ ଯାହା ଦି ମୁଠା ଫୁଟେଇ ଦଉଥିଲି ଚଳି ଯାଉଥିଲା। ହେଲେ ଭଡ଼ାଟି ଆସିବା ଦିନଠୁ ରୋଜ ଦଶ କିସମ ରନ୍ଧା ଚାଲିଛି।
3: ଆଲେ ରାମାମା,
2: ସାନ୍ତାଣୀ ପଣ୍ଡିତ ଆଇଛନ୍ତି।
0: ବସ ବସ ପଣ୍ଡିତ ବସ। ଆଲୋ ରାମାମା, ଗଲୁ ବଜାରରୁ ମିଠା ଟଙ୍କା କରି କିଣି ଆଣିବୁ?
4: ହଁ ପଣ୍ଡିତ, କଣ ଦେଖିଲ? ଶୁଭ ବେଳ କେବେ ପଡୁଛି?
1: କାଲି ଖରାବେଳେ ଯାତ୍ରା ଶୁଭ ରହିଛି।
4: ସବୁ ଶୁଭ ତ, କିଛି ଗୋଳମାଳିଆ ନାହିଁ?
1: ନା, ଯାହା ଅଛି ସେ କିଛି ନୁହଁ, ଚଳିଯିବ।
4: ପଣ୍ଡିତେ ଆଉ ଟିକେ ଭଲ କରି ଦେଖ, ପ୍ରଥମ କରି ପିଲାପିଲି ଆସିବେ, ଭଲ ବେଳେ ନ ବାହାରିଲେ କେତେବେଳେ କୋଉ କଥା?
1: ତେବେ ଦି ଦିନ ଛାଡ଼ି ଯାଆନ୍ତୁ।
4: ତୁମେ ଟିକେ ଭଲ କରି ଆଉ ଥରେ ଖଡ଼ି ପକା।
1: ଆଚ୍ଛା ହଉ ହଉ,
4: ମତେ କାଲି ଖଡ଼ି ପକେଇ କହିବ।
1: ଆଚ୍ଛା ମୁଁ ଯାଉଛି।
5: ଜିନିଷ ଗୁଡା ଭିତରକୁ ଟିକେ ଉଠେଇଦେ। ଏନେ ତୋ ଭଡ଼ା ନେ।
4: ହରି, ଏଗୁଡାକ କଣ?
5: ଡେକ୍ଚି କଡ଼େଇ, ପିଲାଏ ପହଞ୍ଚିବା ମାତ୍ରେ ତ ପୁଣି ରୋଷେଇବାସ ଆରମ୍ଭ କରିବାକୁ ପଡିବ।
4: ଭଲ କଲ, ଆଗରୁ ଏସବୁ ବ୍ୟବସ୍ଥା କରିବାଟା ଭଲ, ସେତେବେଳେ କାହାକୁ ବା ମାଗିବ?
5: ମୁଁ ଭାବୁଛି।
4: କଣ କହୁନ?
5: କାଲି ଉପରଓଳି ବସ୍ରେ ଗାଁକୁ ଯିବି।
4: ଛୁଟି ମିଳିଛି?
5: ହଁ ପ୍ରାୟ।
4: ମାନେ
5: ଅଫିସରେ କଥାବାର୍ତ୍ତା କରି ରଖିଛି, ଯୋଉଦିନ ମନ କରିବି ଦି ଦିନ ସକାଶେ ଯାଇପାରିବି।
4: ନା, ମୁଁ କହିବି ତମେ କୋଉ ଦିନ ଛୁଟି ନେଇଯିବ।
5: କାଲି ଗୁରୁବାର ଚାଲିଗଲେ ରବିବାରକୁ ମିଶେଇ ତିନି ଦିନ ଛୁଟି ମିଳନ୍ତା।
4: କାଲି ତ ଭଲ ବେଳା ନାହିଁ, ନନା ପୁରା ଏଇନେ ଆସିଥିଲେ ଖଡ଼ି ପକେଇ କହିଗଲେ।
5: ଏମିତି ତ ସପ୍ତାହେ କଟିଗଲାଣି, ଭଲ ବେଳା ଜୁଟୁନି, ଆଉ ଆପଣ ବି କେତେ ଦିନ ମୋ ପାଇଁ ହାଣ୍ଡି ଶାଳରେ ପଶିବେ?
4: ଆମର ତ ରୋଷେଇ ହେଲା କାମ,
5: ତଥାପି ମୁଁ ଆପଣଙ୍କର ଏମିତି କିଏ ଯେ?
4: ଆଗ ଭଡ଼ାଟିଆଙ୍କୁ ବେଳକାଳ ଦେଖି ନ ରଖିଲାରୁ ତ ବର୍ଷଟାଏ କଳିଗୋଳରେ କଟିଲା, ତୁମ ବେଳକୁ ସେଇଆ ହେଲେ ଅକାରଣରେ ସମସ୍ତେ ଅଶାନ୍ତି ଭୋଗିବେ ସିନା।
5: ମୁଁ ଜବାବ ଦଉଛି, ଘର ଛାଡ଼ି ଚାଲିଛି, ପଛେ ଆପଣଙ୍କ ସାଙ୍ଗେ କେବେ କଳିତ ଖରାପ କରିବିନି।
4: ଠିକ ଅଛି, ମୁଁ ନନାଙ୍କୁ କହିଛି କାଲିକୁ ଖଡ଼ି ପକେଇ ସେ ଠିକଣା ବେଳକାଳ ଜଣେଇବେ, ତାପରେ ଯାଇ ପିଲାପିଲିଙ୍କୁ ଆଣିବ।
6: ବାବୁ
7: ବୁଢ଼ୀ ଘରେ କିଏ ଗୋଟେ ଭଡ଼ାଟିଆ ରହିଲାଣି?
6: ହଁ ମୋହନ ବାବୁ।
7: କେବେଠୁ?
6: ଏଇ ପନ୍ଦର ଦିନ ହବ।
7: ବୁଢ଼ୀ ପରା ଏଇ ଦି ବଖରା ଭଡ଼ା ଲଗଉ ନଥିଲା?
6: ଚେହେରାବାଲା ଟୋକା ଗରାକ ମିଳୁନଥିଲେ ବୋଲି ନା?
7: ବୁଢ଼ୀ ହେଲାଣି ଆଉ କଣ ଆଜିକାଲି?
6: ରାଣ ଖାଉଛି ମୋହନ ବାବୁ, ଟୋକାଟାକୁ ତମେ ଦେଖିନ, ସାକ୍ଷାତ ରଜା ଛୁଆ, ନହେଲେ କଣ ଏତେ କାଳ ଖାଲି ପକେଇଲା ପରେ ମୋଟେ ଚାଳିଶ ଟଙ୍କା ବୁଢ଼ୀ ଘର ଛାଡ଼ିଥାନ୍ତା।
7: କଣ କହିଲୁ କଣ କହିଲୁ? ମୋଟେ ଚାଳିଶ ଟଙ୍କା?
6: ହଁ,
7: ମୁଁ ପରା ଗଲା ମାସରେ ଆମର ଜଣେ ଅଫିସରକୁ ଧରି ଯାଇଥିଲି ବୁଢ଼ୀ ପାଖକୁ, ଦୁଇଶହ ଟଙ୍କାକୁ ମଗିଲାନି।
6: ଚେହେରା ଭଲ ନଥିବ ତାଙ୍କର?
7: ଆରେ ଦୁଇଶହ ଚାଳିଶ ହେଇଥିବ ମୋ
6: କହିଲି ପରା ଚାଳିଶ। ଖାଲି କଣ ସେତିକି ମୋହନ ବାବୁ?
7: ଆଉ
6: ନୂଆ ଭଡ଼ାଟିଆ ଆସିଲା ପରଠୁ ରୋଜ ବୁଢ଼ୀ କ୍ଷୀରି ପୁରୀ ପିଠା କରି ଖୁଆଉଛି ତାକୁ।
7: ତୁ କଣ ଯାଇ ଦେଖିଥିଲୁ?
6: ବାବୁ ଆଜିକାଲି ରାମା ମାର ବଜାର ସଉଦା ଦେଖିଲେ ଆଖି ଖୁସି ହେଇଯିବ ମୋ, ରୋଜ ମାଛ ମାଂସ। ଏଇ ତ ବାବୁ, ସେ ବାବୁଟା ଆଉଛି
7: କାଇଁ
6: ହେଇଥିନି ମୋ

0: ଅଳି ମୁଣ୍ଡ ବତୀ ଖୁଣ୍ଟା ଟପି ସେ ଯୋଉ ପ୍ୟାଣ୍ଟ ଦିନା ଟୋକାଟା ହଉଛି
1: ବିନୋଦ, ଆରେ ସିଏ ଏଠି କେମିତି ଚୁଟିଲା?
0: ତମେ ଚିହ୍ନିଛ କି ତାକୁ?
1: କଲେଜରେ ମୋ ସାଙ୍ଗରେ ପାଠ ପଢୁଥିଲା।
0: ଏ ମୋହନ ବାବୁ, ତୁମ ସାଙ୍ଗ ଯଦି ତାଙ୍କୁ ସବୁ ଖୋଲିକରି କହିଦେବ ଆଗତୁରା, ନହେଲେ ନିଶ୍ଚୟ ଆଗକୁ ବଡ଼ ବେଇଜତ ହେଇଯିବ।
2: ହଉ ହଉ, ସୁବିଧା ଦେଖି କହିବି। ଆଚ୍ଛା ପାନ ଚାଟା ଲଗେଇ ରଖ, ମୁଁ ଗୋବିନ୍ଦ ଦୋକାନରୁ ଚା ଖାଇ ଆସୁଛି। କିଏ ବିନୋଦ ନା?
3: ଆରେ ମୋହନ, ତୁ
2: କୁଆଡେ ଚାଲିଛୁ?
3: ବସାକୁ

0: ପୁଅ ବଡ଼ ହେଲା ପରେ ବୁଢ଼ୀ ସୁନ୍ଦର ପିଲାଟିଏ ବାଛି ବୋହୁ କରି ଆଣିଲା, ହେଲେ ଧର୍ମ ସହିଲାନି, ବାହାଘର ବର୍ଷେ ନ ପୂରୁଣୁ ନଟିଆ ହଇଜାରେ ଚାଲିଗଲା। ତାପରେ ବୁଢ଼ୀ ବୋହୁଟା ଉପରେ ଦାଉ ସାଧିଲା, ଯୋଉ ବୋହୁକୁ ଦିନେ ମୁଣ୍ଡରେ ମୁଣ୍ଡେଇ ଥିଲା ତାକୁ ଦିନ ରାତି ଗଞ୍ଜଣା ଦେଲା। ପିଲାଟି ଶେଷକୁ ଆଉ ସହି ନ ପାରି ଦୌଡ଼ି ଦେଇଦେଲା। ଆଉ
1: କଣ କହୁଛୁ
0: ଭାଇ, ସେତେବେଳେ ମୁଁ ସାତ କ୍ଲାସରେ ପଢୁଥାଏ, ମୁଁ ନିଜେ ଝରକା ବାଟେ ଲୁଚିକିରି ଦେଖିଛି ବୋହୁଟା ଦୌଡ଼ି ଲଗି ଝୁଳୁଥାଏ। ଭାଇ ସେଦିନ ମୁଁ ଏତେ ଡରି ଯାଇଥିଲି ଯେ ପାଞ୍ଚ ଦିନ ଝାଳରେ ପଡ଼ିଗଲି। ଆରେ ଘରେ ତ ସମସ୍ତେ ମୋ ଆଶା ଛାଡ଼ି ଦେଇଥିଲେ।
1: ପୋଲିସ ତ ଡକା ହେଇଆସ,
0: ହଁ
1: ସେମାନେ କଣ କହିଲେ
0: ମୁଁ ଜାଣିନି। ତେବେ ସାହିର ସମସ୍ତେ କହିଲେ ଯେ ବୁଢ଼ୀ ବୋହୁର ତଣ୍ଟି ଥିବି ଜାଣିଶୁଣି ଦୌଡ଼ି ଲଗି ଝୁଳେଇ ଦେଇଛି।
1: ଆଚ୍ଛା ଭାଇ ତୁ ନଟିଆକୁ ଦେଖିଛୁ?
0: ହଁ।
1: ସେ କଣ ମୋରି ପିଠି ଦେଖିବ?
0: ଆରେ ମୋଟେ ନୁହେ, ମୋଟେ ନୁହେଁ ରେ ଭାଇ, ତୁ ଗୋରା ସେ କୋଇଲା କଳା, ତୁ ପତଳା ସେ ଥିଲା ଡୋଲ ଡାଉଲୁ। ତତେ ଦେଖିଲେ ମନରେ ସ୍ନେହ ଆପେ ଆପେ ଆସିବ, କିନ୍ତୁ ନଟିଆର କୁଥିତ ରୂପ ଦେଖିଲେ ସାଧୁ ସନ୍ନ୍ୟାସୀଙ୍କ ମନରେ ବି ଘୃଣା ପୁରି ଉଠିବ, ବୁଝିଲୁ? ବିଶ୍ୱାସ କରିବୁନି ଭାଇ, ନଟିଆ ହିଁ ସେଇ ଏକମାତ୍ର କୁଚ୍ଛିତ ଜୀବ ଯାହାକୁ ବୁଢ଼ୀ ତା ସୌନ୍ଦର୍ଯ୍ୟ କେରାରେ ଜଳାଞ୍ଜଳି ଦେଇ ଭଲ ପାଉଥିଲା।
1: ଚା କେତେ ପଇସା ହେଲା?
0: ଥାଉ ଥାଉ ମୁଁ ଦେଇଦେବି, ମୁଁ ଦେଇଦେବି। ଆରେ ଆରେ ମୋ ନାଁରେ ଲେଖିଦେ।
2: ଆମେ ତ ସପ୍ତାହ ହେଲା ଆସିଲେଣି, ତୁମ ଉମାଦେବୀଙ୍କର ତ ଦେଖା ଦର୍ଶନ ନାହିଁ।
3: ମୁଁ ବି ତ ଆଶ୍ଚର୍ଯ୍ୟ ହଉଛି ରମା, ତମକୁ ସବୁ ଆଣିବା ପରଠୁ ମୁଁ ତାଙ୍କ ଦେଖା ପାଇନି। ତମେ ଗୋଟେ କାମ କରିବ,
2: କଣ
3: ତମେ କାଲି ଉପରେ ପଡି ଟିକେ ତାଙ୍କ ଘରକୁ ଯାଅ।
2: ଆଜି ତ ଯିବି ବୋଲି ମନ କରିଥିଲି,
3: ଗଲନି।
2: ଦରଜା ଖଟଖଟ କଲେ କେହି ଖୋଲିଲେନି।
3: କୋଉ ଦରଜା?
2: ଏ ଘର ଭିତରେ ଯୋଉ ମଝିକ ବାଟ।
3: ଜବାବ ବି କେହି ଦେଲେନି।
2: ତାଙ୍କର ସେଇ ବୁଢ଼ୀଟା କଣ ତା ନାଁଟା?
3: ରାମା ମା।
2: ହଁ, ସେ କହିଲା ମା ମନା କରିଛନ୍ତି କବାଟ ଖୋଲିବାକୁ।
3: ବଡ ଆଶ୍ଚର୍ଯ୍ୟ କଥା
2: କଣ,
3: ଗାଁକୁ ଯିବା ଆଗରୁ ପନ୍ଦର ଦିନ କାଳ ଏଠି ଏକୁଟିଆ ରହିଲି, ତାଙ୍କ ପଟ ଦାଣ୍ଡ ଦରଜା ଦେଇ ଯାଞ୍ଚ କରୁଥିଲି, ଘର ଭିତରେ ଏଇ ମଝି କବାଟଟା ସେତେବେଳେ ଦିନରାତି ଖୋଲା ରହୁଥିଲା, ଏପଟେ ବାହାରକୁ ଗୋଟେ ବାଟ ଅଛି ବୋଲି ମୁଁ ଜାଣିନଥିଲି। ଆଉ ତମକୁ ସବୁ ଗାଁରୁ ନେଇ ଆସିବା ପରେ ପରେ ରାମା ମା ହାତରେ ସେ ଏପଟ ଦରଜାର ଚାବିଟା ପଠେଇଦେଲେ, ଭୁଲରେ ବି ଦେଖା କଲେନି ଟିକେ। ମୁଁ ତ କିଛି ବୁଝିପାରୁନି।
2: ମୁଁ କହିବି
3: କହୁନ,
2: ତୁମେ ବୋଧେ ସେତେବେଳେ ସ୍ୱପ୍ନ ଦେଖୁଥିଲ।
3: ବିଶ୍ୱାସ କର ରମା, ଏଠି ଏକୁଟିଆ ଥିଲା ବେଳେ ଦିନ ରାତି ସେ ମୋରି ଆସିବା ବାଟକୁ ଚାହିଁ ବସୁଥିଲେ, ରୋଜ ଚାରିବେଳା ପଚିଶ ପ୍ରକାର ରାନ୍ଧି ଖୁଆଉଥିଲେ। ଏମିତିକା ଚର୍ଚ୍ଚା ତ ମୁଁ ନୂଆ ନୂଆ ତମ ଘରୁ ବି ପାଇନି।
2: ତେବେ ଆମକୁ ଆଣିଲୁ କାହିଁକି ଏଠିକି? ଏକା ଏକା ରହିଲନି? ଉମାଦେବୀ ତୁମକୁ ରାଜସୁଖରେ ରଖିଥାନ୍ତେ।
3: ଆରେ ଆରେ ଏ ଶୁଣ, ତମେ ରାଗୁଛ କାହିଁକି ରମା? ଏ ରମା ଶୁଣ, ଓଆ କାନମୁଡ଼ି ହଉଛି, ଆଉ ଏମିତିକା କଥା କେବେ କହିବିନି, ବସ।
2: କଣ କୁହ?
3: ମୁଁ ବାହାରୁଛି ଅଫିସ କି, ତମେ ଆଜି ଆଉ ଥରେ ଚେଷ୍ଟା କର ଟିକେ ସେପଟକୁ ଯିବାକୁ।
2: ଦେଖି
3: ବଜାରରୁ ଯଦି କଣ ଆସିବାର ଅଛି ମତେ କୁହ, ଅଫିସ ପର୍ଯ୍ୟନ୍ତ ନେଇ ଆସିବି।
2: ମୁଁ ସବୁ ସଜଡ଼ା ସଜାଡ଼ି କରିସାରେ ସନ୍ଧ୍ୟାକୁ କହିବି। ହଁ, ଟୁନାର ସ୍କୁଲ କଥା ବୁଝି ଆସିବା।
4: ଆଲୋ ଏ ବୋହୁ।
2: କଣ ବୋହୁ?
4: ଆଜି ପରା ଦ୍ୱାଦଶୀ।
2: ହଁ ବୋହୁ।
4: ଅରୁଆ ଚାଉଳ ମୁଠେ ମୋ ପାଇଁ ପକେଇଛୁ ତ?
2: ଅରୁଆ ଚାଉଳ ତ ଘରେ ନାହିଁ, ମୁଁ ପରଟା ଦି ଖଣ୍ଡ କରିଦଉଛି, ଆଜିକ ଚଳେଇ ଦିଅ। ପୁଅ ଅଫିସରୁ ଆସନ୍ତୁ, ଅରୁଆ ଚାଉଳ ଆଣିବାକୁ କହିବି।
4: କାହିଁକି? ତୁ କଣ ଜାଣିନୁ ଦ୍ୱାଦଶୀ ଦିନ ମୁଁ ଅରୁଆ ଖାଏ ବୋଲି?
2: ବିଦେଶ ଜାଗାରେ ସବୁ ସୁବିଧା ଏଡ଼େ ଚଞ୍ଚଳ କେମିତି କରିହବ କହିଲ ବୋଉ? ପୁଣି ତାଙ୍କର ତ ଅଫିସ ବେଳ ହେଇଗଲା ବୋଲି ସେ ତରବରରେ ବାହାରିଗଲେ।
4: ସାଇ ପଡ଼ିଶା କାହା ଘରୁ ଯାଇ ଘଣ୍ଟେ ମାଗି ଆଣ ତାହେଲେ।
2: ଏଠି ମୁଁ କାହାକୁ ଜାଣେ ଯେ ମାଗିବାକୁ ଯିବି ବୋଉ?
4: ହଁ ବୋଉ, ମୁଁ କଣ ଜାଣିନି, ମୋ ମିଳିବ ତ ଦିନେ ହେଲେ ମୋ କଥା ବୁଝିଲି। ଆଉ ତୁମେ ପୁଅ ବୋଉ କୋଉ ସ୍ୱର୍ଗକୁ ନବ? ସବୁ ମୋ କପାଳ ଦୋଷ ଲୋ, କପାଳ ଦୋଷ, ନହେଲେ ଏମିତିକା ମିଳିପର ହାତ କାହିଁକି ଧରିଥାନ୍ତି?
5: କାହିଁକି ମନ ଖରାପ କରୁଛୁ ବୁଢ଼ୀ ମା? ବାପା ନକଲେ ନାହିଁ, ମୁଁ ତ ଅଛି, ବଡ ହେଇଯାଏ ଦେଖିବୁ, ଘରେ ଦୋଳିଟାଏ ବାନ୍ଧିଦେବି ଯେ ଦିନ ରାତି ବସି ଝୁଲୁଥିବୁ।
4: କଣ କହିଲ ଛତରା ଟୋକା? ଦୋଳି ବାନ୍ଧିବୁ ମୋ ପାଇଁ ନୁହେଁ, ବାପା ତ ମୁଁ ତ ଅରୁଆ ଚାଉଳ ଦେଇପାରୁନି, ଇଏ ପୁଣି ମତେ ବସି ଦୋଳିରେ ଝୁଲେଇବ। ବଂଶ ଗୁଣରେ ବଂଶ ଗୁଣ, ଏ ଘର କଥା ଯଦି ଆମ ଘରେ ଟିକେ ଆଗରୁ ଜାଣିଥାନ୍ତେ ବାହାଘର ଆଗରୁ, ତେବେ କଣ ମୋ ବାପା ବୋଉ ମତେ କଣ ଭସେଇ ଦେଇଥାନ୍ତେ?
2: ବୋଉ ଗଲା କଥା ଉଠେ ଆଉ ଲାଭ କଣ, ମୁଁ ପରଟା ଦି ଖଣ୍ଡ କରିଦଉଛି, ଆଜିକ ଚଳେଇ ଦିଅ।
4: ନା ମୁଁ ଖାଇବିନି, ପୁଅ ଆସୁ ମୁଁ ତାକୁ ପଚାରିବି, କଣ ଏଇ ସୁଖ ଦବ ବୋଲି ସେ ମତେ ଏଠିକି ଆଣିଥିଲା?
2: ବୋଉ ତୁମ ଗୋଡ ଧରୁଛି, ଆସ ମୁଁ ପରଟା ଦି ଖଣ୍ଡ କରିଦଉଛି, ଖାଇଦିଅ। ସହର ବଜାର ଜାଗା ଏଠି ଆମର କିଏ ଅଛି ଯେ ଆସୁ ଆସୁ ସବୁ ସୁବିଧା କରିଦବ?
4: ତାହେଲେ ମତେ କାହିଁକି ଆଣିଲା ଗାଁରୁ?
2: ତୁ ନିହ ବୋଉ, ସାଇ ପଡ଼ିଶା ଶୁଣିଲେ କଣ ଭାବିବେ? ଏଠି
4: ଭାବୁ ଯିଏ ଯାହା ଭାବିବ, ମୁଁ କଣ ତାର ଖାଏ ନଧାରେ।
6: ଚୁପ୍ କର, କାହିଁକି ପାଟି କରୁଛ? ଏସବୁ ପାଟି ତୁମେ ମୋର ପସନ୍ଦ ନୁହେଁ, ଏଇଟା ତୁମ ଗାଁ ନୁହେଁ, ବୁଝିଲ?

0: ଶୁଣିଲ ତ ୟାଙ୍କୁ ପୁଣି କୁଆଡେ ପାଟିତୁଣ୍ଡ ଭଲ ଲାଗେନି।
1: ଆରେ ଟୁନୁ ପିଲା ଲୋକ, ତାକୁ ସିନା ସେ ଆଦର କରୁଛନ୍ତି। ହେଲେ
0: ହଁ ମୁଁ ଜାଣେ ଯେ ତୁମ ଉମା ଦେବୀ ଯେତେ ଯାହା କଲେ ବି ତମେ ତାକୁ ସମର୍ଥନ କରିବ।
2: ଟୁନା କାଇଁ
3: ସେଇ ବୁଢ଼ି ଘରେ ପଇଛି, ଆପଣ ଫେରି ଯାଆନ୍ତୁ ମ, ଆଜି ଆଉ ସେଠୁ ଆସିଲା ପରି ଦିଶୁନି।
2: ଗଲା ପାଞ୍ଚ ଦିନ ଧରି ତ ଫେରୁଛି, ପିଲା ଯେବେ ପାଠ ନ ପଢିବ ତେବେ ମନା କରିଦିଅନ୍ତୁ।
3: ପୁଅକୁ ତ ମୁଁ ରୋଜ କହୁଛି ଏଇ କଥା, ହେଲେ ସେ ଶୁଣୁନି। ଆପଣ ମାଷ୍ଟର ଥରେ କହି ଦେଖନ୍ତୁ ନା।
0: ଟୁନା ନାଇଁ ବୋଉ।
3: ନାଇଁ କାହିଁକି ବା, ସେପଟେ ପରା ପଇଛି।
0: ଆପଣ ବସନ୍ତୁ ସାର୍, ମୁଁ ଡାକି ଦଉଛି।
4: ଟୁନା, ଏ ଟୁନା, ଆରେ ସାର୍ ଆସିଲେଣି ପରା।
5: ମୁଁ ଆଜି ପଢିବିନି ବୋଉ, ସାର୍ଙ୍କୁ କହିଦେ କାଲିକି ଆସିବେ।
4: ତୁ ଏପଟକୁ ଆଗ ଆସିଲୁ,
5: କହିଲି ପରା ଏଇନେ ଯାଇପାରିବିନି।
4: କାହିଁକି
0: ବସିବେ କାହିଁକି? ଯାଆନ୍ତୁ କାଲି ଆସିବେ, ତା ବାପା ବଜାରରୁ ଫେରନ୍ତୁ, ଯାହା ହେଲେ ବ୍ୟବସ୍ଥା ହବ।
2: କାଲି ଆସି ଫେରିଲେ ମୁଁ ଆଉ ଆସିବିନି କହି ରଖୁଛି।
3: ମୁଁ ତ କହି କହି ଥକିଲିଣି ଲୋ ବୋହୁ, ସେ ବୁଢ଼ୀଟା କି ମତର କରିଛି କେଜାଣି। ପୁଅ ତ ତୁମ ଆମ କଥାକୁ କାନ ଦଉନି, କେଜାଣି ବାବା ତୁ ଯଦି ଅଡି ବସିବୁ ତାହେଲେ କିଛି ହବ।
0: ହଉ ସେ ଆସନ୍ତୁ, ମୁଁ ଆଜି କହି
3: ଶାସନ
0: କଲୁ, ସେଥିରେ ତାଙ୍କର କଣ ଗଲା? ସେ କିଏ ସେ ଆମ ଘର ମା ବୋହୁଙ୍କୁ ଖୁଣିବାକୁ? ଶୁଭୁ ମୁଁ କହୁଛି, ତୁମେ ଆଉ ଗୋଟେ ଘର ବୁଝ, ଆମେ ଚାଲିଯିବା। ଆଉ କଣ ବୁଝିବାକୁ ବାକି ରହିଲା ଶୁଣେ।
1: ବୋଉ ସାଙ୍ଗେ ଉମା ଦେବୀ ଏମିତି କଣ୍ଟା ବାଡ଼ରେ ଲୁଗା ପକେଇ ସୌତିଣୀଙ୍କ ପରି କାହିଁକି ଲାଗିଛନ୍ତି?
0: କହିଲି ପରା ସେ ପାଗଳୀ, ଆଗରୁ ବାଟ କାଟ ନହେଲେ ପିଲାଟା ବିଗିଡ଼ି ଯିବ।
1: ରହ ମୁଁ ଆଜି ତାଙ୍କ ସାଙ୍ଗେ କଥାବାର୍ତ୍ତା କରିବି।
0: ଆଉ କଥାବାର୍ତ୍ତା କରି ଲାଭ ନାହିଁ, ଆମେ ଏଠୁ ଚାଲିଯିବା।
1: ସହର ବଜାରରେ ଭଡ଼ା ଘରଟା ମିଳିବା କଣ ଏତେ ସହଜ? କେତେ କଷ୍ଟରେ 4 ବର୍ଷ କାଳ ଖୋଜି ଖୋଜି ଏଇଟାକୁ ମୁଁ ଯୋଗାଡ଼ କରିଥିଲି।
0: ତାହେଲେ ଆମକୁ ଗାଁକୁ ପଠେଇ ଦିଅ।
2: କେତେ ଖଣ୍ଡି ଅଙ୍କ କରିଛ ଦେଖି?
6: 6 ଖଣ୍ଡରୁ 4 ଖଣ୍ଡ ଆସିଲାନି।
2: ମୁଁ ତ କାଲି ବତେଇ ଦେଇଥିଲି,
6: ଭୁଲିଗଲି ସାର୍।

0: ଆଉ ଥରେ ବତେଇ ଦେଲେ କରିଦେବି।
1: ସାହିତ୍ୟ କଣ କରିଛ?
0: ସବୁ କରିଦେଇଛି।
1: ଦେଖି
2: ପଢା ଠିକ କରିଛି ତ ସାର?
1: ହଁ ପ୍ରକାରେ, ଆଉ ମାସ ଦି ଚାରିଟାରେ ବାଗରେ ପଡିଯିବ।
2: ଠିକ ନଅଟାକୁ ତାକୁ ଛାଡ଼ିବି, ନହେଲେ ଯାଇ ଆର ପଟେ ଖେଳିବାକୁ ବସିଯିବ।
3: ଆଜି ଏତେ ଡେରି ଯେ?
2: ଅଫିସରେ ଟିକେ କାମ ପଡିଗଲା ମ।
3: ଆସ ଆଗ ମୁହଁ ହାତ ଧୋଇ ଚା ଜଳଖିଆ ଟିକେ ଖାଇଦେବ, ଆସି ସଞ୍ଜ ହେଲାଣି।
2: ଚାଲ, ତୁନୁ ଠିକ ପଡୁଛି ତ?
3: ହଁ, ମାସେ ହେଲା ପଢା ବେଳେ ତ ଆଉ ତୁମ ଉମାଦେବୀ ତାକୁ ସେପଟେ ପୁରଉ ନାହାନ୍ତି।
2: ମୁଁ ତାଙ୍କୁ ବୁଝେଇ ଦେଇଛି, ଏଣିକି ସିଏ ଆଉ ଟୁନା ପଢାଶୁଣାରେ ବାଧା ଦେବେନି।
3: ତେବେ ବୋଉଙ୍କ ଉପରୁ ତାଙ୍କର ଆଗ କମିନି,
2: ମାନେ
3: ତାଙ୍କରି କଥାରେ ପଡି ଟୁନା ଆଉ ବୋଉଙ୍କ ପାଖ ପଶୁନି।
2: ବଳେଇବାକୁ ଆସିଯିବ,
3: ବସା ନ ବଦଳିବା ଯେ ସେ ବାଗରେ ପଡିବନି।
2: କାହିଁକି?
3: ପାଠ ପଢା ବେଳେ ଏତକ ଛାଡିଦେଲେ ଅନ୍ୟ ସବୁବେଳେ ତ ସେପଟେ, ଘରେ ତ ଆଉ ଖାଉନି କହିଲେ ଚଳେ।
2: ତାହେଲେ କଣ ଉପାସ ରହୁଛି?
3: ଉପାସ କାହିଁକି ରହିବ, ତୁମ ଉମାଦେବୀଙ୍କ ଘରେ ତାର ଖିଆ ପିଆ ବସା ଉଠା ସବୁ।
2: ଛାଡିଦିଅ ଆଉ କିଛି ଦିନ, ଯଦି ତା ସ୍ୱଭାବ ନ ବଦଳେ ତାହେଲେ ଘର ଛାଡି ଚାଲିଯିବ।
3: ଆରେ ହଁ, ଆଉ ଗୋଟେ କଥା, ରାମା ମା ଆଜି ବୁଲି ଆସିଥିଲା।
2: କେତେବେଳେ?
3: ଦ୍ୱିପହରେ।
2: କିଛି କହୁଥିଲା?
3: ତାକୁ ପଚାରି ତୁମ ଉମାଦେବୀଙ୍କ ଖବର ବୁଝୁଥିଲି।
2: କଣ କହିଲା?
3: ତା କଥାରୁ ଯାହା ବୁଝିଲି, ସତରେ ସେ ଗୋଟେ ପାଗଳ। ତମେ ପରା ଏଇ ଘରେ ତାଙ୍କ ପାଖେ ଏକାଟିଆ 15 ଦିନ କାଳ ଥିଲ।
2: ସେଠୁ କଣ ହେଲା?
3: ତମେ ଜାଣ, ତାଙ୍କ ଶୋଇବା ଘରକୁ ଲାଗି ଛୋଟ ପକ୍ଷରେ ଘର ଅଛି।
2: ମତେ ସେ ଘର ସାରା ବୁଲେଇ ଦେଖିଲା ବେଳେ ଦେଖିଛି।
3: ସେ ଘରେ କଣ ଅଛି
2: ମୁଁ କେମିତି ଜାଣିବି?
3: ରାମା ମା ବି ଜାଣିନି, ସେଇଟା କୁଆଡେ ସବୁବେଳେ ତାଲା ବନ୍ଦ ହେଇ ରହିଥାଏ।
2: ଟଙ୍କା ସୁନା କଣ ରଖିଥିବେ
3: କେ ଜାଣି? ରାମା ମା ତ କହୁଛି ଥରେ ସେ ବାହାର ପଟୁ କବାଟ ଝାଡିଦେବାକୁ ବାହାରିଲାରୁ ଉମାଦେବୀ କୁଆଡେ କାଣ୍ଡ ଜ୍ଞାନ ହରି ତାକୁ ଯା ଇଚ୍ଛା ତା ଶୋଧିଗଲେ।
2: ହଁ, ଆମର ସେଥିରେ ଜାଏଜ କେତେ?
3: ଏଇଥିରୁ ତୁମେ ବୁଝିପାରୁନ ଉମାଦେବୀ କଣ?
2: ତାଙ୍କ ଘରୁ ବଖରା ସେ ଏବେ ତାଲା ପକେଇ ରଖିଲେ, ଏହା ବୋଲି କଣ ସେ ପାଗଳି?
3: ମୋର ସେ କକା ପୁଅ ଭାଇ ଠୁରାକୁ ତ ଦେଖିଛ।
2: ଆରେ ସେଇଟା ତ ବଦ୍ଧ ପାଗଳ,
3: ସେ ବି ଏମିତି ବଖରାଏ ତୋ ଘର ତାଲା ପକେଇ ରଖିନଥିଲା? ଆଉ ଘର ଭିତରେ ପୁରେଇ ଥିଲା 4-6 ଟୋକେଇ ଅଳିଆ କାଗଜ, ଥରେ ତ ସାପ ବାହାରିଲା ସେ ଘରୁ।
2: କାହାକୁ କାହା ସାଙ୍ଗେ ତୁଳନା କରୁଛ? ଠୁରାକୁ ଦେଖିବା ମାତ୍ରେ ଯିଏ କି କହିବ ପାଗଳ ବୋଲି?
3: ଇଏ ବି ସେଇଆମ ରାମା ମା ପରା କହୁଥିଲା, ଗଲା 20 ବର୍ଷ ଭିତରେ ଦିନେ ହେଲେ ସେ ଘର ବଖରାକୁ ଖୋଲା ହବାର ସେ ଦେଖିନି।
2: ଛାଡ଼ ତାଙ୍କ କଥାରେ, ଆମର ଜାୟାସ କେତେ, ଚାଲ ମତେ ଟିକେ ଚା ଦବ। ବୋ, ମୁଁ ନୂଆ ଘରଟା ବୁଝିଛି, ମାସ ଶେଷକୁ ଆମେ ସେଠିକି ଉଠିଯିବା, ବୁଝିଲୁ? ତୁ ଏଇ କେଇ ଦିନ ଟିକେ ଚୁପ୍ ରହିଯା। ବୋ, ରମା କଣ ହେଇଛି? ଦିହିଁକି ଦିହିଁ ଏମିତି ହାଣ୍ଡି ପରି ମୁହଁ ଫୁଲେଇଛ କାହିଁକି?
4: ହଇରେ, ଅଳ୍ପ ଟଙ୍କାରେ ଘର ନେଇଛୁ ବୋଲି କଣ ତୋର ମାନ ମହତ ନାହିଁ?
2: କଣ ହେଇଛି କହିଲେ ସିନା ମୁଁ ବୁଝିବି।
4: ବୁଝେଇ ଦେଲ ବୋଉ, ଟିକେ ବୁଝେଇ ଦେ, ମୋ କଥାକୁ ସେ ବିଶ୍ୱାସ ଯିବନି।
3: ତୁମ ଉମାଦେବୀ ଆଜି ଟୁନାକୁ ନିର୍ଘାତ ପିଟିଛନ୍ତି, ତା ବିକଳ କାନ୍ଦଣା ଶୁଣି ଆମେ ସବୁ ଏଠି ଦୌଡି ଯାଇ ଛଡେଇ ଆଣିଲୁ ବୋଲି, ନହେଲେ ଆଜି ସେ ପୁଅକୁ ମୋର ପିଟି ପିଟି ମାରି ଦେଇଥାନ୍ତେ।
2: କାହିଁକି ପିଟିଲେ?
3: ଟୁନା ଆମର କୁଆଡେ ଚାବି ଚୋରି ତାଙ୍କର ସେ ଲୁଚା ଚୋରା ଘର ଭିତରେ ପଶିବାକୁ ଯାଉଥିଲା।
2: ଟୁନୁ କୋଉଠି?
3: ସେ ଘରେ ଶୋଇଛି।
2: ଚାଲ ଦେଖେ।
5: ଏତେ ଜୋରରେ ପିଟିଛନ୍ତି!
3: ତୁମେ କାଲି ଆମକୁ ନେଇ ଗାଁରେ ଛାଡି ଦେଇ ଆସ ତ, ପରେ ପଛେ ଘର ମିଳିଲେ ଆଣିବ, ନହେଲେ କୋଉଦିନ ଯେ ପିଲାଟାକୁ ତଣ୍ଟି ଚିପି ସେ ମାରି ପକେଇବେ।
5: ଠିକ ଅଛି, ମୁଁ ଯାଉଛି ତାଙ୍କ ପାଖକୁ।
6: ବାବୁ, ବାବୁ, ବାବୁ,
2: କଣ ହେଲା?
6: ମା ସାନ୍ତାନୀଙ୍କର ହୋସ ନାହିଁ ବାବୁ, ଦୌଡି ଆସ ବାବୁ, ଦୌଡି ଆସ।
7: ଯାଉନୁ, ଡାକ୍ତର ଡାକି ଆଣିବୁ।
6: ମୋ ମାଇ ବି ନକ, କାହାକୁ ଜାଣିଛି ଯେ ଯିବି? ବାବୁ, ଆପଣଙ୍କ ଛଡା ଆଉ କିଏ ଅଛି ଏଠି?
2: ହଉ ତୁ ଚାଲ, ମୁଁ ଡାକ୍ତର ଡାକି ଆଣୁଛି।
3: ତୁମେ ଖଟି ଖଟି ଅଫିସରୁ ଫେରିଲ, ମୁହଁ ହାତ ବି ଧୋଇନ।
2: ଏ ତୁ ଚାଲ ରା ମାମା, ମୁଁ ଆସୁଛି।
7: ଦେଖିଲୁ ଲୋ ବୋହୁ, ମୁଁ କହୁଛି ପରା, ସେ ରାକ୍ଷା ଶୁଣିଟା ତାକୁ କିମିଆ କରିଦେଇଛି, ନହେଲେ ଏତେ ଅବସ୍ଥା ହେଲାଣି।
8: କେତେବେଳେ ଏମିତି ହେଲାଣି?
6: ପିଲାଟାକୁ ବାଡ଼ିଲା ପରେ ତ ଖାଲି ଛୁରୀ ହେଲେ, ମୁଁ କାହିଁକି ପିଲାଟାକୁ ମାଇଲିଟି? ତାର ତ କିଛି ଦୋଷ ନାହିଁ, ସବୁ ଦୋଷ ମୋର। ମୁଁ ପଡା ମୁହିଁ କାହିଁକି ଚାବିଟା ଖଟ ଉପରେ ଛାଡି ଦେଇ ଆସିଲି? ସେ ତ ଛୋଟ ପିଲା, ଚାବିଟା ହାତରେ ପଡିଲାରୁ ସିନା ଘର ଖୋଲି ବସିଲା।
8: କୋଉ ଘର?
6: ଏଇ ଘର ବାବୁ।
8: କଣ ଅଛି ସେ ଘରେ?
6: କେଜାଣି କଣ ଅଛି, ମୁଁ ରହିବା ଦିନଠୁ କେବେ ସେ ଘର ଖୋଲା ହବାର ଦେଖିନି। ସାନ୍ତାଣୀ ତ ସବୁବେଳେ ଅଣ୍ଟାରେ ଚାବି କାଠି ରଖିଥାନ୍ତି।
2: ସେଇ
6: ଘରେ ବାବୁ।
8: ବେହୋସ ହେଲେ କେତେବେଳେ?
6: ପିଲାଟାକୁ ପିଟିବା ପରଠୁ ନ ଖାଇ ନ ପିଇ ଏଇଠି ବସି ସଞ୍ଜ ଯାଏ ଘୋଷି ହେଲେ, ମୁଁ କାହିଁକି ମାଇଲିଟି ପିଲାଟାକୁ? ତାର ତ କିଛି ଦୋଷ ନାହିଁ, ତାପରେ ତ ହଠାତ୍ ଟଳି ପଡିଲେ।
8: ତେବେ ସେମିତି ବିଶେଷ ବିପଦ।

0: ଇଞ୍ଜେକ୍ସନ କହିଲେ ମୋର ମନେ ହଉନି, କାଲି ଆଡକୁ ରିକଭର କରିଯିବେ। ଆଚ୍ଛା ଇଞ୍ଜେକ୍ସନଟା ଲେଖି ଦଉଛି, ଆଣିଲା ପରେ ମତେ ଡାକିବେ, ମୁଁ ଆସି ଦେଇଯିବି।
1: ହଉ, ଆପଣ କେତେବେଳେ ଯାଇ କ୍ଲିନିକରେ ରହିବେ?
0: ମୁଁ 10ଟା ଯାଏ ଅଛି। ତେବେ ଗୋଟେ କଥା କହି ରଖିବି ଆପଣଙ୍କୁ।
1: କହନ୍ତୁ।
0: ଏଇ 4-5 ବର୍ଷ ତଳେ ଥରେ ବୁଢ଼ୀ ଏମିତି ବେମାର ପଡିଥିଲେ। ମୁଁ ଟ୍ରିଟମେଣ୍ଟ କରିଥିଲି କିନ୍ତୁ ଭଲ ହେଲା ପରେ ସେ ମୋ ଫିସ୍ଟା ଦେଲେନି, ମାଗିଲାରୁ କହିଲେ ମୁଁ ତ ତମକୁ ଡାକି ନଥିଲି।
1: ହଁ, ଆପଣ ଆପଣଙ୍କ ନ୍ୟାଯ୍ୟ ପ୍ରାପ୍ୟ ମୋଠୁ ପାଇବେ, ବୁଝିଲେ? ସେ ନେଇ ନିଶ୍ଚିନ୍ତ ରହନ୍ତୁ।
2: ବିନୋଦ ବାବୁ ଅଛନ୍ତି?
3: ହଁ,
2: ମୁଁ ନବଗନ ଦାସ, ଆଡଭୋକେଟ।
3: ଆପଣ ଟିକେ ଅପେକ୍ଷା କରନ୍ତୁ, ମୁଁ ଡାକି ଦଉଛି। ହଏ ଶୁଣୁଛ, କିଏ ନବଗନ ଦାସ ଆଡଭୋକେଟ ଖୋଜୁଛନ୍ତି।
2: ଚାଲ।
4: ନମସ୍କାର ନବଗନ ବାବୁ।
2: ମୋ କାମ ସରିଲା, ଆପଣ ଏଥର ଯାଆନ୍ତୁ ତାଙ୍କ ପାଖକୁ।
4: ୱିଲ୍ ପ୍ରାଇଭେଟ ହେଇଗଲା?
2: ହଁ, ସବ୍ ଡିଷ୍ଟ୍ରିକ୍ଟ ନିଜେ ଆସିଥିଲେ, ଡାକ୍ତରବାବୁ ବି ଥିଲେ।
4: ଡାକ୍ତରବାବୁ ଚାଲିଗଲେଣି?
2: ଆପଣ ଅପେକ୍ଷା କରି ବସିଛନ୍ତି, ମୁଁ ତେବେ ଆସେ।
4: ନମସ୍କାର।
2: ନମସ୍କାର
4: ରମା। ଟଙ୍କା 20 ଦରକାର।
3: ମୋ ପାଖେ ଟଙ୍କା କାହିଁ?
4: ତେବେ ତ ବଡ ଅସୁବିଧା ହେଲା।
3: ଏତେ ଜରୁରୀ କଣ ଦରକାର ଯେ?
4: ଡାକ୍ତରବାବୁ ଫିସ୍ ଦେଇନି 2 ଦିନର।
3: ତାଙ୍କଠୁ ମାଗି ଆଣୁନ।
4: ଭଲ ତ ହେଇଗଲେଣି, କାଲିକି ମାଗିବି।
3: ନିଶ୍ଚୟ ମାଗି ଆଣିବ ତ?
4: ହଁ।
3: ତେବେ ଘର ଖର୍ଚ୍ଚରୁ ନିଅ, ମନେ ରଖ କାଲି ଟଙ୍କା ନ ଆଣିଲେ ପରଦିନଠୁ ଉପାସ। ମୋ ହାର
4: କାଲି ଟଙ୍କା ମାଗି ଆଣିବା ପରେ ପରେ ଛଡ଼ି ଆଣିବି।
3: ଠିକଣା ଜାଗାରେ ବନ୍ଧା ରଖିଛ ତ?
4: ଆମ ଅଫିସ କ୍ୟାସିୟରଙ୍କୁ ଦେଇଛି, ଭାଇବାର କିଛି ନାହିଁ।
3: ରୁହ, ମୁଁ ଆଣିଦେଉଛି।
5: ବାବୁ
4: କଣ ହେଲା? ଚାଲ ଚାଲ ଚାଲ। ଡାକ୍ତର ଡାକ୍ତର ଡାକ୍ତର କଣ ହେଲା?
0: ମୁଁ ତ କିଛି ବୁଝିପାରୁନି। ଏଇ 5 ମିନିଟ ତଳେ ଉଇଲ୍ ଦସ୍ତଖତ କଲାବେଳେ ବେଶ ଠିକ ଥିଲେ।
4: ତେବେ
0: ନା ବିନୋଦ ବାବୁ, ସେ ଆଉ ନାହାନ୍ତି।
4: ଡକ୍ଟର
0: ଆଚ୍ଛା, ଆପଣ ଏଥର ଲାସ୍ ଉଠିବାର ବ୍ୟବସ୍ଥା କରନ୍ତୁ।
6: ମୁଁ ଶ୍ରୀମତୀ ଉମା ଦେବୀ, ଏଥୁ ତ୍ୱରା ଧୀର ସ୍ଥିର ଚିତ୍ତରେ ମୋ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ନିମ୍ନଲିଖିତ ସର୍ତ୍ତ ସହ ଶ୍ରୀ ବିନୋଦ କୁମାର ମହାପାତ୍ର ପିତା ନରହରି ମହାପାତ୍ର ସାକିଲ ଗୋବିନ୍ଦପୁର ଭାୟା ସାଲେପୁରଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦାନ କରିଯାଉଅଛି। ପ୍ରଥମତଃ ଶ୍ରୀ ରାମାମା ଜୀବିତ ଥିବା ଯାଏ ତାର ସମସ୍ତ ଭାର ଗ୍ରହଣ କରିବେ। ଦ୍ୱିତୀୟତଃ ଶ୍ରୀ ବିନୋଦ ବାବୁଙ୍କ ଅନ୍ତେ ଏହି ସମସ୍ତ ସମ୍ପତ୍ତିର ମାଲିକ କେବଳ ତାଙ୍କର ପୁତ୍ର ଶ୍ରୀ ଶ୍ରୀନିବାସ ମହାପାତ୍ର ହେବେ। ତାଙ୍କର ଅନ୍ୟ କୌଣସି ସନ୍ତାନ ଏଥିରେ ଭାଗିଦାର ହୋଇପାରିବେ ନାହିଁ। ତୃତୀୟତଃ ଶ୍ରୀ ବିନୋଦ ବାବୁ ଜୀବନର ଯେକୌଣସି ଅବସ୍ଥାରେ ଏହାକୁ ବିକ୍ରି ଖର୍ଚ୍ଚ କରିପାରିବେ ନାହିଁ। ସ୍ୱାକ୍ଷର ଉମା ଦେବୀ।
3: ଓକିଲ ବାବୁ ସମ୍ପତ୍ତିର କାଗଜପତ୍ର ସବୁ ଦେଲେ? କୋଉଠି ରଖିଲେ ସେଗୁଡା?
4: ବ୍ୟାଙ୍କରେ।
3: ଏତେ ସମ୍ପତ୍ତି ସେ ତୁମକୁ କାହିଁକି ଦେଇଗଲେ ଯେ?
4: ସେ ରହସ୍ୟ ଆଉ ଭେଦ କରିହବନି ରମା।
3: ତାଙ୍କର କଣ କେହି ନାହାନ୍ତି?
4: ଥିଲେ ଆଉ କଣ ସେମିତିକା ୱିଲ୍ଟା କରିଥାନ୍ତେ?
3: ଘର ଭଡ଼ା ସବୁ ଏଥର କିଏ ଆଦାୟ କରିବୁ?
4: ଆମେ
3: ଭଡ଼ାଟିଆ ଜାଣିଲେଣି ତ?
4: ନବଗନ ବାବୁ ସମସ୍ତଙ୍କୁ ଲେଖି ଜଣେଇ ଦେଇ ସାରିଲେଣି।
3: ସବୁ ଚାବିକାଠି ତମେ ପାଇଲଣି?
4: ହଁ।
3: ତାଙ୍କର ସେଇ ଚୋରା ଘର ଚାବି
4: ସେଇଟା ତ ମଲାବେଳେ ତାଙ୍କ ହାତ ମୁଠାରେ ଥିଲା, ମୁଁ କାଢି ରଖିଥିଲି।
3: ସେ ଘରେ କଣ ଅଛି?
4: ମୁଁ ଖୋଲିନି କି ଘରଟା, ମୋ ଜୀବଦଶାରେ ବି ଖୋଲିବିନି ବୋଲି ସ୍ଥିର କରିଛି। ପୁଅ ଯେତେବେଳେ ମାଲିକ ହବ ସେ ଖୋଲି ଦେଖିବ, କଣ କହୁଛ?
3: ତୁମ ଇଚ୍ଛା।
4: ହଉ ଶୁଣ, ମୁଁ ଅଫିସ ଯାଉଛି। ଦେଖ, ଭୁଲରେ ବି ସେ ଘର ତମେ ଖୋଲିବନି।

ହଁ, ଏଇ ଚାବିଟା ହବ ବୋଧେ। ଏଇ ଚାବି ନଥାଟା ପାଇଁ ସେଦିନ ପୁଅ ମୋର କେତେ ମାଡ଼ ଖାଇଲା। ହେଲେ ଆଜି ତ ଆମେ ଏ ଘରର ମାଲିକ, ଇଏ ମୋତେ ବାରଣ କରିଛନ୍ତି ଏ ଘରଟା ଖୋଲିବାକୁ, କିନ୍ତୁ କାହିଁକି ଖୋଲିଲେ କ୍ଷତି କ'ଣ? ଚଟିବା ସୁନାରୂପା କିଛି ଥିବ, ସେସବୁ ତ ଆମର, ଆମ ଜିନିଷ ଆମେ ଭୋଗିବୁ, ଏତେ ଡର।

0: ଯାଇକି
1: କଣ ଯେ ମୁଁ ୟାକୁ କହିବି, ସିଏ ହୁଏତ ଭାବୁଛନ୍ତି ତା ଭିତରେ ସାପ ଥିବ, ଥିଲି ଥିବ। ମୁଁ ତ ଆଉ ଘରର ଜିନିଷପତ୍ର ଛୁଇଁବିନି, ଦୁଆର ଖୋଲି ଖାଲି ଦେଖିବି କଣ ଏମିତି ରତ୍ନ ଅଛି ତା ଭିତରେ। ବୋ ନାହାନ୍ତି ଘରେ, ଟୁନା ବି ସ୍କୁଲକୁ ଯାଇଛି, ଏଇ ହଉଛି ଠିକ ବେଳ। ଇଏ ଆସିବା ଆଗରୁ ଘର ଖୋଲି ମୁଁ ସବୁ ଦେଖି ନେଇଥିବି।
2: ରମା, ରମା, ସେ କଣ କରୁଛ? ସେ ଘର ତମେ ଖୋଲୁଛ କାହିଁକି?
1: ନା ମୁଁ ମାନେ ମୁଁ ଆଉ ସମ୍ଭାଳି ପାରିଲିନି, ଏ ଘରେ କଣ ଅଛି ଦେଖିବାକୁ ଭାରି ଇଚ୍ଛା ହେଲା।
2: କଣ କଲ କହିଲ? ଉମାଦେବୀ ତାଙ୍କ ଜୀବଦଶାରେ ଆଉ କାହାକୁ ଏ ଘର ଚାବି ଦେଇନଥିଲେ, ଏମିତିକି ଟୁନୁ ଚାବିଟା ନେଇଗଲା ବୋଲି ସେ ହିତାହିତ ଜ୍ଞାନ ଭୁଲି ତାକୁ ପିଟିଲେ। ସେଇଥିପାଇଁ ଆମ ଜୀବନରେ ଏ ଘର ଖୋଲା ହବନି ବୋଲି ମୁଁ କହିଥିଲି, ଅଥଚ
1: ମୋର ଭୁଲ ହେଇଛି। ତୁମେ ଆଉ ରାଗନି ମ, ଚାଲ ଦେଖିବା ଭିତରେ କଣ ଅଛି।
2: ହ ଖୋଲି ତ ସାରିଲଣି, ଆଉ ରାଗିଲା ହବ କଣ? ଆସ।
3: ଏଇ ତ ଗୋଟେ ପୁରୁଣା ଦି ଜଣିଆ ପଲଙ୍କ ଉପରେ ସେଜ ପଡିଛି।
2: ଏଣେ ଦେଖ, ଏ ପୁରୁଣା ଆଲଣାରେ ସୁନା ବୋତାମ ସହ ସେ ସିଲ୍କ ପଞ୍ଜାବୀ ଆଉ ଏ ଧୋତି।
3: ଏଠିକି ଆସ, ଦେଖିବ
2: କଣ
3: ରୂପା ଫ୍ରେମରେ ବନ୍ଧା ତୁମର ଏଇ ଫଟୋ।
2: ଏଇଟା ମୋ ଫଟୋ?
1: ଭଲ କରି ଦେଖ,
2: ଏଇଟା ତ କୋଉ ମାନ୍ଧାତା ମୋର, ଇଏ ମୋ ଫଟୋ ନୁହେଁ,
1: କିନ୍ତୁ ଠିକ ତୁମରି ପରି ଦିଶୁଛି। ଟଙ୍କା ସୁନା ବୋଧେ ପୋତା ହେଇଛି ମାଟି ତଳେ।
2: ହେଇଥାଉ, ଘର ଖୋଳିବା କିଛି ଦରକାର ନାହିଁ, ଟୁନୁ ବଡ ହେଲେ ସେଇ ତାର ଯାହା କରିବ।
3: ଆଲୋ ବୋହୁ, ହେ ଘର କଣ ମେଲା ହେଇଛି? ଆରେ ବିନ, ତୁ ବି ଅଛୁ? ସେ କା ଫଟୋ ଦେଖି ଦେଖି, ଆରେ ଇଏ ତ ତୋ ବାପାଙ୍କର ପିଲାବେଳର ଫଟୋ। ଜାଣିଲୁ ବୋହୁ, ବିନୁ ବାପା ସିନା ବସନ୍ତରେ ଗୋଟେ ଆଖି ଫୁଟିଯିବାର କଦର୍ଯ୍ୟ ଦିଶିଲେ, ନହେଲେ ଆମ ବାହାଘର ବେଳେ ସେ ଦେଖିବାକୁ ଭାରି ସୁନ୍ଦର ଥିଲେ। ସେତେବେଳେ ତାଙ୍କୁ ଥରେ ଚାହିଁ ଦେଖିଲେ ଆଖି ଫେରେଇ ନେବାକୁ ପୁରା ମନ ହବନି। ଦେଖୁନୁ ଏ ଫଟୋରେ କେମିତି ରଜା ପୁଅ ପରି ଦିଶୁଛନ୍ତି, ଆଉ ମୋ ବିନୁର ମୁହଁ ତ ଠିକ ତାଙ୍କରି ପରି, ଖାଲି ଯାହା ବିନୁଟା ଟିକିଏ ଧଡିଆ। ହେଲେ ଏଇଟା ତୁ କୋଉଠୁ ପାଇଲୁ?
2: ବାପାଙ୍କର ଜଣେ ବନ୍ଧୁଙ୍କ ପାଖରୁ, ମୋ ପାଖେ ବାପାଙ୍କ ପିଲାବେଳ ଫଟୋ ନଥିଲା ତ।
3: ଆରେ ଇଏ କାହା ପଞ୍ଜାବୀ ଦେଖେ ଦେଖେ?
2: ମୋର ବୋ।
3: ତୋର?
2: ହଁ
3: ତୋର ସିଲେକି ପଞ୍ଜାବୀ ମୁଁ ତ କେବେ ଦେଖିନି,
2: ଏବେ ପୁରା କରିଛି ଗୋଟେ।
3: ବୁଝିଲୁ ବିନୁ, ତୋ ବାପା ବି ଠିକ ଏମିତିଆ ପଞ୍ଜାବୀଟା ପିନ୍ଧି ବାହା ହବାକୁ ଯାଇଥିଲେ ମୋତେ, ଆଉ ସେ ଯେତେବେଳେ ବସନ୍ତରେ ପଡି ଗାଁରୁ ପଳେଇଲେ ଏଠୁ, ସେତେବେଳେ ଧୋବା ଆମ ଘରୁ ମିଳିଥିବା ସୁନା ବୋତାମ ସହ ପଞ୍ଜାବୀଟା ମାଡି ବସିଲା। ଆରେ ଟୁନା,
1: ଶୁଣିଲ ତ ବୋଉଙ୍କ କଥା? କଣ କିଛି ବୁଝିଲ?
2: ଏଥିରେ ନ ବୁଝିବାର ଆଉ କଣ ରହିଲା, କଥାଟା ପରିଷ୍କାର ହେଇଗଲା।
1: କଣ?
2: ବାହାଘର ଆଗରୁ ବାପାଙ୍କର ହୁଏତ ସେମିତି କିଛି ସମ୍ପର୍କ ଥିଲା ଏ ଉମାଦେବୀଙ୍କ ସାଙ୍ଗେ, ମତେ ଦେଖିବା ପରେ ସେ ହୁଏତ ତାଙ୍କ ହଜିଲା ଅତୀତକୁ ସାଉଁଠି ଧରି ରଖିବାକୁ ଚାହୁଁଥିଲେ, ସେଇଥିପାଇଁ ତାଙ୍କର ମୋ ପ୍ରତି ଏତେ ସ୍ନେହ, ଏତେ ଆଦର, ସେଇଥିପାଇଁ ସେ ମୋନାରେ ସବୁ ସମ୍ପତ୍ତି ଉଇଲ୍ କରି ଯାଇଛନ୍ତି।
1: କିନ୍ତୁ ତୁମେ ବୋଉଙ୍କୁ ମିଛ କାହିଁକି କହିଲ ଯେ?
2: ଏ ବୟସରେ ସତ କହି ତା ମନରେ କଷ୍ଟ ଦେଇ ଲାଭ କଣ ରମା? ଘରଟା ତାଲା ପକେଇ ଦିଅ।

ଶୁଣୁଥିଲେ ନାଟକ ଉମାଦେବୀ, ରଚନା ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ପ୍ରଯୋଜନା ହିମାଂଶୁ ଭୂଷଣ ସବତ। ଶୁଣନ୍ତୁ ଅଭିରାମ ଗୁଣ୍ଡିଆଙ୍କ କଣ୍ଠରୁ କେତେ ଗୋଟି ଗୀତ। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ପୀତାମ୍ବର ମିଶ୍ରଙ୍କ ରଚନା।

ଶୁଣୁଥିଲେ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରୁ କେତେଗୋଟି ଗୀତ। ଶିଳ୍ପୀ ପ୍ରଥମେ ପରିବେଷଣ କରିଥିଲେ ପୀତାମ୍ବର ମିଶ୍ରଙ୍କ ରଚନାରୁ ଏବଂ ପରେ ପରେ ମିଶ୍ର ସତ୍ୟନାରାୟଣଙ୍କ ରଚନାରୁ।

ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜିନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏପର୍ଯ୍ୟନ୍ତ ହୋଟେଲ୍ ରୁମ୍ ଉପରେ ଜିଏସ୍ଟିର 4ଟି ଦର ଲାଗୁଛି। 1000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭୁଲାଗିତ ଦିନ 11:10 କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନିତା ଗୋସ୍ୱାମୀ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଦାସକାଠା ଗୀତ ଦିନ 11:30।

କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ବୃନ୍ଦାବନ ଗୌଡ଼। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12ଟାରେ। ଦିନ 1:10ରେ ତେଲିଙ୍ଗି ବାଦ୍ୟ ପରିବେଷଣ କରିଛନ୍ତି ଗଗନ ବିହାରୀ ନାୟକ। ଦିନ 1:20ରେ ନାରୀ ମହଲ। ଆଜି ଏଥିରେ ରହିଛି ବିଷୟ ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ନୃପେନ୍ଦ୍ର କୁମାର ଶତପଥୀ। ଅପରାହ୍ନ 2:45ରେ ଆପଣଙ୍କ ଚିଠି, ଅପରାହ୍ନ 3ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:10ରେ ପିପୁଲ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25ରେ, ଚିରହରିତ ଅପରାହ୍ନ 4ଟାରେ, ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ, ସ୍କୃତିର ପାହାଚ ସନ୍ଧ୍ୟା 5ଟାରେ, ଏଥିରେ ରହିଛି ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବବଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 41ତମ ଭାଗ ସନ୍ଧ୍ୟା 6:10ରେ। ସନ୍ଧ୍ୟା 6:30ରେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ରାତି 7:02ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ ରାତି 7:25ରେ। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30ରେ, ଏଥିରେ ରହିଛି ବିଷୟ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଅନୁଚିନ୍ତା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଜ୍ୟୋତିର୍ମୟୀ ଉଦ୍ଗାତା। ଅପରାହ୍ନ 8:02ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅଖିଳ ଭାରତୀୟ ହିନ୍ଦୀ ରୂପକ କାର୍ଯ୍ୟକ୍ରମ ରାତି 9:30ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ 12ବର୍ଷ ରାତି 10ଟାରେ। ରାତି 10:30ରେ ଉସ୍ତାଦ ଅମଜଦ ଅଲ୍ଲୀ ଖାଁଙ୍କ ସ୍ୱରୋତ୍ପାଦନ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଦ୍ୱିପହର ବେଳକୁ ସାମାନ୍ୟ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 41°C ଏବଂ ସର୍ବନିମ୍ନ 28°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ତିନିଟା କଲେଜରେ
6: ବ୍ୟସ୍ତ ହୋନା,
5: ଫିସ୍ ତ ଦେଖ।
7: କଣ ଖବର?
8: କଣ ହେଲା?
6: ଫିସ୍ ର ଟେନସନ।
8: ରାହୁଲ ର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
9: ସିଏ କୋଉଠି
8: ମିଠା?
10: RBI କହେ
11: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
1: ପରବର୍ତ୍ତୀ କଣ୍ଠଶିଳ୍ପୀ ଅନିତା ଗୋସ୍ୱାମୀ, ଶିଳ୍ପୀଙ୍କ କଣ୍ଠରେ ଅଭିରାମ ସାହୁଙ୍କ ରଚନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ପ୍ରେମଲତା ସମଲଙ୍କ ରଚନାରୁ।

0: ଅଭୁଲା ଗୀତରେ ଶୁଣୁଥିଲେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅନିତା ଗୋସ୍ୱାମୀଙ୍କ କଣ୍ଠରୁ କେତେଗୋଟି ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ଦାସ ଏବଂ ବେଣୀଧର ଗୌଡ଼।

ଭେଷଜ୍ଞ ଜଣ ମାନେ କୁନ୍ତି ଗନ୍ଧାରି କଳି କରା ହଉଛି ବା ବିଷୟ ଚର୍ଚ୍ଚା ହଉଛି, ଦୟାକରି ଆପଣ ମାନେ ଏକମତରେ ଗ୍ରହଣ କରନ୍ତୁ। ହସ୍ତିନାରେ ଥିଲା।

ଆରେ ବୁଝିଲୁ, ହସ୍ତିନାରେ ଗୋଟିଏ ଶିବ ମନ୍ଦିର ଥାଏ, କୁନ୍ତୀ ଗାନ୍ଧାରୀ ପ୍ରତିଦିନ ସେବା କରନ୍ତି, କିନ୍ତୁ ପ୍ରାତଃ ସମୟରୁ ପ୍ରତିଦିନ କୁନ୍ତୀ ଆଗ ପୂଜା କରନ୍ତି। ବୁଝିଲୁ, ସଦାବେଳେ ଶିବଙ୍କୁ ଭକ୍ତି ଡାକିଥାନ୍ତି। କେମିତି?

ଆଲୋ ଠାକୁର ହଉଛନ୍ତି ସମସ୍ତଙ୍କର, ହୁଏ ମନ୍ଦିର ତୋର ହେଇଥାଇ ପାରେ, କିନ୍ତୁ ଠାକୁର ପୂଜା କରିବା ପାଇଁ ବାରଣ କରନ୍ତି ନାହିଁ କେହି। ତୁ କଣ କହୁଛୁ ମନ୍ଦିର ମୋର ବୋଲି? ଏଣୁ ଏ ଠାକୁର ସମସ୍ତଙ୍କର, ଏଠି ଧନ ଧାନ୍ୟ ରାଜ ମାତା ଧନୀ ଗରିବ କେହି ନୁହଁ, ଏଠି ସମସ୍ତେ ସମାନ ମାନେ ଭଗବାନଙ୍କ ପାଖରେ। ଏଣୁ ଏହିପରି ଦୁଇ ରାଣୀଙ୍କର ଭାଇ ଲାଗିଲା କଥାବାର୍ତ୍ତା। ହଁ ହେଲେ ଯେମିତି ଚାଲିଛି ଉନ୍ତି ଗାନ୍ଧ।

0: ଆରେ ଭାଇ, ଏ ଦୁଇ ରାଣୀଙ୍କର ଦ୍ୱନ୍ଦ ଯୋଉ ପ୍ରକାର ହେଇଛି, ଶୂନ୍ୟରୁ ଦୈବୀବାଣୀ ହେଲା। ଆଚ୍ଛା, ପ୍ରକୃତରେ କାଲି ପ୍ରଭାତ ସମୟରେ ଯିଏ ଲକ୍ଷେ ସ୍ୱର୍ଣ୍ଣ ଚମ୍ପା ଭାର ଆଣି ଦେଇପାରିବ, ଆମେ ଜାଣିବୁ ପ୍ରକୃତ ସେ ଭକ୍ତ।
1: ହଁ, ପୂଜା କରିବ ମନ୍ଦିର,
0: ଗାନ୍ଧାରୀ ମନ ଭାରି ଆନନ୍ଦ।
1: ଆନନ୍ଦ
0: କାହିଁକି? ନା ତାହା ପୁଅଟେ ଧନ ଭାବ ନାହିଁ କି ସୁନା ଭାବ ନାହିଁ, ଯିଏ ପଥର ଛୁଇଁଲେ ସୁନା ହଉଛି ତାକୁ କଣ ଭାବ କି? ପଳେଇଗଲା ବୋଲୁଛ ଦୁର୍ଯ୍ୟୋଧନ ପାଖକୁ, କହିଲେ ପୁଅ ରାତି ପାଇଲେ ମତେ ଲକ୍ଷେ ଭାର ସ୍ୱର୍ଣ୍ଣ ଚମ୍ପା ଦରକାର। ଅର୍ଜୁନ ବା ଶୁଣିଦେଲା, ହସିଦେଲା ଦୁର୍ଯ୍ୟୋଧନ, କହିଲେ ମା ରାତି ପାଇଲେ କଣ ଏ ରାତାରାତି ହେଇଯିବ ତା।

ଏହିପରି ରାତି ଯାକ ଡାକୁଛନ୍ତି ବିଚାର କଲେ ମୋର ତ ମଧ୍ୟ ପାଞ୍ଚଟା ପୁଅ ଅଛନ୍ତି ନା ଏଣୁ ଦୁଃଖିତ ମନରେ ପ୍ରଥମରେ ପହଞ୍ଚିଗଲେ ଭୀମସେନ ପାଖରେ ମା ତ ଦୁଃଖରେ କାନ୍ଦିକି ଅଛନ୍ତି ଭୀମସେନ ଦେଖିଦେଲା ଶୋକ ଜର୍ଜତୀୟ ମୁଖକୁ ଭୀମ କଣ କହିଲା

ମା ଏ ଭୀମସେନ ପୁତ୍ର ଥାଉ ଥାଉ କି ଚିନ୍ତା ମୋ ପରାକ୍ରମ କଣ ଜାଣିନ କୁନ୍ତି ବୋଲନ୍ତି ବଚନ ଆରେ ବାବୁ ଥିନା ଖିଟା ଥିନା ତା ଖିଟା ତାଙ୍କ ଥିନା ଖିଟା।

ଭାଇ ଯେତେବେଳେ କନକଚା ଚମ୍ପା ନା ଶୁଣିଦେଲା ଭୀମସେନ ବୋଲା ମା ଏ ତ ଅସମ୍ଭବ କଥା, ସିଏ ତ ସ୍ୱର୍ଗର ଜିନିଷ, ମୁଁ ତ ଏ ମର୍ତ୍ତ୍ୟପୁର କଥା କହ ମୁଁ କହିବି।

ଭାଇ କାନ୍ଦି କାନ୍ଦି କୁନ୍ତୀ ଦେବୀ ବୀରପୁତ୍ର ଅର୍ଜୁନ କହିଲେ କହିଲେ ବାବୁରେ ବର୍ତ୍ତମାନ ଆଉ ସମୟ ନାହିଁ, ରାତି ପାଇଗଲା, ତୁ ଆଉ କେତେବେଳେ ଦେବୁରେ? ଶୁଣି

0: ଧନ ଜୟ କରିଥିବାରୁ ବୀର ଅର୍ଜୁନ ସଦାବେଳେ କୁବେର ହେଲେ ଧନୁର୍ଜୟୀ ନାମ ଜୟ
1: ରାମ ରାମ ରାମ ରାମ ହେ ନବୀନ ସୁନ୍ଦର ଘନ
0: ଚାମ ହେ କୁବେର ଜାଣିପାରିଲେ ମୋ ଭଣ୍ଡାରୁ କିଏ ସ୍ୱର୍ଣ୍ଣ ଚମ୍ପା ନେଇଛି ବୋଲି ଅର୍ଜୁନ ନେବାର ଜାଣିପାରିଲେ ଏବଂ ଅର୍ଜୁନ ସହିତ ଯୁଦ୍ଧ କରି ପରାଜୟ ହେଲେ।

0: ଶେଷକୁ ଧନଞ୍ଜୟ କରିଥିବାରୁ ଅର୍ଜୁନ ଶ୍ରଦ୍ଧାରେ କୁବେର ଦେଲେ ଧନୁର୍ଜୟ ନାମ। ଭାଇ ଇଏ ଭଗବାନଙ୍କ ଲୀଳା, ଭଗବାନ ଗର୍ବ ଚୂର୍ଣ୍ଣ ଦେଲେ ଏବଂ ଗାନ୍ଧାରୀର ମନରେ ଗର୍ବ ଚୂର୍ଣ୍ଣ ହେଇଗଲା। ଆନନ୍ଦ ମନେ ହେ ଗାନ୍ଧାରୀ କୁନ୍ତି ଚଳିଲେ ପୁରକୁ, ଦୁଃଖିତ ମନେ ଗାନ୍ଧାରୀ ଗଲେ ହସ୍ତିନାକୁ। ଗାନ୍ଧାରୀ ଗର୍ବ ତ ଏଠି ଚୂର୍ଣ୍ଣ ହୋଇଗଲା। ଏଠୁ ସୁଜନ ଶୁଣ,
1: ଏଠୁ ଯାହା ହେଲା
0: ଭାଇ

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ଦେବେନ୍ଦ୍ରନାଥ ଦାସ ଏବଂ ବୃନ୍ଦାବନ ଗୌଡ଼। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏବେ ସମୟ ହେଉଛି ଶୁଣିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ, ଯାହା ଆପଣମାନଙ୍କ ପସନ୍ଦର ଗୀତ ଆସି ଆମ ପାଖରେ ପହଞ୍ଚିସାରିଛି ଏସ୍ଏମ୍ଏସ୍ ଜରିଆରେ। ଆରମ୍ଭରୁ କହି ରଖିବି ଶ୍ରୋତାବନ୍ଧୁ, ଏକ ଘଣ୍ଟା ସମୟ ଅବଧି ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। କିନ୍ତୁ ହଁ, ଗୋଟିଏ ଘରୁ ସମସ୍ତଙ୍କ ନାଁ ଲେଖି ଗୋଟିଏ ଏସ୍ଏମ୍ଏସ୍ ଦିଅନ୍ତୁ, ନହେଲେ ଅନ୍ୟ ବନ୍ଧୁମାନେ ରହିଯିବେ ଯେ। ତେବେ ଆଉ ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ମରେଇଗାଁ କେନ୍ଦୁଝରରୁ, ଲେଖିଛନ୍ତି ପ୍ରିୟଦର୍ଶିନୀ ପଣ୍ଡା, ସବିତା ମିଶ୍ର, ମିଲି ପରି ଚୁନରୁ।

ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। କାର୍ଯ୍ୟକ୍ରମ ଆରମ୍ଭ ହେବ ଆପଣଙ୍କ ଏସ୍ଏମ୍ଏସ୍ରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଛାତିରେ ଲେଖିଛି ତୋରିନା କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ, ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣିନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ନୟନବଲ୍ଲଭ ପଣ୍ଡା, ଅନାମିକା ପଣ୍ଡା, ନିରଞ୍ଜନ ପଣ୍ଡା, ଭାଇନା ଲୁଲୁ ଭାଇନା। ବଡ଼ତିହାଡ଼ ସମଙ୍ଗା ଜଗତସିଂହପୁରରୁ ଆପଣ ଲେଖିଛନ୍ତି, ଆକାଶବାଣୀର ସମସ୍ତଙ୍କୁ ପ୍ରୀତିଭରା ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର ଆଜ୍ଞା। ଆପଣ ଶୁଣିବାକୁ ଚାହିଁଛନ୍ତି ଖଳନାୟକ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଲକା ଏଗ୍ନିକ ଏବଂ ସାଥୀ।

ଦେଓକାଳୀ ଶଙ୍କତରାଜ କଟକରୁ ଆସିଛି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଲେଖିଛନ୍ତି। ଆପଣ ଶୁଣିବାକୁ ଚାହୁଁଛନ୍ତି ଯାହାକୁ ରଖିବେ ଅନନ୍ତ କଥାଚିତ୍ରର ଗୀତଟି। ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ।

ତ୍ରିନାଥ ମେଳା କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମଞ୍ଜୁଳା ଦେବତା ଏବଂ ଯାଜ୍ଞସିନୀ। କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଲେଖିଛନ୍ତି। ଗୀତଟିକୁ ଗାଇଛନ୍ତି ରାଖାଲ ମହାନ୍ତି, ଚିତ୍ତ ଜେନା। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟି ଆପଣଙ୍କ ପାଖରେ ହାଜିର।

ଗୋଟିଏ ଏସ୍ଏମ୍ଏସ୍ ଆସିଛି ସୌରୀ ମହାସିଂହପୁର ଭାୟା ବହୁଗ୍ରାମ କଟକରୁ। ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣମାନଙ୍କର ଅନୁରୋଧ ଆମେ ରକ୍ଷା କରିଛୁ। କୁଲି କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଲେଖି ପଠାଇଛନ୍ତି। ଗୀତଟିକୁ ଗାଇଛନ୍ତି ସବୀର କୁମାର, ଆଶା ଭୋସଲେ ଏବଂ ପ୍ରୟାଗରାଜ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ସବୁବେଳେ ଆସୁଛି। ରାଜେନ୍ଦ୍ର ନାନା ଲେଖିଛନ୍ତି, ବୋଧହୁଏ ଗାଁ ନାଁ ହେଉଛି ନୂଆ ଗାଁ। ଆପଣ ଯାହା ଲେଖୁଛନ୍ତି କିଛି ବୁଝାପଡ଼ୁନି, ଆପଣଙ୍କର ସବୁଗୁଡ଼ିକ ଭୁଲଭାଲ ଲେଖିଛନ୍ତି, ମୁଁ କିଛି ପଢ଼ିପାରୁନି। ତେଣୁ ଆପଣଙ୍କ ଗୀତ ମୁଁ ଚାହିଁଲେ ବି ଇଚ୍ଛା କଲେ ବି ଦେଇପାରେନି, ସେଥିପାଇଁ କ୍ଷମା କରିବେ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଛୁପା ରୁସ୍ତମର ଗୋଟେ ଗୀତ ଶୁଣିବା ପାଇଁ ଇଚ୍ଛା କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ। ଶ୍ରୋତାବନ୍ଧୁ ଆପଣଙ୍କର

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ଦୁର୍ଗା ପ୍ରସାଦ ତଳାଇ, ପରେଶ୍ୱର ସାହି, ଚୋବ୍ରା କଲେଜ ସ୍କୋୟାର, କଟକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ସନ୍ତାନ କଥା ଚିତ୍ରର ଗୋଟେ ଗୀତ। ସନ୍ତାନ କଥା ଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ପ୍ରୀତିସ୍ମିତା ସାହୁ, ମମତା ସାହୁ, ଟିକର ଟାଙ୍ଗି, କଟକରୁ ଲେଖିଛନ୍ତି। ଆପଣ ଶୁଣିବାକୁ ଚାହୁଁଛନ୍ତି ଧନରେ ରଖିବୁ ଶପଥ ମୋର କଥା ଚିତ୍ରର ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ତପୁ।

ବୈରାଗୀ ସାହୁ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ଗିରଫତାର କଥାଚିତ୍ରର ଗୋଟିଏ ଗୀତ ଶୁଣିବେ ବୋଲି, କିନ୍ତୁ ଶ୍ରୋତାବନ୍ଧୁ ଗିରଫତାରକୁ ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସଏମଏସଟି ଆସିଛି ନିର୍ମଳା ବେହେରା, ସନ୍ତୋଷ ବେହେରା, ଆଦ୍ୟାଶା ଏବଂ ଆଦ୍ୟାଶା ଲେଖିଛନ୍ତି କାନ୍ତୁଲ ଆଠଗଡ଼ରୁ। ଆପଣ ଭକ୍ତ ସାଲବେଗ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣେଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ନାରାୟଣ ପ୍ରଧାନ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ, ଏବଂ ଆଉ ଜଣେ ଶ୍ରୋତା ମଧ୍ୟ ଲେଖିଛନ୍ତି ଘସିପୁର ଚେନ୍ନାପୁର ଯାଜପୁରରୁ, ଅରୁଣ କୁମାର ବେହେରା, ଝରଣା ବେହେରା। ଆପଣ ଦୁଇ ଜଣଙ୍କ ଅନୁରୋଧ ଆମେ ରକ୍ଷା କରିଛୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଏକ ଦୁଜେ କେଲି କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟମ।

ପରବର୍ତ୍ତୀ ଏସଏମଏସଟି ଆସିଛି ଜୁନାଗଡ଼ି ଗଡ଼ବିଷ୍ଣୁପୁର ଏରା ସମାଜ ଜଗତସିଂହପୁରରୁ ଲେଖିଛନ୍ତି ସ୍ଥିତି ପ୍ରଜ୍ଞା ପ୍ରୀତି ବନ୍ୟା ପରମାଣିକ ସଞ୍ଜୟ ପରମାଣିକ ପ୍ରିୟଙ୍କା ଭୂମିକା ଅଙ୍କିତା ଏବଂ ଦେବିକା ଆପଣମାନେ ସମସ୍ତେ ଗୋଟିଏ କଥାଚିତ୍ର ଅନୁରୋଧ କରିଛନ୍ତି ଆକ୍ସନ ଜାକ୍ସନ କଥାଚିତ୍ରଟି ଶୁଣିବା ପାଇଁ ଗୀତଟିକୁ ଗାଇଛନ୍ତି ଅଙ୍କିତ ତିୱାରୀ ଏବଂ ପଲକ ମୁଚଲ୍

ବ୍ଲକ ଛକ ନିଶ୍ଚିନ୍ତ କହିଲେ କଟକରୁ ଲେଖିଛନ୍ତି ଭବାନୀ ଦେବୀ, ବାଣୀପ୍ରସାଦ, ସୃଷ୍ଟି, ଶୁଭଲକ୍ଷ୍ମୀ, ଆର୍ଯ୍ୟନ ଆପଣମାନଙ୍କର ପସନ୍ଦର ଗୀତ ମୋହରା କଥା ଚିତ୍ରର ଟିପ୍ ଟିପ୍ ବର୍ଷା ପାନି। ଗୀତଟିକୁ ତ୍ୱେତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି। ଆପଣ ଶୁଣିବାକୁ ଚାହିଁଛନ୍ତି ବାଦଶାହ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ସାଥୀ।

ରାଜବାଟୀନଗର ଆଠଗଡ଼ରୁ ଲେଖିଛନ୍ତି ଶଶଧର ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ତେହେଲକା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ, କୁମାର ସାନୁ ଏବଂ ବାବ୍ଲା ମେହେତା। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣିନିଅନ୍ତୁ।

କାର୍ଯ୍ୟକ୍ରମ ଶେଷରେ ଡିଓସାଇ କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚକାଚକା ମହୁରୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ରତିକାନ୍ତ ଶତପଥୀ।

ଏଠି କହି ରଖିବି ଅନେକ ଗୁଡ଼ିଏ ଏସଏମଏସ ଆଉ ପଢ଼ି ହେଲାନି। ଲେଖିଥିଲେ ଲକ୍ଷ୍ମୀକାନ୍ତ ନୂଆପାଟଣା ତିଗିରିଆ କଟକରୁ, ଲିଜା ଟୁକୁ ବାଙ୍କିରୁ, ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ମିଟୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ, ବାସୁଦେବ ତ୍ରିଲୋଚନ, କାଳିଆ ବଳିଆ, ନିନି ଲିଟୁନି, ବାପା ଏବଂ ବୋଉ ରାଇସୁଙ୍ଗୁଡ଼ା ସାଲେପୁର କଟକରୁ, ସୋମନାଥ ସାହୁ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ, ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ଭାରତ ଚନ୍ଦ୍ର ପାତ୍ର, ରଞ୍ଜନ ଗିଲ, କୈଳାସ ମଙ୍ଗୁଳି କୁଣ୍ଡୁ, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନଙ୍କର ଏସଏମଏସ ଗୁଡ଼ିକ ରହିଗଲା ସମୟ ଅଭାବ ଯୋଗୁଁ, ସେଥିପାଇଁ କ୍ଷମା ଚାହୁଁଛି।

0: ଶୁଣିଲେ ତେଲିଙ୍ଗୀ ବାଦ୍ୟ ପରିବେଷଣ କରୁଥିଲେ ଗଗନ ବିହାରୀ ନାୟକ ଏବଂ ସାଥୀ ଆକାଶବାଣୀ କଟକ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
0: ଆରମ୍ଭ କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ।

0: ପାରିବ ନାହିଁ ଯଦି ଆମେ ଅପମିଶ୍ରିତ ତଥା ଅଶୁଦ୍ଧ ଖାଦ୍ୟ ଖାଇବା। ତେବେ ଆଜିର ସମୟରେ ବଦଳି ଯାଉଥିବା ଜୀବନଶୈଳୀ ତଥା ଖାଦ୍ୟ ରୁଚି ଆମକୁ ଅନେକ ସମୟରେ ସମସ୍ୟାରେ ହିଁ ପକାଉଛି। ଆମେ ଆଜିକାଲି ପାଟି ସୁଆଦିଆ ତେଲ ମସଲା ରଙ୍ଗଯୁକ୍ତ ଖାଦ୍ୟ ତଥା ଫାଷ୍ଟଫୁଡ୍ ଜଙ୍କଫୁଡ୍ ଖାଇବା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଏହା କ୍ଷଣିକ ପାଇଁ ହୁଏତ ଆମକୁ ଖୁସି ଦେଉଛି, ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେଣୁ ବିଶୁଦ୍ଧ ଖାଦ୍ୟର ଗୁରୁତ୍ୱ ତଥା ଖାଦ୍ୟର ସୁରକ୍ଷା ସମ୍ପର୍କରେ ସଚେତନ କରିବା ପାଇଁ ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏମିତିରେ ଦେଖିବାକୁ ଗଲେ ବିଶୁଦ୍ଧ ତଥା ସୁରକ୍ଷିତ ଖାଦ୍ୟ ସମସ୍ତଙ୍କର ଅଧିକାର। ତେବେ ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା, ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ। ଆଲୋଚନା କରିଛନ୍ତି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ। ଆମର କାର୍ଯ୍ୟକ୍ରମକୁ ପ୍ରଥମେ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ ଯେ ଆମେ ଖାଦ୍ୟ ସୁରକ୍ଷା କହିଲେ କ'ଣ ବୁଝିବା?
1: ଖାଦ୍ୟ ସୁରକ୍ଷା ଅର୍ଥ ହେଉଛି ଉପଭୋକ୍ତାମାନଙ୍କ ପାଖକୁ ପହଞ୍ଚୁଥିବା ଖାଦ୍ୟ ସ୍ୱଚ୍ଛ, ଭେଜାଲମୁକ୍ତ, ଗୁଣବତ୍ତା ସମ୍ପୂର୍ଣ୍ଣ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବୋଲି ସୁନିଶ୍ଚିତ କରିବା।
0: ଆଜ୍ଞା, ତେବେ ଏହା କାହିଁକି ଜରୁରୀ ଏବଂ କେତେ ଜରୁରୀ?
1: ବହୁତ ସୁନ୍ଦର ପ୍ରଶ୍ନ ଏଇଟା। ଖାଦ୍ୟ ସୁରକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଖାଦ୍ୟଜନିତ ରୋଗ ଓ ଖାଦ୍ୟ ବିଷାକ୍ତକୁ ରୋକିବା, ଭେଜାଲ ଓ ଅସୁରକ୍ଷିତ ଖାଦ୍ୟରୁ ଉପଭୋକ୍ତାଙ୍କୁ ସୁରକ୍ଷା ଦେବା।
0: ଆଜ୍ଞା।
1: ଖାଦ୍ୟ ବ୍ୟବସାୟରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟବିଧ ବଜାୟ ରଖିବା, ସୁସ୍ଥ ସମାଜ ଗଠନରେ ସହାୟତା କରିବା। ତେଣୁ କୁହାଯାଇଛି ସୁରକ୍ଷିତ ଖାଦ୍ୟ ହିଁ ସୁସ୍ଥ ଜୀବନର ଆଧାର।
0: ଆଜ୍ଞା, ଖାଦ୍ୟ ଦୂଷିତ ହୋଇଛି ବା ଅପମିଶ୍ରିତ ହୋଇଛି ବୋଲି ଆମେ କେମିତି ଜାଣିପାରିବା?
1: ଅପମିଶ୍ରିତ ଖାଦ୍ୟ ଚିହ୍ନଟ ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଏ। ଭିଜୁଆଲ ଇନ୍ସପେକ୍ସନ ବା ଦୃଶ୍ୟ ପରୀକ୍ଷଣ, ଏଥିରେ ଆମେ ଖାଦ୍ୟର ରଙ୍ଗ, ଗନ୍ଧ, ସ୍ୱାଦ ଓ ଗଠନରେ ଅସ୍ୱାଭାବିକ ଥିଲେ ଏଇଟାକୁ ସନ୍ଦେହ କରୁ। ଆଉ ଗୋଟିଏ ପ୍ରକାର ହେଲା ରାପିଡ୍ ଟେଷ୍ଟ ବା ସରଳ ପରୀକ୍ଷା, ଯେଉଁଥିରେ ଆମେ କ୍ଷୀର, ମସଲା, ତେଲ ଆଦିର ଅପମିଶ୍ରଣ ଚିହ୍ନଟ ପାଇଁ ରାପିଡ୍ ଟେଷ୍ଟର କିଟ୍ ବ୍ୟବହାର କରାଯାଏ। ଏହାଦ୍ୱାରା କୃତ୍ରିମ ରଙ୍ଗ, ଷ୍ଟାର୍ଚ ଇତ୍ୟାଦି ଉପସ୍ଥିତ ଜାଣିହେବ। ଏବେ ଆମେ ଖୁବ୍ କମ୍ ଦିନ ତଳେ କିଛି ସର୍ବତ ଦୋକାନକୁ ଆମେ ଯାଞ୍ଚ କରିବାକୁ ଯାଇଥିଲୁ। ସେଠି ସର୍ବତ ଦୋକାନର ଯେଉଁ ରାବିଡ଼ି ଦିଆଯାଏ, ରାବିଡ଼ି ଖାଇବା ପାଇଁ ସମସ୍ତେ ଖୁସି ହୁଅନ୍ତି, ତ ସେ ରାବିଡ଼ିଟାକୁ ଆମେ ଯେତେବେଳେ ଆୟୋଡ଼ିନ ଟେଷ୍ଟ କଲୁ, କିଛି ସର୍ବତ ଦୋକାନର ଆୟୋଡ଼ିନ ଟେଷ୍ଟ ଏଇଟା କଳା ପଡ଼ିଗଲା। ତା ଅର୍ଥ ସେଥିରେ ଷ୍ଟାର୍ଚ ଜାତୀୟ ଜିନିଷ
0: ବା
1: ମଇଦା କି ବିସ୍କୁଟ ଟାଇପ୍ ଜିନିଷ ମିଶିଥିଲା। ତାପରେ ତୃତୀୟଟା ହେଲା ଲାବୋରେଟୋରୀ ଟେଷ୍ଟ ବା ନମୁନା ସଂଗ୍ରହ। ଖାଦ୍ୟ ସୁରକ୍ଷା ଅଧିକାରୀ ଫୁଡ୍ ସେଫ୍ଟି ଅଫିସରମାନେ ନିୟମ ଅନୁଯାୟୀ ଖାଦ୍ୟର ନମୁନା ସଂଗ୍ରହ କରାଯାଇଥାଏ। ସେହି ନମୁନା ପରୀକ୍ଷାଗାରକୁ ପଠାଯାଇ କେମିକାଲ ମାଇକ୍ରୋବାୟୋଲୋଜିକାଲ ପରୀକ୍ଷା କରାଯାଏ। ପରୀକ୍ଷା ରିପୋର୍ଟ ଆଧାରରେ ଖାଦ୍ୟର ମାନ ନିର୍ଣ୍ଣୟ କରାଯାଏ।
0: ଆଜ୍ଞା, ଆପଣ ଯେମିତି ଏବେ କଥା ପ୍ରସଙ୍ଗରେ କହିଲେ ଯେ ଆପଣ କିଛି ଦିନ ତଳେ କିଛି ସର୍ବତ ଦୋକାନ ଯାଞ୍ଚ କଲାବେଳେ କିଛି ଦୋକାନରେ ଆପଣ ସେହି ସର୍ବତରେ ଷ୍ଟାର୍ଚ ବା ବିସ୍କୁଟ ଗୁଣ୍ଡ ମିଶିଥିବାର ପାଇଥିଲେ, ଯେ ସେଠି ଯେଉଁ ସାଧାରଣ ଲୋକ ସର୍ବତ ପିଉଛନ୍ତି ସେମାନେ କେମିତି ଜାଣିବେ ଯେ ଏଇ ସର୍ବତରେ ଷ୍ଟାର୍ଚ ବା ବିସ୍କୁଟ ଗୁଣ୍ଡ ମିଶିଛି ବୋଲି?
1: ନିଶ୍ଚୟ କଷ୍ଟ, କାହିଁକିନା ଆମେ ତ ସବୁବେଳେ ଆୟୋଡ଼ିନ ବୋତଲ ଧରିକି ଯାଉନେ।
0: ଆଜ୍ଞା,
1: ତେଣୁ ସେମାନଙ୍କ ମୁଣ୍ଡରେ ସେଟା ରହିବା ଦରକାର। ସେ ଦୋକାନୀ ପଚାରି ପାରନ୍ତି ଯଦି ଟେଷ୍ଟରେ କନ୍ସିଷ୍ଟେଣ୍ଟ ପାଟିକି ଟିକେ ଲାଗୁଛି, ବିସ୍କୁଟର ସ୍ମେଲ ଲାଗୁଛି କି ରାବିଡ଼ିର ଅରିଜିନାଲ ଟେଷ୍ଟରୁ ଟିକେ ସ୍ମେଲ ଠୁ ଅଲଗା ପ୍ରକାର ଲାଗୁଛି, ତେଣୁ ସେ ପଚାରି ପାରିବେ।
0: ଆଜ୍ଞା,
1: ଆମେ ତ ସମସ୍ତଙ୍କୁ କହୁଛୁ ଯେ ସୁଷମ ଖାଦ୍ୟ, ଭଲ ଖାଦ୍ୟ ସମସ୍ତଙ୍କୁ ଦିଅନ୍ତୁ, ସମସ୍ତଙ୍କ ଦେହ ଭଲ ରହୁ।
0: ଆମେ ଯେତେବେଳେ ଘରେ ରୋଷେଇ କରିଥାଉ ସେତେବେଳେ ସେ ସମୟରେ ଆମେ କୋଉ ଦିଗ ପ୍ରତି ଧ୍ୟାନ ଦେବା ଦରକାର ଯାହାଦ୍ୱାରା କି ଆମ ଖାଦ୍ୟ ସୁରକ୍ଷିତ ରହିବ?
1: ଘରେ ରୋଷେଇ କଲାବେଳେ ପ୍ରଥମେ ରୋଷେଇ ଘରକୁ ସଫା ସୁତୁରା ରଖିବାଟା ନିହାତି ଜରୁରୀ।
0: ଆଜ୍ଞା,
1: ସର୍ବଦା ଗରମ ଖାଦ୍ୟ ଖାଇବାକୁ ଦେବା ଉଚିତ। ଖାଦ୍ୟ ରୋଷେଇ ହେବା ପରେ ଢାଙ୍କୁଣୀ ଦେଇ ହୋଡ଼ି ରଖିବା ଉଚିତ, ନିଜେ ମଧ୍ୟ ସଫା ସୁତୁରା ରହିବା ଉଚିତ। ରୋଷେଇ ଘରେ ବ୍ୟବହୃତ ହେଉଥିବା ଗ୍ରୋସରୀ ସମୟାନୁକ୍ରମେ ଯାଞ୍ଚ କରିବା ଦରକାର, ଅର୍ଥାତ୍ ଆପଣ ଯେଉଁ ଗ୍ରୋସରୀ ଏ ମାସରେ କିଣିଲେ ଏ ମାସ ଶେଷ ବେଳକୁ ଖର୍ଚ୍ଚ ହେଇଯାଇଥିବ ବୋଲି ଆମେ ଜାଣିନେ, କିଛି ଗ୍ରୋସରୀ ତା ଦେହରେ ରହିଥାଇପାରେ। ଆମେ ଆର ମାସକୁ ଯେତେବେଳେ ଦେଖିବା ସେ ଗ୍ରୋସରୀ ଦୁଇ ମାସ ତିନି ମାସ ରହିଗଲାଣି କି, ଯଦି ରହିଥିବ ଖରାପ ଯଦି ହେଇଥିବ ତାଙ୍କୁ ଡିସ୍କାର୍ଡ କରିଦେବା, ଫୋପାଡ଼ି ଦେବା ଭଲ।
0: ଆଜ୍ଞା, ତେବେ ଅଟା ସୁଜି ଏସବୁ ବି ତ ଘରେ?
1: ଆଜ୍ଞା, ସେଇଗୁଡ଼ା
0: ତାକୁ କେମିତି ଜାଣିବା ଯେ
1: ତାକୁ ଆମେ ତ ପ୍ୟାକେଟ ଯେତେବେଳେ ଆଣୁଛେ ଅଟା କି ସୁଜିର ପ୍ୟାକେଟ ଆଣୁଛେ ସେଥିରେ ପ୍ୟାକେଟର ଡେଟ୍ ପଡ଼ିଥାଏ। ଆମେ ଯଦି ଦେଖୁଛେ ତାକୁ ରଖୁଛେ ଯୋଉ ଜାଗାରେ ପ୍ରିଜର୍ଭେସନ କରି ରଖୁଛେ, ଆମେ ଜାଣିଛେ ଯେ ତିନି ମାସ ରହିବା କଥା, ତିନି ମାସ ଭିତରେ ତମେ ଦେଖିବା ଯେ ଆଖିରେ ଯଦି ଦେଖିବା ସେଟା ପୋକ ଫେଲା ଭଳିଆ ଲାଗୁଛି କି ଖରାପ ହେଲା ବିଣ୍ଡା ଭଳିଆ ଲାଗୁଛି, ଆମେ ରିସ୍କ ନେଇକି ତାକୁ ନ ଖାଇକି ତାକୁ
0: ଆଜିକାଲି ତ ଆପଣ ଦେଖିଥିବେ ସମସ୍ତଙ୍କର ରାସ୍ତା କଡ ଖାଇବା ପ୍ରତି ଗୋଟେ ଆଗ୍ରହ ବଢିଯାଇଛି, ତ ରାସ୍ତା କଡରେ ଯେତେବେଳେ ଖାଇବା ଖାଉଛନ୍ତି ଲୋକମାନେ ସେତେବେଳେ ସେମାନେ କୋଉ ଦିଗ ପ୍ରତି ଧ୍ୟାନ ଦେବେ?
1: ରାସ୍ତା କଡରେ ଖାଦ୍ୟ ଖାଇବା ସମୟରେ ମୁଖ୍ୟତଃ

ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଖାଦ୍ୟ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ, ଏକଥା ସତ। ହେଲେ ସେ ଖାଦ୍ୟ ପୋଷକ ତତ୍ତ୍ୱରେ ଭରପୁର ତଥା ବିଶୁଦ୍ଧ ହୋଇଥିବା ଦରକାର, ନହେଲେ ଏହାର ସୁଫଳ

0: ଦୋକାନୀ ଏକ ସ୍ୱଚ୍ଛତାକୁ ଯାଞ୍ଚ କରନ୍ତୁ, ଦୋକାନୀ ଯେଉଁ ଦଉଛି ସେ ଦୋକାନଟା ସ୍ୱଚ୍ଛ ଅଛି ନା ନାହିଁ, ଖାଦ୍ୟ ପ୍ରସ୍ତୁତି ଯେଉଁ ଜାଗାରେ କରୁଛି ସେ ଜାଗାଟା ସଫା ଅଛି ନା ନାହିଁ, ପରିଷ୍କାର ଅଛି କି ନାହିଁ, ଖାଦ୍ୟଟା ସେ ଢାଙ୍କିକି ରଖୁଛି କି ନାହିଁ, ମାଛି ଧୂଳି ଓ ଅନ୍ୟ ଦୂଷିତ ପଦାର୍ଥ ସେଥିରେ ପଡ଼ିଯାଉଛି କି, ସେଇଟା ବି ନଜର ରଖନ୍ତୁ। ଆଉ ଗରମ ଗରମ ତାଜା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ, ବାସି ରହିଥିବ ଥଣ୍ଡା ରହିଥିବ ସେ ଦବ ସେଇଟା ଖାଇଦେଲେ ଦେହ ଖରାପ ହେଇପାରେ, ସେଇଟା ପ୍ରତି ଟିକେ ସଜାଗ ରହିବେ। ଖାଦ୍ୟ ପ୍ରସ୍ତୁତିକାରୀମାନଙ୍କ ହାତକୁ ଦେଖିବେ, ୟୁଜୁଆଲି ଆମେ ସବୁବେଳେ କହୁଛୁ ଯୋଉ ଗୁପଚୁପ ବାଲା ଦଉଛନ୍ତି କି ହାତ ପୁରେଇ ଯୋଉ ଦଉଛନ୍ତି, ସମସ୍ତଙ୍କୁ ଆମେ ଶିକ୍ଷା ଦଉଛୁ ଯେ ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧି କରନ୍ତୁ, କାରଣ ତାଙ୍କ ନଖର ଅବସ୍ଥା କ'ଣ ଅଛି, ହାତର କନ୍ଦିର ଅବସ୍ଥା କ'ଣ ଅଛି, ସ୍କିନ୍ ଡିଜିଜ୍ କିଛି ଥାଇପାରେ କି ନଖରେ ମଇଳା ଥାଇପାରେ, ସେଗୁଡ଼ା ଟିକେ ଦେଖିବା କଥା। ଆଉ ପୋଷାକଟା ଯୋଉ ପୋଷାକଟା ପିନ୍ଧିଥିବେ ସେ ପୋଷାକଟା ସଫା ସୁତରା ରହିବା ଦରକାର। ବାସି କି ଅସ୍ୱାଭାବିକ ଗନ୍ଧ ଥିବା ଖାଦ୍ୟ ଯଦି ଦେଖିଲେ ଜମା ସେଠି ଖାଆନ୍ତୁ ନାହିଁ।
1: ଅନେକ ସମୟରେ ଆମେ ବିଭିନ୍ନ ଦୋକାନରୁ ହଉ ବା ସେଇ ରାସ୍ତା କଡ଼ରୁ ଖାଦ୍ୟ ଘରକୁ ନେଇ ଆସିଥାଉ, ଆଣିଲା ପରେ ଜଣାପଡ଼ିଥାଏ ଯେ ସେ ଖାଦ୍ୟଟି ଅପମିଶ୍ରିତ ବା ବାସି ବୋଲି, ସେ କ୍ଷେତ୍ରରେ ଜଣେ କ'ଣ କରିବ?
0: ସେଇଟା ଆମେ ସେ ଯୋଉ ଦୋକାନରୁ ଆଣିଥିବା ତା ରସିଦଟା ପାଖରେ ଆମେ ରଖିବା ନିହାତି ଦରକାର, ଯାହାଦ୍ୱାରା କି ଆମେ ଯେତେବେଳେ ଦରକାର ପଡିବ ସେ ବିଲ୍ଟାକୁ ଦେଖେଇଲେ ଆମେ ତାକୁ ଅଭିଯୋଗ କରିପାରିବା।
1: ରାସ୍ତା କଡ଼ରେ ବିକ୍ରି କରୁଥିବା ଯୋଉ ଠେଲା ଗାଡ଼ି ସେମାନେ ତ କୌଣସି ରସିଦ,
0: ସେମାନେ ରସିଦ ଦିଅନ୍ତୁନି, ତାଙ୍କଠୁ ଆଣିଲା ବେଳକୁ ଯଦି ସେମିତି ଖରାପ ପଡିଲା ଆମେ ଫୋପାଡ଼ିବେ, ତାପରେ ଏଫଏସଆଇକୁ ଫୁଡ୍ ସେଫ୍ଟି କି ହେଲ୍ଥ ଅଫିସର ଆମର ଯୋଉ ଅଛି ସିଏମ୍ସିର ତାଙ୍କୁ କମ୍ପ୍ଲେନ୍ ଦେଲେ ଆମେ ସାଙ୍ଗେ ସାଙ୍ଗେ ତା ପରଦିନ ଯାଇ ଦେଖିଦେବୁ ସେଠି ତାକୁ କମ୍ପ୍ଲେନ୍ ସଲ୍ଭ କରୁଛୁ।
1: ଆଜ୍ଞା, ତେବେ ଯୋଉ ପ୍ୟାକେଟ୍ ଫୁଡ୍ ବା ପ୍ରୋସେସ୍ ଫୁଡ୍ ଆସୁଛି ତାକୁ କିଣିଲା ବେଳେ ଆମେ କ'ଣ ଧ୍ୟାନରେ ରଖିବା?
0: ପ୍ୟାକେଟ୍ ପ୍ରୋସେସ୍ ଫୁଡ୍ କିଣିଲା ବେଳେ ଏଫଏସଆଇର ଲାଇସେନ୍ସ ଅଛି ନା ଦେଖିବା, ରେଜିଷ୍ଟ୍ରେସନ ନମ୍ବର ଅଛି କି ଦେଖିବା, ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ଓ ଏକ୍ସପାରି ଡେଟ୍ ନିହାତି ଦେଖିବା, ପ୍ୟାକେଟ୍ ସିଲ୍ ଭଲ କିଛି ନା ସେଇଟା ବି ଦେଖିବା, ପ୍ୟାକେଟ୍ ଉପରେ ଥିବା ଇନ୍ଗ୍ରିଡିଏଣ୍ଟ ଲିଷ୍ଟ ଓ ନ୍ୟୁଟ୍ରିସନ୍ ଇନ୍ଫର୍ମେସନ୍ ସବୁ ପଢ଼ିବା, ଏମ୍ଆର୍ପି କେତେ ଅଛି, ବ୍ୟାଚ୍ ନମ୍ବର କ'ଣ ଅଛି, ମ୍ୟାନୁଫ୍ୟାକ୍ଚରର ବିବରଣୀ କ'ଣ ଅଛି ସେଠି ସେଇଟା ବି ଯାଞ୍ଚ କରିବା। ଫୁଲି ଯାଇଥିବା ଫାଟି ଯାଇଥିବା ପ୍ୟାକେଟ୍ ଜମା କିଣିବାନି, କାରଣ ଫୁଲି ଯାଇଥିବା ପ୍ୟାକେଟ୍ ଯାହା ହେଲେ ସେଟା ଖରାପ, ଆଉ ଫାଟି ଯାଇଥିବା ପ୍ୟାକେଟ୍ ମାନେ କଣ୍ଟାମିନେସନ୍ ହେଇଥିବ ତା ଦେହରେ, ତେଣୁ ସେଟା କିଣିବା ନାହିଁ। ଆଉ କିଣିଲା ବେଳେ ଭେଜ୍ ଓ ନନ୍ଭେଜ୍ ପ୍ୟାକେଟ୍ ବି ଦେଖିକି କିଣିବା,
1: ତାର ଯୋଉ ଚିହ୍ନ ଥାଏ,
0: ଯେମିତି କହିଲି ଆଗରୁ ବିଲ୍ଟା କ'ଣ ପାଖରେ ରଖିଥିଲେ ଯଦି କିଛି ଆମର ଅସୁବିଧା ହେଲା ଆମେ ସେ ବିଲ୍ ଦେଖେଇକି ଅଭିଯୋଗ କରିପାରିବା, ଅଭିଯୋଗ କରିବାର ବହୁତ ବାଟ ଅଛି।
1: ଆପଣ ଯେମିତି କହିଲେ ଯେ ଯଦି କୌଣସି ଖାଦ୍ୟ ବିକ୍ରି କରୁଥିଲା ବାଲାର ଖାଦ୍ୟ ଦୂଷିତ ବାହାରେ ବା ଅପମିଶ୍ରିତ ବୋଲି ସନ୍ଦେହ ହୁଏ ତାହେଲେ ଜଣେ ଯାଇକିରି ଅଭିଯୋଗ କରିପାରିବ ବୋଲି, ସେ କୋଉଠି ଅଭିଯୋଗ କରିବ, କାହାକୁ ଅଭିଯୋଗ କରିବ?
0: ସେ ପ୍ରଥମେ ଆଗେ ସେ ଦୋକାନୀ ଯାଇ ଦେଖୁ, ତାର ବିଲ୍ଟା ଦେଖୁ, ପ୍ୟାକେଟ୍ଟା ଦେଖୁ ଯେ ଏମିତି ଅସୁବିଧା ହେଇଛି। ସେ ଦୋକାନୀ ମାନେ ୟୁଜୁଆଲି ସେମାନେ କ'ଣ କରୁଛନ୍ତି, ଯେହେତୁ ବଡ଼ ବଡ଼ ଦୋକାନୀ ସବୁ ଅଛନ୍ତି କି ଯେ ଦୋକାନୀ ଅଛନ୍ତି ତାଙ୍କ ନିଜର ନାଁ ଖରାପ ନ କରିବା ପାଇଁ ସେମାନେ ସାଙ୍ଗେ ସାଙ୍ଗେ ବଦଳେଇ ଦିଅନ୍ତି, ଯଦି ଭୁଲ ବଶତଃ କେହି ନେଇ ଆସିଛନ୍ତି ଖରାପ ଜିନିଷ, ଯଦି ସେଠି ନ ହେଲା ତାହେଲେ ହେଲ୍ଥ ଅଫିସର ସିଏମ୍ସିରେ ତାଙ୍କୁ କମ୍ପ୍ଲେନ୍ କରିପାରିବେ, ଅର୍ ଫୁଡ୍ ସେଫ୍ଟି ଅଫିସର ଆମର ତାଙ୍କୁ ବି ସିଏମ୍ସିରେ କମ୍ପ୍ଲେନ୍ କରିପାରିବେ।
1: ତେବେ ଆଜିକାଲି ଯୋଉ ଖାଦ୍ୟରେ ଅପମିଶ୍ରିତ ବଢି ଚାଲିଛି, ଡାଲି ହଉ, ମସଲା ଗୁଣ୍ଡ ହଉ, କ୍ଷୀର ହଉ, ପନିର ହଉ, ଏସବୁର ଶୁଦ୍ଧତା ସମ୍ପର୍କରେ ଜଣେ ସାଧାରଣ ମହିଳା ଘରେ କେମିତି ଜାଣିବ?
0: ହଁ, ଘରେ ଜାଣିବା ପାଇଁ ଆମେ ଧରନ୍ତୁ ଗୋଟେ ଏକ୍ସାମ୍ପଲ୍ ନେବା ଖାଇବା ତେଲ।
1: ଆଜ୍ଞା,
0: ଖାଇବା ତେଲ ଅପମିଶ୍ରିତ ହେଲା ଜାଣିବା ପାଇଁ ଭଲ ସହଜ ଉପାୟ ହେଲା, ଦୁଇଟି ଗିନାରେ ସେ ତେଲଟିକୁ ନିଅନ୍ତୁ, ଗୋଟେ ତେଲ ନର୍ମାଲ ଟେମ୍ପରେଚର ରଖିଦିଅନ୍ତୁ, ଗୋଟେ ତେଲ ଫ୍ରିଜ୍ ଭିତରେ ରଖିଦିଅନ୍ତୁ। ଯଦି ତା ଦେହରେ ଅପମିଶ୍ରଣ ଥିବ ତେବେ ତା କନ୍ସିଷ୍ଟେନ୍ସି ଚେଞ୍ଜ ହେଇଯିବ, ଫ୍ରିଜ୍ ଭିତରେ ତେଲ ବହଳିଆ ଯୋଡ଼ା ଥିବ, ପୁରା ମୁଣ୍ଡା ଭଳିଆ ହେଇଯିବ, ଆପଣ ଜାଣିପାରିବେ ଫୁଟ ଫୁଟ ଫୁଟ ଫୁଟ ଦାଗ ଭଳିଆ ହେଇଯିବ, ସେ ତ ଜାଣିପାରିବେ ଯେ ନା ଏଥିରେ କ'ଣ ମିଶିଛି। ଆଉ ଅପମିଶ୍ରିତ ଡାଲି ଯଦି ଜାଣିବା, ଡାଲିଟାକୁ ଆପଣ ହାତରେ ଭଲକି ଘଷିଦେବେ କି ପାଣିରେ ହାତ ଧରିକି ଘଷିଦେବେ, ଡାଲି ଯଦି ରଙ୍ଗ ଥିବ ଏଇଟା ପୁରା ହଳଦୀ ରଙ୍ଗ ଭଳିଆ ହେଇଯିବ। ତାପରେ ଅପମିଶ୍ରିତ ହଳଦୀ ଗୁଣ୍ଡ ପାଇଁ, ହଳଦୀ ଗୁଣ୍ଡକୁ ଯଦି ପାଣିରେ ପକେଇବା ଶୁଦ୍ଧ ହଳଦୀ ଗୁଣ୍ଡଟା ସବୁବେଳେ ତଳକୁ ପଳେଇବ, ଆଉ ଯଦି ତା ଦେହରେ ମିଶିଥିବ କରତ ଗୁଣ୍ଡ କି ଅଲଗା ଜିନିଷ କିଛି ମିଶିଥିବ ସେ ଉପରୁ ଭାସିଯିବ। ୟୁଜୁଆଲି କ'ଣ କରୁଛି, ବହୁତ ଜାଗାରେ ଆମେ ଦେଖୁଛୁ ହଳଦୀ ସାଙ୍ଗରେ କରତ ଗୁଣ୍ଡ କି ସେଇ ଟାଇପ୍ର ଜିନିଷ ମିଶେଇ ଦେଉଛନ୍ତି, ଯୋଉଟାକି ହଳଦୀ ଭଳିଆ ଦେଖାଯାଉଛି, ବିକ୍ରି କରୁଛନ୍ତି, ଫାଇଦା ନେଉଛନ୍ତି। ଆଉ ଅପମିଶ୍ରିତ ଲଙ୍କା ଗୁଣ୍ଡ ଚିହ୍ନିବା ପାଇଁ, ଲଙ୍କା ଗୁଣ୍ଡକୁ ପାଣିରେ ପକେଇଲେ କୃତ୍ରିମ ରଙ୍ଗ ଥିଲେ ପାଣିରେ ମିଶିଯିବ, ଇଟା ଗୁଣ୍ଡ କିମ୍ବା ବାଲି ଥିଲେ ତା ତଳକୁ ବସିଯିବ। ଏ ସମୟରେ ଘରୋଇ ପରୀକ୍ଷା ବେଳେ କେବଳ ପ୍ରାରମ୍ଭିକ ସନ୍ଦେହ ଚିହ୍ନଟ ପାଇଁ ଅପମିଶ୍ରିତ ନିଶ୍ଚିତ କରିବା ପାଇଁ ଅନୁମୋଦିତ ପରୀକ୍ଷାଗାରରେ କରାଯାଏ। ଯଦି ଆପଣ ପ୍ରଥମେ ଦେଖିଲେ ଡାଉଟ୍ କଲେ, ତାପରେ ସେହି ସାମ୍ପଲ୍ଟାକୁ ଧରିକି ଆସିବେ, ଆମ ଫୁଡ୍ ସେଫ୍ଟି ଅଫିସରକୁ ଦେଲେ ଆମ ଫୁଡ୍ ସେଫ୍ଟି ତାଙ୍କର ନମୁନା ନେଇ ପରୀକ୍ଷା କରିବେ।
1: ଆଜ୍ଞା, କ୍ଷୀର ଯୋଉ ଆମର ପ୍ରତିଦିନ ଆମେ ବ୍ୟବହାର କରୁଛୁ, ପିଲାମାନଙ୍କୁ ଦଉଛୁ, ବୟସ୍କ ଲୋକଙ୍କୁ ଦଉଛୁ, ତାହା ଶୁଦ୍ଧ ଅଛି କି ନାହିଁ କେମିତି ଜାଣିବେ?
0: ଆଜ୍ଞା, କ୍ଷୀରଟାର ଦୁଇଟା ଜିନିଷ ମିଶାନ୍ତି ସେମାନେ, କ୍ଷୀରରେ ପାଣି ମିଶାନ୍ତି ତାର ଆମାଉଣ୍ଟଟା ବଢ଼ିବା ପାଇଁ, ପାଣି ଯଦି ଖରାପ ପଡ଼ିଲା ବହୁତ ରୋଗ ବାହାରିବ, ପେଟ ରୋଗରୁ ଆରମ୍ଭ କରି ଜଣ୍ଡିସ୍ଠୁ ଆରମ୍ଭ କରି ବହୁତ ଜିନିଷ ବାହାରିବ, ତେଣୁ ପାଣିଟାକୁ ଜଗିବାକୁ ପଡ଼ିବ ଯେ ପାଣି ମିଶେଇଛି ନା ପାଣି ଆଦି ଖାଉଛି ନା ନାହିଁ। ସେକେଣ୍ଡ ଜିନିଷ ଦେଖିବେ ଯେ ଅତିରିକ୍ତ ବହଳିଆ ଯଦି ହେଇଥିବ, କ୍ଷୀରଟା ବେଶୀ ବହଳିଆ ଲାଗୁଛି, କ୍ଷୀରଟା ହେଉଛି ଫେଣ ଭଳିଆ ଲାଗୁଛି, ସେଇ ଗୋଟେ ଜିନିଷ ଧରିବା ପାଇଁ କ'ଣ କ'ଣ ସେମାନେ କରନ୍ତି, ବହଳିଆ କରିବା ପାଇଁ

0: ଷ୍ଟାର୍ଚ ଜାତୀୟ ଜିନିଷ ମଇଦା ଟାଇପ୍ର ଜିନିଷ ତା ଦେହରେ ମିଶେଇ ଦିଅନ୍ତି, ହେଲେ ସେଟା ବହଳିଆ ହେଇଯିବ କ୍ଷୀର। ଆଉ ଗୋଟେ ଜିନିଷ ମିଶାଯାଏ ଆମର ଯୋଉ ଗୁଣ୍ଡ, ଯୋଉଟା କହୁଛି ଗୁଣ୍ଡ ମିଶେଇ ଦିଅନ୍ତି ଟିକେ, ଯେ ଫେଣ ଦେଖିବା ପାଇଁ। ବହୁତ ଜାଗାରେ କଣ କରନ୍ତି, ଗୋଟେ ହାଣ୍ଡିଏ କ୍ଷୀର ଥିବ, ଧୂଆଁ ଚାଲିଥିବ, ସେଇଥିରେ ଟିକେ ଗୁଣ୍ଡ ପକେଇଥିବେ, ଲୋକ ଯେ ଫେଣ ଆସୁଛି ନା ଭଲ କ୍ଷୀର, ତାକୁ ଲୋକ ନେଇଯିବେ। ତେଣୁ ସେଠି ଆମେ ସେ ଟେଷ୍ଟ କରାଯାଏ ସାମ୍ପଲ ଆଣିକି, ଷ୍ଟାର୍ଚ ଥିବ ଯଦି ଆଇଡେଣ୍ଟିଟି ଜଣାପଡ଼ିବ।
1: ଘରେ ବି ଆମେ ଅନେକ ସମୟରେ ଖାଦ୍ୟ ଖାଇଲା ବେଳେ ତା ଦୂଷିତ ହୋଇଥାଏ, ଆମେ ଜାଣିପାରୁନା ସେ ଖାଦ୍ୟ ଦୂଷିତ ହୋଇଛି ବୋଲି, ଆମେ ଜାଣିବା କଣ କେମିତି ଏବଂ ତାର କଣ କାରଣ ସବୁ ରହିଛି ଯାହା ପାଇଁ କି ଖାଦ୍ୟ ଦୂଷିତ ହୋଇଯାଇଥାଏ।
0: ଖାଦ୍ୟ ଦୂଷିତ ହେବାର କାରଣ ହେଲେ ଆମେ ଯଦି ବେଶୀ ସମୟ ତାକୁ ବାହାରେ ରଖିବା, ଖରାପ ରହିଲା ସେଟା ଦୂଷିତ ହୋଇଯିବ। ଯଦି ଆମ ସେଇ ଖାଦ୍ୟ ଯୋଉ ତିଆରି କରିଛେ ସେଥିରେ ଯଦି ପାଣି ଯୋଉ ସମୟରେ ଆସେ ସେଥିରେ ପାଣି ଯଦି ଭଲ ନଥିବ ସେ ବି ଦୂଷିତ ହୋଇଯିବ।
1: ଆଜ୍ଞା,
0: ଆଉ ଯେତିକି ଟେମ୍ପରେଚରରେ ଆମେ ଖାଦ୍ୟ କରିବା କଥା ସେତିକି ଟେମ୍ପରେଚର ନ କରି ଯଦି କମ୍ ଟେମ୍ପରେଚର କରିଥିବା, ଅଧା ପାକ ଅବସ୍ଥା ଥିବ, ସେଥିରେ ବି ଦୂଷିତ ହେବ। ତେଣୁ ଘରୋଇରେ ଏସବୁ ଜିନିଷ ଉପରେ ଧ୍ୟାନ ଦେବା ଦରକାର ଯେ ଆମେ ଶୀଘ୍ର କରିବା, ଯେତେବେଳେ ରୋଷେଇ ସରିବ ଗରମ ଗରମ ଖାଇବା, ତାକୁ ବେଶୀ ପ୍ରିଜର୍ଭେସନ କରିବାନି। ସ୍ପେଶିଆଲି ନନ୍ଭେଜ୍ ଜିନିଷ ଗୁଡ଼ାକୁ ଜମା ପ୍ରିଜର୍ଭେସନ କରି ଖାଇବାଟା ଭଲ ନୁହେଁ।
1: ଏବେ ତ ଆପଣ ଶୁଣୁଥିବେ ବିଭିନ୍ନ ଗଣମାଧ୍ୟମରେ ବାହାରୁଛି ଯେ ତରଭୁଜ ଖାଇବା ଦ୍ୱାରା ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହେଇଛି ଏବଂ ମୃତ୍ୟୁ ମଧ୍ୟ ହେଇଛି। ତେବେ ଆମେ ଯେତେବେଳେ ଫଳ ସବୁ ଖାଉଛୁ, ଫଳ କିଣିଲା ବେଳକୁ ବା ଫଳ ଖାଇଲା ବେଳକୁ ତାହା ଯଦି ଦୂଷିତ ହୋଇଥାଏ ବା ତା ଦେହରେ ବି କୌଣସି ଅପମିଶ୍ରଣ ହେଇଥାଏ, ତାକୁ ଆମେ କେମିତି ଜାଣିବା?
0: ଫଳର ଅପମିଶ୍ରଣ ହେବାଟା ଜେନେରାଲ ଲୋକ ଜାଣିବା ଟିକେ କଷ୍ଟ, କାରଣ ତରଭୁଜରେ ଯେଉଁ ଅପମିଶ୍ରଣ କରାହଉଛି ଯାହା ଆମେ ଶୁଣୁଛୁ, ତାକୁ ଛୋଟ ଥିବା ଅବସ୍ଥାରେ ତା ଦେହରେ ଗୋଟେ ଇଞ୍ଜେକ୍ସନ ସେମାନେ ଦେଉଛନ୍ତି, ଯାହାଦ୍ୱାରା କି ତରଭୁଜ ବହୁତ କମ୍ ଦିନ ଭିତରେ ଭିତରଟା ନାଲି ହେଇଯାଉଛି। ତ ସେଇଟା କେମିତି ଦେଇଥିବେ, କେତେବେଳେ ଇଞ୍ଜେକ୍ସନ ଦେଇଥିବେ ଆମ ଘର ଲୋକ ଜାଣିବା କଷ୍ଟ। ତେଣୁ ଯୋଉଟା ନ ଜାଣିପାରିବା ତା ଦେହରେ ଆମେ ସେଥିରେ ଆଇସି କରୁଛୁ ଦୋକାନୀମାନଙ୍କୁ, ଯୋଉ ଦୋକାନୀମାନେ ଫଳ ବିକୁଛନ୍ତି, ଯୋଉ ଗୋଦାମରେ ଫଳ ରହୁଛି ସେଗୁଡ଼ାକ ଆମେ ଯାଇକି ଯାଞ୍ଚ କରୁଛୁ ଯେ କଦଳୀରେ ସେ ଗୋଟେ ସ୍ପ୍ରେ ମାରୁଛନ୍ତି, କଞ୍ଚା କଦଳୀ ସ୍ପ୍ରେ ମାରିଦେଲେ ତା ପର ଦିନ ପୁରା ହଳଦୀ ହେଇଯାଉଛି, ଖାଇବା ଅବସ୍ଥା ହେଇଯାଉଛି। ତ ଫଳ ଗୋଟେ ଜିନିଷ ଗଛରେ ଥିଲାବେଳେ ପୁରା ପକ୍ୱ ହେଇକି ଯଦି ବାହାରିବ ତାର ସବୁ ନ୍ୟୁଟ୍ରିସନ ସବୁ ମିନେରାଲ ତା ଦେହରେ ସବୁ ରହିବ, କିନ୍ତୁ ଅଧା ପକ୍ୱ ଅବସ୍ଥାରେ ଆଣିକି ତାକୁ ଯଦି ଆମେ ପୁଣି ସ୍ପ୍ରେ ମାରି ଖାଇବା ତାହେଲେ ଦେହକୁ ନିଶ୍ଚୟ ଖରାପ ହବ। ସେଥିରେ ସ୍ପ୍ରେ ମାରିବା ଦ୍ୱାରା ଅସୁବିଧା ସବୁ କ'ଣ ହେଉଛି କି ଦେହ ତ କୁଣ୍ଡେଇ ହେଉଛି, ବାନ୍ତି ହେଉଛି, ବହୁ ଜଣଙ୍କର ଆଖି ଦେଖିବା ପ୍ରୋବ୍ଲେମ ହେଉଛି, ଶ୍ୱାସ ରୋଗ ବାହାରୁଛି। ତେଣୁ ଆମେ ଯାଇ ଆଇସି କରୁଛୁ ଯେ କୌଣସି ଲୋକ ସେ ଯୋଉ କାର୍ବାଇଟ ତା ଆଗରୁ ଦେଉଥିଲେ, ଏବେ କାର୍ବାଇଟ ଯଦି ଇଥିଲିନ ସ୍ପ୍ରେ କରୁଛନ୍ତି, ସେ ସ୍ପ୍ରେଟା ନ କରିବା ପାଇଁ କହିକି ଆସୁଛୁ।
1: ଆଜ୍ଞା, ତେବେ ସାଧାରଣ ଲୋକ ଘରେ ଫଳକୁ ଯାଞ୍ଚ କରିକି ଜାଣିପାରିବ ଏଇଟିରେ ବିଷାକ୍ତ ଜିନିଷ ଅଛି କି ନାହିଁ?
0: ସାଧାରଣ ଲୋକ ଯାଞ୍ଚ କରିବାର ଗୋଟେ ବାଟ ହେଲା, ଯଦି ସେ ମାନେ ଅର୍ଦ୍ଧ ପକ୍ ଆଣିଥିବ ନେକ୍ସଟ ଡେ ତା ପରଦିନ ସକାଳ ପୁରା ପାଚିଗଲା, ତାହେଲେ ଜାଣିବ ସେ ଇଥିଲିନ ସ୍ପ୍ରେ ନିଶ୍ଚୟ ମରାଯାଇଛି। ତେଣୁ ସେ ଦୋକାନୀ ଯାଇ ପଚାରିବା କଥା, ତାହେଲେ କାଲି ତ ମୁଁ ଆଣିଥିଲି ଟାଣ ଟାଣ ଥିଲା, ଗୋଟେ ଦିନ ଭିତରେ କହିଲେ ପାଚିକି ତ ନରମ ହେଇଗଲା, ତ ସେଗୁଡ଼ା ସେ ଡାଉଟ କରିବା, ତାପରେ କମ୍ପ୍ଲେନ ଆଣିବ।
1: ସେମିତି ଆମ୍ବର ବି ବିଶୁଦ୍ଧତା ଜାଣିପାରିବ କି ଜଣେ?
0: ଆମ୍ବର ସେଇ ଜିନିଷ ବ୍ୟବସାୟୀମାନେ କିଣିକି ଆଣୁଛନ୍ତି, ସେମାନେ କଞ୍ଚା ଆମ୍ବ ଆଣୁଛନ୍ତି, କାରଣ ଟ୍ରାନ୍ସପୋର୍ଟିଂରେ ଆମ୍ବଟା ଖରାପ ହେଇଯାଏ ପାଚିଲା ଆମ୍ବ, ତେଣୁ କଞ୍ଚା ଆମ୍ବ ଆଣିଲେ, କଞ୍ଚା ଆମ୍ବକୁ ସ୍ପ୍ରେ କରିଦେଲେ, ସ୍ପ୍ରେ କରିଦେଇକି ବଜାରରୁ ଛାଡ଼ିଲେ, ତାଙ୍କ ପାଖରୁ ବଜାର ପାଖରେ ପହଞ୍ଚିଲା, ବଜାର ପାଖରେ ହଳଦିଆ ହେଇଗଲା, ଆମେ ତାଙ୍କଠୁ ବଜାରଠୁ ଆଣି ଆଉ ଗୋଟେ ଦିନ କି ଦୁଇ ଦିନ ରଖିଲା ବେଳକୁ ସେ ପୁରା କଳା ହେଇଯାଉଛି। ତ ଜାଣିବା ପୁରା କଳା ହେଇଯାଉଛି ମାନେ ସ୍ପ୍ରେ ନିଶ୍ଚୟ ତା ଦେହରେ ଅଛି, ତେଣୁ ସେଟା ଡିସ୍କାର୍ଡ କରିବା କଥା, ଖାଇବା କଥା ନୁହେଁ।
1: ଯଦି କୌଣସି କାରଣରୁ ସେ ଆମ୍ବ କଳା ନ ପଡେ ଏବଂ ଧୀରେ ପାଚେ, ତା ଦେହରେ ମଧ୍ୟ କୌଣସି ପ୍ରକାର ଅପମିଶ୍ରିତ ହେଇଥିବ ବା ବିଷାକ୍ତ ହେଇଥିବ ବୋଲି ସମ୍ଭାବନା ରହିଛି?
0: ସମ୍ଭାବନା ଥାଇପାରେ, କିନ୍ତୁ ଏମିତି ଘରୋଇ ଲୋକ ତାକୁ ଜାଣିବା ଭାରି କଷ୍ଟ।
1: ଆଜ୍ଞା, ତାକୁ ଖାଇବା ପୂର୍ବରୁ ଆମେ କିଛି
0: ସାବଧାନ ରହିବା ମାନେ ଗୋଟେ ଜିନିଷ, ଯେତେବେଳେ ଫଳ ଖାଇବା ତାର ଗୋଟେ ନିୟମ ହେଲା, ପ୍ରତି ଖାଦ୍ୟ ଖାଇବା ପୂର୍ବରୁ ତାକୁ ପାଣିରେ କିଛି ସମୟ ପକେଇ ରଖନ୍ତୁ, ତା ଉପରେ ଯୋଉ ଲାଗିଥିବ କେମିକାଲ ଲାଗିଥିବ ସେ କେମିକାଲଟା ପାଣିରେ ଧୋଇ ହେଇଯିବ, ଥରେ କି ଦୁଇଥର ତାକୁ ଧୋଇଦେବେ, ଅଧଘଣ୍ଟା ଖଣ୍ଡେ ପକେଇ ରଖନ୍ତୁ, ତାପରେ କାନ୍ଥ କିଛି
1: ପରିମାଣରେ ଆମେ ସୁରକ୍ଷିତ ରହିପାରିବା। ଆଜ୍ଞା, ସେମିତି ପନିପରିବା କ୍ଷେତ୍ରରେ କଣ କରାଯାଉଛି? ଆମେ ଜାଣିଛୁ ଅନେକ ପନିପରିବାରେ ରଙ୍ଗ ସବୁଜ ରଙ୍ଗ ଦେଇକି ତାକୁ ତଟକା ଦେଖେଇବା ପାଇଁ ଚେଷ୍ଟା କରାଯାଉଛି
0: ସବୁବେଳେ। ସବୁ ପନିପରିବା ଯାହା ପରିବା ଯାହା ଫଳ ଯାହା ସବୁ ଜିନିଷ ଆପଣ କିଣିକି ବଜାରରୁ ଆଣିଲା ପରେ ତାକୁ ନିହାତି ପାଣିରେ ପକାନ୍ତୁ, ପାଣିରେ ପକେଇ କିଛି ସମୟ ରଖିଦେଲା ପରେ ତା ଉପରେ ଯୋଉ କଲର ଲାଗିଥିବ କି କେମିକାଲ ଲାଗିଥିବ ସେ ଧୋଇଯିବ।
1: ଆଜ୍ଞା, ଶିଶୁମାନଙ୍କୁ ଆଉ ବୟସ୍କମାନଙ୍କୁ ଆମେ ଖାଦ୍ୟ ଦେବା ବେଳେ କିଭଳି ଯତ୍ନଶୀଳ ହେବା, କୋଉ କୋଉ ଦିଗ ପ୍ରତି ଧ୍ୟାନ ରଖିବା?
0: ଶିଶୁ ଓ ବୟସ୍କମାନଙ୍କୁ ରୋଗ ପ୍ରତିରୋଧ ଶକ୍ତି ସାଧାରଣତଃ କମ୍ ଥାଏ, ତେଣୁ ସେମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଅତ୍ୟନ୍ତ ଜରୁରୀ। ସବୁବେଳେ ତାଙ୍କୁ ସାଧା ଓ ସ୍ୱଚ୍ଛ ଖାଦ୍ୟ ଦିଅନ୍ତୁ, ସାଧା ମାନେ ମସଲା ଯୁକ୍ତ ନୁହେଁ, ବେଶୀ ମସଲା ନଥିବ, ବେଶୀ ତେଲ ନଥିବ, ଏହିସବୁ ଟାଇପ୍ର ଜିନିଷ ଦିଅନ୍ତୁ, ସ୍ୱଚ୍ଛ ଖାଦ୍ୟ ସଫା ଖାଦ୍ୟ ଦିଅନ୍ତୁ, ଖାଦ୍ୟକୁ ଭଲ ଭାବେ ରାନ୍ଧି ଖାଇବାକୁ ଦିଅନ୍ତୁ, ହାଫ୍ କୁକ୍ କରି ଦିଅନ୍ତୁ ନାହିଁ, ପିଇବା ପାଣି ସୁରକ୍ଷିତ ଓ ବିଶୁଦ୍ଧ ହେବା ଆବଶ୍ୟକ, ଫଳ ଓ ପନିପରିବାକୁ ଭଲ ଭାବରେ ଧୋଇ ବ୍ୟବହାର କରନ୍ତୁ, ବାସି କିମ୍ବା ଦୀର୍ଘ ସମୟ ଧରି ଖୋଲା ରଖାଯାଇଥିବା ଖାଦ୍ୟ ତାଙ୍କୁ ଜମା ଦିଅନ୍ତୁ ନାହିଁ, ଅତ୍ୟଧିକ ତେଲ ଲୁଣ ଚିନି ଥିବା ଖାଦ୍ୟ ବି ତାଙ୍କୁ କମ୍ ଦିଅନ୍ତୁ, ରାସ୍ତାକଡ଼ର ଖାଦ୍ୟଠାରୁ ଦୂରେଇ ରଖନ୍ତୁ।
1: ଆଜ୍ଞା।

0: ସେମିତି ଯେଉଁମାନେ ମାଛ ମାଂସ ଅଣ୍ଡା ଖାଉଛନ୍ତି ତାର ବିଶୁଦ୍ଧତା ସେମାନେ କେମିତି ଜାଣିବେ?
1: ମାଛରେ ବି ଏବେ ଗୋଟେ ଜିନିଷ ଦିଆଯାଉଛି ଯୋଉଟା ବିଶେଷ ସମୟ ରହିପାରୁଛି, ସନ୍ଦେହ ନହେଲାକୁ ସେ ଜାଗାରେ ଅଣାଯାଉ, ତାପରେ ତାକୁ ବି ସେମିତି ସେମିତି ଧୁଆଯାଉ, ମାଛ ହଉ ମାଂସ ହଉ ଯାହା ବି ଆଣୁଛନ୍ତି ତାକୁ ସବୁ ଧୁଆଯାଉ ଭଲକି ଧୋଇଲେ କିଛି ମାତ୍ରାରେ କେମିକାଲ କିଛି ମାତ୍ରାରେ ଷ୍ଟିରଏଡ୍ ଯୋଉଟା ଚିକେନ ଦ୍ୱାରା ଆଣୁଛେ, ଚିକେନଟା ଗୋଟେ ଜିନିଷ ମାନେ ଅଣ୍ଡାରୁ ଫୁଟିଲା ପରେ ତାକୁ ଷ୍ଟିରଏଡ୍ ଦେଇଦେଇ 3 ମାସ ଭିତରେ କି 90 ଦିନ ଭିତରେ ଏବେ 70 ଦିନ ହେଇଗଲାଣି, 70 ଦିନ ଭିତରେ 2 କେଜି 2.5 କେଜି ହେଇଯାଉଛୁ, ତାପରେ କେତେ ମାତ୍ରାରେ ତାକୁ ଷ୍ଟିରଏଡ୍ ଦିଆଯାଉଛି। ତେଣୁ ଏବେ ନନଭେଜ ଖାଦ୍ୟ ପ୍ରତି ଟିକେ ଦୂରେଇ ରହିବା ଭଲ, ଯଦି ବି ଖାଉଛେ ଲିମିଟ ଭିତରେ ଖାଇବା, ମାସକୁ ଥରେ ଖାଇବା, ତାକୁ ଭଲକି ଧୋଇ ଖା, ଧୋଇରେ ବି ତା ଦେହରୁ କିଛି ଅଂଶ କମି, ଯେତେବେଳେ କରିବା ପ୍ରପରଲି କୁକ୍ କରିବା ସେ ହାଇ ଗ୍ରେଡ୍ ଟେମ୍ପରେଚରରେ ବି ସେଥିରେ ତାର ଯୋଉ ଷ୍ଟିରଏଡ୍ ଥିବ କି ଯୋଉ କେମିକାଲ ଥିବ ସେ କିଛି ଦିନ ପଳେଇଯାଏ,
0: ନଷ୍ଟ ହେଇଯାଏ। ତେବେ ଏ ତ ଗଲା ସାଧାରଣ ଲୋକ ତାଙ୍କ ନିଜ ତରଫରୁ କଣ କଣ ଦିଗ ପ୍ରତି ଧ୍ୟାନ ଦେବେ ସେ ସମ୍ପର୍କରେ, ତେବେ ସରକାରଙ୍କ ତରଫରୁ ଲୋକମାନଙ୍କୁ ସୁରକ୍ଷିତ ଖାଦ୍ୟ ଯୋଗାଇ ଦେବା ପାଇଁ କି କଣ ପଦକ୍ଷେପ ସବୁ ନିଆଯାଉଛି?
1: ଲୋକମାନଙ୍କୁ ସୁରକ୍ଷିତ ଖାଦ୍ୟ ତାଜା ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି, ଯଥା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ 2006 ମାଧ୍ୟମରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ନିୟନ୍ତ୍ରଣ କରାଯାଉଛି। ଏ ଆକ୍ଟଟା 2006 ହେଇଥିଲା, ଏଥିରେ ଆମର ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷା ଯୋଉଟା ସେଇଟା ଦେଖିବା ପାଇଁ ଆମର ଫୁଡ୍ ସେଫ୍ଟି ଅଫିସର ଅଛନ୍ତି, ତାଙ୍କ ପାଖରେ କାମ କରିବା ପାଇଁ ଲାବୋରେଟୋରୀ ଅଛି, ଏବେ ଭେହିକିଲ ବାହାରିଲାଣି ଯୋଉଟାକି ଆମେ ଆଣିକି ବାଲିଯାତ୍ରାରେ ଆମେ ଆଣିଥିଲୁ ମୋବାଇଲ ଭେହିକିଲ ଆଣି ଇନ୍ଷ୍ଟାଣ୍ଟଲି ସେ ଟେଷ୍ଟ କରିପାରୁଛୁ, ବହୁତ କମ୍ ସମୟ ରିପୋର୍ଟ ବାହାରି ଯାଉଛି। ଏଫ୍ଏ ସେ ଦ୍ୱାରା ଖାଦ୍ୟ ବ୍ୟବସାୟ ଲାଇସେନ୍ସ ଆମେ ଦେଉଛୁ, ଆମ କଣ୍ଟ୍ରୋଲ ରହିବେ, ରେଜିଷ୍ଟ୍ରେସନ ଦେଉଛୁ ତାଙ୍କୁ, ନିୟମିତ ହୋଟେଲ ରେଷ୍ଟୁରାଣ୍ଟ ମିଠା ଦୋକାନ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକୁ ଯାଞ୍ଚ କରୁଛୁ, ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇ ଅସୁରକ୍ଷିତ ଖାଦ୍ୟ ଚିହ୍ନଟ କରାଯାଉଛି, ଯଦି ଅସୁରକ୍ଷିତ ଖାଦ୍ୟ କି ଅପମିଶ୍ରିତ ଖାଦ୍ୟ ଆମେ କିଛି ପାଉଛୁ ତାକୁ ଆମେ ଡିସ୍କାର୍ଡ କରୁଛୁ ଫୋପାଡୁଛୁ, ଅପମିଶ୍ରିତ ଖାଦ୍ୟକାରୀଙ୍କ ବିରୁଦ୍ଧରେ ଜୋରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଉ ଗୋଟେ ଇଟ୍ ରାଇଟ୍ ଇଣ୍ଡିଆ, ଫାସ୍ଟାଗ୍ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ଉପଭୋକ୍ତା ଓ ଖାଦ୍ୟ ବ୍ୟବସାୟୀମାନଙ୍କୁ ସଚେତନ କରାଯାଉଛି, ଫେଷ୍ଟିଭାଲ ସମୟରେ ଯେମିତି କହିଲି ବାଲିଯାତ୍ରା ସମୟରେ ତୀବ୍ର ଯାଞ୍ଚ କରାଯାଉଛି ଓ ବାସି ଅସୁରକ୍ଷିତ ଖାଦ୍ୟଗୁଡ଼ାକୁ ଜବତ କରି ନଷ୍ଟ କରାଯାଉଛି, ଫୁଡ୍ ସେଫ୍ଟି ଅନ୍ ହ୍ୱିଲ୍ ବା ମୋବାଇଲ ଟେଷ୍ଟିଂ ଲ୍ୟାବ୍ ଯୋଉଟା ତାଦ୍ୱାରା ସାଙ୍ଗେ ସାଙ୍ଗେ ଆମେ ପରୀକ୍ଷା କରି ତ୍ୱରିତ ରିପୋର୍ଟ ପାଇପାରୁଛୁ, ଏସବୁ ଜିନିଷ ଆମେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ତରଫରୁ କରିପାରୁଛୁ।
0: ଆଜ୍ଞା, ଇଏ ତ ଗଲା ଆପଣ ଯାହା ରନ୍ଧା ଖାଦ୍ୟ ସାଙ୍ଗେ ସାଙ୍ଗେ ତାକୁ ଯାଞ୍ଚ କରିବାର ଉପାୟ କଥା କହିଲେ ବା ସରକାରଙ୍କ ତରଫରୁ କଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ। ତେବେ ଯେମିତି ଆମର ଗହମ ଅଛି, ଅଟା ଅଛି, ଚାଉଳ ଅଛି, ଡାଲି ଅଛି, ସେସବୁର ଶୁଦ୍ଧତା ଯାଞ୍ଚ କରିବା ପାଇଁ କି ସରକାର କଣ କିଛି ପଦକ୍ଷେପ ନେଇଛନ୍ତି?
1: ଆଜ୍ଞା ଆଜ୍ଞା, ସେଥିରେ ଆମେ ଏଫ୍ଏସ୍ଏସ୍ ର ଲାଇସେନ୍ସ ଦେଉଛୁ, ରେଜିଷ୍ଟ୍ରେସନ ନମ୍ବର ଯାଞ୍ଚ କରୁଛୁ, ଦେଖାଯାଉଛି ରେଜିଷ୍ଟ୍ରେସନ ନମ୍ବର ଅଛି ନା ନାହିଁ, ତାର ଏଫ୍ଏସ୍ଏ ଲାଇସେନ୍ସ ଅଛି ନା ନାହିଁ, ତାପରେ ପ୍ୟାକେଟ୍ ଭଲ ଭାବରେ ସିଲ୍ ହେଇଛି ନା ନାହିଁ ସେଇଟା ଦେଖୁଛୁ, ଖାଦ୍ୟରେ ରଙ୍ଗ ଗନ୍ଧ ଅବସ୍ଥା ସ୍ୱାଭାବିକ ଅଛି ନା ନାହିଁ, ଯେକୌଣସି ପ୍ୟାକେଟ୍ଟା ଆମେ ଦେଖୁ ତାର ଖୋଲିକି ତାର ଆମେ ଟେଷ୍ଟ କଲାବେଳେ ହାତରେ ଦେଖୁ ତା ରଙ୍ଗ ଗନ୍ଧ ବି ସ୍ମେଲ୍ ଦେଖୁଛୁ, ଯଦି ଅଲଗା କିଛି ଲାଗୁଛି ସେଥିପାଇଁ ଆମେ ଜଗୁଛୁ। ଖୋଲା ଅସ୍ୱଚ୍ଛ ପରିବେଶରେ ରଖାଯାଇଥିବା ଖାଦ୍ୟକୁ କିଣିବାକୁ ବଞ୍ଚିତ ରହିବା ପାଇଁ ଲୋକଙ୍କୁ କୁହାଯାଉଛି, ଏହିସବୁ କାର୍ଯ୍ୟ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ତରଫରୁ କରାଯାଉଛି।
0: ବର୍ତ୍ତମାନ ଛୋଟ ଛୋଟ ସଂସ୍ଥା ଘରୋଇ ଉଦ୍ୟୋଗ ମାଧ୍ୟମରେ ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ତିଆରି କରୁଛନ୍ତି, ସେମାନେ ଯେତେବେଳେ ଏଇ ଜିନିଷ ତିଆରି କରୁଛନ୍ତି ସେମାନେ କୋଉ ଦିଗ ପ୍ରତି ଯତ୍ନଶୀଳ ହେବେ ଯାହାଦ୍ୱାରା କି ତାଙ୍କର ତିଆରି ଜିନିଷ ଅପମିଶ୍ରିତ ହେବନି?
1: ଛୋଟ ଛୋଟ କମ୍ପାନୀ ଯେଉଁମାନେ ତିଆରି କରୁଛନ୍ତି ତାଙ୍କ ର ମେଟେରିଆଲ ଯୋଉ କିଣୁଛନ୍ତି ଆଗେ ସେଠୁ ଆଗେ ଦେଖନ୍ତୁ ସେଥିରେ ଯୋଉ ର ମେଟେରିଆଲ କିଣୁଛନ୍ତି ସିଏ ଲାଇସେନ୍ସ ଅଛି ନା ନାହିଁ, ତାର କେତେ ଦିନ ତଳରୁ ସେମାନେ ଆଣିଛନ୍ତି କିଣିକି କେତେ ଦିନ ତାଙ୍କ ପାଖରେ ରଖୁଛନ୍ତି, ଆଉ ଯୋଉ ଜାଗାରେ ସେମାନେ ପ୍ରିପେୟାର କରୁଛନ୍ତି ସେ ଜାଗାଟା ସ୍ୱଚ୍ଛ ରହୁଛି ନା ନାହିଁ, ଯୋଉମାନେ ମସଲା ଗୁଣ୍ଡ ତିଆରି କରୁଛନ୍ତି ସେଠି କୁଟୁଛନ୍ତି ହାତରେ ଇଏ କରି ପ୍ୟାକେଟ କରୁଛନ୍ତି ସେମାନଙ୍କ ହାତ ସ୍ୱଚ୍ଛ ସଫା ଅଛି ନା ନାହିଁ, ମୁଣ୍ଡରେ ଟୋପି ପିନ୍ଧୁ ନା ନାହିଁ, ଗୋଡ଼ରେ ପାଦରେ ଚପଲ ପିନ୍ଧି ସେ କାରଖାନା ଭିତରକୁ ଯାଉଛନ୍ତି ନା ନାହିଁ, ସେଗୁଡ଼ା ସବୁ ଦେଖିବା ପାଇଁ କୁହାଯାଉଛି।
0: ଅନେକ ସମୟରେ ଆମେ ଦେଖିଛୁ ଯେ ବିଭିନ୍ନ ପ୍ରକାର ନକଲି ଖାଇବା ମଧ୍ୟ ତିଆରି କରାଯାଉଛି, ନକଲି ତେଲ ହେଲା, ନକଲି କୋଲ୍ଡ ଡ୍ରିଙ୍କ ହେଲା, ଘିଅ ହେଲା, ଏସବୁକୁ ତିଆରି କରାଯାଇଛି ଯାହାକି ଯୋଉ ମୂଳ ପ୍ୟାକେଟ ଆସୁଛି ବା ମୂଳ ଖାଦ୍ୟ ମିଳୁଛି ତା ସହିତ ପୁରାପୁରି ସମାନ ହେଇଯାଉଛି, ଯେ ଗୋଟେ ସାଧାରଣ ଲୋକ ପକ୍ଷରେ ନକଲି କୋଉଟା ଅସଲି କୋଉଟା ଯାଞ୍ଚ କରିବା କଷ୍ଟ ହୋଇପଡୁଛି, ତେବେ ସିଏ ଯେତେବେଳେ ଏଇ ଜିନିଷ କିଣିବାକୁ ଯାଉଛି ତାକୁ କଣ ଧ୍ୟାନ ଦେବା ଦରକାର?
1: ସେ ଧ୍ୟାନ ଦେବା କଥା ଏଇଆ ଯେ ନାଁଟା ଯୋଉ ଦେଖିବେ ନାଁ କେ ମାତ୍ର ଯାହା ହେଲେ ଅଲଗା ଥିବ, ସେ ଏସ୍ଟା ଟିକେ ଛୋଟ କରିଦେଇଥିବେ, କୋଉଠି ଏସ୍ଟା ବଡ କରିଦେଇଥିବେ, କୋଉଠି ଏଟାକୁ ଇଏ କରିଥିବେ, କାହିଁକିନା ସେମ୍ ନାଁରେ ରେଜିଷ୍ଟ୍ରେସନ ସେମାନେ ପାଇବେନି। ଏକ ଦ୍ୱିତୀୟତଃ ଯେତେବେଳେ କିଣୁଛନ୍ତି ଗୋଟିଏ ଥର କିଣିଲେ ତା ବିଲ୍ ରଖିଲେ ଯଦି ଖରାପ କିଛି ଦେଖିଲେ ସାଙ୍ଗେ ସାଙ୍ଗେ ତାକୁ ପଚାରନ୍ତୁ, ହେଲେ ତା ପର ଥରକୁ ସେ ଭୁଲ କରିବ ନାହିଁ।
0: ଆଜ୍ଞା, ଯୋଉ ରିଟେଲର ଦୋକାନୀ ଯୋଉମାନେ ଖୁଚୁରା ବ୍ୟବସାୟୀ ଅଛନ୍ତି ତାଙ୍କୁ ସେମାନେ
1: ଜଣେଇବେ।
0: ଆଜ୍ଞା, ତାପରେ ସେମାନେ କାହାକୁ ଜଣେଇବେ?
1: ଯଦି ଖୁଚୁରା ଦୋକାନୀ

0: ସେମାନେ ଦେଖିଲେ ଯେ ସେମାନେ ବି ଜାଣିପାରୁନାହାନ୍ତି, ତାଙ୍କୁ ସେମିତି
1: ଠକାମି
0: ଶିକାର ହଉଛନ୍ତି, ସେମାନେ ଆମକୁ କହିବେ ଆମ ପାଖକୁ ବହୁତ କମ୍ପ୍ଲେନ୍ ସେ ହିସାବରେ ଆସୁଛି, କୋଉଠି ତେଲ ଖରାପ ପଡିଲା, କୋଉଠି ତେଲ ତିଆରି ଚାଲିଛି, ଭେଜାଲ ତେଲ, ସେସବୁ ଖବର ଆମ ପାଖକୁ ଆସୁଛି, ଆମେ ତାକୁ ଦେଖୁ, ଯାଞ୍ଚ କରୁଛୁ।
1: ଆଜ୍ଞା, ଖାଦ୍ୟ ଅପମିଶ୍ରଣରେ ହେଉ ବା ଖାଦ୍ୟ ଦୂଷିତ ହେବାର ପାଣିର କ'ଣ ଭୂମିକା ରହିଛି?
0: ପାଣି ଖାଦ୍ୟରେ ଭେଜାଲ କରିବା ସବୁଠାରୁ ସାଧାରଣ ଉପାୟ। କେତୋଟି ଅସାଧୁ ବ୍ୟବସାୟ ଲାଭ ବଢ଼ାଇବା ପାଇଁ କ୍ଷୀରରେ ପାଣି ମିଶାନ୍ତି, ଫଳରସରେ ପାଣି ମିଶାନ୍ତି, ଦହି ଓ ଅନ୍ୟ ତରଳ ଖାଦ୍ୟରେ ପାଣି ମିଶାଇଥାନ୍ତି।
1: ଆଜ୍ଞା,
0: ଏବଂ ପାଣି ମିଶାଇବା ଦ୍ୱାରା ଖାଦ୍ୟର ଗୁଣବତ୍ତା କମିଯାଏ, ପୋଷକ ତତ୍ତ୍ୱର ପରିମାଣ ହ୍ରାସ ପାଏ। ଅପରିଷ୍କାର ପାଣି କିମ୍ବା ଦୂଷିତ ପାଣି ମିଶିଲେ ରୋଗ ନିଶ୍ଚୟ ସୃଷ୍ଟି ହୋଇପାରେ। ବ୍ୟାକ୍ଟେରିଆ, ଭାଇରସ୍ ଓ ଅନ୍ୟାନ୍ୟ ଜୀବାଣୁ ଖାଦ୍ୟରେ ପ୍ରବେଶ କରିପାରନ୍ତି, ଯାହାଦ୍ୱାରା କି ଡାଇରିଆ, ଟାଇଫଏଡ୍ ବା ଜଣ୍ଡିସ୍ ଭଳି ଜଳବାହିତ ରୋଗ ସବୁ ହୋଇପାରେ।
1: ଆଜ୍ଞା, ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତାଙ୍କ ପାଖରେ କେମିତି ବିଶୁଦ୍ଧ ପାଣି ପହଞ୍ଚିବ?
0: ବିଶୁଦ୍ଧ ପାଣି ଆଜିକାଲି ତ ସମସ୍ତଙ୍କର ବିଶୁଦ୍ଧ ପାଣି ଦିଆଯାଉଛି, କିନ୍ତୁ ଏମାନେ କୋଉ ଜାଗାରେ କ'ଣ କରୁଛନ୍ତି, ଲୋକାଲ ଆରେଞ୍ଜମେଣ୍ଟ ନିଜର ଟ୍ୟୁବୱେଲ, ସେ ଟ୍ୟୁବୱେଲ ପାଣି ନେଇ ଆସୁଛନ୍ତି, ଯେଉଁଟାକି ଠିକ୍ ସେ ପାଣି ଭଲ ଲେୟର ପାଣି ନୁହେଁ, କିନ୍ତୁ ବର୍ତ୍ତମାନ ଯେଉଁ ସପ୍ଲାଇ ପାଣି ଦିଆଯାଉଛି ସେଗୁଡ଼ା ଭଲ ପାଣି। ତା ଛଡ଼ା ଯେଉଁ ବଡ଼ ହୋଟେଲ କି ହେଲା କି ଯେଉଁଠି ହେଲା, ସମସ୍ତଙ୍କ ପାଖରେ ତାଙ୍କର ଅଛି ୱାଟର ପ୍ୟୁରିଫାୟର ଅଛି, ୱାଟର ପ୍ୟୁରିଫାୟର ଦେଖୁ ତାଧିରେ ପାଣି ଆଣିକି ୟୁଜ୍ କରନ୍ତୁ, ଆଉ ୱାଟର ପ୍ୟୁରିଫାୟରକୁ ପ୍ରତି ତିନି ମାସ ଥର ଲେଖା ତା ଫିଲ୍ଟର ଚେଞ୍ଜ କରିବା, ତା କ୍ୟାଣ୍ଡେଲ ଚେଞ୍ଜ କରିବା, ଏଇଟାକୁ ଦେଖନ୍ତୁ। ଆମେ ବି ଯେଉଁ ହୋଟେଲ ଗୁଡ଼ା ଯାଉଛୁ ତାଙ୍କର ସେମାନେ ଚାଞ୍ଜ କରୁଛୁ, କେବେ ତାଙ୍କର ଫିଲ୍ଟର ଚେଞ୍ଜ କରିଥିଲେ, ତା କ୍ୟାଣ୍ଡେଲ ଚେଞ୍ଜ କରିଥିଲେ, ମେଣ୍ଟେନାନ୍ସ କେବେ ହୋଇଥିଲା, ସେଗୁଡ଼ା ସବୁ ଆମେ ଦେଖିକି ଆସୁଛୁ।
1: ଆଜ୍ଞା, ଯେମିତି ଆପଣ କହିଲେ ଯେ ବଡ଼ ବଡ଼ ହୋଟେଲ ବି ଆପଣ ଯାଞ୍ଚ କରୁଛନ୍ତି, ଯେତେବେଳେ ଆମେ ହୋଟେଲ ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉଛୁ, ବାହାର ସିନା ଆମେ ପରିଷ୍କାର ପରିଚ୍ଛନ୍ନତାର ଆଖିରେ ଦେଖିପାରିବୁ, ସେଠି ତ ଆମେ ଆଉ ଜାଣିପାରିବୁନି, ତେଣୁ ସେମାନେ ଯେଉଁ ଖାଦ୍ୟ ଆମକୁ ପରୋଷୁଛନ୍ତି ତାହା କେତେ ଦୂର ବିଶୁଦ୍ଧ ବା ଅପମିଶ୍ରିତ ତାକୁ ଜାଣିହେବ କି?
0: ନିଶ୍ଚିତ ନିଶ୍ଚିତ। ଏଇଟା କ'ଣ, ଆମେ ଯେମିତି ଆଗରୁ କହୁଥିଲୁ ସବୁ ଚମକିଆ ଜିନିଷ ସୁନା ନୁହେଁ, ଏବେ ଆମେ ଖାଦ୍ୟ ଡିପାର୍ଟମେଣ୍ଟ ତରଫରୁ ଯେଉଁଠି କହୁଛୁ ସବୁଯାକ ସୁନ୍ଦର ଦେଖାଯାଇଥିବା ଖାଦ୍ୟ ସେଟା ଦେହ ପ୍ରତି ଭଲ ନୁହେଁ। ଆପଣ ଦେଖିବେ ଯେଉଁ ଖାଦ୍ୟ ଗୁଡ଼ା ଭାରି ନାଲି ରଙ୍ଗ ଦେଖାଯାଉଛି କି ଭାରି ତେଲ ଦେଖାଯାଉଛି, ସେ ଖାଦ୍ୟ ଗୁଡ଼ା ଖାଦ୍ୟରୁ ଦୂରରେ ରହିବା କଥା। ଦୋକାନୀ ପାଖକୁ ଯେତେବେଳେ ଯିବେ ଦେଖିବେ ରଙ୍ଗ ଯଦି ଦେଖାଯାଉଛି, ନାଲି ରଙ୍ଗ ଦେଖାଯାଉଛି, ହଳଦୀ ରଙ୍ଗ ଦେଖାଯାଉଛି, ଇଭିନ୍ ତରକାରୀ ଦେଖନ୍ତୁ, ବିରିୟାନୀ ଦେଖନ୍ତୁ, ସବୁଥିରେ ଆପଣ ଦେଖିବେ ରଙ୍ଗ ପକାଉଛନ୍ତି। ତେଣୁ ରଙ୍ଗ ଦେଖିଲା ମାନେ ରଙ୍ଗଠୁ ଆପଣ ଦୂରେଇ ରୁହନ୍ତୁ, କାରଣ ରଙ୍ଗଟା ସବୁଠୁ ଖରାପ, କାର୍ସିନୋଜେନିକ ସେଟା ହୁଏ, କ୍ୟାନ୍ସର ହେବାର ବହୁତ ଚାନ୍ସ ତା ଦେହରେ। ତେଣୁ ଆମେ ସମସ୍ତଙ୍କୁ ରଙ୍ଗ ପକାଇବା ମନା କରୁଛୁ, ତେଲ ବି କ୍ୱାଲିଟି ଭଲ କରିବା ପାଇଁ ଚେଷ୍ଟା କରୁଛୁ। ଯେଉଁ ଜାଗାକୁ ଦେଖୁଛୁ ଖରାପ ତେଲ ୟୁଜ୍ କରୁଛନ୍ତି, ତେଲକୁ ଡିସ୍କାର୍ଡ କରିଦେଉ, ଫୋପାଡ଼ି ଦେଉଛୁ ଆମେ, ତାଙ୍କୁ ଭଲ ତେଲ ଆଣିବା ପାଇଁ କୁହାଯାଉଛି।
1: ତେବେ ସବୁଠୁ ବଡ଼ କଥା ହେଉଛି ସଚେତନତା, ସାଧାରଣ ଲୋକଙ୍କୁ ସରକାରଙ୍କ ତରଫରୁ ସଚେତନ କରିବା ପାଇଁ କି କ'ଣ କାର୍ଯ୍ୟକ୍ରମ ସବୁ କରାଯାଉଛି?
0: ସେଥିରେ ଆମେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍କୁଲ କଲେଜ ଗୁଡ଼ାକରେ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରୁଛୁ, ଖାଦ୍ୟ ସୁରକ୍ଷା ବିଷୟରେ ରଚନା, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ସବୁ କରୁଛୁ, ସୋସିଆଲ ମିଡିଆ, ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ବି ସଚେତନା ବାର୍ତ୍ତା କରୁଛୁ। ଇଟ୍ ରାଇଟ୍ ଇଣ୍ଡିଆ କ୍ୟାମ୍ପସ, ଏଫ୍ଏସ୍ଏସ୍ଆଇ କାର୍ଯ୍ୟରେ ଯୁବପିଢ଼ିମାନଙ୍କୁ ସାମିଲ କରାଯାଇଛି, ଆଉ ଏନ୍ଏସ୍ଏସ୍, ୟୁଥ୍ କ୍ଲବ, ସେଲ୍ଫ ହେଲ୍ପ ଗ୍ରୁପ ମଧ୍ୟରେ ଗାଁ ସହରରେ ସଚେତନତା ଆମେ କରୁଛୁ। ଏବେ ଆମେ କଟକରେ ବି ଚାରିଟା କ୍ୟାମ୍ପସକୁ ଆମେ ୟୁଥ୍ ରାଇଟ୍ କ୍ୟାମ୍ପସ କରିଛୁ, ଚାରିଟା କଲେଜକୁ, ଯେଉଁଠିକି ସେ ଜାଗାର ଖାଦ୍ୟ ଭଲ ମାନର ବୋଲି ଆମେ ତାକୁ ସାର୍ଟିଫାଏ କରିଛୁ। ଆଗକୁ ଆମେ ଆଶା ବି କରୁଛୁ ଅଲଗା କ୍ୟାମ୍ପସ ଗୁଡ଼ା ବି ସେ ନିଜେ ଆଗକୁ ବାହାରିକି ତାଙ୍କ କ୍ୟାମ୍ପସ ସାର୍ଟିଫିକେଟ୍ କରିବେ ଭଲ ଖାଦ୍ୟ ବୋଲି। ଶେଷରେ ମୁଁ କହି ରଖୁଛି, ଆଜିର ଶିଶୁ ଓ ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ସଚେତନ ଉପଭୋକ୍ତା। ଖାଦ୍ୟ ସୁରକ୍ଷା ବିଷୟରେ ସଠିକ୍ ଜ୍ଞାନ ଦେଇ ସେମାନଙ୍କୁ ସୁସ୍ଥ ଓ ସଚେତନ ନାଗରିକ ଭାବରେ ଗଢ଼ି ତୋଳିବା ନିହାତି ଆବଶ୍ୟକ।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଖାଦ୍ୟ ସୁରକ୍ଷା କ'ଣ ଏବଂ ଜଣେ ସାଧାରଣ ମଣିଷ ପାଇଁ ଖାଦ୍ୟର ଶୁଦ୍ଧତା ଜାଣିବ କେମିତି, ସେ ସମ୍ପର୍କରେ ଅନେକ ଉପାଦେୟ କଥା କହିଲେ। ଆପଣଙ୍କର ଏହି ସୁନ୍ଦର ଆଲୋଚନା ପାଇଁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ସୁରକ୍ଷିତ ଖାଦ୍ୟ କାହିଁକି ଜରୁରୀ, ଏ ସମ୍ପର୍କରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀଙ୍କ ସହ ଆଲୋଚନା। ହଁ, ଖାଦ୍ୟ ଆମ ପାଇଁ ସେତେବେଳେ ବରଦାନ ସଦୃଶ ହୋଇଥାଏ ଯେତେବେଳେ ଆମେ ବିଶୁଦ୍ଧ ଆହାର ଗ୍ରହଣ କରିଥାଉ। ବର୍ତ୍ତମାନ ଖାଦ୍ୟ ପ୍ରସ୍ତୁତି ପାଇଁ ଦରକାର ସାମଗ୍ରୀଗୁଡ଼ିକ ପାଇଁ ଅଧିକାଂଶ ସମୟରେ ବଜାର ଉପରେ ନିର୍ଭର କରୁଛନ୍ତି। ତେବେ ବଜାରରେ ମିଳୁଥିବା ଖାଦ୍ୟ ଖାଇବା ପୂର୍ବରୁ ବା କିଣିବା ପୂର୍ବରୁ ତାର ବିଶୁଦ୍ଧତା ସମ୍ପର୍କରେ ଧ୍ୟାନ ଦେବା ନିହାତି ଜରୁରୀ। ତେବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଏ ବର୍ଷର ସ୍ଲୋଗାନ ରହିଛି, ବୋଝରୁ ସମାଧାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସୁରକ୍ଷିତ ଭୋଜନ। ଅର୍ଥାତ୍ ଖାଦ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ କମ୍ କରିବା ସହିତ ସୁରକ୍ଷିତ ଆହାର ପ୍ରତି ସଚେତନତା ସୃଷ୍ଟି କରିବା।

0: ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ପାଇଁ 642 ଟଙ୍କା ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଖୁଚୁରା ମୂଲ୍ୟ 942 ଟଙ୍କା ରହିଛି। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଚଳିତ ବର୍ଷ ଫେବୃୟାରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଟଙ୍କାରୁ ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଗତକାଲି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏୟୁ ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡୀଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6 ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8 ବିଭାଗ ଏବଂ ଚଣ୍ଡୀଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡୀଗଡ଼ର 2 ବିଭାଗରେ 661 କୋଟି ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ ସିବିଆଇ କହିଛି ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ ଅଭିଯାନର 77ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
1: साइकिलिंग करने से आपकी हेल्थ अच्छी रहती है। साइकिलिंग से फ्यूल का बचत होता है। वर्तमान में ट्रैफिक की बहुत बड़ी समस्या है, उसका भी समाधान है, तो क्यों न हम साइकिलिंग करें। देश के नागरिकों में अपने हेल्थ के प्रति अवेयरनेस बढ़ी है। मोदी जी ने आधा घंटा रोज फिटनेस देने के लिए कहा है, तो ये फिटनेस का डोज आधा घंटा के लिए हम हमेशा साइकिलिंग करेंगे तो मैं मानता हूं कि हमारी कई समस्या का समाधान होगा।
0: ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଷ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷାକୁ ଏକ ଅଂଶୀଦାର ଅଧିକାର ଏବଂ ଦାୟିତ୍ୱବୋଧତା ଭାବେ ଆଲୋକପାତ କରେ ଏବଂ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସର୍ବତ୍ର ସୁରକ୍ଷିତ ଖାଦ୍ୟ, ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ୍ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡୀଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଖେଳିବା ଆରମ୍ଭ କରି 8 ୱିକେଟ୍ ବିନିମୟରେ 500 64 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ୍ 126 ରନ୍ କରି ଆଉଟ୍ ହୋଇଥିବାବେଳେ ରିଷଭ

0: ମହମ୍ମଦ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବୁଲିଙ୍କୁ ଭେଟିବେ। ବିଶ୍ୱର 3 ନମ୍ବର ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟର୍ର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ 14 ନମ୍ବର ମାନ୍ୟତାପ୍ରାପ୍ତ କୋବୁଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର ଅଷ୍ଟମ ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। 19 ବର୍ଷିଆ ଆନ୍ଦ୍ରିଭା ଚ୍ୱାଲିନସ୍କାଙ୍କୁ 6-3, 6-3 ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍କରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଇଏମ୍ଡିର ଆକଳନ ଅନୁସାରେ ଆଗାମୀ 2-3 ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳ, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏୟୁ ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6ଟି ସ୍ଥାନରେ ସିବିଆଇର ଚଢ଼ଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼।
1: Good afternoon. This is Akashwani, and I'm Sunil Verma with the Midday News. The headlines. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE is to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall across the country in next 2 to 3 days. And in cricket, India declare first innings at 564-8 against Afghanistan in one-off test in New Chandigarh. India-Indonesia Joint Commission meeting is underway in New Delhi. External Affairs Minister Dr. S. Jaishankar and his Indonesian counterpart Sugiono are co-chairing the meeting. In his opening remarks, Dr. Jaishankar said that the joint commission between both nations is convening after a gap of 4 years, and it is essential to acknowledge that significant advancements in bilateral relations have been made during this time. He said India-Indonesia celebrated the 75 years of establishment of bilateral ties last year.
2: Our joint commission is happening after 4 years, and I think it's important to recognize that in those 4 years we made good progress in our bilateral relations. Today I look forward to extensive discussions with you, covering the full spectrum of our bilateral cooperation, from political to defense and security, maritime, trade and investments, health and pharmaceuticals, food security, as well as tourism, education and cultural cooperation.
1: Indonesian Foreign Minister Sugiono also said this is an important meeting to allow both the countries to review the progress of cooperation since the last Joint Commission meeting.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା।

ଆର୍ଦ୍ରତା ଦିବସ ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିଭିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020କୁ ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମସିହା ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲ୍ରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ୍ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ୍ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି 8 ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33%ରୁ ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଖାଦ୍ୟ ପ୍ରସ୍ତୁତି ସଂରକ୍ଷଣ ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍କ

କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି, ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ମସିହାରୁ ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10ଟି ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ସ୍ତରୀୟ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିୟନ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିୟନ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8ଟି ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି ଚିଠିଗୁଡ଼ିକୁ ପଢ଼ିଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ ଆପଣଙ୍କ ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ
2: ଶ୍ରୋତାବନ୍ଧୁ ନମସ୍କାର ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର
4: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି ସ୍ମୃତିର ପାହାଚ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ତାଙ୍କର ପ୍ରଥମ ଚିଠିରେ ଲେଖିଛନ୍ତି ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ବସନ୍ତ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହାର ଉଭୟ ପ୍ରଥମ ଆଉ ଦ୍ୱିତୀୟ ଭାଗ ସେ ଶୁଣିଲେ ତାଙ୍କୁ ଏହି କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଛି ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ସ୍ୱର ନିର୍ଝରରେ ଅତୀଶ କୁମାର ମଜୁମଦାରଙ୍କର ଗୀତଗୁଡ଼ିକ ତାଙ୍କୁ ଭଲ ଲାଗିଛି ତେବେ ଶ୍ରୋତାବନ୍ଧୁ ଆମ କେନ୍ଦ୍ରର କେତେଜଣ ଅବସରପ୍ରାପ୍ତ ଅଧିକାରୀଙ୍କର ନାଁ ଆମକୁ ଲେଖିଛନ୍ତି ସେମାନଙ୍କର ସାକ୍ଷାତକାରର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି ଶ୍ରୋତାବନ୍ଧୁ ଆଉ ଏକ ଚିଠିରେ ଆମକୁ ଲେଖିଛନ୍ତି ଯେ ମାସକୁ ଥରେ ଫୋନ୍ ଇନ୍ କାର୍ଯ୍ୟକ୍ରମଟିଏ ପ୍ରସାରଣ କରନ୍ତୁ ଶ୍ରୋତାଙ୍କ ମନରେ ଯେଉଁ ପ୍ରଶ୍ନଗୁଡ଼ିକ ଉଙ୍କି ମାରୁଥିବ ସେମାନେ ସିଧାସଳଖ ଭାବରେ ଏଥିରେ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ହୋଇପାରନ୍ତେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସ 25 ତାରିଖରେ ପ୍ରସାରିତ ଅନୁଚିନ୍ତା କାର୍ଯ୍ୟକ୍ରମରେ ମହାଶୟ ରଜତ କୁମାର କର ଯେଉଁ ବିଷୟରେ ଉପସ୍ଥାପନା କରିଥିଲେ ତାହା ତାଙ୍କୁ ଭଲ ଲାଗିଛି ସେଥିରୁ ଅନେକ କିଛି କଥା ଶୁଣିବାକୁ ମିଳିଲା
3: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଶୁଣି ଯେଉଁଥିରେ ବରିଷ୍ଠ ଉଦ୍ଘୋଷକ ମହାଶୟ ବସନ୍ତ ମହାନ୍ତିଙ୍କର ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ଶୁଣିଛନ୍ତି ଏବଂ ସେ ସମ୍ପର୍କରେ ଆମକୁ ଚିଠି ମଧ୍ୟ ଲେଖିଛନ୍ତି କୃତଜ୍ଞତା ଜଣାଉଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆମର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଦିନ 10-11 ସମୟ ମଧ୍ୟରେ ପ୍ରସାରଣ କରାଯାଏ ଏବଂ ଆଗରୁ ଏ ସମ୍ପର୍କରେ ବିଶେଷ ସୂଚନା ମାଧ୍ୟମରେ ଆପଣମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଥାଏ ଏହି ଯେଉଁ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ରହିଛି କେବଳ ବିଶେଷଜ୍ଞ ଡାକ୍ତର ମହାଶୟ ନୁହନ୍ତି ବିଭିନ୍ନ ବିଷୟରେ ଯେହେତୁ ଆମେ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ରଖିଥାଉ ସେହି ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପାଇଁ ବିଶେଷଜ୍ଞ ମହାଶୟମାନଙ୍କୁ ଆମେ ଆମ ଷ୍ଟୁଡିଓକୁ ଆମନ୍ତ୍ରିତ କରି ସେ ସମ୍ପର୍କରେ ଆମେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ପ୍ରସାରଣ କରିଥାଉ ତେଣୁ ଆମର କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଥାନ୍ତୁ ଯାହାଫଳରେ ଆପଣ ଜାଣିପାରିବେ ଆହୁରି ମଧ୍ୟ ଆପଣଙ୍କୁ ଅନୁଚିନ୍ତା କାର୍ଯ୍ୟକ୍ରମ ଭଲ ଲାଗିଛି ସ୍ୱର ନିର୍ଝର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଏବଂ ଯେଉଁ ସାକ୍ଷାତକାରର ପ୍ରସାରଣ କରିବା ପାଇଁ ଲେଖିଛନ୍ତି ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ନାଁ ମଧ୍ୟ ଲେଖିଛନ୍ତି ଆମେ ସମୟ ସୁବିଧା ଦେଖି ଏଗୁଡ଼ିକର ପ୍ରସାରଣ କରିବୁ ତେବେ ଆମ କାର୍ଯ୍ୟକ୍ରମ ଶୁଣିବା ପାଇଁ ଭୁଲିବେ ନାହିଁ ଚିଠି ମଧ୍ୟ ଲେଖୁଥିବେ
4: ଶ୍ରୋତାବନ୍ଧୁ ପଞ୍ଚାନନ୍ଦ ମଲ୍ଲିକ

0: ଲେଖିଛନ୍ତି ପାଥପୁର ରଇପୁର ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗୁଛି। ତେବେ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି ଯେ ଭକ୍ତଚରଣ ଦାସଙ୍କ ବିରଚିତ ମଥୁରା ମଙ୍ଗଳ କାବ୍ୟର ବେତାର ରୂପାନ୍ତର ପ୍ରସାରଣ କରନ୍ତୁ। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ବୈଦ୍ୟନାଥ ରଥ ଶର୍ମାଙ୍କର ଲକ୍ଷ୍ମୀନାରାୟଣ କଳି ଏବଂ ଲକ୍ଷ୍ମୀପ୍ରିୟା ଦାସଙ୍କର ପାଲା ପରିବେଷଣ କରନ୍ତୁ।
1: ଶ୍ରୋତାବନ୍ଧୁ, ମଥୁରା ମଙ୍ଗଳ କାର୍ଯ୍ୟକ୍ରମ ଆମର ଆଗରୁ ପ୍ରସାରଣ କରାଯାଇଛି। ଏହାର ପୁନଃ ପ୍ରସାରଣ କରିବା କଥା ଯାହା ଲେଖିଛନ୍ତି, ଆମେ ସମୟ ସୁବିଧା ଦେଖି ଏହାର ପ୍ରସାରଣର ବ୍ୟବସ୍ଥା କରିବୁ। ଏବେ ତ ବୈଦେହୀ ବିଳାସର ପ୍ରସାରଣ କରାଯାଉଛି। ଆଶା କରୁଛୁ ଏହି କାର୍ଯ୍ୟକ୍ରମ ଆପଣ ଶୁଣୁଥିବେ ଏବଂ ଲୋକସଙ୍ଗୀତ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି କାର୍ଯ୍ୟକ୍ରମ ଶୁଣୁଥାନ୍ତୁ। ନିୟମିତ 11:30ରେ ପ୍ରସାରଣ କରାଯାଉଛି। ଏହି ଲୋକସଙ୍ଗୀତ କ୍ରମରେ ଆପଣ ମନ କରୁଥିବା କଳାକାରମାନଙ୍କ ପରିବେଷିତ ପାଲାର ମଧ୍ୟ ପ୍ରସାରଣ କରାଯିବ।
0: ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରମେଶ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଅନୁଚିନ୍ତାରେ ଗୁରୁପ୍ରସାଦ ମହାପାତ୍ର ଈର୍ଷା ଆଉ ଅସୂୟା ଉପରେ ଯେଉଁ ଉପସ୍ଥାପନା କରିଥିଲେ ତାହା ଅତ୍ୟନ୍ତ ଭାବଗର୍ଭକ ହୋଇପାରିଥିଲା। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏଭଳି ଆଲୋଚନାର ପ୍ରଭାବ ସମାଜ ଉପରେ ପଡ଼ିବ ଆଉ ଲୋକେ ସୁଧୁରିଯିବେ।
1: ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ନିୟମିତ ଚିଠି ଲେଖିଥାନ୍ତି ଏବଂ ଯେଉଁ ଆଲୋଚନା କରାଯାଇଥାଏ ସେ ସମ୍ପର୍କରେ ମଧ୍ୟ ଲେଖିଥାନ୍ତି। ଏହି ଚିଠିରେ ମଧ୍ୟ ଆପଣ ସେହି ଈର୍ଷା ଉପରେ ଲେଖିଛନ୍ତି ଏବଂ ଆମର ନିବେଦକ ମହାଶୟଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ କୃତଜ୍ଞତା ଜଣାଉଛୁ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ଅନେକଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି ଆଉ ମଧ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ ଆମକୁ ଏହି ଦୁଇଟି ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ମଇ ମାସ 12 ନାରୀମହଲ କାର୍ଯ୍ୟକ୍ରମର ଆଳାପ କ୍ରମରେ ନିବେଦିତା ରାଉତଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି। ସେହିଭଳି ପାଲା ଗାୟିକା ବସନ୍ତ ମଞ୍ଜରୀ ପଣ୍ଡାଙ୍କର ପାଲା ବହୁତ ଉଚ୍ଚକୋଟୀର ଥିଲା। 11 ନାରୀମହଲ କାର୍ଯ୍ୟକ୍ରମରେ ଲେଖା ଓ ଲେଖିକା କ୍ରମରେ ଜୟନ୍ତୀ ପଣ୍ଡାଙ୍କ ସହିତ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ବହୁତ ମନଛୁଆଁ ଥିଲା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ କାହ୍ନୁଚରଣ ମହାନ୍ତିଙ୍କ ନାଟକ ହା ଅର୍ଣ୍ଣର ପ୍ରସାରଣ କରନ୍ତୁ। ଲକ୍ଷ୍ମୀପ୍ରିୟା ଦାସଙ୍କ ପାଲାର ପରିବେଷଣ ପାଇଁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି କ୍ରିକେଟ୍ କୋଚ୍ କ୍ଷୀରୋଦ ବେହେରାଙ୍କ ସହିତ ସାକ୍ଷାତକାରର ପ୍ରସାରଣ କରନ୍ତୁ। ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ପ୍ରଫୁଲ୍ଲ କରଙ୍କର ପୂର୍ବରୁ ସାକ୍ଷାତକାରର ରେକର୍ଡିଂ ଯଦି ଆମ ପାଖରେ ଗଚ୍ଛିତ ଥାଏ ତାହେଲେ ତାହାର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସାହିତ୍ୟ ପାଠ୍ୟ ପୁସ୍ତକରୁ କିଛି ଆଲୋଚନା କରନ୍ତୁ। ଶକ୍ତି ସଂରକ୍ଷଣ ବିଷୟରେ ଆଲୋଚନା କରିବାକୁ ଶ୍ରୋତାବନ୍ଧୁ ମଧ୍ୟ ଅନୁରୋଧ କରିଛନ୍ତି। ଆକାଶବାଣୀର ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷକ ବସନ୍ତ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ସେଥିରୁ ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ତଥ୍ୟ ଜାଣିହେଲା। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ କୃଷ୍ଣ ସୁଦାମା ନାଟକରେ ତାଙ୍କର ଅଭିନୟ ଅବିସ୍ମରଣୀୟ। ଅନୁଚିନ୍ତାରେ ମାଳବିକା ରାୟ, ଅଖଣ୍ଡାନନ୍ଦ ସ୍ୱାମୀ, ରଜତକର, ପ୍ରଜ୍ଞାନନ୍ଦ ଗିରି, ମହାଶୟ ଶାନ୍ତନୁ କୁମାର ରଥଙ୍କର ନିବେଦନ ବହୁତ ଉଚ୍ଚକୋଟୀର ହୋଇପାରିଛି। ସେହିଭଳି ନାଟକ କମ୍ପାନୀ ଦାୟୀ ନୁହେଁ, ଏବେ ନୁହେଁ ତ କେବେ ନୁହେଁ, ସ୍ୱର୍ଣ୍ଣ ଚମ୍ପା, ପ୍ରତିବିମ୍ବ, ଫଲ୍ଗୁ ବହୁତ ହୃଦୟସ୍ପର୍ଶୀ ହୋଇପାରିଛି। 29 ରାତିରେ ପ୍ରସାରିତ ନାଟକ ଦୁଇଟି ଚଢ଼େଇଙ୍କ କଥା ବେଶ ମନକୁ ପାଇଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଏଥରକ ମଧ୍ୟ ଆପଣଙ୍କର ଚିଠିରେ ରହିଛି ବହୁତ ଗୁଡ଼ିଏ ପ୍ରସ୍ତାବ, ଯେମିତିକି ନାଟକର ପ୍ରସାରଣ କରିବା କଥା ଲେଖିଛନ୍ତି। ଏହା ଏଇ ନିକଟ ଅତୀତରେ ପ୍ରସାରଣ କରାଯାଇଛି, ତଥାପି ଏ ସମ୍ପର୍କରେ ଆମେ ନାଟକ ବିଭାଗକୁ ଜଣାଇଦେବୁ। ତେବେ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଯେଉଁ ପାଲା ଶୁଣିବା ପାଇଁ ମନ କରୁଛନ୍ତି, ଆମର ତ ନିୟମିତ ପ୍ରସାରଣ କରାଯାଉଛି, କାର୍ଯ୍ୟକ୍ରମ ଶୁଣିବା ପାଇଁ ଅନୁରୋଧ କରୁଛୁ। କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଆମର ଯାହା ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର 9:30ରେ ପ୍ରସାରଣ କରାଯାଏ, ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥାଏ, ଆପଣଙ୍କୁ ଶୁଣିବା ପାଇଁ ଅନୁରୋଧ କରୁଛୁ। ଏତଦ୍ ବ୍ୟତୀତ ଆମେ ଖେଳ ଦୁନିଆ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରୁଛୁ। ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର 8:30ରେ ଏହି କାର୍ଯ୍ୟକ୍ରମକୁ ମଧ୍ୟ ଶୁଣିପାରିବେ ଏବଂ ଯେଉଁ ନିର୍ଦ୍ଦିଷ୍ଟ ଭାବରେ ଆପଣ ସାକ୍ଷାତକାରର ପ୍ରସାରଣ କରିବା କଥା ଲେଖିଛନ୍ତି, ଆମର ତ ବିଭିନ୍ନ ସାକ୍ଷାତକାର ପ୍ରସାରଣ କରାଯାଉଛି, ଆପଣ ଏହି କାର୍ଯ୍ୟକ୍ରମ ଶୁଣିଲେ ଜାଣିପାରିବେ। ଆହୁରି ମଧ୍ୟ ଆମର ବୟସର କୃଷ୍ଣଚୂଡ଼ା କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ସେଥିରେ ବିଭିନ୍ନ କଣ୍ଠଶିଳ୍ପୀ ବାଦ୍ୟଶିଳ୍ପୀମାନଙ୍କର ସାକ୍ଷାତକାରର ପ୍ରସାରଣ କରାଯାଉଛି। ଏହି କ୍ରମରେ ଆପଣ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର କରଙ୍କର ସାକ୍ଷାତକାର ମଧ୍ୟ ଶୁଣିପାରିବେ, କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ। ସ୍ୱର ନିର୍ଝର କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଉଛି ପ୍ରତ୍ୟେକ ଶନିବାର, କେବଳ ଚତୁର୍ଥ ଶନିବାରକୁ ବାଦ ଦେଇ 12:30ରେ ଆମେ ପ୍ରସାରଣ କରୁଛୁ। ଏହି କାର୍ଯ୍ୟକ୍ରମରେ ମଧ୍ୟ ବିଭିନ୍ନ ସାକ୍ଷାତକାରର ସମ୍ପାଦିତ ଅଂଶ ପ୍ରସାରଣ କରାଯାଉଛି, ଆପଣ ଏହି ସାକ୍ଷାତକାରଗୁଡ଼ିକୁ ଶୁଣିପାରିବେ ଯାହା ମନ କରିଛନ୍ତି ଏବଂ ଆମକୁ ଲେଖିଛନ୍ତି। ପାଠ୍ୟ ପୁସ୍ତକର ବିଷୟ ସମ୍ପର୍କରେ ମଧ୍ୟ ଲେଖିଛନ୍ତି, ଇତିହାସ ପୁସ୍ତକରୁ ସାହିତ୍ୟ ପୁସ୍ତକରୁ ବିଜ୍ଞାନ ପୁସ୍ତକରୁ ପାଠ୍ୟ ପୁସ୍ତକର ବିଷୟ ଆଲୋଚନା କରାଯାଉ ନାହିଁ ଆମର କାର୍ଯ୍ୟକ୍ରମରେ, କିନ୍ତୁ ଆମର ଇତିହାସ, ବିଜ୍ଞାନ, ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା

0: ଯୋଜନାର ପ୍ରସାରଣ କରାଯାଉଛି କିଶୋର ଚକ୍ର କାର୍ଯ୍ୟକ୍ରମରେ। ଆପଣ ଏହି କିଶୋର ଚକ୍ର କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଅନୁରୋଧ। ଏତତ୍ବ୍ୟତୀତ ଆପଣ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଲେଖିଛନ୍ତି, ନାରୀମଲ କାର୍ଯ୍ୟକ୍ରମ ହେଉ, ଅନୁଚିନ୍ତା କାର୍ଯ୍ୟକ୍ରମ ହେଉ, ଶୁଣୁଛନ୍ତି ନିୟମିତ ଭାବରେ ଏବଂ ସେ ସମ୍ପର୍କରେ ଚିଠି ମଧ୍ୟ ଲେଖୁଛନ୍ତି। କୃତଜ୍ଞତା ଆପଣଙ୍କୁ।
1: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ଉଭୟ ଲେଖିଛନ୍ତି ଯେ ଆମର ବିଭିନ୍ନ କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗୁଛି। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁରେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକଙ୍କ ଆଲୋଚନା ବିଭକ୍ତିର ବ୍ୟବହାର ବେଶ୍ ଶିକ୍ଷଣୀୟ ଥିଲା, ସେଥିପାଇଁ ସେମାନେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ଆମ ଆଇନରେ ଶିଶୁ ଶ୍ରମିକ ନିରୋଧ ଆଇନ, ଏ ସମ୍ପର୍କରେ ଉଷାରାଣୀ ପାଢ଼ୀ ଯେଉଁ ଆଲୋଚନା କରିଥିଲେ ତାହା ସେମାନଙ୍କୁ ଭଲ ଲାଗିଛି। ଗାନ୍ଧୀ ଚର୍ଚ୍ଚାରେ ଗାନ୍ଧିଜୀଙ୍କ ଦୃଷ୍ଟିରେ ଶିକ୍ଷା, ଏ ସମ୍ପର୍କରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ବେଶ୍ ଭଲ ଲାଗିଲା। ପଲ୍ଲୀମଞ୍ଚରେ ପୂର୍ବଭଳି ପ୍ରଶ୍ନ ପଚରାଯାଉ ବୋଲି ସେମାନେ ପ୍ରସ୍ତାବ ରଖିଛନ୍ତି। କେତେଗୁଡ଼ିଏ ନାଟକର ନାଁ ମଧ୍ୟ ସେମାନେ ଲେଖିଛନ୍ତି, ଏହି ନାଟକଗୁଡ଼ିକ ସେମାନଙ୍କୁ ଭଲ ଲାଗିଛି।
0: ଶ୍ରୋତା ବନ୍ଧୁ, ଏଇଠି ଗୋଟିଏ ପ୍ରଶଂସା ପତ୍ର, ଆପଣ ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ଲେଖିଛନ୍ତି, ତେବେ ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ପୁଣି ପ୍ରଶ୍ନ କରିଛନ୍ତି। ଗତ ସପ୍ତାହରେ ତ ଏହାର ଉତ୍ତର ଆମେ ଦେଇସାରିଛୁ, ଆଶା କରୁଛୁ ଆପଣ ଆମର କାର୍ଯ୍ୟକ୍ରମ ଶୁଣିଥିବେ। ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ।
1: ମନୋରମା ସାମନ୍ତରାୟ ଅମ୍ବରୀଶ ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଲେଖିଛନ୍ତି ଯେ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମଟି ସେମାନଙ୍କୁ ଭଲ ଲାଗୁଛି। ଆମରି ସ୍ୱାସ୍ଥ୍ୟରେ ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଡାକ୍ତର ରୀତାଞ୍ଜଳି ପ୍ରଧାନ ବହୁତ ଉପାଦେୟ ତଥ୍ୟ ଶୁଣାଇଥିଲେ, ସେଥିପାଇଁ ମହାଶୟଙ୍କୁ ସେମାନେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ମଧୁମାଳତୀରେ ପଲ୍ଲୀ ସଂଗୀତ ବହୁତ ଆକର୍ଷଣୀୟ ହୋଇପାରିଛି ବୋଲି ସେମାନେ ଲେଖିଛନ୍ତି। ଆଞ୍ଚଳିକ ସମ୍ବାଦର ଏକ ତ୍ରୁଟି ସମ୍ପର୍କରେ ସେମାନେ ଆମକୁ ଲେଖିଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ମଇ ମାସ 13 ତାରିଖ ବୁଧବାର ରାତି 8:30 ପ୍ରସାରିତ ଅହମିଆ ଗୋଷ୍ଠୀ ସଙ୍ଗୀତଟି ସେମାନଙ୍କୁ ଭଲ ଲାଗିଛି। ତେବେ ବନ୍ଦନା କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିପାରୁଛି ବୋଲି ସେମାନେ ମତ ରଖିଛନ୍ତି। ଭାଗବତର 35ତମ ଭାଗ ସେମାନଙ୍କୁ ଭଲ ଲାଗିଥିବା ସେମାନେ ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି, ତେବେ ଗତ ମେ ମାସର 13 ତାରିଖରେ ପ୍ରସାରଣ କରାଯାଇଥିବା ଆଞ୍ଚଳିକ ସମ୍ବାଦ, ଯାହା ମଧ୍ୟାହ୍ନ ସମୟରେ ପ୍ରସାରଣ କରାଯାଇଥିଲା, ସେ ସମ୍ପର୍କରେ ଯେଉଁ ଅଭିଯୋଗ କରିଛନ୍ତି, ଆମେ ଆଞ୍ଚଳିକ ସମ୍ବାଦ ବିଭାଗର ମୁଖ୍ୟଙ୍କୁ ଏ ସମ୍ପର୍କରେ ଜଣାଇଦେବୁ। ତେବେ ଅନୁରୋଧ କରୁଛୁ, ସିଧାସଳଖ ଭାବେ ଆପଣ ଚିଠି ଲେଖନ୍ତୁ ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ। ଆମର ପିନ୍ ହେଉଛି 753001। ଆପଣ ଆମର ସମ୍ବାଦ ପ୍ରସାରଣ ସମ୍ପର୍କରେ ଯାହା ଆପଣଙ୍କ ମନକୁ ଆସୁଛି ଲେଖିପାରିବେ ଏହି ଠିକଣାରେ।
1: ନିଶାକର ଆଣ୍ଡିଆ ଲେଖିଛନ୍ତି କାଠୁଆ ପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା, ସ୍ୱର ନିର୍ଝର କାର୍ଯ୍ୟକ୍ରମ ତାଙ୍କୁ ଭାରି ଭଲ ଲାଗେ। ଧନଞ୍ଜୟ ଶତପଥୀଙ୍କର ଓଡ଼ିଶୀ କୀର୍ତ୍ତନ ସେ ଶୁଣିବାକୁ ଚାହୁଁଛନ୍ତି, ଆହୁରି ମଧ୍ୟ କେତେକ ଆଧୁନିକ ଗୀତ ସେ ଶୁଣିବାକୁ ଚାହାନ୍ତି ବୋଲି ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ଆମର ସ୍ୱର ନିର୍ଝର କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ସେ ସମ୍ପର୍କରେ ଆପଣ ଚିଠି ଲେଖିଥିବାରୁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା।
1: ପଞ୍ଚୁପାଣ୍ଡବ କୁସୁନପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସରୋଜକାନ୍ତ ପାତ୍ର। ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ବୁଧବାର ଏଫ୍ଏମ୍ ରେନ୍ବୋରେ ମୋ ପସନ୍ଦର ପ୍ରସାରଣ କରାଯାଉଛି, ରେଡିଓରୁ ଏହି କାର୍ଯ୍ୟକ୍ରମଟି ଶୁଣି ହେଉ ନାହିଁ। ତେବେ ଶ୍ରୋତାବନ୍ଧୁ ଜାଣିବାକୁ ଚାହିଁଛନ୍ତି ଯେ କିଭଳି ଭାବରେ ଏହି କାର୍ଯ୍ୟକ୍ରମଟିକୁ ଶୁଣିହେବ। ପୂର୍ବଭଳି ଶନିବାର ଆଉ ରବିବାର ମୋ ପସନ୍ଦ କାର୍ଯ୍ୟକ୍ରମ ପ୍ରସାରଣ କରନ୍ତୁ।
0: ଶ୍ରୋତାବନ୍ଧୁ, ଆପଣ ମୋ ପସନ୍ଦ କାର୍ଯ୍ୟକ୍ରମରେ ରୁଚି ରଖିଛନ୍ତି, ଏହି କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଛନ୍ତି, ବହୁତ ବହୁତ ଧନ୍ୟବାଦ। ମୋ ପସନ୍ଦ କାର୍ଯ୍ୟକ୍ରମ ଆଗରୁ ପ୍ରସାରଣ କରାଯାଉଥିଲା ଶନିବାର ଏବଂ ରବିବାର ଦିନ, ଏବେ ଆମେ ରବିବାର ଦିନ 1 ଘଣ୍ଟା ପାଇଁ ପ୍ରସାରଣ କରୁଛୁ, କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଶନିବାର ଦିନ ଏ କାର୍ଯ୍ୟକ୍ରମକୁ ଆଉଥରେ ପ୍ରସାରଣ କରିବା ସମ୍ଭବ ନୁହେଁ। ସମୟ ସୁବିଧା ଦେଖି ଆମେ 2 ଦିନ ପ୍ରସାରଣ କରିବାର ବ୍ୟବସ୍ଥା କରିବୁ। ତେବେ ବୁଧବାର ଦିନ ଯାହା ଏଫ୍ଏମ୍ ରେନ୍ବୋରେ ପ୍ରସାରଣ କରାଯାଉଛି, ତାହା ଏଫ୍ଏମ୍ ରେନ୍ବୋ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ। ଏହି ମୋ ପସନ୍ଦ କାର୍ଯ୍ୟକ୍ରମରେ ଯାହା ପ୍ରସାରଣ କରାଯାଉଛି ତାହା ଏଫ୍ଏମ୍ ରେନ୍ବୋରେ ପ୍ରସାରଣ କରାଯାଇଥାଏ। ଆପଣ ଯେଉଁ ଜାଗାରେ ରହୁଛନ୍ତି, ଯଦି କାର୍ଯ୍ୟକ୍ରମ ଶୁଣିପାରୁ ନାହାନ୍ତି, ତେବେ ଆପ୍ଲିକେସନ୍ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣନ୍ତୁ, ନହେଲେ ଆମର ରବିବାର ଦିନ ଯାହା ପ୍ରସାରଣ କରାଯାଉଛି ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ଅନୁରୋଧ କରୁଛୁ।
1: ଶ୍ରୋତାବନ୍ଧୁ ସନ୍ତୋଷ ବେହେରା ଲେଖିଛନ୍ତି କନ୍ତଲ 8ଗଡ଼ରୁ। ଆମ କେନ୍ଦ୍ରରୁ ପ୍ରସାରିତ ନାଟକଗୁଡ଼ିକ ଶ୍ରୁତି ମଧୁର ଆଉ ଶିକ୍ଷଣୀୟ ହୋଇପାରିଥିବା ଶ୍ରୋତାବନ୍ଧୁ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ ସେହି ନାଟକଗୁଡ଼ିକର ନାଁ ଆମକୁ ଲେଖିଛନ୍ତି, ଯେଉଁ ନାଟକଗୁଡ଼ିକ ତାଙ୍କୁ ବହୁତ ଭଲ ଲାଗିଛି। ନାଟକ ନୀଳ ମାଷ୍ଟରାଣୀ ଏବଂ ବାଉଁଶରାଣୀ ସମୟ ସୁବିଧା ଦେଖି ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଧରଣୀଧର ବେହେରାଙ୍କ ଗୋପାଳଙ୍କ ଓଗାଳ ଶୁଣିବାକୁ ଭଲ ଲାଗିଲା। ଧନେଶ୍ୱର ବେହେରାଙ୍କ ପାଲା ଯେତେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଡକ୍ଟର ଦୁର୍ଗାଚରଣ ମହାନ୍ତିଙ୍କ ଦାସକାଠିଆ ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆଗକୁ ଗଣପର୍ବ ରଜ ଆସୁଛି, ଏହି ରଜକୁ ନେଇ ଏକ ରୂପକର ପ୍ରସାରଣ କରନ୍ତୁ। ତେବେ ଚିରହରି

0: କାର୍ଯ୍ୟକ୍ରମକୁ ସେ ଏସ୍ଏମ୍ଏସ୍ କରି ଲଘୁ ସଙ୍ଗୀତ ଶୁଣିବାକୁ ଅନୁରୋଧ କରିଥିଲେ, ଯାହାର ପ୍ରସାରଣ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନରେ ଜଣେ ଜଣେ ଶ୍ରୋତାଙ୍କର ଅନୁରୋଧର ଗୀତକୁ ନିୟମିତ ଭାବରେ ପ୍ରସାରଣ କରାଯାଉଛି।
1: ଶ୍ରୋତାବନ୍ଧୁ, ଚିରହରିତ କାର୍ଯ୍ୟକ୍ରମରେ ତ ସମସ୍ତ ଏସ୍ଏମ୍ଏସ୍ କୁ ସ୍ଥାନ ଦିଆଯାଇଥାଏ ଏବଂ ଅନୁରୋଧ କରିଥିବା ସମସ୍ତ ଗୀତର ପ୍ରସାରଣ କରାଯାଇଥାଏ। ମଞ୍ଜୁଳ ମଧ୍ୟାହ୍ନ ହେଉ ବା ଚିରହରିତ କାର୍ଯ୍ୟକ୍ରମ ହେଉ, ଆପଣମାନଙ୍କର ଏସ୍ଏମ୍ଏସ୍ ର ଅନୁରୋଧ କରିଥିବା ଗୀତ ଗୁଡ଼ିକ ହିଁ ସ୍ଥାନ ଦିଆଯାଇଥାଏ। ଆପଣଙ୍କ ଏସ୍ଏମ୍ଏସ୍ କୁ କାହିଁକି ବା ବାଦ ଦିଆଯାଇଥିବ? ଆପଣ ଏସ୍ଏମ୍ଏସ୍ କରିବା ପୂର୍ବରୁ ନମ୍ବରଟି ଚେକ୍ କରିଦିଅନ୍ତୁ। ଯେ ଉଦ୍ଘୋଷଣା ଦାୟିତ୍ୱରେ ରହୁଛନ୍ତି ସେମାନେ ତ ବାରମ୍ବାର ନମ୍ବର କହୁଛନ୍ତି ଏବଂ କିପରି ଏସ୍ଏମ୍ଏସ୍ କରିବେ ତାହା ମଧ୍ୟ କହିଦେଉଛନ୍ତି। ଯଦି ଜାଣିପାରୁନାହାନ୍ତି, ଆମେ ଆଉ ଥରେ ଏହି ମଞ୍ଚରୁ ଆପଣଙ୍କୁ କହି ରଖୁଛୁ, ଆପଣ ACTC ସ୍ପେସ୍ ଦେବେ, ଗୀତର ନାଁ ଲେଖିବେ, ପୁଣି ସ୍ପେସ୍ ଦେବେ, ଗୀତଟି ଯେଉଁ ଚଳଚ୍ଚିତ୍ରର ତାହା ମଧ୍ୟ ଲେଖିବେ, ସେହି ଫିଲ୍ମର ନାଁ। ଯଦି ଚିରହରିତ କାର୍ଯ୍ୟକ୍ରମ ଥିବ ତେବେ ଆଲବମ୍ର ନାଁ ଲେଖିବେ, ତାପରେ ନିଜର ନାଁ, ଗାଁ, ଠିକଣା ଲେଖି ଆମର ଯେଉଁ ନମ୍ବର ରହିଛି 09495963210, ଆଉ ଥରେ କହି ରଖୁଛୁ 09495963210 ଏହି ନମ୍ବରକୁ ପଠାଇଦେବେ, ତେବେ ଆପଣଙ୍କର ଏସ୍ଏମ୍ଏସ୍ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଏବଂ ଆପଣ ମନେ କରୁଥିବା ଗୀତ ମଧ୍ୟ ଏଥିରେ ସାମିଲ ହେବ। ଏତଦ୍ ବ୍ୟତୀତ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, ଯାହା ଭଲ ଲାଗିଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001।
1: ଆମର ମେଲ୍ ଆଇଡିଟି ହେଉଛି
0: aircutak@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି, ଆପଣଙ୍କ ଚିଠିଗୁଡ଼ିକ ପଢ଼ୁଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ଚିଠିଗୁଡ଼ିକର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ, ଆକାଶବାଣୀ କଟକ। ଶୁଣନ୍ତୁ ହିନ୍ଦୀ କଥାଚିତ୍ର 4 ଧାମ, ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ହରିହରନ୍।

ଶୁଣିଲେ ହିନ୍ଦୀ କଥାଚିତ୍ର ଚାରଧାମର ଗୀତଟି ଗୀତଟିକୁ ଗାଇଥିଲେ ଅନୁରାଧା ପଡ଼ୱାଲ ଏବଂ ହରିହରନ୍ ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଗାଡ଼ିରେ ଅପରାହ୍ନ 3:10 ଶୁଣନ୍ତୁ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି। ପୂର୍ବଭଳି ମୋ ସହିତ ଗୋଟିଏ ଶବ୍ଦ ଅଛି, ସେହି ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣୁଥାନ୍ତୁ ଆଉ ମଜା ଉଠାଉଥାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଆଶା ଭୋଁସଲେ ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ଶୁଣିବା ଗୋଟିଏ ସୁନ୍ଦର ଗୀତ, କଥାଚିତ୍ର ତିସ୍ରି ମଞ୍ଜିଲ୍।

جولیت، لیلا مجنو، شری اور فرحا، ان کا سچا عشق زمانے کو اب تک ہے یار۔

यही है साहिबान कहानी प्यार की। किसी ने जान ली, किसी ने जान

0: ಎಟಿಸಿ ಸಲಹಾ ಕಾರ್ಯಕ್ರಮ ಅಸರಂತಿ ಅಪರಣ್ಣ ಆಕಾಶವಾಣಿ ಕಟಕ್.
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ. ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ. ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
0: ଆରମ୍ଭ କରିବା କାର୍ଯ୍ୟକ୍ରମ ଚିରହରିତ୍. ଏଥିରେ ଶୁଣିବା କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ, ଯାହା ଆପଣଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଆସି ଆମ ପାଖରେ ପହଞ୍ଚିଛି. ଅନେକଗୁଡ଼ିଏ ଏସ୍ଏମ୍ଏସ୍ ତ ଆସିଛି. ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ଗୋପପୁର ନିଶ୍ଚିନ୍ତ କହିଲେ କଟକରୁ ଲେଖିଛନ୍ତି ସୁନିତା ବାବୁଲ ଶ୍ରଦ୍ଧା ବନ୍ଧୁ, ଆପଣ ଶୁଣିବାକୁ ଚାହିଁଛନ୍ତି ବାବୁଲ ସୁପ୍ରିୟଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ. ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଶରତ ନାୟକ. ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟି ଆପଣଙ୍କ ପାଖରେ ହାଜିର୍.

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଚନ୍ଦ୍ରକାନ୍ତ ବାବୁ ଲେଖିଛନ୍ତି, ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କୁମାର ସାନୁ ଏବଂ ନିବେଦିତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ। ଆପଣ ଆଲବମ୍ର ନାଁ ଯାହା ଲେଖିଛନ୍ତି ସେଠି ଭୁଲ ଅଛି, ଏଟା ପ୍ରିୟା ଆଲବମ୍ର ଗୋଟିଏ ଗୀତଟିଏ। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ବିକାଶ ଦାସ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଭୁବନେଶ୍ୱରରୁ, ଲେଖିଛନ୍ତି ସନ୍ତୋଷ ବରାଡ଼। ଆପଣ ଶୁଣିବାକୁ ଚାହିଁଛନ୍ତି ଚିତ୍ତ ଜେନାଙ୍କ କଣ୍ଠରେ ଗୋଟେ ଗୀତ, ଶୋଭା ସିନ୍ଧୁ। ସେ ଶୋଭା ସିନ୍ଧୁ ଗୀତଟି ଚିତ୍ତ ଜେନାଙ୍କ କଣ୍ଠରେ।

ଆମ ପାଖରେ ନାହିଁ। ସେ ଗୀତଟିକୁ ପୁନର୍ବାର ବୋଲାଯାଇଛି। ବାଳକୃଷ୍ଣ ବେହେରା ଅନେକ କଣ୍ଠଶିଳ୍ପୀଙ୍କ କଣ୍ଠରେ ବୋଲାଯାଇଛି ଗଙ୍ଗାଧର ମେହେରାଙ୍କ ରଚନାରୁ, ତେବେ ଚିତା ଜେନାଙ୍କ କଣ୍ଠରେ ନାହିଁ, ସେଥିପାଇଁ ବାଳକୃଷ୍ଣ ବେହେରାଙ୍କ କଣ୍ଠରେ ଗୀତଟି ଶୁଣାଇ ଦେଉଛି।

ବାପୁଜୀ ପାତ୍ର ବାଉରୀବନ୍ଧୁ ପାତ୍ର ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ଧୋକା ଆଲବମ୍ର ଗୋଟିଏ ଗୀତ ଶୁଣିବା ପାଇଁ। ଯେଉଁ ଗୀତଟି ଆପଣ କାଲି ବି ଲେଖିକି ପଠାଇଥିଲେ ଆଜି ବି ସେ ଗୀତଟିକୁ ପୁଣି ଥରେ ଅନୁରୋଧ ଲେଖି କରିକି ପଠାଇଛନ୍ତି। ଭୁଲି ମୋ ମା ପାରୁନି ମୋର ପ୍ରଥମ ପ୍ରେମକୁ। ଧୋକା ଆଲବମ୍ର ଅନେକଗୁଡ଼ିଏ ଗୀତ ଅଛି କିନ୍ତୁ ସେଇ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ ଧୋକା ଆଲବମ୍ର ଆଉ ଗୋଟିଏ ଗୀତ ଶୁଣାଉଛି କୁମାର ବାପିଙ୍କ କଣ୍ଠରେ। ଆଶା କରୁଛୁ ଆପଣଙ୍କୁ ପସନ୍ଦ ଆସିବ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ବାଲେଶ୍ୱରରୁ ଲେଖିଛନ୍ତି ସୁବ୍ରତ ଦତ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ଲୋକନାଥ ପଟ୍ଟନାୟକ।

ସୋମନାଥ ସାହୁ ଲେଖିଛନ୍ତି ଜିଗ୍ରାନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣ ଆମର ନିୟମିତ ଶ୍ରୋତା, ବହୁତ ଭଲ ଲାଗେ ଯେତେବେଳେ ଆପଣ ଆମର ଦିନଭରି କାର୍ଯ୍ୟକ୍ରମ ଶୁଣୁଥାନ୍ତି, କାରଣ ଆପଣଙ୍କର ଏସ୍ଏମ୍ଏସ୍ ରୁ ହିଁ ଜଣାପଡ଼େ ଆପଣ ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଛନ୍ତି। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ସୋହମ ଏବଂ ନିବେଦିତାଙ୍କ କଣ୍ଠରେ ଗୋଟିଏ ଗୀତ, ଗୀତ ରଚନା ନିଜାମ, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ।

ଆଉ ଗୋଟେ SMS ଆସିଛି। ମୁଁ ସବୁବେଳେ କହିଛି ଶ୍ରୋତା ବନ୍ଧୁ, ଯେତେବେଳେ ଆପଣ ଆମ ପାଖକୁ ମେସେଜ କରୁଛନ୍ତି, ନିଜର ନାଁ ଆଉ ଠିକଣା ଲେଖିବାକୁ ଆଦୌ ଭୁଲନ୍ତୁନି। ଆପଣମାନେ କ'ଣ ରାଗିଛନ୍ତି କି ଆମ ଉପରେ ନାଁ ଠିକଣା ଲେଖୁନାହାନ୍ତି? ଆଗକୁ ଯେତେବେଳେ ବି ଲେଖିବେ ନାଁ ଠିକଣା ନିଶ୍ଚୟ ଲେଖିବେ, ଆଦୌ ଭୁଲିବେନି। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ବିଷ୍ଣୁପ୍ରିୟା ମହାନ୍ତିଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ, ଏ କଳା ମେଘର କୋଳେ। ବର୍ଷା ବି ସେପଟେ ଘଡ଼ଘଡ଼ି ଜୋରରେ ବିଜୁଳି ମାରିଲାଣି। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ ଶ୍ରୋତା ବନ୍ଧୁ, କିନ୍ତୁ ନିଶ୍ଚିତ ଭାବରେ ଆପଣ ନାଁ ଆଉ ଠିକଣା ଆଗକୁ ଲେଖିବେ। ଗୀତ ରଚନା ନଦିଆ ବିହାରୀ ମହାନ୍ତି, ସଙ୍ଗୀତ ହରିପ୍ରସାଦ ଚରାସିଆ।

ଆଉ ଗୋଟିଏ ଏସଏମଏସ୍ ଆସିଛି କାନ୍ତଲା ଠକଡ଼ରୁ, ଲେଖିଛନ୍ତି କୈଳାଶ ବେହେରା, କାମିନୀ ବେହେରା। ଆପଣ ଶୁଣିବାକୁ ଚାହୁଁଛନ୍ତି ଶ୍ରୀଚରଣଙ୍କ କଣ୍ଠରେ ଗୋଟିଏ ଗୀତ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମାନନ୍ଦ।

ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କ ଅନୁରୋଧରେ ଶୁଣୁଥିଲେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଆକାଶବାଣୀ କଟକ। ଶୁଣନ୍ତୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଆକାଶବାଣୀ କୋରାର ଗ୍ରୁପ୍ର ଶିଳ୍ପୀମାନେ।

ଶୁଣୁଥିଲେ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ। ଆଜି ଏଥିରେ ଶୁଣନ୍ତୁ ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ସାକ୍ଷାତକାର।

0: ଘରେ ସବୁଦିନେ କେମିତି ଶୁଣିବି ମୋର ଭାରି ଇଚ୍ଛା ହୁଏ, କିନ୍ତୁ ଘରର ପରିସ୍ଥିତି ଦୃଷ୍ଟିରୁ ଗୋଟେ ରେଡିଓ କିଣିବା ଘରେ ରଖିବା ସମ୍ଭବପର ନଥିଲା। ମୋର ସାଙ୍ଗ ଘରେ ଗୋଟେ ରେଡିଓ ଥିଲା। ମୁଁ ଅନେକ ସମୟରେ ରବିବାର ଛୁଟି ଦିନରେ ମୁଁ ସାଙ୍ଗ ଘରକୁ ଯାଏ, ସାଙ୍ଗ ଘରେ ପାଠ ପଢୁ, ରେଡିଓ ଶୁଣୁ। ରେଡିଓ ଶୁଣୁ ଶୁଣୁ ଶୁଣୁ ଶୁଣୁ ମୋର ଗୋଟେ ଏମିତି ଆଗ୍ରହ ହେଲା, ଏଠି କେଡ଼େ ସୁନ୍ଦର ଲେଖା ହଉଛି, ମୁଁ କଣ ଲେଖିପାରିବିନି, ଗୋଟେ ଲେଖିବିନି, ଏତେ ସୁନ୍ଦର ସୁନ୍ଦର ଗୀତ ହଉଛି, ଏତେ ସୁନ୍ଦର ସୁନ୍ଦର ସେମାନେ ବୁଲୁଛନ୍ତି, ଗୀତ ଗୁଡ଼ିକ ଗାଉଛନ୍ତି, ମୁଁ କିଛି ଲେଖିବି, ମୁଁ ଯାଇକି ରେଡିଓରେ କିଛି କହିବି। ଏଇ ସ୍ୱପ୍ନରେ ମୁଁ ବିଭୋର ହେଲି। ଏଇ ସ୍ୱପ୍ନକୁ ସାକାର କରିବା ପାଇଁ ମୋ ମନେ ମନେ ମୁଁ କିଛି ନା କିଛି ଦୈନିକ କିଛି କିଛି ଲେଖିଲି, କିଛି କିଛି ଲେଖା ଆରମ୍ଭ କଲି। ସେଥିରେ ଉପଧାମିଳନରେ ବହୁତ ଭୁଲ ରହିଲା, ଯତିପାତ ହୁଏନି, ଅକ୍ଷର ବେଶୀ ହୁଏ, ଅକ୍ଷର ସଜେଇ ପାରେନି।
1: ପ୍ରଥମେ ଯେତେବେଳେ ଆପଣ ଲେଖିବା ଆରମ୍ଭ କଲେ ମାଙ୍କୁ ନିଶ୍ଚୟ ଦେଖେଇଥିବେ?
0: ମାଙ୍କୁ ସବୁ କଥା ଲେଖିକି ଜଣାଏ। ପ୍ରଥମେ କହିଲେ ମା କହନ୍ତି, ଏତିକି କୁହନ୍ତି, ବାବାରେ ତୁ ନିଶ୍ଚୟ ଭଲ ଲେଖିବୁ, ଯାହା ଆସୁଛି ମନକୁ ଲେଖ, ଯାହା ଆସୁଛି ମନକୁ ଲେଖ। ମୁଁ ମାଙ୍କ ବିଷୟରେ ଲେଖିଲି, ମୋ ଘରେ ଗୋଟେ ନେହୁଳ ଥିଲା ତା ବିଷୟରେ ଲେଖିଲି, ବାପାଙ୍କ ବିଷୟରେ ଲେଖିଲି, ଆମ ଘର ବିଷୟରେ ଲେଖିଲି, ଆମ୍ବ ଆମ୍ବ ଗଛ, ଆମ୍ବ ତୋଟା, ଆମ ପୋଖରୀ, ଏସବୁ ଯାହାକୁ ଦେଖିଲି ତାର ପରେ କିଛି କିଛି କିଛି କିଛି ଲେଖିଲି।
1: ସେଇଠୁ ତାହେଲେ ଆପଣଙ୍କର
0: ଦୈନିକ ମୁଁ କିଛି ଲେଖିବି,
1: ମାନେ ପ୍ରତ୍ୟେକ ଦିନ କିଛି ନା
0: କିଛି କିଛି ନା ଧାଡ଼ି, ଦି ଧାଡ଼ି, ପାଞ୍ଚ ଧାଡ଼ି।
1: କେତେ ବର୍ଷ ବୟସରେ ପ୍ରାୟ ଲେଖିବା ଆରମ୍ଭ କଲେ?
0: ମୋର ବୋଧେ 11-12 ବର୍ଷରୁ ଆରମ୍ଭ ହେଇଛି ଲେଖା।
1: ଆଚ୍ଛା ଆଚ୍ଛା, ଏଇଠି ଗୋଟେ କଥା ପଚାରିବି, ଯେମିତି ପ୍ରତ୍ୟେକ ବାପା ମା ଚାହାନ୍ତି ଯେ ଆମ ପିଲାଟି ବଡ଼ ହେଇକି ଗୋଟେ ଡାକ୍ତର ଇଞ୍ଜିନିୟର ହଉ କି ଆଉ କିଛି ହଉ, ଆପଣଙ୍କ କ୍ଷେତ୍ରରେ ଗୋଟିଏ ବ୍ୟତିକ୍ରମ ଦେଖାଦେଇଛି, ଗୀତିକାର ହେବି ବୋଲି ଯେତେବେଳେ ଆପଣ ଭାବିଲେ କିମ୍ବା ଆପଣଙ୍କର ସେ ଯାତ୍ରା ଆରମ୍ଭ କଲେ, ବାପା ମାଙ୍କର ଅନୁମୋଦନ କେମିତି ଥିଲା?
0: ଆମେ ବ୍ରାହ୍ମଣ ଘର, ମୋ ବାପା ମାଙ୍କର ଗୋଟିଏ ପୁଅ।
1: ଆଚ୍ଛା,
0: ମୋ ବାପା ଚାହୁଁଥିଲେ ମୁଁ ଗୋଟେ ଭଲ ବ୍ରାହ୍ମଣ ହୁଏ, ଯଜମାନ ସମ୍ଭାଳିବି,
1: କୌଳିକ ବ୍ରାହ୍ମଣ,
0: କୌଳିକ ବ୍ରାହ୍ମଣ ହେଇକି ଆମର ଯଜମାନ ବହୁତ ଯଜମାନ କାମ କରିବି, ମୋ ବାପାଙ୍କର ପ୍ରବଳ ଇଚ୍ଛା ଥିଲା। କିନ୍ତୁ ବାପାଙ୍କ ଇଚ୍ଛାରେ ମୁଁ ସହମତି ପ୍ରକାଶ କରିପାରୁନଥିଲି। ତା କାରଣ ହେଉଛି ମୋର ଗୋଟେ ଲକ୍ଷ୍ୟ ଥିଲା, ମୁଁ କିଛି ଲେଖାଲେଖି କରିବି, କିଛି ପଢାପଢି କରିବି, ମୁଁ ସେ ରେଡିଓ ଭିତରକୁ ଯିବି।
1: ରେଡିଓ ପ୍ରତି ଆକର୍ଷଣ
0: ବହୁତ, ମାନେ ଯୋଉଟା କହନ୍ତି ବୋଝ ଉପାସ ରହିଯିବି, କିନ୍ତୁ ମୋତେ ରେଡିଓ କିଛି ଶୁଣିଲେ ମୋତେ ଭାରି ଆନନ୍ଦ ଲାଗେ,
1: ଏତେ
0: ଭଲ ପାଏ ରେଡିଓ। ସେତେବେଳେ ରେଡିଓ ରେଡିଓ ମୋ ଜୀବନ ଥିଲା।
1: ନିଜ ପାଇଁ ରେଡିଓ ଟିକେ କେତେବେଳେ କିଣିଲେ?
0: ନିଜ ପାଇଁ ମୁଁ କିଣି ନାହିଁ, ମୋର ଯେ ହେଡମାଷ୍ଟର ଜଣେ ଥିଲେ, ସିଏ ଦେଖିଲେ ୟାଙ୍କର ରେଡିଓ ପ୍ରତି ଏତେ ଆକର୍ଷଣ, ମୋର ଭଲ ଭାବରେ ମୁଁ ଭାଷଣ ଦିଏ, ମାନେ ଯୋଉ ବିଷୟରେ ମୋତେ କୁହନ୍ତି କହିବା ପାଇଁ ଭଲ ଭାବରେ ଭାଷଣ ଦିଏ, ଛନ୍ଦ ପକେଇ କିଛି କବିତା ମାଧ୍ୟମରେ କିଛି କୁହେ, ମୋତେ ସେ ବହୁତ ଭଲ ପାଆନ୍ତି। ସେ ଆଉ ନାହାନ୍ତି ଜଗତରେ, ଆଜି ମନେ ପଡ଼ୁ ତାଙ୍କ କଥା, ବିକ୍ରମ କେଶରୀ ବର୍ମା, ସେ ମୋତେ ବହୁତ ଭଲ ପାଆନ୍ତି। ମୁଁ ତାଙ୍କ ପାଖରେ କହିଲି, ସାର୍ ମୋର ତ ଅଭାବ ଅସୁବିଧା ଭିତରେ ମୁଁ ଅଛି, ମୋ ବାପା ତ ଗୋଟେ ରେଡିଓ କିଣିବାର ତାଙ୍କ ସୁଯୋଗ ନାହିଁ, ମୁଁ ତାଙ୍କୁ କହିପାରୁନି, ମୋତେ ଗୋଟେ ରେଡିଓ ହେଲେ ମୁଁ ଆଉ ଟିକେ ଭଲ ମୋ ଜୀବନକୁ ସରସ ସୁନ୍ଦର ଗଢିବା ପାଇଁ ମୁଁ ଭଲ ଆଉ ଟିକେ ଭଲ ମୁଁ କରନ୍ତି, ତୁ ଚିନ୍ତା କରନି, ମୁଁ ଗୋଟିଏ ରେଡିଓ ଦେବି। ସିଏ ଗୋଟେ ଛୋଟ ରେଡିଓଟେ ମୋତେ ଦେଇଥିଲେ, ଆଉ ବ୍ୟାଟେରୀ ମଧ୍ୟ ସେଥିରେ ଥିଲା, ସେଥିରେ ରେଡିଓଟି ମୋ ଜୀବନ ପଶିଗଲା। ମୁଁ ସେ ରେଡିଓ ସବୁବେଳେ ଭଜନ ଯୋଉ ସକାଳୁ ବନ୍ଦନାଟାକୁ ମୁଁ ସବୁବେଳେ ଶୁଣେ, ଶୁଣିଲା ପରେ ଲେଖେ, ଆଉ ଲେଖେ ଲେଖେ ଲେଖେ ଲେଖେ ସବୁବେଳେ ଲେଖେ, ସାର୍ଙ୍କୁ ଦେଖାଏ, ସାର୍ ପ୍ରୋତ୍ସାହନ ଯୋଗାନ୍ତି, ପ୍ରେରଣା ଦିଅନ୍ତି।
1: ସ୍କୁଲରେ କେବେ ଆପଣଙ୍କ ଲେଖା ପ୍ରକାଶିତ ହେଇଛି?
0: ସ୍କୁଲ ମେଗାଜିନ୍ରେ ବାହାରିଛି, ଏବଂ ସ୍କୁଲରେ ଯୋଉ ଫଙ୍କସନ୍ ହୁଏ ମୋ ଲେଖା ସ୍ୱାଗତ ସଙ୍ଗୀତ ଭାବରେ ବୁଲାଯାଏ, ଏବଂ ନାଟକ ହୁଏ, ମୋ ଲେଖା ନାଟକ ମଧ୍ୟ ହୁଏ, ପିଲାମାନେ କରନ୍ତି, ମୋତେ ଭାରି ଭଲ ଲାଗେ।
1: ରେଡିଓ ତ ଆପଣ ପିଲାବେଳୁ ଶୁଣୁଥିଲେ, ଯେମିତି ଆମେ ଏବେ କଥା ହେଲେ, ଆକାଶବାଣୀ ସହିତ ଆପଣଙ୍କ ସମ୍ପର୍କଟା କେବେ ସ୍ଥାପନ ହୋଇଥିଲା, କୋଉ ମସିହାରେ?
0: ମୋର ସଠିକ ମନେ ପଡ଼ୁନି, ତଥାପି ଥରେ ମୁଁ ଆକାଶବାଣୀକୁ ଆସିଥିଲି କେତେ ଗୁଡ଼ିଏ ଗୀତ ଧରି।
1: ମାନେ ଆପଣଙ୍କୁ ଆକାଶବାଣୀ ସହିତ ପରିଚୟ କିଏ କରାଇଥିଲା?
0: କରିନାହାନ୍ତି, ମୁଁ କିନ୍ତୁ ଆକାଶବାଣୀ ଆସିଛି ବହୁତ ବାର, ନିରାଶ ହେଇକି ଫେରିଛି। ସେତେବେଳେ ଆକାଶବାଣୀକୁ ପ୍ରବେଶ କରିବା ଭାରି କଷ୍ଟ ହଉଥିଲା, ଏବଂ ଯୋଉମାନେ ଅଛନ୍ତି ପେକ୍ସ ତାଙ୍କ ସହିତ ଭେଟିବା ହିଁ ବଡ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟିବା ବଡ କାଠିକର ପାଠ ହଉଥିଲା, ଏବଂ ବହୁତ ଡର ଭୟ ହୃଦୟରେ ରଖି ତଥାପି ମୁଁ ନିର୍ବୋଧ ଶିଶୁ ଭଳିଆ ବାରମ୍ବାର ଆସି ଆକାଶବାଣୀରୁ ଫେରିଛି। ଥରେ ଆକାଶବାଣୀକୁ ଆସିଛି, ଗେଟ୍ ପାଖରୁ ଫେରିଯାଇଛି,
1: କୋଉ ବୟସରେ
0: ଏଟା ବୋଧେ ଥରେ କି 19 ବର୍ଷ ଫେରିଯାଇଛି, ଡର ଲାଗିଛି କୋଉଠି ଯିବି କାହା

0: ଯିବି, କାହାକୁ ଦେଖା କରିବି, ଏମିତି ଦୁଇ ତିନି ଥର ମୁଁ ଫେରିଛି ଏବଂ ଉପରେ ଯାଇକି କାହାକୁ କିଛି କହିପାରିନି, ଭୟରେ ଫେରିଯାଇଛି। ସମୟକ୍ରମେ ଉମାଶଙ୍କର ପଣ୍ଡା ବୋଲି ଜଣେ ଥିଲେ, ମନେ ପଡୁଛି, ସେ ଥାନ୍ତି ମ୍ୟୁଜିକ ସଙ୍ଗୀତର କାର୍ଯ୍ୟଟି ପାଇଁ। ମୁଁ ତାଙ୍କ ରୁମ୍ରେ ନଟପଟ ହେଉଥାଏ, ଲେଖା ହେଇଛି ସଙ୍ଗୀତ ବିବାହ, ନଟପଟ ହେଉଥାଏ। ଉମାଶଙ୍କର ପଣ୍ଡା ଦେଖିଲେ କି ଗୋଟେ ପିଲା ଏବେ ନଟପଟ ହଉଛି, ସେ ଉଠି ଆସିଲେ। ଉଠି ଆସିକି କହିଲେ, କିଏ, କୋଉଠିକି ଆସିଛ, କାହାକୁ ଖୋଜୁଛ? ମୋ ପାଟିରୁ ବାହାରିଲା,
1: ଡର ଲାଗିଯାଇଥିବ ଟିକେ,
0: ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣଙ୍କୁ ଖୋଜୁଛି।
1: ଆଚ୍ଛା, ସିଧା କହିଲେ,
0: ସେ ହସିଦେଲେ, କ୍ଲାସ ଭିତରକୁ ସେ ଚେୟାରରେ ବସିଲେ, ମୁଁ ଛିଡ଼ା ହେଲି। ଛିଡ଼ା ହେଲେ କାହିଁକି, ବସ।
1: ଆଚ୍ଛା,
0: ବସିଲି, କାହିଁକି ଆସିଛ? ମୁଁ କହିଲି, ଆସିବାଟା ମୋର ଏଇଟା ବୋଧେ ଚାରିଥର, ଗେଟ୍ ପାଖରୁ ଦୁଇ ଥର, ଉପରକୁ ଆସି ବୋଧେ ଥରେ ଫେରିଯାଇଛି। ଏଇଥର ମୁଁ ଫେରିଥାନ୍ତି କ'ଣ ଜାଣିନି, ମୁଁ ନଟପଟ ହଉଛି, ମୁଁ ଦେଖିଲି ଆପଣଙ୍କ ଦ୍ୱାର ପାଖରେ ଯିବା ଆସିବା କରୁଛି, ଆପଣ ଡାକିଲେ ବୋଲି ବୋଧେ ମୁଁ ସାହସର ସହିତ ଆପଣଙ୍କ ପାଖକୁ ଆସିଲି। ଚାରିଥର ଫେରିଛ? ମୁଁ କହିଲି, ଆଜ୍ଞା। କ'ଣ ପାଇଁ ଫେରିଛ? ବୋଲେ, ଆଜ୍ଞା, ମୁଁ ଗୀତ କିଛି ଲେଖେ, ଗୀତ ଆକାଶବାଣୀର ଦେଲେ, ଆକାଶବାଣୀର ସ୍ୱୀକୃତି ବି ପାଇଲେ ମୁଁ ଗୋଟେ ଗୀତିକାର ହେବି, ମୋ ଗୀତ ଆକାଶବାଣୀରେ ବାଜିବ, ଏଇ ସ୍ୱପ୍ନ ମୋର ପିଲାଟି ଦିନରୁ, ତାକୁ ସାକାର କରିବା ପାଇଁ ମୁଁ ବାରମ୍ବାର ପ୍ରଚେଷ୍ଟା କରି ହାରିଯାଉଛି। ସେ ସେଇଠୁ କହିଲେ, ପ୍ରଚେଷ୍ଟା କରୁଥିବା ବ୍ୟକ୍ତି କେବେ ହାରେନି, ସେଥିପାଇଁ ଅସୀମ ଧୈର୍ଯ୍ୟର ଆବଶ୍ୟକତା ଅଛି। ତୁମର ଧୈର୍ଯ୍ୟ ଅଛି ତ? ବୋଲେ, ଆଜ୍ଞା, ମୋର ଧୈର୍ଯ୍ୟ ଅଛି। ତମ ଲେଖା ଦେଲ, କଣ ଆଣିଛ?
1: ଲେଖା ମାଗିଲେ ସାଙ୍ଗେ ସାଙ୍ଗେ ଆପଣ ଆଣିଥିଲେ? ସାଙ୍ଗରେ ନେଇକି
0: ଆଣିଥିଲି, ଗୋଟେ ବାଇଣ୍ଡିଂ ଖାତାରେ ସବୁ ଲେଖିକି ଆଣିଥିଲି।
1: ଆଚ୍ଛା,
0: ତମେ କିଛି ବହି କରିଛ? ମୁଁ ନାଇଁ, ଆମ ବହି କିଛି କରିନାହିଁ, ଖାଲି ଲେଖୁଛି ତ। କେତେ ଲେଖିଲଣି? ମୁଁ କହିଲି, ଆଜ୍ଞା, ସଂଖ୍ୟା ମୁଁ କହିପାରିବିନି, ଶତାଧିକ। ମୋର ତିନିଟା ବାଇଣ୍ଡିଂ ଖାତା ସବୁ ପୁରିଯାଇଛି। ମୁଁ ସେଥିରୁ ବାଛି ବାଛିକି କିଛି ପଲ୍ଲି ଗୀତ, କିଛି ଭଜନ, କିଛି ଆଧୁନିକ ଭାଗ ଭାଗ କରିକି ମୁଁ ଆଣିଛି, ଏଇ ଖାତାରେ ଅଛି। ଦେଖିଲେ, ଦେଖିଲା ପରେ ସେ ପ୍ରଥମେ ତାଙ୍କର ସେ ଲେଖାଟି ପଡ଼ିଗଲା, ତାଙ୍କୁ ଏତେ ଆକର୍ଷିତ କଲା।
1: କୋଉ ଗୀତ ଥିଲା? ଶିଶୁ ଗୀତ ନା?
0: କପାଳରେ କାଚ ରଖିଅଛ ଯେବେ, କାଞ୍ଚନରେ ମତେ ଭୁଲାଅ ନାହିଁ, ଏଇ ପଦଟା ସେ ବଡ଼ପାଟିରେ ବୋଲିଲେ। କପାଳରେ କାଚ ରଖିଅଛ ଯେବେ, କାଞ୍ଚନରେ ମତେ ଭୁଲାଅ ନାହିଁ,
1: କିଏ ଏଇଟା ପଢ଼ିଲେ? ଉମାଶଙ୍କର
0: ପଣ୍ଡା। ଉମାଶଙ୍କର ପଣ୍ଡା ପଢ଼ିଲେ, ମୋ ରୋମାଞ୍ଚ ହେଇଗଲା ମୋ ଦେହ, ମୋ ଚାର୍ଜ ହେଇଗଲା ମୋ ଦେହ। ମୁଁ ଅତି ଖୁସିରେ କହିଲି, ଆଜ୍ଞା, ଏ ଲେଖାଟା ଭଲ ହେଇନି। ସେଠୁ ଉମାଶଙ୍କର ପଣ୍ଡା ମତେ କହିଲେ, ଭଲ ନୁହେଁ, ବହୁତ ଭଲ ହେଇଛି।
1: ଭାରି ଖୁସି ଲାଗିଯାଇଥିବ ସେତେବେଳେ?
0: ବହୁତ ଖୁସି ହେଇଗଲା। କହିଲା, ଭାତ ହାଣ୍ଡିରୁ ଗୋଟିଏ ଭାତକୁ ପରୀକ୍ଷା କଲେ ଭାତ ହେଇଛି ବୋଲି ଜଣାପଡ଼େ, ତମେ ନିଶ୍ଚିତ ଭାବରେ ଭଲ ଲେଖିଛ।
1: ଉମାଶଙ୍କର ପଣ୍ଡାଙ୍କ ସହିତ ଯେତେବେଳେ ପ୍ରଥମ ଥର ଆକାଶବାଣୀରେ ଦେଖା ହେଲା, ଆଉ ତାପରେ ଆପଣଙ୍କ ଲେଖା ଗୁଡ଼ିକୁ ସେ ଯେତେବେଳେ ପସନ୍ଦ କଲେ, ନିଶ୍ଚୟ ମନରେ ଗୋଟିଏ କଥା ଉଠିଥିବ ଯେ, ମନ ଖୋଜୁଥାଏ ଯାହା କାଳ ପ୍ରପତେ ହୁଏ ତାହା।
0: ମୋର ଖୁସି ବିଷୟରେ ମୁଁ କିଛି ଚିନ୍ତା କରୁନି, ସେତେବେଳେ ମୁଁ ଚିନ୍ତା କରୁଥାଏ ମୋର ମାର କଲ୍ୟାଣ। ମୋ ମା ମତେ ଆଶୀର୍ବାଦ ଦେଇଥିଲେ, ତୁ ଭଲ ଲେଖିବୁ, ତୁ ଭଲ, ତୋର ଭଲ, ସବୁ ଭଲ ହବ, ତୁ ନିଶ୍ଚିତ ଭାବରେ ଉଚ୍ଚକୁ ଯିବୁ। ମୋ ମା କଥା ମନେ ପଡ଼ିଲା ସେତେବେଳେ, ଯେତେବେଳେ ଉମାଶଙ୍କର ପଣ୍ଡା କହିଲେ, ତମ ଲେଖା ହିଁ ତୁମ ପରିଚୟ।
1: ତାପରେ କେବେ ଆପଣଙ୍କର ଲେଖା ପ୍ରଥମ ଥର ପାଇଁ ଆକାଶବାଣୀରେ ବାଜିଲା?
0: ସେଇଟା ସତ କଥା, ମୁଁ ଶୁଣିପାରି ନାହିଁ, କିନ୍ତୁ ମୋ ଲେଖା ଲୋକେ ଶୁଣିକି, ମୋର ସାଙ୍ଗସାଥିମାନେ ଶୁଣି ସେ ମତେ କହିଲେ ଯେ, ଆଜି ସକାଳେ ତୋ ଗୀତ ବାଜୁଥିଲା।
1: ପ୍ରଥମେ କୋଉ ବିଭାଗରେ ବାଜିଥିଲା?
0: ପ୍ରଥମେ ଭକ୍ତି ସଙ୍ଗୀତ ଭାବରେ ବାଜିଥିଲା, ଭକ୍ତି ଗୀତଟି ଭାବ ଅନେକ ତ ଆଧୁନିକ ଗୀତ ବନ୍ଦନାରେ ଯେଉଁଦିନ ବାଜିଲା ସମସ୍ତେ ଜାଣିଲେ, ଅନେକ ତା ପୂର୍ବରୁ ଆଧୁନିକ ଗୀତ ସବୁ ହେଇଛି, ସେଇଟା ରେକର୍ଡିଂ ହେଇକି ରୁହେନି, କେବଳ ଅଞ୍ଜଳି ଗୁଡ଼ିକ ରେକର୍ଡିଂ, ସ୍ପେଶାଲ ଗୀତ ଗୁଡ଼ିକ ରେକର୍ଡିଂ ହେଇକି ବନ୍ଦନାରେ ବାଜେ, ଯାହା ଆପଣମାନଙ୍କର ଅଛି। ସେ ସ୍ପେଶାଲ ସଙ୍ଗୀତ ଯେତେବେଳେ ମୋର ଗୋଟିଏ ହେଲା ଅଞ୍ଜଳି, ସେ ଅଞ୍ଜଳି ଭିତରେ ଗୋଟେ ସ୍ପେଶାଲ ଗୀତ ମୋର ଏତେ ଭଲ ହେଇଥିଲା ବୋଲି, ଯାହା କର୍ମକର୍ତ୍ତାମାନେ ବା ପ୍ରଯୋଜକମାନେ ବା ସଂଯୋଜକମାନେ ବିଶେଷ କରି ନିର୍ବାହୀମାନେ ଯାହା ତାକୁ ଆଦର କଲେ, ତାକୁ ସାଇତିକି ରଖିଥିଲେ। ସେ ଗୀତଟି ଥିଲା ଯେ ସାଗର କୂଳରେ ରହିଲ ଠାକୁରେ ଶବର ପଲ୍ଲୀକୁ ଭୁଲି।

ତୁମ ବିରହରେ ବଣର କୁସୁମ ହସୁନି ପାଖୁଡ଼ା ଖୋଲି ଝରଣାର ମନ ହଜି ଯାଉଅଛି ଖୋଜି ଖୋଜି ତୁମ ପ୍ରୀତି ମୟୂର ନାଚୁନି କୋଇଲି ଗାଉନି ପାହିଯାଏ ଅମାରା।

0: ଶିଶୁ ଗୀତ କେବେଠୁ ଲେଖିବା ଆରମ୍ଭ କଲେ?
1: ଶିଶୁମାନଙ୍କ ପାଇଁ ଲେଖିବା ବଡ଼ କଷ୍ଟ, ସାବଲ୍ୟ ଭାଷା, ଶିଶୁ ମନକୁ ଛୁଉଁଥିଲା ଭଳି ଲେଖା ଲେଖିବା ଭାରି କଷ୍ଟ।
0: ଶିଶୁ ଗୀତ ଲେଖିବା ପାଇଁ କ'ଣ ଶିଶୁଟିଏ ଭଳି ଭାବିବାକୁ ବି ପଡ଼େ?
1: ଶିଶୁଟିଏ ତ ଆମେ ଯଦି 80 ବର୍ଷର ପଦାର୍ପଣ କଲେ ବି ଆମକୁ 8 ବର୍ଷର ସ୍ୱପ୍ନ ଜଗତରେ ଭାସିବାକୁ ପଡ଼ିବ, ତାହେଲେ ଶିଶୁ କବିତା ଲେଖିପାରିବ। ଶିଶୁ କବିତା ଲେଖୁଥିବା ବ୍ୟକ୍ତି ଯେ ସାଧକ, ଉପାସକ, ସେବକ, ସେ ଗୀତି କବିତା ଲେଖିପାରିବେ, ବହୁତ ସୁନ୍ଦର ଭାବେ ଲେଖିପାରିବେ। କାହିଁକି ଶିଶୁ କବିତାରେ ଛନ୍ଦ ଥାଏ, ଉପଧା ମିଳନ ଥାଏ, ଏବଂ ସୁନ୍ଦର ବିନ୍ଦୁ ଭିତରେ ସିନ୍ଧୁ ଦର୍ଶନ କରିବାର ସୁଯୋଗ ମିଳେ। ତେଣୁ ଶିଶୁ କବିତା ମୋର ପ୍ରଥମ,
0: ଆପଣଙ୍କର ଅତି ପସନ୍ଦ
1: ଶିଶୁ କବିତା ମୁଁ ଲେଖିଛି।
0: ଆପଣଙ୍କର ବହୁ ସଙ୍ଗୀତ ରୂପକ ବି ଆକାଶବାଣୀରେ ପ୍ରଚାରିତ ହୋଇଛି, ଶିଶୁମାନଙ୍କ ପାଇଁ ସଙ୍ଗୀତ ରୂପକ, ସେ ବିଷୟରେ କିଛି କୁହନ୍ତୁ।
1: ଶିଶୁ ବିଭାଗରେ ମୁଁ ଭାବିଲି ଆଜିକାଲି ଶିଶୁମାନଙ୍କୁ ସଙ୍ଗୀତ ରୂପକ ମାଧ୍ୟମରେ କିଛି ଯଦି କାର୍ଯ୍ୟକ୍ରମ ହୁଏ, ଶିଶୁମାନେ ଶୁଣିଲେ ତାଙ୍କ ବାପାଙ୍କୁ, ତାଙ୍କ ଘରକୁ, ତାଙ୍କ ପରିବେଶକୁ, ତାଙ୍କ ନିଜ ଜୀବନକୁ ସଜାଡ଼ିବା ପାଇଁ ସୁଯୋଗ ପାଇବେ। ତେଣୁ ସଙ୍ଗୀତ ରୂପକ ବହୁତ ଲେଖେ ଏବଂ ଅନେକ ସଙ୍ଗୀତ ରୂପକ ଆମ ଆକାଶବାଣୀରେ
0: ଆପଣଙ୍କର ପ୍ରଚାରିତ
1: ପ୍ରସାର ହୋଇଛି, ବିଶେଷ କରି ଗୁଣ୍ଡିଚି ମୂଷାରେ ଗୁଣ୍ଡିଚି ମୂଷା।
0: ଆକାଶବାଣୀ କଟକ କେନ୍ଦ୍ରର ଶିଶୁ ବିଭାଗ ପାଇଁ ଆପଣ ବହୁତ ସଙ୍ଗୀତ ରୂପକ ଲେଖିଛନ୍ତି, ଯେମିତି ମାଟି ଆମର ମା, ଆରେ ମେଘ ଆ, ଗୁଣ୍ଡୁଚି ମୂଷାରେ ଗୁଣ୍ଡୁଚି ମୂଷା, ବାଇ ଚଢ଼େଇରେ ବାଇ ଚଢ଼େଇ, ତିନି ହେ ତିନିଙ୍କୁ କଳେ, ଆମ ଘର ଆମ ମନ୍ଦିର, ମଣିଷ ଭାଇ ମୁଁ ବ୍ରାହ୍ମଣୀ କହୁଛି, ଏଭଳି ବହୁତ ଅନେକ କିଛି ଲେଖିଛନ୍ତି ଆପଣ ଆକାଶବାଣୀ ପାଇଁ। ଏଇ ଏତେ ପ୍ରକାର ଲେଖା ପାଇଁ କିଭଳି ଭାବେ ତା ପାଇଁ ପ୍ରସ୍ତୁତ ହୁଅନ୍ତି, ବା କୋଉ ପରିବେଶ ଦେଖିକି ହଠାତରେ ସେଭଳି କିଛି ଲେଖିବାକୁ ଆପଣଙ୍କ ମନକୁ ଆସେ?
1: ମୁଁ ପ୍ରଥମରୁ ଆଗରୁ କହିଥିଲି, ଏବେ ପୁଣି କହୁଛି, ଭାବ ଜଗତରେ ମଜିଥିବା ଲୋକ, ହଜିଥିବା ଲୋକ, ତାକୁ ଲେଖିବା ପାଇଁ କିଛି ଅଭାବ ହୁଏନି। କାରଣ ସେ ତାର ବାଇ ଚଢ଼େଇ ଟିକେ ଦେଖିଲେ, ବାଇ ଚଢ଼େଇର ବସାଟିକୁ ଦେଖିଲା ପରେ ତା ଭାବ ବାଇ ଚଢ଼େଇ ସହିତ ସମ୍ପର୍କ ମାନେ ମିଶିଯାଏ। ବାଇ ଚଢ଼େଇ କେମିତି ବସାଟିଏ କରୁଛି, ତାକୁ ଝଡ଼ ତୋଫାନ କିଛି କରିପାରୁନି, ସେ ଦୋହଲୁଛି, ବସାରେ ରହିଛି, ବାଇ ଚଢ଼େଇ ସହିତ ଆମକୁ ମିଶିବାକୁ ପଡ଼େ। ତେଣୁ ଭାବ ଜଗତରେ ଥରେ ମଜିଗଲେ ହଜିଯିବାକୁ ପଡ଼େ, ଆଉ ବାହାରକୁ ଆସିଲା ବେଳକୁ ସେ ଭାବ ଜଗତ ଏମିତି ମାନେ ଆକର୍ଷଣ ସୃଷ୍ଟି କରେ, ସେ ପୁଣି ଟାଣିକି ନେଇଯାଏ ଭାବ ଜଗତକୁ। ସେ ଭାବରେ ନ ମଜିଲେ କଲମ ଧରି ହେବନି, ଲେଖି ହେବନି।
0: ପରବର୍ତ୍ତୀ ସମୟରେ ଆପଣଙ୍କର ଆକାଶବାଣୀର ସଙ୍ଗୀତ ବିଭାଗରେ ଡାକ ମୁନ୍ସି ଆଉ ପ୍ରତିରୂପ ସଙ୍ଗୀତ ରୂପକ ବି ପ୍ରସାରିତ ହୋଇଛି।
1: ଡାକ ମୁନ୍ସିଟି ସେତେବେଳେ ଘୋର ପଟ୍ଟନାୟକ ଥାନ୍ତି, ସେ ଆକାଶବାଣୀ ତରଫରୁ ତାଙ୍କର ଗୋଟେ ବିଭିନ୍ନ ବିଭାଗରୁ ପ୍ରସ୍ତୁତି ହୁଏ। ମୋତେ ସେଥିରେ କହିଲେ ଗୋଟେ ଡାକ ମୁନ୍ସି ଉପରେ ଲେଖିବା ପାଇଁ, ମୁଁ ଡାକ ମୁନ୍ସି ଉପରେ ଲେଖିଥିଲି ଏବଂ ସେ ସଙ୍ଗୀତ ରୂପରେ ଟିକେ ଶୁଣିଲା ପରେ ମୁଁ କାନ୍ଦି ପକେଇଥିଲି। ଲେଖିଥିଲି ଯୋଉ ଭାବରେ, ସିଏ ଏମିତି ଭାବରେ ସେ ସ୍ୱର ସଂଯୋଜନା ହେଇଥିଲା ଏବଂ ଯୋଉମାନେ ଆର୍ଟିଷ୍ଟ ମାନେ ତାକୁ ବୁଲିଥିଲେ, ବାଦଲ ଆଚାର୍ଯ୍ୟ, ବାଦଲ ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ପାଲିତ, ତାନସେନ ସିଂ, ଓମ୍ ପ୍ରକାଶ ମହାନ୍ତି ତାକୁ ସଙ୍ଗୀତ ଦେଇଥିଲେ, ଏତେ ଚମତ୍କାର ହେଇଥିଲା। ଫକୀରମୋହନ ଯୋଉ ଗୁଡ଼ିକ ଲେଖିଛନ୍ତି ଜୀବନ୍ତ, ଫକୀରମୋହନଙ୍କ ଭଳି ଲେଖା, କାଳଜୟୀ ଲେଖା ଏପର୍ଯ୍ୟନ୍ତ ଲେଖା ହେଇପାରି ନାହିଁ। ତାଙ୍କର ପ୍ରତ୍ୟେକ ଲେଖା ଜୀବନ୍ତ ଏବଂ ଆମ ସଭ୍ୟତା, ସଂସ୍କୃତି, ସାହିତ୍ୟକୁ ଋଦ୍ଧିମନ୍ତ କରୁଛି। ଯେତେବେଳେ ଡାକମୁନସି କଥାଟି ମୁଁ ଲେଖିବା ପାଇଁ ସୁଯୋଗ ପାଇଲି, ମୋତେ ଫକୀରମୋହନଙ୍କର ବହି ପୁସ୍ତକକୁ, ତାଙ୍କ ଗଳ୍ପ, ତାଙ୍କ ଲେଖାଗୁଡ଼ିକ ମୁଁ ଏତେ ଭଲ ଲାଗେ, ମୁଁ ଭାରି ଖୁସି ହେଇଗଲି। ମୁଁ ଯେଉଁ ଭଲ ଲେଖା ମୁଁ ପାଇଛି, ମୋତେ ଭଲ ଦାୟିତ୍ୱଟେ ଦେଇଛନ୍ତି। ମୁଁ ଡାକମୁନସିଟି ମାନେ ମୋର ପ୍ରକୃତରେ ଗୋଟେ ଭଲ ବିଷୟ, ଯେଉଁଟାକି ସମାଜର ସେବାରେ ଏଟା ଲାଗିବ, ସମାଜ ପାଇଁ ପ୍ରେରଣା ଦେବ, ସମାଜର କୁସଂସ୍କାରକୁ ଦୂରେଇବା ପାଇଁ ଏଟା ଗୋଟେ ପ୍ରୋତ୍ସାହନ ଯୋଗାଇବ, ମୋତେ ଭାରି ଖୁସି ଲାଗେ।

0: ତେଣୁ ମୁଁ ମନ ପ୍ରାଣ ଦେଇ ଲେଖିଥିଲି।
1: ହେ ଭଗବାନ,

0: କାଶଟା ଜମା ଛାଡ଼ୁନି, ମୁଁ ମରିଯାଆନ୍ତି କି ହେଲେ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ।
1: ଏ ବୁଢ଼ାଟା ଥିବା ଯାଏ ମଣିଷକୁ ଶୁଆଇ ଦବନି।

0: ଆକାଶବାଣୀ ସହିତ ଜଡିତ କୌଣସି ଏମିତି ଘଟଣା ଯାହା ମନେ ପଡିଲେ ଆଜି ଆପଣଙ୍କୁ ହସ ଲାଗେ?
1: ଭଲ କଥାଟିଏ ପଚାରିଲେ। ଆକାଶବାଣୀ ତ ଓଠରେ ହସ ଫୁଟେଇବା ପାଇଁ ଆକାଶବାଣୀ, ଆଖିରେ ଲୁହ ଝରିବା ପାଇଁ ଆକାଶବାଣୀ, ସବୁ ନବଗୁଣରେ ନାଗର ହେବା ପାଇଁ ଆକାଶବାଣୀ ପ୍ରେରଣା ଦେଇଛି। ଯେତେବେଳେ ଆମର ଡାକମୁନିସି ରେକର୍ଡିଂ ହଉଥାଏ, ସେ ରେକର୍ଡିଂ ସମୟରେ ମୁଁ ଥିଲି, ଉପସ୍ଥିତ ଥିଲି। ଲକ୍ଷ୍ମୀକାନ୍ତ ପଲିତ, ବାଦଲ ଆଚାର୍ଯ୍ୟ, ବିଶେଷ କରି ଆମର ତାନସେନ ସିଂ, ତାନସେନ ସିଂଙ୍କର ଭାରି ମଜାଳିଆ ଲୋକ ଥିଲେ। ସେ ମାନେ ଡାକମୁନିସି ତାର ବାପା ଯେତେବେଳେ କାଶ ହେଇଛି ସେ କାଶଟା କାଶୁଛି, ପୁଅ ବୋଉ ଡରି କାଳେ ଶୁଣିକି ତା ନିଦ ଭାଙ୍ଗିବ, କାଶଟା ଚାପି ପାରୁନି, ସେ ତଥାପି କାଶୁଛି। ତାନସେନ ସିଂ ସେ କାଶୁ କାଶୁ ସେ ଏତେ ମାନେ ଖୁସି ହେଇଗଲେ ଯେ ସେ କହିଲେ କାଶ ଗୋଟେ ପାଇଁ ଗୋଟେ ଗୋଟେ ସାଧନା ଦରକାର। ମୁଁ ମଧ୍ୟ ହସି ହସି ବେଦୁଳି ହେଇଗଲି। ସେ ଏମିତି ଭାବେ କଥା କହିଲେ, ମୋ ହସ ହସୁଥିବା ଲୋକ କାଶିବ କେମିତି, କାନ୍ଦିବି କେମିତି, ମୁଁ ତ ସବୁବେଳେ ମାନେ ମୋର ଆଖିରେ ସବୁବେଳେ ଲୁହ, ମୋ ପୁଅ ଏମିତି ଚାହୁଁନି, ମୋ ବୋଉ ଏମିତି କାଉଛି, ମୁଁ ଏମିତି ହଉଛି କଷ୍ଟ, ମୁଁ ପୁଣି କାଶିବି କେମିତି, କାଶିବି କେମିତି, କାଶିଲା ବେଳକୁ ତମେ ତ ଲୁହ ଆସୁଛି, ମୁଁ ତ କାଶି ପାରୁନି। ଏମିତି ଗୋଟେ ମଜାଳିଆ କଥା, ଭାରି ମଜା କରନ୍ତି। ଏବଂ ମତେ ସେଦିନ ବହୁତ ଭଲ ଲାଗିଲା ସେ ରେକର୍ଡିଂ ରୁମ୍ରେ ବସିଥାଉ ଆମେ, ସେ ଏମିତି କଥା କହିଲେ ଯେ ମୁଁ ହସି ହସି ଥକିଗଲି।
0: ପରିବାର ବିଷୟରେ କିଛି କୁହନ୍ତୁ।
1: ପରିବାର କହିଲେ ମୁଁ ତ ଆଗରୁ କହିଛି, ବ୍ରାହ୍ମଣ ଘରର ପିଲା, ଆମର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା, ଅତ୍ୟଧିକ ପାଠ ପଢିବା ପାଇଁ ସୁଯୋଗ ମଧ୍ୟ ସେତେବେଳେ ନଥିଲା। ଏତେ କଷ୍ଟରେ ମୋ ଜୀବନ କଟେଇଛି, ବହୁ କଷ୍ଟରେ, ଏତେ କଲେଜ ଫଲେଜ ସେତେବେଳେ ନଥିଲା, ହାଇସ୍କୁଲ ବହୁ କଷ୍ଟ ଚାଲିକି ଯିବାକୁ ପଡୁଥିଲା।
0: ବେଶୀ ପଢିପାରିଲେନି ବୋଲି ମନରେ କେବେ ଦୁଃଖ ଆସିନି?
1: ବହୁତ ଦୁଃଖ ଆସିଛି। କେବଳ ଲେଖା ମତେ ସାନ୍ତ୍ୱନା ଦିଏ, ମୁଁ ଅବାଟକୁ ଯାଇ ନାହିଁ ବା କୁସଙ୍ଗୀ ମାନଙ୍କର ସାଙ୍ଗ ହେଇପାରି ନାହିଁ, ମତେ କେବଳ ଏଇ ସାରସ୍ୱତ ସାଧନା ହିଁ ମତେ ବାଟ କଡେଇ ନେଇଛି।
0: ଏଇ ଭାବନାଟି ଆପଣଙ୍କର କୌଣସି ଲେଖାରେ କେବେ ପ୍ରକାଶିତ
1: ହେଇଛି? ପ୍ରକାଶ ହେଇଛି, ବହୁତ ପ୍ରକାଶ କରିଛି। ବନ୍ଧୁରେ ଯୋଉ ଗୀତଟି ମୋର ବାହାରିଛି ସେଟା ଆହେ ବନ୍ଧୁ, ସେ ଗୀତଟି ଶୁଣିଲେ ଆପଣ ଜାଣିପାରିବେ ମୋ ଭାବନା ତା ଭିତରେ ଅଛି। ମୋ ନିଜର ଅନୁଭୂତିକୁ ମୁଁ ସଙ୍ଗୀତ ଭାବରେ ବାଣ୍ଟିଛି ଏବଂ ସମାଜ କଥାକୁ ନେଇକି ବାଣ୍ଟିଛି।

0: କୌଣସି ଅଧୁରା ସ୍ୱପ୍ନ ଯାହା ପୂରଣ ହେବାକୁ ବାକି ଅଛି?
1: ସ୍ୱପ୍ନ ସମସ୍ତେ ଦେଖନ୍ତି, ମୁଁ ବି ଦେଖୁଛି। ସାକାର ହେଉଛି ନିଜର କର୍ମନିଷ୍ଠା। ହାତେ ଦେଇ ମୋର କାଗଜ କଲମ କର ପଛେ ମୋତେ କାଙ୍ଗାଳି, ଭଗବାନଙ୍କ ହାତରେ ମୁଁ ଖେଳନା। ମୋତେ ସେ ଯାହା କହୁଛନ୍ତି ମୁଁ ସେୟା କରୁଛି, ମୋର ସ୍ୱପ୍ନ ବୋଲି କିଛି ନାହିଁ।
0: ଆପଣଙ୍କର ଏତେ ବହୁମୂଲ୍ୟ ସମୟରୁ ସମୟ ବାହାର କରି ଆକାଶବାଣୀରେ ଆଜି ଆସି ଆମ ପାଖରେ ପହଞ୍ଚିଛନ୍ତି ଏବଂ ସ୍ମୃତିର ପାହାଚରେ ଆପଣଙ୍କର କିଛି ସ୍ମୃତି ଆମ ସହିତ ବାଣ୍ଟିଛନ୍ତି, ସେଥିପାଇଁ ଆକାଶବାଣୀ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର। ନମସ୍କାର।
2: ସ୍ମୃତିର ପାହାଚ କାର୍ଯ୍ୟକ୍ରମ ତ ଶୁଣିଲେ, ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠିରେ ଲେଖି ପଠାଇବାକୁ ଜମାରୁ ଭୁଲିବେନି। ଆମର ଠିକଣା ହେଲା ସ୍ମୃତିର ପାହାଚ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ 753001। ତେବେ ଆସନ୍ତା ରବିବାର ଠିକ୍ ଏହି ସମୟରେ ସ୍ମୃତିର ପାହାଚର ଆଉ ଗୋଟିଏ ନୂଆ ଅଧ୍ୟାୟକୁ ନେଇ ଆସିବୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶେଷ ହେଲା ସ୍ମୃତିର ପାହାଚ। ଆଜି ଏଥିରେ ଶୁଣୁଥିଲେ ଗୀତିକାର ପୀତାମ୍ବର ମିଶ୍ରଙ୍କ ସହିତ ସାକ୍ଷାତକାର। ଆକାଶବାଣୀ କଟକ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜି ସନ୍ଧ୍ୟାରେ ଯୁବବାଣୀ ସମ୍ପର୍କର ଆଉ ଏକ ନୂତନ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ସାଥୀ ପ୍ରୀତି
1: ଆଉ ମୁଁ ସ୍ୱୟଂ ପ୍ରଭା।
0: ବନ୍ଧୁ, ଦିଗ୍ବଳୟର ଏପାଖରୁ ସେପାଖ ଆଖି ନ ପାଇଲା ଯାଏ ପରିବ୍ୟାପ୍ତ ଆକାଶ ଭଳି ଏ ସାରାଟା ଜଗତ, ଆଉ ସେ ଆକାଶରେ ଝାପ୍ସା ବିଦ୍ୟୁତ୍ ଲତାଟିଏ ପରି ଆମର ଏଇ ଅସରାଏ ଜୀବନ।
1: ଅଳିକର ଘର ସଜାଡ଼ୁ ସଜାଡ଼ୁ ଦିନେ ଆମକୁ ଚାଲିଯିବାକୁ ହୁଏ ବାଷ୍ପ କଣିକାଟିଏ ପରି, ଆଉ ମିଶିଯିବାକୁ ହୁଏ ସେଇ ବିସ୍ତୀର୍ଣ୍ଣ ଆକାଶ ଛାତିରେ।
0: ଜୀବନର ଚଲାପଥରେ କ'ଣ ବା ଆମେ ପାଉ, କ'ଣ ବା ଆମେ ଏଠାରୁ ସାଙ୍ଗରେ ନେଇଯାଉ। ନା ବନ୍ଧୁ, ପାଇବା ପାଇଁ ନୁହେଁ, ବରଂ ସବୁକିଛି ଦେଇଦେବାର ନାମ ହିଁ ଜୀବନ।
1: ଏଠି କେବଳ କିଛି ଗଢ଼ି ଦେଇ ଛାଡ଼ିଯିବା ପାଇଁ ହିଁ ଆମର ଜନ୍ମ। ଆମର କରିଯାଇଥିବା କାମ ସବୁ ସ୍ମୃତି ହେଇ ରହିଯାନ୍ତି ଏଇ ମାଟି ଉପରେ।
0: ସେଇ ସ୍ମୃତିର ଚିତ୍ର ସବୁ ସାଉଣ୍ଟୁ ସାଉଣ୍ଟୁ ସ୍ମିତ ହସ ପରି ସେଥିରୁ ଉଙ୍କି ମାରୁଥାଏ କିଛିଟା ସମ୍ପର୍କ। ହସ, କାନ୍ଦ, ଦୁଃଖ, ସୁଖ, ସ୍ନେହ, ମମତା ଆଉ ଭଲ ପାଇବାର ସବୁ ସମ୍ପର୍କ।
1: ବନ୍ଧୁ, ଏଇ ଜୀବନର ଟିପା ଖାତାରେ କେତେ ଚିହ୍ନା କେତେ ଅଚିହ୍ନା ମୁହଁ, ସେଥିରୁ କାହାର କାହାର ଉପସ୍ଥାନରେ ଖୁବ୍ ନିୟମିତତା, ତ ଆଉ କେହି ପୁଣି ଏମିତି ବି ଥାନ୍ତି ଯାହାଙ୍କ ଥିବା ନଥିବାରେ ସେମିତି କୌଣସି ବିଶେଷ ଫରକ ବାରି ହୁଏନି। ହାତ ଗଣତି ସମ୍ପର୍କର ପରିଭାଷା ଥାଏ ନିଜର, ମୋର, ଆପଣାର, ଏମିତି ସବୁ।
0: ହଁ ବନ୍ଧୁ, ଆମ ଜୀବନ ନିକିତିରେ କିଛି ସମ୍ପର୍କର ପଲା ସବୁବେଳେ ଭାରି, ତ କେହି କେହି ପୁଣି ଶୂନ୍ୟ ହୋଇ ରହିଛନ୍ତି। ସେ ମିଶେଇ ଫେଡ଼ିବାର ଅଧିକାର, ସେଇ କମ୍ ବେଶୀର ହିସାବ, ଦେବା ନେବାର ଗଣିତ, ଆଉ ଯିବା ଆସିବାର ତାରିଖ, ତାରି ଭିତରେ ନିଶ୍ୱାସ ନେଉଥାଏ ସମ୍ପର୍କ, ଆମର ଏଇ ସମ୍ପର୍କ।
1: ନିଜର ମଣିଥିବା ଲୋକମାନଙ୍କର ଦୁଃଖ ସୁଖ ଭଲ ମନ୍ଦ ସବୁ ଜାଣିବାର ଉତ୍ସୁକତା ତ ସମସ୍ତଙ୍କର ରହିଥାଏ। ସେସବୁ ଜାଣି ହୁଏ ତାଙ୍କ ପାଖରୁ ବାର୍ତ୍ତା ବା ଖବର ପାଇଲେ, ତେବେ ଆପଣଙ୍କ ଖବର ପହଞ୍ଚୁଥାଏ ଆମ ପାଖରେ ଆପଣଙ୍କ ଚିଠି ମାଧ୍ୟମରେ ପ୍ରତିଟି ସପ୍ତାହରେ।
0: ଆପଣଙ୍କ ହାତଲେଖା ଚିଠିରେ ଥିବା ଶବ୍ଦମାନେ କେବଳ ଶବ୍ଦ ନୁହନ୍ତି ବନ୍ଧୁ, ସେମାନେ ଭାବନାର ଅଭିବ୍ୟକ୍ତି। ଆପଣମାନେ ଲେଖି ପଠାଉଥିବା ମତାମତ ସବୁ ଆମ ପାଇଁ ଯେ କେତେ ମୂଲ୍ୟବାନ, ତା ତ ଏଯାବତ୍ ଆପଣମାନେ ନିଶ୍ଚୟ ଜାଣିସାରିଥିବେ। କଣ ଠିକ୍ କହିଲେ ନା ବନ୍ଧୁ?

0: ତେବେ ଆଜିର ଦ୍ରୁତଗତିର ଜୀବନରେ ଯେଉଁଠି ସମୟ ମନେ ହୁଏ ହାତ ପାପୁଲିରୁ ଖସି ଖସି ଯାଉଛି, ସେଠାରେ ଚିଠି ଏକ ମିଠା ସ୍ମୃତି ଭାବରେ ଆମ ହୃଦୟରେ ଅବଶିଷ୍ଟ ହୋଇ ରହିଛି। ଚିଠି କେବଳ କାଗଜରେ ଲେଖା କିଛି ଶବ୍ଦ ନୁହେଁ ବନ୍ଧୁ, ଏହା ହୃଦୟର ଭାବନାର ଏକ ସ୍ପନ୍ଦନ, ଦୁଇଟି ହୃଦୟକୁ ଯୋଡୁଥିବା ଏକ ସୁକୁମାର ସୂତା, ସମ୍ପର୍କର ସୂତାଖିଅ ଏହି ଚିଠି।
1: ହଁ ବନ୍ଧୁ, ଆଜି ସମୟ ବଦଳିଛି ସତ, ହେଲେ ଏହି ଭାବର ଆଦାନ ପ୍ରଦାନର ମାଧ୍ୟମ ରୂପେ ଚିଠି ଆଜି ବି ମନର ଗୋଟିଏ କୋଣରେ ବସା ବାନ୍ଧି ରହିଛି, ସମ୍ପର୍କର ଅଦୃଶ୍ୟ କ୍ଷୟକୁ ଜାବୁଡି ରଖିଛି।
0: ଏଇ ଦେଖୁନାହାନ୍ତି, ଏଇନେ ଆମ ହାତରେ ଅଛି ଆପଣଙ୍କ ହାତ ଲେଖା କେତେଟା ସୁନ୍ଦର ସୁନ୍ଦର ଚିଠି। ଏ ଚିଠି ମାନେ ଏତେ ନିଜର, ଏତେ ସୁନ୍ଦର କାହିଁକି ଲାଗନ୍ତି ଜାଣନ୍ତି ବନ୍ଧୁ?
1: କାରଣ ଏଥିରେ ଲେଖା ଅଛି ଆପଣଙ୍କ ମନର କଥା, ଆପଣଙ୍କର ଆମ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଏବଂ ଆଶୀର୍ବାଦ, ଏ ସବୁକୁ ନେଇ ଏ ଚିଠି ମାନେ ଆମ ପାଖକୁ ଆସିଛନ୍ତି।
0: ଶ୍ରୋତା ଏବଂ ଉପସ୍ଥାପକ ଭିତରେ ଥିବା ଏହି ସମ୍ପର୍କ ଓ ଚିଠି ପତ୍ରର ସମ୍ବନ୍ଧ ଅପରିହାର୍ଯ୍ୟ। ପ୍ରେମ, ଆସ୍ଥା ଓ ବିଶ୍ୱାସର ଏକ ଜୀବନ୍ତ ପ୍ରତିଛବି ଆମର ଏହି ସମ୍ପର୍କ କାର୍ଯ୍ୟକ୍ରମ।
1: ତେବେ ଚାଲନ୍ତୁ ନା ଆଉ ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ, ଆଉ ଦେଖିବା ଆଜିର ପ୍ରଥମ ଚିଠିଟି ଆମକୁ କିଏ ଏବଂ କେଉଁଠାରୁ ପଠାଇଛନ୍ତି।
0: ହଁ ନିଶ୍ଚୟ ପ୍ରୀତି, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆମକୁ ଲେଖି ପଠାଇଛନ୍ତି ଶ୍ରୀ ନରେନ୍ଦ୍ର ମହାକୁଡ, ବାସୁଦେବପୁର, ଭଦ୍ରକରୁ।
1: ଆମ ନିୟମିତ ଶ୍ରୋତା ନରେନ୍ଦ୍ର ଭାଇଙ୍କୁ ଆଜିର ସମ୍ପର୍କ ଅଗଣାକୁ ସାଦରେ ସ୍ୱାଗତ କରିବା ସ୍ୱୟଂପ୍ରଭା, ଆଉ ଦେଖିବା ଭାଇ ତାଙ୍କ ଚିଠିରେ ଆମ ପାଇଁ କଣ ଲେଖିଛନ୍ତି।
0: ଭାଇଙ୍କ ମତାମତର ଏଇ ଲମ୍ବା ସୁନ୍ଦର ଚିଠିଟି ଦେଖି ମନଟା ଏକଦମ ଖୁସି ହେଇଯାଉଛି ପ୍ରୀତି, କେତେ ସୁନ୍ଦର ଆଉ ସ୍ପଷ୍ଟ ଭାବରେ ଭାଇ ନିଜ ମତାମତ ଦେଇଛନ୍ତି।
1: ହଁ ତାହା ତ ଠିକ, ଭାଇ ପ୍ରତିଥର ଖୁବ୍ ସ୍ପଷ୍ଟ ଭାବରେ ନିଜ ଚିଠିଟି ଲେଖି ପଠାନ୍ତି। ତେବେ ଆଉ ଡେରି ନ କରି ଏଇ ଚିଠିଟି ପଢିନିଅ ସ୍ୱୟଂପ୍ରଭା।
0: ହଁ ପ୍ରୀତି, ନରେନ୍ଦ୍ର ଭାଇ ଆମକୁ ସ୍ନେହ ଓ ଭଲ ପାଇବା ସହିତ ଶୁଭକାମନା ଦେଇ ଚିଠିଟି ଆରମ୍ଭ କରିଛନ୍ତି। ଲେଖିଛନ୍ତି, ଅପା ଭାଇମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଉଦ୍ୟମ ଯୋଗୁଁ ଆମର ସାତ ଦିନର କାର୍ଯ୍ୟକ୍ରମ ଖୁବ୍ ପ୍ରେରଣାଦାୟୀ ଓ ଶିକ୍ଷଣୀୟ ହୋଇପାରୁଛି। ଆମମାନଙ୍କର ସୁନ୍ଦର ଉପସ୍ଥାପନା, କାର୍ଯ୍ୟକ୍ରମ ପ୍ରତି ନିଷ୍ଠା ଓ ସର୍ବୋପରି ଶ୍ରୋତା ଭାଇ ଭଉଣୀଙ୍କ ସହିତ ମଧୁର ଓ ଅନାବିଳା ଭଲ ପାଇବାର ସମ୍ପର୍କ ଆମର କାର୍ଯ୍ୟକ୍ରମକୁ ସଫଳତା ଆଣିଦେଇଛି। ବିଶେଷ କରି ଗତ କିଛି ଦିନ ଭିତରେ ଆମର ଶ୍ରୋତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ଯାହାକୁ ଲକ୍ଷ୍ୟ କରି ନରେନ୍ଦ୍ର ଭାଇ ଆମକୁ ଶ୍ରଦ୍ଧା ଲେଖିଛନ୍ତି।
1: ବହୁତ ବହୁତ ଧନ୍ୟବାଦ ଭାଇ, ସବୁବେଳେ ଆମେ ଏଇ ଚେଷ୍ଟାରେ ରହିଛୁ ଯେ କେମିତି ଆମ ଶ୍ରୋତାମାନଙ୍କ ସହିତ ଆମର ସମ୍ପର୍କ ଆହୁରି ନିବିଡ଼ ଆଉ ଆହୁରି ଶକ୍ତ ହୋଇ ରହିବ। ତେବେ ଏହି ବନ୍ଧନକୁ ଏବଂ ଆମର ଚେଷ୍ଟାକୁ ଏତେ ପରିମାଣରେ ମର୍ଯ୍ୟାଦା ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଗକୁ ଚିଠିରେ ଭାଇ କଣ ଲେଖିଛନ୍ତି ପଢିନିଅ ସ୍ୱୟଂପ୍ରଭା।
0: ଭାଇ ଲେଖିଛନ୍ତି ଯେ ମେ ମାସ 25 ତାରିଖ ସୋମବାର ଅନ୍ୱେଷା କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଲା, ସେହିପରି ମଙ୍ଗଳବାର ସୃଜନୀରେ ଔପନ୍ୟାସିକା ପ୍ରତିଭା ରାୟଙ୍କ ଶିଳା ପଦ୍ମ ଉପନ୍ୟାସରେ ପ୍ରାଚ୍ୟ ସଂସ୍କୃତି ସମ୍ବନ୍ଧିତ ସତ୍ୟଜିତ ଦାସଙ୍କ ଆଲୋଚନା ଓ ଶ୍ରୋତାଙ୍କ କଲମରୁ କବିତାଗୁଡ଼ିକ ତାଙ୍କୁ ଖୁବ୍ ଭଲ ଲାଗିଛି। ପରବର୍ତ୍ତୀ କ୍ରମରେ ବୁଧବାର ଆଇନାରେ ପ୍ରଚାର କରାଯାଇଥିବା ନାଟକ ଅନ୍ଧଗଳିରେ ଜୀବନକୁ ସେ ପ୍ରଶଂସା କରିଛନ୍ତି ଏବଂ ଏଥିପାଇଁ ନାଟକରେ କଳାକାରମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେହିପରି ଆଗକୁ ନିଶା ନିବାରଣ ଉପରେ ଗୁରୁବାର ପ୍ରଚାର କରାଯାଇଥିବା ଦଳଗତ ଆଲୋଚନା, ଯାହାର ଉପସ୍ଥାପନ ଦାୟିତ୍ୱରେ ଥିଲେ ଶ୍ରିୟା ଅପା ଏବଂ ବିଶ୍ୱଜିତା ଅପା, ସେହି କାର୍ଯ୍ୟକ୍ରମଟି ଭାଇଙ୍କୁ ଖୁବ୍ ଶିକ୍ଷଣୀୟ ଲାଗିଛି ବୋଲି ସେ ମତ ଦେଇଛନ୍ତି। ଏଠାରେ ଭାଇ ଭଲ କଥାଟିଏ ଯୋଡ଼ି ଲେଖିଛନ୍ତି, ନିଶାଦ୍ରବ୍ୟ ଆମକୁ ସାମୟିକ ଆନନ୍ଦ ଦେଇଥାଏ ସତ, ମାତ୍ର ଅପରପକ୍ଷେ ଏହା ଜୀବନ ପ୍ରତି ଖୁବ୍ ବିପଦଜନକ, ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ। ତେଣୁ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ଭାବରେ ଆମର ବୁଦ୍ଧି, ବିବେକ, ଜ୍ଞାନକୁ ବ୍ୟବହାର କରି ଆମେ ବିବେକାନୁମୋଦିତ ହୋଇ ନିଶାଠାରୁ ଦୂରେଇ ରହିଲେ ଜୀବନ ସୁଖଦ ଏବଂ ସୁନ୍ଦର ହେବ। ଆଗକୁ ଭାଇ ମଲ୍ଲାର କାର୍ଯ୍ୟକ୍ରମରେ ଚିଠି ମାଧ୍ୟମରେ ଆସିଥିବା ଶ୍ରୋତାବନ୍ଧୁମାନଙ୍କ ମନପସନ୍ଦର ଗୀତ ସବୁକୁ ଖୁବ୍ ଉପଭୋଗ କରିଛନ୍ତି ବୋଲି ଲେଖିଛନ୍ତି। ଅପା ଦ୍ୱୟଙ୍କ ଉପସ୍ଥାପନାକୁ ପ୍ରଶଂସା କରିବା ସହିତ ତାଙ୍କ ଅନୁରୋଧର ଗୀତଟିକୁ ସ୍ଥାନିତ କରିଥିବାରୁ ସେ ସନ୍ତୁଷ୍ଟ ହୋଇ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଆଗକୁ ପ୍ରଚାରିତ ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମରେ କ୍ରିକେଟର ସାଇ ସୁଦର୍ଶନ

0: ଦର୍ଶନଙ୍କ କ୍ରୀଡ଼ା ଜୀବନ ସମ୍ବନ୍ଧରେ ଆଲୋଚନାଟି ତାଙ୍କୁ ପ୍ରେରଣାଦାୟୀ ଲାଗିଛି ଏବଂ ତାଙ୍କ ପରି ଅନ୍ୟାନ୍ୟ ଶ୍ରୋତାମାନଙ୍କୁ ମଧ୍ୟ ଅନୁରୂପ ଭାବେ ପ୍ରେରଣାରେ ଭରି ଦେଇଥିବ ବୋଲି ସେ ମତ ପୋଷଣ କରିଛନ୍ତି। ଶେଷରେ ଭାଇ ରବିବାର ପ୍ରଚାରିତ ସମ୍ପର୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହାର ଉପସ୍ଥାପନା ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିବା ହିମାଂଶୁ ଭାଇ ଏବଂ ତେଜସ୍ୱିନୀ ଅପାଙ୍କୁ ନରେନ୍ଦ୍ର ଭାଇ ସାଧୁବାଦ ଦେଇଛନ୍ତି। ଲେଖିଛନ୍ତି ଯେ ଅପା ଭାଇ ଦୁଇ ଜଣ ଫୋନ୍ କଲ୍ରେ ଅଭିଯୋଗ ଅନୁରୋଧ ଏବଂ ମତାମତ ଗୁଡ଼ିକ ସୁନ୍ଦର ଭାବେ ଗ୍ରହଣ କରିଥିବାରୁ ତାଙ୍କୁ କାର୍ଯ୍ୟକ୍ରମଟି ଖୁବ୍ ଭଲ ଲାଗିଲା। ଏହିପରି ଭାବେ ସମସ୍ତ କାର୍ଯ୍ୟକ୍ରମକୁ ଭାଇ ଭଲ ପାଇବା ଦେଇଛନ୍ତି। ଚିଠିରେ ଶ୍ରୋତା ଭାଇ ଭଉଣୀମାନଙ୍କୁ ମଧ୍ୟ ନିଜର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରି ଚିଠିଟି ଶେଷ କରିଛନ୍ତି।
1: ନରେନ୍ଦ୍ର ଭାଇ, ଆପଣଙ୍କର ସ୍ନେହ ପ୍ରେମ ଓ ଭଲ ପାଇବାର ଏତେ ସୁନ୍ଦର ଚିଠିଟି ପାଇ ଆମେ ବହୁତ ଖୁସି ହେଲୁ। ଆପଣ ଯେ ଆମର ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ଖୁବ୍ ମନ ଦେଇ ଶୁଣୁଛନ୍ତି ତାହା ଆପଣଙ୍କର ଏହି ସ୍ନେହରେ ଚିଠିରେ ଜାଣିଲୁ। ଆପଣଙ୍କ ପ୍ରଶଂସାରେ ବିଭୋର ହେଲୁ ଆମେ ଭାଇ। ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଯେ ପ୍ରତିଟି ସପ୍ତାହରେ ଆପଣ ଆମ କାର୍ଯ୍ୟକ୍ରମ ଶୁଣିକି ନିଜର ମୂଲ୍ୟବାନ ମତାମତ ଆମକୁ ଲେଖୁଛନ୍ତି। ଆପଣ ଆମକୁ ଏତେ ଭଲ ପାଆନ୍ତି ବୋଲି ଆମେ ନିଜକୁ ଏତେ ଭଲ ପାଇପାରୁ ଭାଇ, ଆମ କାର୍ଯ୍ୟକ୍ରମର ମାନରେ ଉତ୍ତରଣ ଆଣିପାରୁ। ଆଉ ଆପଣ ଏ କଥା ବି ଲକ୍ଷ୍ୟ କରିଛନ୍ତି ଯେ ଆମର ଶ୍ରୋତାଙ୍କ ସଂଖ୍ୟା ବଢ଼ିଛି। ନିଶ୍ଚିତ ଭାବେ ଭାଇ, ଆମମାନଙ୍କ ଚେଷ୍ଟା ଓ ଆପଣମାନଙ୍କ ଆଶୀର୍ବାଦ ଆମ ପାଇଁ ଏବେ କାର୍ଯ୍ୟକାରୀ ହେଉଛି। ଆମେ ମଧ୍ୟ ଏଥିପାଇଁ ବହୁତ ଖୁସି ହେଉଛୁ। ଆପଣ ଏହି ଚିଠିରେ ଆମର ସବୁ କାର୍ଯ୍ୟକ୍ରମଗୁଡ଼ିକୁ ଭଲ ପାଇବା ଲେଖିଛନ୍ତି। ଆମ ଓଠରେ ଫୁଟି ଉଠୁଥିବା ଏହି ହସର କାରଣ ଆପଣ ଓ ଆପଣଙ୍କର ଏହି ଚିଠିଟି। ତେବେ ଆମ ଯୁବବାଣୀ ପରିବାରର ସମସ୍ତ ଉପସ୍ଥାପକ ଏବଂ ଉପସ୍ଥାପିକା ଭାଇ ଓ ଅପାମାନଙ୍କ ତରଫରୁ ମୁଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି ଭାଇ। ଆପଣଙ୍କର ନୂତନ କବିତା, ଆପଣଙ୍କ ଅନୁରୋଧର ଗୀତ, ଆପଣଙ୍କର ମତାମତର ଚିଠି ଏବଂ ଆପଣଙ୍କର ପ୍ରତିକ୍ରିୟାର ଅପେକ୍ଷାରେ ଆଜି ରହୁଛୁ। ଆଶା କରୁଛୁ ଆପଣ ମଧ୍ୟ ଭଲରେ ଥିବେ। ବହୁତ ବହୁତ ଧନ୍ୟବାଦ ଭାଇ ଏତେ ସୁନ୍ଦର ଅକ୍ଷର ଏବଂ ଭାବ ଦେଇ ଆମକୁ ଲେଖିଥିବା ଏହି ଚିଠି ପାଇଁ। ତେବେ ସ୍ୱୟଂପ୍ରଭା, ପରବର୍ତ୍ତୀ ଚିଠିଟି ପଢି ନିଅ।
0: ହଁ ପ୍ରୀତି, ପରବର୍ତ୍ତୀ ଚିଠିଟି ଆମକୁ ଲେଖି ପଠାଇଛନ୍ତି ନିର୍ମଳା ବେହେରା ଏବଂ ସନ୍ତୋଷ ବେହେରା, କୁଞ୍ଜକୁଟୀର ଆଠଗଡ଼ କଟକରୁ।
1: ଆମ ଚିର ପରିଚିତ ଦୁଇ ଶ୍ରୋତା ନିର୍ମଳା ଭଉଣୀ ଏବଂ ସନ୍ତୋଷ ଭାଇଙ୍କୁ ଆଜିର ସମ୍ପର୍କ ଅଗଣାକୁ ହୃଦୟରୁ ସ୍ୱାଗତ। ତେବେ କଣ ଲେଖିଛନ୍ତି ସେମାନେ ନିଜ ଚିଠିରେ, ପଢି ନିଅ ସ୍ୱୟଂପ୍ରଭା।
0: ହଁ ପ୍ରୀତି, କାର୍ଯ୍ୟକ୍ରମ ସମ୍ପର୍କରେ ସେମାନେ ଲେଖିଛନ୍ତି ଯେ ମେ ମାସ 18 ତାରିଖରେ ଦୀପ୍ତିରଞ୍ଜନ ଭାଇ ଏବଂ ପ୍ରତୀକ୍ଷା ଅପାଙ୍କ ଉପସ୍ଥାପନାରେ ପ୍ରଚାର କରାଯାଇଥିବା ଅନ୍ୱେଷା କାର୍ଯ୍ୟକ୍ରମଟି ତାଙ୍କୁ ଖୁବ୍ ଭଲ ଲାଗିଲା। ଏଥିରୁ ସେ ଅନେକ କିଛି ଶିଖିବାକୁ ପାଇଲେ। ସେହିପରି 19 ତାରିଖ ସୃଜନୀରେ ହିମାଂଶୁ ଭାଇ ଏବଂ ଶୀତଲ ଅପାଙ୍କ ଉପସ୍ଥାପନା ତାଙ୍କୁ ଭଲ ଲାଗିଛି। ଉକ୍ତ କାର୍ଯ୍ୟକ୍ରମରେ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ସମ୍ପର୍କରେ ଆଶୁତୋଷ ମିଶ୍ରଙ୍କ ଆଲୋଚନା, ଶ୍ରୋତାଙ୍କ କଲମରୁ କବିତା କ୍ରମରେ ପ୍ରଶାନ୍ତ ମହାନ୍ତିଙ୍କ କବିତା ତୁମେ ଗଲା ପରେ ଏବଂ କବିରାଜ ପରିଡ଼ାଙ୍କ କବିତା ତୁମେ ଆସିବ ବୋଲି ଏବଂ ଦିବ୍ୟଲୋଚନ ଭାରିମଲଙ୍କ କବିତା ତାଙ୍କୁ ଭାରି ଭଲ ଲାଗିଛି। ଏଥିସହିତ ତାଙ୍କ କବିତାଟି ସ୍ଥାନିତ ହୋଇଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେହିପରି 20 ତାରିଖରେ ପ୍ରଚାରିତ ନାଟକ ମଝି ଦରିଆରେ ସ୍ୱପ୍ନ ତାଙ୍କ ମନକୁ ଛୁଇଁଛି। ଏହି କାର୍ଯ୍ୟକ୍ରମର ସୁନ୍ଦର ପରିଚାଳନା ପାଇଁ ସେମାନେ ତେଜସ୍ୱିନୀ ଅପା ଏବଂ ସ୍ୱାତି ଅପାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ନିଶା ନିବାରଣ ଉପରେ 21 ତାରିଖରେ ପ୍ରଚାର କରାଯାଇଥିବା ଦଳଗତ ଆଲୋଚନା ତାଙ୍କୁ ଶିକ୍ଷଣୀୟ ଲାଗିଛି ଏବଂ କ୍ୟାମ୍ପସ କାର୍ଯ୍ୟକ୍ରମରେ କ୍ୱିଜ୍ ଗୁଡ଼ିକ ମଧ୍ୟ ଭଲ ଲାଗିଲା ବୋଲି ସେ ମତ ଦେଇଛନ୍ତି। ପରେ ପରେ ଲେଖିଛନ୍ତି ଯେ ଆଗକୁ ଆସୁଛି ଗଣପର୍ବ ରଜ, ତେଣୁ ଏଥିନେଇ ଏକ ରୂପକ ପ୍ରଚାର କରାଗଲେ ଭଲ ହୁଅନ୍ତା ବୋଲି ମତ ଦେଇଛନ୍ତି। ଏଥିସହିତ ଦ୍ୱିତୀୟ ଅନୁରୋଧରେ ଲେଖିଛନ୍ତି ଯେ ଗୀତି କଥାରେ ଗୀତ ଆଉ କଥାର ଯୁଗଳବନ୍ଦୀ ପ୍ରଚାର କରାଗଲେ ଭଲ ଲାଗନ୍ତା।
1: ନିର୍ମଳା ଭଉଣୀ ଏବଂ ସନ୍ତୋଷ ଭାଇ, ମୁଁ ପୁଣି ଥରେ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ଯେ ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିଛନ୍ତି ଏବଂ ଆମକୁ ନିଜର ମୂଲ୍ୟବାନ ମତାମତ ଏତେ ସୁନ୍ଦର ଭାବେ ଲେଖିକି ପଠାଇଛନ୍ତି। ଆଜି ଦୀପ୍ତି ଭାଇ, ପ୍ରତୀକ୍ଷା ଅପା, ହିମାଂଶୁ ଭାଇ, ଶୀତଲ ଅପା, ସ୍ୱାତି ଅପା ଏବଂ ତେଜସ୍ୱିନୀ ଅପା ଆମର କାର୍ଯ୍ୟକ୍ରମ ନିଶ୍ଚୟ ଶୁଣୁଥିବେ। ଆପଣଙ୍କର ପ୍ରଶଂସା ପାଇକି ସେମାନେ ନିଶ୍ଚୟ ବହୁତ ଖୁସି ହେବେ ଏବଂ ଉତ୍ସାହିତ ହେବେ। ଆପଣଙ୍କୁ ଆମର ଅନ୍ୱେଷା, ସୃଜନୀ, ଆଇନା, ସୋପାନ ଏମିତି ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଛି ବୋଲି ଆପଣ ମତବ୍ୟକ୍ତ କରିଛନ୍ତି। ତେବେ ସୃଜନୀରେ ଆପଣ ପ୍ରଶାନ୍ତ ମହାନ୍ତି, କବିରାଜ ପରିଡ଼ା ଓ ଦିବ୍ୟଲୋଚନ ଭାରିମଲଙ୍କ କବିତାଗୁଡ଼ିକୁ ପ୍ରଶଂସା କରିଛନ୍ତି। ନିଶ୍ଚିତ ଭାବରେ ସେମାନେ ଆପଣଙ୍କର ପ୍ରଶଂସା ପାଇକି ଯେମିତି ଖୁସି ହେବେ ତାଠାରୁ ଅଧିକ ଖୁସି ମୁଁ ହେଉଛି। କାରଣ ଆପଣମାନଙ୍କ ମଧ୍ୟରେ ସେତୁଟିଏ ହେଇକି ଆଜି ଆପଣଙ୍କ ପ୍ରଶଂସା ମୁଁ ଲେଖକ ଶ୍ରୋତାମାନଙ୍କୁ ଦେଇପାରୁଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ନିଶ୍ଚୟ ଆପଣଙ୍କର ପ୍ରଶଂସାର ଶବ୍ଦମାନେ ଲେଖକର ଭାବପ୍ରବଣତାକୁ ଆହୁରି ଉତ୍ସାହିତ କରିବେ। ତେବେ

0: ଅନୁସାରେ ଆପଣ କରିଥିବା ଦୁଇଟି ଯାକ ଅନୁରୋଧ ରକ୍ଷା କରିବା ପାଇଁ ଆମେ ନିଶ୍ଚିତ ଭାବରେ ଚେଷ୍ଟା କରିବୁ। ଏଥିନେଇ ଆମେ ମୁଖ୍ୟାଳୟରେ ନିଶ୍ଚୟ ଜଣାଇବୁ। ଆଶା କରୁଛୁ ଆମର ନିଷ୍ପାଦକ ମହୋଦୟ ଆପଣଙ୍କର ଅନୁରୋଧଟିକୁ ଜଲ୍ଦି ପୂରଣ କରିଦିଅନ୍ତୁ। ଆମକୁ ଲେଖିଥିବା ଆପଣଙ୍କର ଏହି ସ୍ନେହର ଚିଠିଟି ପାଇଁ ପୁଣିଥରେ କୃତଜ୍ଞତା ଜଣାଉଛି। ବହୁତ ବହୁତ ଧନ୍ୟବାଦ।
1: ପରବର୍ତ୍ତୀ ଚିଠିଟି ଆମକୁ ଆସିଛି ଲତାହରଣ କାକଡପୁର ପୁରୀରୁ। କିଏ ପଠାଇଛନ୍ତି ତା ତ ତୁମେ ଜାଣିସାରିଥିବ ନା ପ୍ରୀତି?
0: ହଁ ହଁ, ଜାଣିବିନି କେମିତି ଯେ ମା ମଙ୍ଗଳାଙ୍କ କ୍ଷେତ୍ରରୁ ଆମର ଅତି ନିଜର ନିୟମିତ ଶ୍ରୋତା କବିରାଜ ପରିଡ଼ାଙ୍କ ଚିଠି ଏଇଠି ନିଶ୍ଚୟ, ଠିକ ନା?
1: ଆରେ ବା, ଏକଦମ ଠିକ ମନେ ରଖିଛ ପ୍ରୀତି।
0: ଆଉ ମନେ ରଖିବିନି? ଆଉ ଖାଲି କବିରାଜ ଭାଇଙ୍କୁ କାହିଁକି? ଏଠାରେ କହି ରଖୁଛୁ ବନ୍ଧୁ, ଯେ ଆପଣମାନଙ୍କ ଚିଠି ପଢି ପଢି ଆପଣମାନେ ଆମର ଏତେ ନିଜର ହେଇଗଲେଣି ଯେ ଖାଲି ଠିକଣାଟି କହିଦେଲେ ଶ୍ରୋତାଙ୍କ ନାମଟି ଆପେ ଆପେ ଆମ ଓଠକୁ ଚାଲିଆସେ। ତେବେ କବିରାଜ ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ସମ୍ପର୍କ ଅଗଣାକୁ।
1: ଭାଇ ମଧ୍ୟ ଠିକ ଏମିତି ହିଁ ଆମ ସମସ୍ତଙ୍କ ମଙ୍ଗଳ କାମନା କରି ଚିଠିଟି ଆରମ୍ଭ କରିଛନ୍ତି ପ୍ରୀତି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଆମକୁ ଆନ୍ତରିକ ପ୍ରୀତିଭରା ଶୁଭେଚ୍ଛା ଏବଂ ସୁମନାସ ଲେଖିଛନ୍ତି। ଚଲାପଥ କୁସୁମିତ ହେଉ ବୋଲି ଜଗତରନାଥ ମହାପ୍ରଭୁ ଜଗନ୍ନାଥ ଏବଂ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପାଖରେ ଆମର ନିରାମୟତା ଓ କଲ୍ୟାଣ ମନାସିଛନ୍ତି ଭାଇ।
0: କବିରାଜ ଭାଇଙ୍କ ପ୍ରତିଟି ଚିଠି ଏମିତି ଭଲ ପାଇବାରେ ଭରପୁର, ପଢିକି ମନ ପୁରିଯାଏ। ଏତେ ସ୍ନେହ ଆଉ ଭଲ ପାଇବା ଆମେ ଆଉ କୋଉଠୁ ପାଇଥାନ୍ତୁ ଯେ? ଏତିକି ହିଁ ଆମର ସବୁବେଳେ କାମ୍ୟ। ମହାପ୍ରଭୁ ଜଗନ୍ନାଥ ଏବଂ ମା ମଙ୍ଗଳା ଆପଣଙ୍କୁ ମଧ୍ୟ ସବୁବେଳେ ଘଣ୍ଟାରେ ଘୋଡ଼େଇ ଚକ୍ର ଆଢୁଆଳ କରି ରଖନ୍ତୁ। ଏହି ପ୍ରାର୍ଥନା ଆପଣଙ୍କ ପାଇଁ ଆମେ ମଧ୍ୟ କରୁଛୁ ଭାଇ। ଆଶା କରୁଛୁ ଆପଣ ଖୁବ୍ ଭଲରେ ଥିବେ। ତେବେ ତାଙ୍କ ଚିଠିଟି ଆଗକୁ ପଢିନିଅ ସ୍ୱୟଂପ୍ରଭା।
1: ହଁ ପ୍ରୀତି, ଭାଇ ମତ ଦେଇଛନ୍ତି ଯେ ପୂର୍ବପେକ୍ଷା ଏବେ ଆମ ଯୁବବାଣୀର କାର୍ଯ୍ୟକ୍ରମ ଅଧିକ ଉଚ୍ଚକୋଟୀର ଏବଂ ଅଧିକ ସରସ ସୁନ୍ଦର ହୋଇପାରୁଛି। ଲେଖିଛନ୍ତି ଯେ ତାଙ୍କ ଅତି ନିଜର ସ୍ନେହ ମମତା ଓ ଭଲ ପାଇବାର ପାତ୍ର ପାତ୍ରୀ ଆମେ ଉପସ୍ଥାପକ ଓ ଉପସ୍ଥାପିକାମାନଙ୍କର କାର୍ଯ୍ୟଶୈଳୀ ତାଙ୍କୁ ଖୁବ୍ ଛୁଇଁ ପାରୁଛି। ଏଥିପାଇଁ ଅଜସ୍ର ପ୍ରଶଂସା ବାଢ଼ିଛନ୍ତି ଭାଇ ଆମକୁ। ସେ ଆଶା କରନ୍ତି ଓ ଗଭୀର ବିଶ୍ୱାସ ପ୍ରକଟ କରନ୍ତି ଯେ ଆଗକୁ ମଧ୍ୟ ଆମର ସ୍ନେହ ସୌହୃଦ୍ୟର ଏହି ସମ୍ପର୍କଟି ବଜାୟ ରହିବ। ସୁନ୍ଦର, ଶିକ୍ଷଣୀୟ ଏବଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମର ଧାରା ଏମିତି ଜାରି ରହିବ। ଶେଷରେ ଧନ୍ୟବାଦ ଦେଇ ଚିଠିଟି ଇତି କରିଛନ୍ତି।
0: ଖୁବ୍ ସୁନ୍ଦର ଭାଇ, ଆପଣଙ୍କ ଭଲ ପାଇବା ଆମ ସାଙ୍ଗରେ ରହିଛି। କାର୍ଯ୍ୟକ୍ରମଗୁଡ଼ିକୁ ଆପଣ ଏତେ ମନ ଦେଇକି ଶୁଣୁଛନ୍ତି, ଆମକୁ ଏତେ ଭଲ ପାଇବା ଦେଉଛନ୍ତି, ଆମର ଏହି ସମ୍ପର୍କକୁ ଏତେ ମର୍ଯ୍ୟାଦା ଦେଉଛନ୍ତି। ଆପଣଙ୍କର ଏହି ସ୍ନେହର ଅଭିବ୍ୟକ୍ତି ପାଇଁ ଆମେ ଆପଣଙ୍କ ପାଖରେ କୃତଜ୍ଞ। ଏମିତି ହିଁ ଆମ ସାଙ୍ଗରେ ରହିଥାନ୍ତୁ, ଆମ ହାତ ଧରିଥାନ୍ତୁ। ଆପଣଙ୍କ ଆଶୀର୍ବାଦ ଆମ ଉପରେ ଏମିତି ରହିଥାଉ ଭାଇ। ବହୁତ ବହୁତ ଧନ୍ୟବାଦ।
1: ପ୍ରୀତି, ପରବର୍ତ୍ତୀ ଚିଠିଟି ଆମ ପାଖକୁ ଲେଖି ପଠାଇଛନ୍ତି ଦିବ୍ୟଲୋଚନା ଭାରିମଲ, ପ୍ରମିଳା ଭାରିମଲ, ରାମ ନାରାୟଣ, କୃଷ୍ଣ ନାରାୟଣ, ସୂର୍ଯ୍ୟ ନାରାୟଣ, ସ୍ୱାଗତିକା, ଶିଲା, ସୌମ୍ୟା, ଅଙ୍କିତ, ରୋଜି, ରମେଶ ଏବଂ ଶୁଭ।
0: ଆପଣ ସମସ୍ତଙ୍କୁ ସାଦରେ ପାଛଟି ଆଣୁଛି ବନ୍ଧୁ ସମ୍ପର୍କ ଅଗଣାକୁ। ଆଶା ବ୍ୟକ୍ତ କରୁଛି ଆପଣ ସମସ୍ତେ ଖୁବ୍ ଭଲରେ ଥିବେ। ଆପଣଙ୍କ ଚିଠିଟି ପ୍ରତ୍ୟେକ ଥର ଆମକୁ ଖୁସି କରିଦିଏ। ଏତେ ଜଣ ଶ୍ରୋତାମାନେ ଯେ ଆମର କାର୍ଯ୍ୟକ୍ରମ ଶୁଣିକି ଆମକୁ ମତାମତ ଲେଖୁଛନ୍ତି, ଏଇ କଣ କମ୍ ବଡ଼ କଥା? ତେବେ ଆଗକୁ ଚିଠିଟି ପଢିନିଅ ସ୍ୱୟଂପ୍ରଭା।
1: ହଁ ପ୍ରୀତି, କାର୍ଯ୍ୟକ୍ରମ ସମ୍ପର୍କରେ ସେମାନେ ଲେଖିଛନ୍ତି ଯେ ସୃଜନୀରେ ସତ୍ୟଜିତ ଦାସଙ୍କ ଆଲୋଚନା, ଶିଳା ପଦ୍ମ ଉପନ୍ୟାସରେ ପ୍ରାଚ୍ୟ ସଂସ୍କୃତି, ରୋଜାଲିନ ଦାସଙ୍କ ଗଳ୍ପ ଭାଙ୍ଗିଯାଇଥିବା ବାଲିଘର ଏବଂ ଶ୍ରୋତାଙ୍କ କଲମରୁ ସୁନ୍ଦର ସୁନ୍ଦର କବିତା ଶୁଣି ସେ ଖୁବ୍ ଉପଭୋଗ କରିଛନ୍ତି। ସେହିପରି ମର୍ମଭେଦୀ ନାଟକ ଅନ୍ଧଗଳିରେ ଜୀବନକୁ ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ନାଟକଟି ତାଙ୍କ ପ୍ରାଣକୁ ଛୁଇଁଛି ବୋଲି ସେମାନେ ମତ ଦେଇଛନ୍ତି। ନିର୍ଦ୍ଦେଶକ, ନାଟ୍ୟକାର ଏବଂ ସମସ୍ତ କଳାକାରମାନଙ୍କୁ ଏଥିପାଇଁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ସେହିପରି ବିବିଧାରେ ପ୍ରଚାରିତ ଦଳଗତ ଆଲୋଚନାରେ ଯୁବଗୋଷ୍ଠୀଙ୍କୁ ନିଶାମୁକ୍ତ କରିବା ଏକ କଳ୍ପନା ବା ବାସ୍ତବତା ଖୁବ୍ ଯୁଗୋପଯୋଗୀ ଏବଂ ସମୟ ସାପେକ୍ଷ ଲାଗିଛି ତାଙ୍କୁ। ଆଗକୁ ମହ୍ଲାରରେ ଚିଠିରେ ଚିଠିରେ ମନର ଗୀତ ଶୁଣି ସେ ବହୁତ ଆନନ୍ଦିତ ହେଲେ ବୋଲି ଲେଖିଛନ୍ତି। ପରବର୍ତ୍ତୀ କ୍ରମରେ ପ୍ରଚାରିତ ଯୁବବାଣୀ ନେକ୍ସଟରେ କ୍ରୀଡ଼ାବିତ୍ ସାଇ ଶୁଭଶ୍ରୀ ଏବଂ କ୍ରିକେଟର ସାଇ ସୁଦର୍ଶନଙ୍କ କ୍ରୀଡ଼ା ଜୀବନ ସମ୍ପର୍କରେ ସେ ଅନେକ କିଛି ଜାଣିବାକୁ ପାଇଥିଲେ। ସମ୍ପର୍କର ଉପସ୍ଥାପନାକୁ ଶେଷରେ ପ୍ରଶଂସା କରିଛନ୍ତି ଏବଂ ସାତ ଦିନର ଏତେ ସୁନ୍ଦର କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
0: ଆପଣ ସମସ୍ତଙ୍କୁ ପୁଣି ଥରେ ମୋ ଯୁବବାଣୀ ପରିବାର ତରଫରୁ ଧନ୍ୟବାଦ ଜଣାଉଛି ଯେ ଆପଣମାନେ ନିଜର ମୂଲ୍ୟବାନ ସମୟ ଦେଇ ଆମର କାର୍ଯ୍ୟକ୍ରମକୁ ଭଲ ଭାବରେ ଶୁଣୁଛନ୍ତି ଏବଂ ଏ ନେଇ ନିଜର ମତାମତ ଆମକୁ ଏତେ ସୁନ୍ଦର ଭାବେ ଲେଖି ପଠାଉଛନ୍ତି। ତେବେ ଆପଣଙ୍କ ମତାମତ ଅନୁଯାୟୀ ଆପଣଙ୍କୁ ଆମର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ ଭଲ

0: ଲାଗୁଛି ସେ ସୃଜନୀରେ ସାହିତ୍ୟର ଧାରା ହେଉ ଅବା ହେଉ ଆଇନାରେ ନାଟକ, ସେ ବିବିଧାରେ ସାକ୍ଷାତକାର ହେଉ ଅବା ହେଉ ମହ୍ଲାରରେ ମନର ଗୀତ, କିମ୍ବା ସେ ହେଉ ଶନିବାରର କ୍ରୀଡ଼ା ଖବର, ଆପଣମାନେ ଆମର ପ୍ରଚେଷ୍ଟାକୁ ଉପଭୋଗ କରିଛନ୍ତି ଜାଣି ଆମେ ବହୁତ ଖୁସି ହେଲୁ। ନିଶ୍ଚୟ ଆମର ଉପସ୍ଥାପକ ଓ ଉପସ୍ଥାପିକାମାନେ ଆହୁରି ଆଗ୍ରହ ଏବଂ ଉଦ୍ଦୀପନାର ସହିତ ନୂଆ ନୂଆ କାର୍ଯ୍ୟକ୍ରମମାନ ଆପଣମାନଙ୍କୁ ଭେଟିଦେବେ। ଏମିତି ଆମ ସାଙ୍ଗେ ଯୋଡ଼ି ହିଁ ରହିଥାନ୍ତୁ, ଚିଠି ଲେଖୁଥାନ୍ତୁ, ଆମକୁ କୃତାର୍ଥ କରୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ
1: ପ୍ରୀତି। ପରବର୍ତ୍ତୀ ଚିଠିଟି ଆସିଛି ହାଟ ଡେଲାଙ୍ଗ ପୁରୀରୁ। ଲେଖି ପଠାଇଛନ୍ତି ଶ୍ରୀ ଭିକାରୀ ସେଠୀ ଏବଂ ଶ୍ରୀମତୀ ମଞ୍ଜୁଲତା ସେଠୀ।
0: ଭିକାରୀ ଭାଇ ଏବଂ ମଞ୍ଜୁଲତା ଭଉଣୀଙ୍କୁ ଆଜିର କାର୍ଯ୍ୟକ୍ରମକୁ ସାଦରେ ସ୍ୱାଗତ ଜଣାଉଛି। ତେବେ ନିଜର ଏହି ଚିଠିରେ ସେମାନେ କ'ଣ ଲେଖିଛନ୍ତି ପଢ଼ିନିଅ ସ୍ୱୟଂପ୍ରଭା।
1: ପ୍ରୀତି, ଚିଠିଟି ଏପ୍ରିଲ ମାସର, ଖୁବ୍ ସଂକ୍ଷିପ୍ତ ଭାବରେ ହେଲେ ବି ନିଜ ମନର କେତେ ସୁନ୍ଦର କଥା ସେମାନେ ଆମ ପାଇଁ ଲେଖିଛନ୍ତି।
0: ତାହେଲେ ତ ଆମେ ନିଶ୍ଚୟ ଶୁଣିବା ସ୍ୱୟଂପ୍ରଭା, ଚିଠିଟି ପୁରୁଣା ହେଉ କି ନୂଆ, ଶ୍ରୋତାବନ୍ଧୁଙ୍କ ସହିତ ଆମ ଭାବର ସମ୍ପର୍କ ତ ସବୁଦିନିଆ। ତେବେ ଚିଠିଟି ପଢ଼ିନିଅ।
1: ହଁ ପ୍ରୀତି, ସେମାନେ ଲେଖିଛନ୍ତି ଯେ ଗତ ଏପ୍ରିଲ ମାସ 20 ତାରିଖରେ ତାଙ୍କ ଲେଖା ପ୍ରଥମ ଚିଠିଟି ଆମ କାର୍ଯ୍ୟକ୍ରମରେ ପ୍ରଚାରିତ ହୋଇଥିଲା, ତେଣୁ ସେ ଖୁବ୍ ଆନନ୍ଦିତ ହେଲେ ଓ ଆକାଶବାଣୀ ପାଖରେ ଏଥିପାଇଁ ନିଜର କୃତଜ୍ଞତା ସେ ଜଣାଇଛନ୍ତି। ଲେଖିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟକ୍ରମଗୁଡ଼ିକ ଖୁବ୍ ଉପଭୋଗ୍ୟ ହୋଇପାରୁଛି, ଉପସ୍ଥାପକ ଏବଂ ଉପସ୍ଥାପିକାମାନଙ୍କ କଥାରେ ତାଙ୍କ ପେଟ ପୁରିଯାଉଛି ବୋଲି ଲେଖିଛନ୍ତି। ଆଗକୁ ଲେଖିଛନ୍ତି ଯେ ସେଦିନ ତାଙ୍କ ମନ ବହୁତ ଦୁଃଖ ଥିଲା, ମନ ଭୁଲାଇବାକୁ ସେ ରେଡିଓ ଲଗାଉ ଲଗାଉ ଆମ ଯୁବବାଣୀର କାର୍ଯ୍ୟକ୍ରମ ଶୁଣିଲେ। ଉପସ୍ଥାପନା ତାଙ୍କୁ ଏତେ ଭଲ ଲାଗିଲା ଯେ ତାଙ୍କ ଦୁଃଖ ଚାଲିଗଲା। ଭଗବାନଙ୍କ ନିକଟରେ ଦୁଇ ଉପସ୍ଥାପିକାଙ୍କ ମଙ୍ଗଳ ମନାସିଛନ୍ତି ଭାଇ। ଲେଖିଛନ୍ତି ଯେ କଣ୍ଠରୁ ଅମୃତ ଝରିଲା ଭଳି ଶୁଣିକି ତାଙ୍କୁ ଲାଗିଲା। ଆଉ ଜାଣିଛ ପ୍ରୀତି, ସେମାନେ ନା ଦୀର୍ଘ 42 ବର୍ଷ ଧରି ରେଡିଓ ଶୁଣି ଆସୁଛନ୍ତି। ତାଙ୍କ ପୁଅ ତାଙ୍କ ପାଇଁ ଯେଉଁ ରେଡିଓ ଆଣିଥିଲେ ତାହା ଏଯାବତ୍ ସେ ଶୁଣୁଛନ୍ତି। ରେଡିଓ ହିଁ ତାଙ୍କ ସୁଖ ଦୁଃଖର ସାଥୀ ହୋଇ ରହିଛି।
0: ବାଃ, ଚିଠିଟି ଶୁଣି ମୁଁ ବିଭୋର ହେଇଗଲି ସ୍ୱୟଂପ୍ରଭା। ମୁଁ କହୁନଥିଲି ଏତେ ପ୍ରଶଂସା, ଏତେ ଭଲ ପାଇବା, ଏତେ ସ୍ନେହ ଆଉ ଏତେ ସମ୍ମାନ ଆମେ ଆଉ କୋଉଠୁ ପାଇଥାନ୍ତେ ଯେ। ତେବେ ଭିକାରୀ ଭାଇ ଏବଂ ମଞ୍ଜୁଳତା ଭଉଣୀ, ଆଜିର ବ୍ୟସ୍ତ ବିବ୍ରତ ସମୟ ଭିତରେ ଆପଣମାନେ ଯେ ରେଡିଓକୁ ଭଲ ପାଉଛନ୍ତି, ଆପଣମାନେ ଯେ ରେଡିଓ ପ୍ରେମୀ, ଏକଥା ଆମେ ଜାଣି ବହୁତ ଖୁସି ହେଲୁ। ଆମର ଉପସ୍ଥାପନା ଶୁଣି ଆପଣଙ୍କ ଦୁଃଖ ଲାଘବ ହୋଇଛି, ୟାଠାରୁ ବଡ଼ ପ୍ରଶଂସା ଆମ ପାଇଁ ଆଉ କ'ଣ ହେଇପାରେ। ଆମ ପ୍ରଚେଷ୍ଟା ସବୁ ସାର୍ଥକ ହେଲା ବୋଲି ଜାଣିଲୁ। ତେବେ ଆପଣ ଏମିତି ଆମ ସାଙ୍ଗରେ ଯୋଡ଼ି ହେଇ ରହିଥାନ୍ତୁ, କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିକି ଆମ ପାଖକୁ ନିଜର ମତାମତର ସୁନ୍ଦର ସୁନ୍ଦର ଚିଠି ଲେଖିକି ପଠାଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ
1: ପ୍ରୀତି। ପରବର୍ତ୍ତୀ ଚିଠିଟି ଆମକୁ ଲେଖି ପଠାଇଛନ୍ତି ରମେଶ ଚନ୍ଦ୍ର ବେହେରା, ଆୟତପୁର କଟକରୁ।
0: ରମେଶ ଭାଇ ତ ହେଉଛନ୍ତି ଆମର ଚିର ପରିଚିତ ଶ୍ରୋତା, ପ୍ରତ୍ୟେକ ସମ୍ପର୍କ କାର୍ଯ୍ୟକ୍ରମରେ ଆମେ ତାଙ୍କର ଚିଠି ପଢ଼ୁ। ତେବେ ରମେଶ ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛୁ ଆଜିର ସମ୍ପର୍କ ଅଗଣାକୁ। ଦେଖିବା ସ୍ୱୟଂପ୍ରଭା ନିଜର ମତାମତର ଚିଠିରେ ଭାଇ କ'ଣ ଲେଖିଛନ୍ତି।
1: ନିଜ ମତାମତର ଚିଠିରେ ଭାଇ ଲେଖିଛନ୍ତି, ସୃଜନୀରେ ହିମାଂଶୁ ଭାଇ ଏବଂ ଶୀତଲପାଙ୍କ ଉପସ୍ଥାପନା ତାଙ୍କୁ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ସେ ଉଭୟ ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ଆଲୋଚନା କରାଯାଇଥିଲା, ଯେଉଁଥିରେ ହରିଜନ ସମାଜର ଚିତ୍ରକୁ ବହୁତ ଭଲ ଭାବରେ ପାଠ କରାଯାଇଥିଲା। ପରେ ପରେ ପଢ଼ାଯାଇଥିବା ଶ୍ରୋତାଙ୍କ କଲମରୁ କବିତା ମଧ୍ୟ ତାଙ୍କ ମନକୁ ମୋହି ନେଇଥିଲା। ସେହିପରି ଭାବରେ ଗଳ୍ପରେ ଅହଙ୍କାର ଉପରେ ଯେଉଁ ଉଦାହରଣ ଦିଆଯାଇଥିଲା ତାଙ୍କୁ ବହୁତ ଭଲ ଲାଗିଛି। ଆଇନାରେ ନାଟକକୁ ମଧ୍ୟ ସେ ବହୁତ ପ୍ରଶଂସା କରିଛନ୍ତି। ଉପସ୍ଥାପନାକୁ ଅତି ସୁଚାରୁ ରୂପେ ପରିଚାଳନା କରିଥିବାରୁ ସ୍ୱାତିଅପା ଏବଂ ତେଜସ୍ୱିନୀ ଅପାଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୃତ୍ୟୁଞ୍ଜୟ ଭାଇ, ସୁଚିସ୍ମିତା ଅପା, ସୁମନ ପ୍ରତିହାରୀ ଅପା, ଲିପିକା ଅପା ଏବଂ ଅନ୍ୟାନ୍ୟ କଳାକାରମାନଙ୍କର ନାଟକ ଅତି ସୁନ୍ଦର ହୋଇଥିବାରୁ ସେମାନଙ୍କୁ ପ୍ରଶଂସା ବାଢ଼ିଛନ୍ତି। ସେହିପରି ମଲ୍ଲାର ଏବଂ ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱୟରେ ଉପସ୍ଥାପନା ତାଙ୍କୁ ଉଚ୍ଚକୋଟୀର ଲାଗିଥିଲା ବୋଲି ସେ ପ୍ରଶଂସା ମଧ୍ୟ କରିଛନ୍ତି। ପରିଶେଷରେ ସମ୍ପର୍କ କାର୍ଯ୍ୟକ୍ରମର ଉପସ୍ଥାପନା ପାଇଁ ଶ୍ରୀଅପା ଏବଂ ସ୍ୱାତିଅପାଙ୍କୁ ସେ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
0: ରମେଶ ଭାଇ, ପୁଣି ଥରେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଯେ ଆପଣ ସପ୍ତାହ ସାରା ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଧ୍ୟାନ ଦେଇକି ଶୁଣୁଛନ୍ତି, ପୁଙ୍ଖାନୁପୁଙ୍ଖ ଭାବରେ ନିଜର ମତାମତକୁ ଏତେ ସୁନ୍ଦର ଭାବରେ ଲେଖିକି ଆମ ପାଖକୁ ପଠାଉଛନ୍ତି। ଆପଣ ଲେଖିଛନ୍ତି ଯେ ହିମାଂଶୁ ଭାଇ ଏବଂ ଶୀତଲପାଙ୍କର ସୃଜନୀରେ କରାଯାଇଥିବା ଉପସ୍ଥାପନା ଆପଣଙ୍କୁ ବହୁତ ଭଲ ଲାଗିଲା। ନିଶ୍ଚିତ ଭାବେ ହିମାଂଶୁ ଭାଇ ଏବଂ ଶୀତଲପା ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କର ପ୍ରଶଂସା ପାଇକି ବହୁତ ଉତ୍ସାହିତ ହେବେ। ସେହି କାର୍ଯ୍ୟକ୍ରମରେ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ହରିଜନମାନଙ୍କ ସାମାଜିକ ଚିତ୍ରକୁ ପାଠ କରାଯାଇଥିଲା, ଯାହାକି ଆପଣଙ୍କୁ ଭଲ ଲାଗିଲା ବୋଲି ଲେଖିଛନ୍ତି। ନିଶ୍ଚିତ ଭାବରେ ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି ଆମ ଓଡ଼ିଶାରୁ। ତାଙ୍କ ପାଇଁ ଆମ ଓଡ଼ିଶା ଗର୍ବିତ। ଆମ ଭାଷାର ଅସ୍ମିତାକୁ ସେ

ପରିମାଣରେ ବୃଦ୍ଧି କରିଛନ୍ତି। ଏହିପରି ନୂତନ ଶିକ୍ଷଣୀୟ ଆଲୋଚନା ସବୁ ଆମେ ଆପଣଙ୍କ ପାଇଁ ଏମିତି ନେଇ ଆସୁଥିବୁ। ଆଗକୁ ଆପଣ ପ୍ରାୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଶଂସା କରିଛନ୍ତି, ଯେମିତିକି ଆଇନରେ ନାଟକ ଆପଣଙ୍କୁ ଭଲ ଲାଗିଛି, ମଲ୍ହାର କାର୍ଯ୍ୟକ୍ରମ ଭଲ ଲାଗିଛି, ଯୁବମଣି ନେକ୍ସଟ ମଧ୍ୟ ଆପଣଙ୍କୁ ଭଲ ଲାଗିଛି ଏବଂ ସମ୍ପର୍କ କାର୍ଯ୍ୟକ୍ରମର ଉପସ୍ଥାପନା ଆପଣଙ୍କୁ ବହୁତ ଭଲ ଲାଗିଛି। ତେବେ ସମ୍ପର୍କର ଉପସ୍ଥାପନା, ପଢ଼ାଯାଇଥିବା ମତାମତ ଏବଂ ପ୍ରଶ୍ନର ସଠିକ୍ ଏବଂ ସୁନ୍ଦର ଭାବରେ ଉତ୍ତର ଦେଇଥିବା ଶ୍ରୀ ଅପା ଏବଂ ସ୍ୱାତି ଅପାଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି। ସେମାନେ ନିଶ୍ଚିତ ଭାବରେ ଆପଣଙ୍କର ଏହି ପ୍ରଶଂସା ପାଇକି ବହୁତ ଖୁସି ହେବେ। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଆମର କାର୍ଯ୍ୟକ୍ରମ ସବୁ ଏମିତି ଶୁଣିକି ଆମକୁ ମତାମତ ଜଣାଉଛନ୍ତି। ଏମିତି ଆମ ସହିତ ଯୋଡ଼ି ହୋଇକି ରହିଥାନ୍ତୁ। ପ୍ରତିଟି ସପ୍ତାହରେ ଆପଣଙ୍କ ଚିଠିର ଅପେକ୍ଷାରେ ଆମେ ରହିଲୁ। ବହୁତ ବହୁତ ଧନ୍ୟବାଦ।

0: ଶେଷ ହେଲା ଯୁବବାଣୀ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ

0: ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
3: ଆକାଶବାଣୀ କଟକ।
4: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ପର୍ଯ୍ୟାୟରେ ହୋଇଥିଲା 118 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ। ଭୁବନେଶ୍ୱରରେ ଅନୁଷ୍ଠିତ ସଣ୍ଡେଜନ୍ ସାଇକେଲ କାର୍ଯ୍ୟକ୍ରମରେ ଯୋଗଦେଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସ୍ୱାସ୍ଥ୍ୟ ଓ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଦେଲେ ଆହ୍ୱାନ। ଭୁବନେଶ୍ୱରରେ ଚାଲିଥିବା ଚିନ୍ତନ ଶିବିରର ଦ୍ୱିତୀୟ ଦିନରେ ଯୋଗଦେଇ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳର ଜର୍ସି ଓ କିଟ୍ ଉନ୍କୋଚନ କଲେ ଶ୍ରୀ ସୁରଜ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସେବା ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ ବୋଲି CBSEର ସୂଚନା। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସହରଗୁଡ଼ିକର ତାଲିକା ପ୍ରକାଶ, ଆପ୍ଲିକେସନ୍ ନମ୍ଘର ଏବଂ ପାସୱାର୍ଡ ଦେଇ ପରୀକ୍ଷା କେନ୍ଦ୍ର ସହର ଜାଣିପାରିବେ ପ୍ରାର୍ଥୀ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ କର୍କଟ ବିଜୟ ଦିବସ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ତୃତୀୟ ସ୍ଥାନରେ ରହିଛି ଭାରତ। ଏବଂ ରାଜ୍ୟରେ କଟକ ଭୁବନେଶ୍ୱର ସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଗରମ ଓ ଗୁଳୁଗୁଳି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗର ପ୍ରାକ୍ ଆକଳନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।

0: ଆଲୋଚନା କରିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02, ଓଡ଼ିଶୀ ଗୀତ ରାତି 8:30 ଗାଇଛନ୍ତି ବାଳକୃଷ୍ଣ ବେହେରା। ପବ୍ଲିକ୍ ସ୍ପିକ୍ ରାତି 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ରାତି 10:00। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଅଲ୍ଲୀ ଅକବର ଖାନ୍ ପ୍ରସ୍ତୁତ କରିବେ ସରୋଦ ବାଦନ ରାତି 10:35। ଶୁଣିଲେ ଆମର ଚଳିତ ଅଧିବେଶନର ଏବଂ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 41ତମ ଭାଗ।
1: ଏପିସୋଡ 41, 4-1।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 41ତମ ଭାଗ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିଭିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଶ୍ଚନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ୍ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ, ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋହାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା।

0: ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟ ରିଜର୍ଭ ଅଫିସ୍ ଏବଂ ବରିଷ୍ଠ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ୍ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ୍ ର୍ୟାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ଭଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜୋନ୍ ସାଇକେଲ୍ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ୍ ର୍ୟାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
1: 2024ରୁ ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମ୍ ଡବଲ କରିବା ପାଇଁ ଯେଉଁ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ ଏହି ବର୍ଷ ଯାଉଛି, ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988ରୁ ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 5,95,907 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଓ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜିକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍କତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ଆଇଟିଡିଏ ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳମ୍ ସ୍ୱର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, ଏସ୍ଏସ୍ ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2,200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

0: 25 ଜିଲ୍ଲାକୁ ସତର୍କ ସୂଚନା ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ନମସ୍କାର।
1: ଅସଲି ନୋଟ୍ରେ କାହିଁକି ଖେଳୁଛୁ
2: ବ୍ରୁ? ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ୍ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ୍ ରୁହ।
4: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
5: ଜନଜୀବନ ସମ୍ବାଦ ଉପସ୍ଥାପନରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା, ଅଗଣିତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ମସିହା ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ମସିହା ଅଗଷ୍ଟ 14 ତାରିଖରେ ମୁମ୍ବାଇର ୱିଲସନ୍ କଲେଜର 22 ବର୍ଷିଆ ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ୍ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ଦିନ ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ମସିହାରେ ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୁ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ମସିହା ଅଗଷ୍ଟ 15 ତାରିଖ ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ଭିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବାଟେନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ମସିହା ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧି ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ତାରିଖ ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ। 1997 ମସିହାରେ ଏହାର 50 ବର୍ଷ ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ମସିହାରେ ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ତାରିଖ ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ, ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପ୍ମ୍ୟାନ୍। 1930 ଦଶକରେ କୋକ୍ମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ

0: ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ୍ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ୍ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହ ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ୍ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
1: ଶୁଣୁଥିଲେ ଜନଜୀବନ ସମ୍ବାଦ, ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ।
0: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପ୍ରଥମ ପର୍ଯ୍ୟାୟରେ ହୋଇଥିଲା 118 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ। ଭୁବନେଶ୍ୱରରେ ଅନୁଷ୍ଠିତ ସଣ୍ଡେଜନ୍ ସାଇକେଲ କାର୍ଯ୍ୟକ୍ରମରେ ଯୋଗଦେଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସ୍ୱାସ୍ଥ୍ୟ ଓ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଦେଲେ ଆହ୍ୱାନ। ଭୁବନେଶ୍ୱରରେ ଚାଲିଥିବା ଚିନ୍ତନ ଶିବିରର ତୃତୀୟ ଦିନରେ ଯୋଗଦେଇ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳର ଜର୍ସି ଓ କିଟ୍ ଉନ୍କୋଚନ କଲେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆଜି ଶେଷ ଦିନ। ସେବା ପୋର୍ଟାଲ୍ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସିବିଏସ୍ଇର ସୂଚନା। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସହରଗୁଡ଼ିକର ତାଲିକା ପ୍ରକାଶ କଲା ଏନ୍ଟିଏ। ଆପ୍ଲିକେସନ୍ ନମ୍ଘର ଏବଂ ପାସ୍ୱାର୍ଡ ଦେଇ ପରୀକ୍ଷା କେନ୍ଦ୍ର ସହର ଜାଣିପାରିବେ ପ୍ରାର୍ଥୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ଦରଖାସ୍ତ ଆହ୍ୱାନ କଲେ ରାଜ୍ୟ ସରକାର। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ କର୍କଟ ବିଜୟୀ ଦିବସ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ତୃତୀୟ ସ୍ଥାନରେ ରହିଛି ଭାରତ। ସ୍ୱାଭିମାନ ଅଞ୍ଚଳରେ ଜାଫ୍ରା ନର୍ସରୀ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ। ଜାଫ୍ରା ଚାଷ ମାଧ୍ୟମରେ ଜୀବିକା ନିର୍ବାହ ପାଇଁ ସମ୍ମତି ଦେଇଛନ୍ତି କୋଣ୍ଡାରେଡ୍ଡି ସମ୍ପ୍ରଦାୟର ଲୋକେ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଗରମ ଓ ଗୁଳୁଗୁଳି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ରେ।
1: ଓଡ଼ିଆ କଥା ଚିତ୍ର ଗୀତ। କଥାଚିତ୍ର ହାକିମ ବାବୁ ଗାଇଛନ୍ତି ଉଷା ମଙ୍ଗେସ୍କର।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ୍ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2ଟି ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଓ ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗିଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7ରୁ 8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000ରୁ ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1ରେ ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋହାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18ରୁ 70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନ୍ରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ

ଯୋଜନା ଏବିପିଏମ୍ ଜେଏୱାଇ କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏବିପିଏମ୍ ଜେଏୱାଇ କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଲକ୍ଷ୍ୟରେ

0: କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାତୀୟ କର୍ତ୍ତୃପକ୍ଷ ନାଗରିକ ସମାଜ ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଷ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରି ଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜିକିସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜିକିସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡୀଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ସଂଗ୍ରହ କରିଛି। ରମହତ ମତ ଶାହା 43 କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତନ୍ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲର ଆଜି ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ

0: ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ଭାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମୃତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମୃତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣାଇଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85 ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଡେଭଲପ୍ମେଣ୍ଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ 5 ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅମୃତ ଋତୁରାଜ ସୂଚନା ଦେଇ କହିଛନ୍ତି ଜିଲ୍ଲାର 5 ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି। ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା, ଦୁର୍ବଳ ନଦୀବନ୍ଧ ମରାମତି, ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ, ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର 90.06% ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ୍ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ଏହି ପଦକ୍ଷେପ ମାଧ୍ୟମରେ ପୁଲିସ୍ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସ୍ର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆତଙ୍କବାଦ, ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଆଜି ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

0: ଏଥିପାଇଁ 30 May 2026 ରୁ 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା।

0: ପରିଚ୍ଛନ୍ନତା, ଖାଦ୍ୟ ପାତ୍ରର ପରିଷ୍କାର ପରିଚ୍ଛନ୍ନତା ଏ ସମସ୍ତ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତେଣୁ ଆମେ ସମସ୍ତେ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରିବା ଯେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆମେ କିଭଳି ଭାବରେ ଆମ ସୁଦୃଢ଼ କରିପାରିବା ଏବଂ ଆମ ଅଞ୍ଚଳରୁ ଏହା ଆରମ୍ଭ ହେବା ଉଚିତ। ତେଣୁ ଆମେ ସମସ୍ତେ ସଚେତନ ହେବା ଦରକାର ଯେ ଖାଦ୍ୟ ସୁରକ୍ଷା ନିଶ୍ଚିତ ଭାବରେ ଆମ ଶରୀରକୁ ନିରୋଗ ରଖିବାରେ ଏବଂ ଆମର ଖାଦ୍ୟଜନିତ ମୃତ୍ୟୁକୁ ହ୍ରାସ କରିବାରେ ସହାୟକ ହେବ।
1: ଆପଣ ଯେଉଁ କହିଲେ ଖାଦ୍ୟ ଅମଳ ହେବା କତିରୁ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ଏ ବିଭିନ୍ନ ପ୍ରକାର ସ୍ତର ଦେଇକି ଆମେ ଖାଦ୍ୟ ପାଉଛୁ, ତେବେ ଏ ଯୋଉ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ ତାର ତାତ୍ପର୍ଯ୍ୟ ସେ ବିଷୟରେ ଆପଣ କ'ଣ କହିବେ?
0: ନିଶ୍ଚିତ ଭାବରେ ଦେଖନ୍ତୁ, ଆମେ ବର୍ତ୍ତମାନ ଆଲୋଚନା କଲେ ଯେ ଖାଦ୍ୟ ଶରୀର ପାଇଁ କିପରି ଏକ ମୌଳିକ ଆବଶ୍ୟକତା ଏବଂ ସୁରକ୍ଷିତ ଖାଦ୍ୟ ଏକ ଉତ୍ତମ ଏବଂ ନିରୋଗ ଶରୀର ପାଇଁ କିପରି ଅପରିହାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନର ଯଥାର୍ଥତା ରହିଛି। ଖାଦ୍ୟ ସୁରକ୍ଷାର ଗୁରୁତ୍ୱକୁ ପ୍ରତିପାଦନ କରିବା ପାଇଁ ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ 7 ତାରିଖରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ। ଖାଦ୍ୟଜନିତ ସମସ୍ୟାକୁ ଚିହ୍ନଟ କରିବା, ରୋକିବା, ଏହାର ପରିଚାଳନା କରିବା ତଥା ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିବା ପାଇଁ ମିଳିତ ଜାତିସଂଘ ଏହି ଦିବସକୁ ପ୍ରଥମ ଥର 2018 ଡିସେମ୍ବର ମାସରେ ପ୍ରତିଷ୍ଠା କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ମିଳିତ ଭାବରେ ସଦସ୍ୟ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅନୁଷ୍ଠାନର ସହଯୋଗରେ ଏହି ଦିବସ ପାଳନ କରିଥାନ୍ତି। ପ୍ରଥମ ଥର ପାଇଁ ଏହା 2019 ଜୁନ୍ 7 ତାରିଖରେ ପାଳନ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ଏହି ଦିବସଟି ଜୁନ୍ 7 ତାରିଖରେ ପାଳନ କରାଯାଇ ଆସୁଅଛି। ଭବିଷ୍ୟତ ପାଇଁ ଆମେ ଆମର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କିପରି ସୁଦୃଢ଼ କରିବା, ତଦ୍ୱାରା ଆମେ ଆମର ଜନସମାଜରେ ଆମର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବା ଏବଂ ଖାଦ୍ୟବାହିତ ରୋଗକୁ ହ୍ରାସ କରିପାରିବା, ତଜ୍ଜନିତ ମୃତ୍ୟୁକୁ ମଧ୍ୟ ଆମେ ରୋକିପାରିବା। ସମସ୍ୟା ଯେତେ ବି ଗମ୍ଭୀର ହେଉ କିମ୍ବା କମ୍ ହେଉ, ଆମକୁ ଗୁରୁତର ଭାବରେ ଏହାକୁ ଚିନ୍ତା କରିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପ୍ରକ୍ରିୟାକୃତ ଖାଦ୍ୟ ବଜାରରେ ଉପଲବ୍ଧ ହେଉଛି। ଏହି ସମସାମୟିକ ପରିପ୍ରେକ୍ଷୀରେ ଖାଦ୍ୟ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଖାଦ୍ୟ ସୁରକ୍ଷା ଏକ ମାନବିକ ଅଧିକାର ଏବଂ ନିରାପଦ ଓ ପୁଷ୍ଟିକର ଖାଦ୍ୟ ଖାଇବାର ଅଧିକାର ଆମ ସମସ୍ତଙ୍କର ରହିଛି। ଆଜିର ଦିନ ଏକ ଆତ୍ମସମୀକ୍ଷାର ଦିନ। ଆମେ ଆମର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଏବଂ ଖାଦ୍ୟଜନିତ ରୋଗ ଏବଂ ସମସ୍ୟାକୁ ପ୍ରତିହତ କରିବା ପାଇଁ ଆମ ସାମର୍ଥ୍ୟକୁ ଅନୁଶୀଳନ କରିବା ପାଇଁ ଆଜିର ଦିନ ଆମ ପାଇଁ ଏକ ନିଶ୍ଚିତ ଭାବରେ ସୁଯୋଗ। ତେଣୁ ଆମେ ସମସ୍ତେ ମିଳିତ ଭାବରେ ଏହି ଆହ୍ୱାନକୁ ସାମ୍ନା କରିବା ଏବଂ ଭବିଷ୍ୟତ ପାଇଁ ଆମର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚେଷ୍ଟା କରିବା।
1: ଏଇଠି ଆପଣ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ, କିନ୍ତୁ ଆମେ ବହୁ ସମୟରେ ଜାଣିଛୁ ଆଉ ଶୁଣୁଛୁ ବି ଖାଦ୍ୟ ଗୋଟିଏ ସଂକ୍ରମିତ ହୋଇଯାଏ, ଫୁଡ୍ ପଏଜନ୍। ଏହି ଖାଦ୍ୟ ସଂକ୍ରମଣ କିପରି ହୋଇଥାଏ ଏବଂ ଏହି ଖାଦ୍ୟ ସୁରକ୍ଷାକୁ କିପରି ପ୍ରଭାବିତ କରିଥାଏ ସେ ବିଷୟରେ ଟିକେ କୁହନ୍ତୁ।
0: ନିଶ୍ଚିତ ଭାବରେ ଏଇଟା ଗୋଟିଏ ବହୁତ ଭଲ ପ୍ରଶ୍ନ ଆପଣ ପଚାରିଲେ, କାରଣ ଖାଦ୍ୟ ସୁରକ୍ଷାକୁ ଆମେ ସୁଦୃଢ଼ କରିବାକୁ ହେଲେ ଆମକୁ ପ୍ରଥମେ ଜାଣିବାକୁ ପଡ଼ିବ ଖାଦ୍ୟରେ ସଂକ୍ରମଣ କିପରି ହୋଇଥାଏ ଏବଂ ତାକୁ ଆମେ କିଭଳି ଭାବରେ ରୋକିବା ଏବଂ ଏହି ଖାଦ୍ୟ ସଂକ୍ରମଣ ଆମର ଖାଦ୍ୟ ସୁରକ୍ଷାକୁ କିଭଳି ଭାବରେ ପ୍ରଭାବିତ କରିଥାଏ। ଏସବୁ ବିଷୟରେ ଯଦି ଆମେ ଜାଣିବା ତାହେଲେ ଆମେ ଖାଦ୍ୟ ସୁରକ୍ଷା ପ୍ରତି ଆହୁରି ସଚେତନ ହୋଇପାରିବା। ଖାଦ୍ୟଜନିତ ରୋଗ ସାଧାରଣତଃ କମ୍ ପୁଷ୍ଟିଯୁକ୍ତ ଖାଦ୍ୟ, ସଂକ୍ରମିତ ଖାଦ୍ୟ କିମ୍ବା ଦୂଷିତ ଖାଦ୍ୟର ବିଷକ୍ରିୟା ମାଧ୍ୟମରେ ହୋଇଥାଏ। ଦୂଷିତ ଖାଦ୍ୟ ମାଧ୍ୟମରେ ଆମର କ୍ଷତିକାରକ ବୀଜାଣୁ, ଯାହାକୁ ଆମେ ବ୍ୟାକ୍ଟେରିଆ କହୁଛେ, ଭାଇରସ ବା ଭୂତାଣୁ ଏବଂ ଫଙ୍ଗସ ଯାହାକୁ କବକ କହୁଛେ, ପରଜୀବୀ କିମ୍ବା ରାସାୟନିକ ପଦାର୍ଥ ଶରୀରକୁ ପ୍ରବେଶ କରିବା ଦ୍ୱାରା ଶରୀର ରୋଗଗ୍ରସ୍ତ ହୋଇଥାଏ। ରାସାୟନିକ ପ୍ରଦୂଷଣ ଯୋଗୁଁ ତୀବ୍ର ବିଷକ୍ରିୟା କିମ୍ବା କର୍କଟ ରୋଗ ପରି ଦୀର୍ଘକାଳୀନ ପ୍ରଭାବ ମଧ୍ୟ ଦେଖାଯାଇପାରେ। ଅନେକ ଖାଦ୍ୟଜନିତ ରୋଗ ଦୀର୍ଘସ୍ଥାୟୀ ଅକ୍ଷମତା ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଖାଦ୍ୟରେ ବିଭିନ୍ନ ପ୍ରକାରର, ଯେପରିକି ଖାଦ୍ୟରେ କିଛି ଅନାବଶ୍ୟକ ଭୌତିକ ପଦାର୍ଥ, ରାସାୟନିକ ପଦାର୍ଥ କିମ୍ବା ଜୈବିକ ପଦାର୍ଥ ଅର୍ଥାତ୍ ସୂକ୍ଷ୍ମଜୀବ ରହି ବିପଦ ସୃଷ୍ଟି କରନ୍ତି। ତେଣୁ ଆମେ ଏବେ ବର୍ତ୍ତମାନ ଦେଖିବା ଏହିସବୁ ଯେଉଁ ଅନାବଶ୍ୟକ ଜିନିଷଗୁଡ଼ିକ ଆମର ଖାଦ୍ୟରେ ରହିକି ଆମର ଶରୀରରେ ବିଷକ୍ରିୟା ସୃଷ୍ଟି କରୁଛନ୍ତି ଏବଂ ଖାଦ୍ୟକୁ ଆମର ଅସୁରକ୍ଷିତ କରିଦେଉଛନ୍ତି, ତା ପ୍ରତି ଆମେ କିପରି ସଚେତନ। ଯଦି ଗାଁ ଗହଳରେ ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଗଢ଼ି ଉଠିଛି, ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଖାଦ୍ୟ ପ୍ରସ୍ତୁତିରେ ନିଜକୁ ନିୟୋଜିତ କରିଛନ୍ତି। ଯଦି ଏହି

0: ସରଳ ଏବଂ ଜାଣିବା କଥା, ଛୋଟ ଛୋଟ ଜାଣିବା କଥା ଯଦି ତାଙ୍କ ପାଖରେ ପହଞ୍ଚିପାରିବ ତାହେଲେ ସେମାନେ ମଧ୍ୟ ସଚେତନ ହୋଇପାରିବେ ଏବଂ ଖାଦ୍ୟ ପ୍ରସ୍ତୁତିରେ ସୁରକ୍ଷାକୁ କିଭଳି ଧ୍ୟାନ ଦେବେ ସେ ପ୍ରତି ସତର୍କ ହୋଇପାରିବେ। ଅନାବଶ୍ୟକ ଭୌତିକ ପଦାର୍ଥ ଯେପରିକି ଗୋଡ଼ି, ବାଲି, ଧାତୁ ଖଣ୍ଡ, ପ୍ଲାଷ୍ଟିକ୍ ଖଣ୍ଡ, ଚୁଟି, ନଖ ଇତ୍ୟାଦି ଆମର ଖାଦ୍ୟରେ ବେଳେବେଳେ ରହି ଖାଦ୍ୟକୁ ପ୍ରଦୂଷିତ କରିଥାନ୍ତି, ଏଗୁଡ଼ିକ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ରାସାୟନିକ ପଦାର୍ଥ ଯେପରିକି ରାସାୟନିକ କୀଟନାଶକ ସାରର ଆଜିକାଲି ବହୁଳ ବ୍ୟବହାର ହେଉଛି, ଏହାଦ୍ୱାରା ଏହାର କୁପ୍ରଭାବ ଖାଦ୍ୟ ଉପରେ ରହୁଛି। ଅନୁମୋଦିତ ପରିମାଣର ପ୍ରିଜର୍ଭେଟିଭ୍ ବା ରାସାୟନିକ ସଂରକ୍ଷକର ବ୍ୟବହାର ନହେଲେ ମଧ୍ୟ ଏହା ଖାଦ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ଖାଦ୍ୟରେ କମ୍ ଗୁଣାତ୍ମକ ମାନ ଏବଂ ଶସ୍ତା ରଙ୍ଗ, ତେଲ ଇତ୍ୟାଦି ମିଶାଯାଉଛି, ଯାହାକି ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ଅଟେ। ଜୈବିକ ଉପାଦାନ ଅର୍ଥାତ୍ କ୍ଷତିକାରକ ସୂକ୍ଷ୍ମ ଜୀବମାନଙ୍କର ଖାଦ୍ୟରେ ବଂଶବୃଦ୍ଧି ଯେପରିକି ବ୍ୟାକ୍ଟେରିଆ, ଭାଇରସ, କବକ, ଇଷ୍ଟ ଆଦି ମଧ୍ୟ ଖାଦ୍ୟକୁ ସଂକ୍ରମିତ କରି ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାନ୍ତି। ତେଣୁ ଏହିସବୁ ବିଷୟ ପ୍ରତି ଯଦି ଆମେ ଧ୍ୟାନ ଦେବା ତାହେଲେ ନିଶ୍ଚିତ ଭାବରେ ଖାଦ୍ୟ ସୁରକ୍ଷାକୁ ଆମେ ସୁଦୃଢ଼ କରିପାରିବା।
1: ଆପଣ ଏଇଠି ଖାଦ୍ୟର ସୁରକ୍ଷା ବିଷୟରେ କହିଲେ କେମିତି ଆମେ ସତର୍କ ରହିଲେ ଖାଦ୍ୟ ଆମକୁ ନିରାପଦ ମିଳିପାରିବ, କିନ୍ତୁ ଏ କ୍ଷେତ୍ରରେ ବିଶେଷ କରି ସ୍ତ୍ରୀ ଲୋକମାନେ ଏସବୁ ବ୍ୟବସ୍ଥାର ଦାୟିତ୍ୱ ନେଇଥାନ୍ତି, ତାଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ଦେଖନ୍ତୁ, ଖାଦ୍ୟ ସୁରକ୍ଷା ହେଉଛି ସରକାର, ଉତ୍ପାଦକ ଏବଂ ଉପଭୋକ୍ତା ସମସ୍ତଙ୍କର ଏକ ମିଳିତ ଦାୟିତ୍ୱ। କିନ୍ତୁ ଘରୋଇ ସ୍ତରରେ ଆମେ କିଛିଟା ଉପାୟ ଯଦି ଅବଲମ୍ବନ କରିବା ତାହେଲେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା। ସେଗୁଡ଼ିକ ହେଲା, ପ୍ରଥମତଃ ଆମେ ସ୍ୱଚ୍ଛତା ବଜାୟ ରଖିବା। ଆପଣ ନିଶ୍ଚିତ କରନ୍ତୁ ଯେପରି ଖାଦ୍ୟ ପରିଚାଳନା ଏବଂ ପ୍ରସ୍ତୁତ କରିବା ସମୟରେ ଉପଯୁକ୍ତ ସ୍ୱଚ୍ଛତା ଅଭ୍ୟାସଗୁଡ଼ିକୁ ଆପଣ ଅନୁସରଣ କରନ୍ତି। ନିୟମିତ ଭାବରେ ହାତ, ବାସନ ଏବଂ ରୋଷେଇ ସ୍ଥଳକୁ ଧୋଇବା ଦରକାର। ବିଶ୍ୱସନୀୟ ଜାଗାରୁ ଖାଦ୍ୟ କିଣିବା ପାଇଁ ଚୟନ କରନ୍ତୁ ଏବଂ ଆପଣଙ୍କ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ନୀତି ପାଇଁ ମଧ୍ୟ ସମର୍ଥନ କରନ୍ତୁ। ଦ୍ୱିତୀୟରେ ହେଲା, କଞ୍ଚା ଖାଦ୍ୟକୁ ଯତ୍ନର ସହ ପରିଚାଳନା କରନ୍ତୁ। ଯେପରିକି ଦେଖନ୍ତୁ, ମାଂସ ଏବଂ ସାମୁଦ୍ରିକ ଖାଦ୍ୟ ଭଳି କଞ୍ଚା ପ୍ରାଣୀଜ ଖାଦ୍ୟ ଅତ୍ୟନ୍ତ କ୍ଷତିକାରକ ବ୍ୟାକ୍ଟେରିଆ ବା ବୀଜାଣୁର ପ୍ରଜନନ ସ୍ଥଳୀ। ଏହାକୁ ସର୍ବଦା ଆମେ ଡିପ୍ ଫ୍ରିଜରରେ ରଖିବା ଦରକାର ଏବଂ ରନ୍ଧା ଖାଦ୍ୟଠାରୁ ଏଗୁଡ଼ିକୁ ଅଲଗା ରଖନ୍ତୁ, ନହେଲେ ରନ୍ଧା ଖାଦ୍ୟ ମଧ୍ୟ ସଂକ୍ରମିତ ହେବାର କାରଣ ରହିଛି। ତୃତୀୟରେ, ରୋଷେଇ ଘର ରକ୍ଷଣାବେକ୍ଷଣକୁ ସୁଦୃଢ଼ ରଖନ୍ତୁ। କୀଟ ପତଙ୍ଗ, ମୂଷା ଆଦି ରୋଗ ବହନ କରିପାରେ ଏବଂ ଖାଦ୍ୟକୁ ଦୂଷିତ ମଧ୍ୟ କରିପାରେ। ସେମାନଙ୍କ ପ୍ରବେଶକୁ ରୋକିବା ପାଇଁ ରୋଷେଇ ଘରେ ଥିବା ସମସ୍ତ ଫାଟ ଏବଂ ପ୍ରବେଶ ପଥକୁ ବନ୍ଦ କରନ୍ତୁ। ଛୋଟ ଛୋଟ କୀଟ ପତଙ୍ଗ ପାଇଁ ରୋଷେଇ ଘର ଝରକାରୀ ଜାଲି ମଧ୍ୟ ଲଗାନ୍ତୁ। ଏସବୁ ଉପାୟ ଅତ୍ୟନ୍ତ ସରଳ ଏବଂ ଆପଣ ଚାହିଁଲେ ଏହାକୁ ଅବଲମ୍ବନ କରିପାରିବେ। ଚତୁର୍ଥରେ, ଆମେ ଉତ୍ପାଦନ ଶୁଦ୍ଧତା କିପରି ବଜାୟ ରଖିବା ସେ ପ୍ରତି ସଚେତନ ହେବା। ଯେତେଦୂର ସମ୍ଭବ ଜୈବିକ ଉତ୍ପାଦନ ଉପରେ ଗୁରୁତ୍ୱ ଦିଅନ୍ତୁ, କିନ୍ତୁ ସମ୍ପୂର୍ଣ୍ଣ ଜୈବିକ କୃଷି ବର୍ତ୍ତମାନ ସୁଦ୍ଧା ସବୁ ଜାଗାରେ ଏବଂ ସବୁ ଶସ୍ୟରେ ସମ୍ଭବପର ହୋଇପାରି ନାହିଁ। ତେଣୁ ପନିପରିବାରେ ରାସାୟନିକ ସାର ଏବଂ କୀଟନାଶକର ପ୍ରଭାବକୁ କମ୍ କରିବା ପାଇଁ ଫଳ ଓ ପନିପରିବାଗୁଡ଼ିକୁ ବ୍ୟବହାର କରିବା ପୂର୍ବରୁ ଚଲା ପାଣିରେ ଭଲ ଭାବରେ ଟିକେ ଧୋଇ ଦିଅନ୍ତୁ। ଏହି ସରଳ ଉପାୟ ଫଳ ଓ ପନିପରିବାରେ ରାସାୟନିକର ପ୍ରଭାବକୁ କମ୍ କରିଥାଏ। ଏହାଛଡ଼ା ଯଦି ପ୍ରକ୍ରିୟାକୃତ ବା ପ୍ରୋସେସ୍ଡ ଫୁଡ୍ କି ପ୍ୟାକେଟ୍ ଖାଦ୍ୟ ବ୍ୟବହାର କରୁଛନ୍ତି ତେବେ ଏହାର ପ୍ୟାକେଟ୍ରେ ଥିବା ଲେବଲ୍କୁ ଦେଖନ୍ତୁ। ସେଥିରେ ଆମର ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ବା ତିଆରି କରିବାର ଡେଟ୍ ଏବଂ ଏକ୍ସପାରି ଡେଟ୍, ଯେଉଁଦିନ ଆର ଖାଇବାର ମାନ ସରୁଛି, ତାକୁ ଦେଖି କିଣନ୍ତୁ। ଏହାଛଡ଼ା ଆମର ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ 2011 ପ୍ରଣୟନ କରାଯାଇଛି। ଖାଦ୍ୟକୁ ବଜାରକୁ ଛାଡ଼ିବା ପୂର୍ବରୁ ଏହାର ମାନ ପରୀକ୍ଷା କରାଯାଇ ଏଥିରେ ମାନକ ବା ଷ୍ଟାଣ୍ଡାର୍ଡ ସାର୍ଟିଫିକେଟ୍ ଚିହ୍ନ ସବୁ ଦିଆଯାଉଛି, ଯେପରିକି FSSAI, FPO, ଏଗ୍ମାର୍କ ଇତ୍ୟାଦି। ଟିକେ ଆମେ ଜାଣିବା ଏହିସବୁ ମାର୍କଗୁଡ଼ିକ କ'ଣ ଏବଂ ଏହି ମାର୍କର କ'ଣ ଉପାଦେୟତା ରହିଛି। FSSAI କହିଲେ ଆମେ ବୁଝୁଛୁ ଯେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ, ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ FPO ଅର୍ଥାତ୍ ଫୁଡ୍ ପ୍ରଡକ୍ଟ ଅର୍ଡର, ଖାଦ୍ୟ ଉତ୍ପାଦ ଅର୍ଡର, ଏଗ୍ମାର୍କ, ଏହିସବୁ ମାନକ ବା ଷ୍ଟାଣ୍ଡାର୍ଡ ଦେଖି ଆମେ ଖାଦ୍ୟ କିଣିବା ଦରକାର। କାରଣ ଏହି ମାନକଗୁଡ଼ିକ ଆମର ପ୍ରାଧିକରଣ ମାଧ୍ୟମରେ ଆମର ଏହାକୁ ସୁଦୃଢ଼ କରାଯିବା ପାଇଁ, ଖାଦ୍ୟର ସୁରକ୍ଷାକୁ ସୁଦୃଢ଼ କରାଯିବା ପାଇଁ ଆମର ଖାଦ୍ୟର ଯେଉଁ ପ୍ୟାକେଟ୍ର ଲେବଲ୍ରେ ଏଗୁଡ଼ିକ ଦିଆଯାଏ। ତେଣୁ ଯେତେବେଳେ ଆପଣ ପ୍ରକ୍ରିୟାକୃତ ଖାଦ୍ୟ ବିଶେଷ କରି କିଣୁଛନ୍ତି ସେତେବେଳେ ନିଶ୍ଚିତ ଭାବରେ ଏହି ମାନକ ଦେଖି କିଣନ୍ତୁ, ଯାହାଦ୍ୱାରା ଆମେ ନିଶ୍ଚିତ ଭାବରେ ଆମ ପରିବାରର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିପାରିବା ଏବଂ ଖାଦ୍ୟ ସୁରକ୍ଷାକୁ

0: ଦୃଢ଼ କରିପାରିବା। ଆଉ ଆପଣ ଜାଣିଛନ୍ତି ପରିବାରର ଖାଦ୍ୟ ସୁରକ୍ଷା ଯଦି ଆମେ ନିଶ୍ଚିତ କରିବା, ଦିନେ ନା ଦିନେ ଆମେ ସମାଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା।
1: ଅନେକ ସମୟରେ ଦେଖୁ ଯେ ବିଲରେ ଔଷଧ ବ୍ୟବହାର କରାଯାଏ, ଘରେ ମୂଷା ଆସରବା ପାଇଁ ବିଷ ପ୍ରୟୋଗ କରାଯାଏ। ଏସବୁ ସତର୍କତା କେମିତି ଅବଲମ୍ବନ କରିବେ ଆମର ଚାଷୀ ଭାଇ ଭଉଣୀମାନେ କିମ୍ବା ଘରର ଗୃହିଣୀମାନେ, ସେ ବିଷୟରେ ଆପଣ କ'ଣ କହିବେ?
0: ଆମର ବର୍ତ୍ତମାନ ସୁଦ୍ଧା ଆମେ ଖାଦ୍ୟ ଉତ୍ପାଦନ କେମିତି ବଢ଼େଇବା ସେ ପାଇଁ ଆମେ ଚେଷ୍ଟା ଚଳାଇଛୁ। କାରଣ ଆମର ଜନସଂଖ୍ୟା ଯେଭଳି ଭାବରେ ଦିନକୁ ଦିନ ବଢ଼ି ଚାଲୁଛି, ଏଇ ଯେଉଁ ବର୍ଦ୍ଧିଷ୍ଟୁ ଜନସମାଜକୁ ଆମେ ଯଦି ଖାଦ୍ୟ ଯୋଗାଇବା ପାଇଁ ଆମକୁ ନିଶ୍ଚିତ ଭାବରେ ସମର୍ଥ ହେବାକୁ ପଡ଼ିବ। ସେଥିପାଇଁ ବହୁଳ ଭାବରେ କୀଟନାଶକ, ରାସାୟନିକ କୀଟନାଶକ ଏବଂ ରାସାୟନିକ ସାର ଆମେ ବ୍ୟବହାର କରୁଛୁ। ବର୍ତ୍ତମାନ ସୁଦ୍ଧା ଆମର ଚାଷୀମାନଙ୍କ ମଧ୍ୟରେ ଗୋଟିଏ ସଚେତନତା ସୃଷ୍ଟି ହେଲାଣି, ସେମାନେ ଧୀରେ ଧୀରେ ଜୈବିକ କୃଷି ପ୍ରତି ଆଗ୍ରହ ସୃଷ୍ଟି କଲେଣି। କିନ୍ତୁ ତଥାପି ବି ବର୍ତ୍ତମାନ ଆମେ ମିଶ୍ରିତ ଭାବରେ ଚାଷ କରୁଛେ, ରାସାୟନିକ ସାରର ମାନେ ବ୍ୟବହାରକୁ ଆମେ କମ୍ କରୁଛେ। କିନ୍ତୁ ବର୍ତ୍ତମାନ ମୁଁ କହିବାକୁ ଚାହିଁବି ଯେଉଁ ମହିଳାମାନେ ଆମର କୀଟନାଶକ ପ୍ରୟୋଗ କରୁଛନ୍ତି, ସେହି ସମୟରେ ଦେଖିବେ ପବନର ବହିବା ଦିଗକୁ ଦେଖିକି ଆମର କୀଟନାଶକ ପ୍ରୟୋଗ କରନ୍ତୁ, ନହେଲେ ତାହା ଉଡ଼ିଆସି ଆମ ଶରୀରରେ ପଡ଼ିବ। ଦ୍ୱିତୀୟରେ ହେଲା, ଆପଣ ଯେତେବେଳେ କୀଟନାଶକ ବା ସାର ପ୍ରୟୋଗ କରୁଛନ୍ତି ସେତେବେଳେ ଆପ୍ରୋନ୍ ପିନ୍ଧନ୍ତୁ ଏବଂ ନାକରେ ମାସ୍କ ଲଗାନ୍ତୁ, ହାତରେ ଗ୍ଲୋଭ୍ ଲଗାନ୍ତୁ ଏବଂ ଖାଲି ଶରୀର କେବେ ରଖନ୍ତୁ ନାହିଁ, କାରଣ ଚର୍ମ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ଏବଂ ନିଶ୍ୱାସରେ ମଧ୍ୟ ଏହା ଶରୀର ଭିତରକୁ ଯାଇ ବିଷକ୍ରିୟା ସୃଷ୍ଟି କରିପାରେ। ଦ୍ୱିତୀୟରେ, ଯେତେବେଳେ ଆପଣ ଘରେ ଆଣି ମୂଷାମରା ଔଷଧ ରଖୁଛନ୍ତି କିମ୍ବା କୀଟପତଙ୍ଗକୁ ନଷ୍ଟ କରିବା ପାଇଁକି ଯେତେବେଳେ ରାସାୟନିକ ଆଣି ଘରେ ରଖୁଛନ୍ତି, ସେତେବେଳେ ଆପଣ ସୁନିଶ୍ଚିତ କରନ୍ତୁ ଯେ ଛୋଟ ଛୁଆଙ୍କ ଠାରୁ ଦୂରରେ ଏଟାକୁ କିପରି ରଖିବେ ଏବଂ ତାକୁ ବ୍ୟବହାର କଲାବେଳେ ମଧ୍ୟ ହାତରେ ଗ୍ଲୋଭ୍ ପିନ୍ଧନ୍ତୁ ଏବଂ ସଚେତନତା ଅବଲମ୍ବନ କରନ୍ତୁ। ଏହିସବୁ ଛୋଟ ଛୋଟ କଥାକୁ ଯଦି ଆପଣମାନେ ଧ୍ୟାନ ଦେବେ, ନିଶ୍ଚିତ ଭାବରେ ଆମେ ଖାଦ୍ୟ ସୁରକ୍ଷା ଏବଂ ନିରାପତ୍ତା ଆମେ ନିଶ୍ଚିତ ବଜାୟ ରଖିବା ଏବଂ ଆଜିର ଦିବସର ପାଳନର ତାତ୍ପର୍ଯ୍ୟ ଖୁବ୍ ଭଲ ଭାବରେ ଆମେ ବୁଝିପାରିବା।
1: ଏହି ଦିବସର ତାତ୍ପର୍ଯ୍ୟ ଆମ ପାଇଁ ଆହୁରି ଅଧିକ ଗୁରୁତ୍ୱ ହୋଇଯାଉଛି ମ୍ୟାଡାମ, ଯେତେବେଳେ ଆମେ ବିଶ୍ୱର ପ୍ରଥମ ଜନବହୁଳ ରାଷ୍ଟ୍ରରେ ପଦାର୍ପଣ କରୁଛେ। ଏ ସମୟରେ ଆମକୁ ଜୈବିକ ସାର ବି ପ୍ରୟୋଗ କରିବାକୁ ପଡ଼ିବ, ତା ସହିତ ଆମକୁ ସବୁ ଲୋକଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରିବାକୁ ପଡ଼ିବ। ତାର ଭବିଷ୍ୟତ ଆପଣ କେମିତି ଦେଖୁଛନ୍ତି? ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, ତା ସହିତ ଆମର ଲୋକ ସଂଖ୍ୟା ବଢ଼ୁଛି, ସେକୁ ଆପଣ କେମିତି କୋଉ ଦୃଷ୍ଟିରେ ଦେଖୁଛନ୍ତି ଆଉ ସେ ବିଷୟରେ ଆପଣ କ'ଣ ମତାମତ ଦେବେ?
0: ଏ ବହୁତ ଭଲ ପ୍ରଶ୍ନଟିଏ ଆପଣ ପଚାରିଲେ, କାରଣ ଜଳବାୟୁ ପରିବର୍ତ୍ତନ ଆଜି ଆମ ପାଇଁ ଏକ ମୁଖ୍ୟ ଆହ୍ୱାନ ହୋଇ ଛିଡ଼ା ହୋଇଛି ଆମ ସାମ୍ନାରେ। ତେଣୁ ମିଳିତ ଭାବରେ ଆମେ ପ୍ରଚେଷ୍ଟା କରିବା ଦରକାର ଯେ ଜଳବାୟୁ ପରିବର୍ତ୍ତନକୁ ଆମେ କିଭଳି ଭାବରେ କୃଷିରେ ତା'ର ପ୍ରଭାବକୁ କମ୍ କରିବା। ଆମର ବିଭିନ୍ନ ଗବେଷଣା ସଂସ୍ଥା ଯେଉଁ ରହିଛନ୍ତି, ତା'ଦେହରୁ ଜଳବାୟୁ ସହଣୀ କିସମ ଶସ୍ୟ ସବୁ ବାହାର କରାଯାଉଛି, ତାକୁ ଆମେ ଚାଷୀ ସମାଜରେ ଆମେ ତାକୁ ଡେମନଷ୍ଟ୍ରେସନ ବା ଆମର ଦର୍ଶନ ମାଧ୍ୟମରେ ତାକୁ ପ୍ରୋତ୍ସାହନ କରିବା ଦରକାର ଏବଂ ବିଭିନ୍ନ ପ୍ରକାରର ସଂସ୍ଥା ମଧ୍ୟ ଆମର ଜିଲ୍ଲା ସ୍ତରରେ କାମ କରୁଛନ୍ତି, ସେମାନେ ମଧ୍ୟ ଏ ଦିଗରେ ସଚେତନ ହେଉଛନ୍ତି। କୃଷି ସହିତ ଯେଉଁ ସଂଶ୍ଳିଷ୍ଟ ରହିଥିବା ସଂସ୍ଥାଗୁଡ଼ିକ ଏ ବିଷୟରେ କାର୍ଯ୍ୟ କରୁଛନ୍ତି। ଦ୍ୱିତୀୟରେ, ଆମେ ଦେଖନ୍ତୁ ପୋଷଣ ଯଦି ପରିବାର ପାଇଁ ଆମେ ସୁନିଶ୍ଚିତ କରିବାକୁ ଚାହୁଁଛେ, ତାହେଲେ ଆମେ ଘର ପଛପଟ ଜାଗାରେ ଗୋଟିଏ ପୋଷଣ ବଗିଚାଟିଏ ଆମେ କରିପାରିବା, ଯେଉଁଥିରେ କି ଆମେ ସମ୍ପୂର୍ଣ୍ଣ ଭାବରେ ଜୈବିକ ଉପାୟରେ ଆମେ ଚାଷ କରିପାରିବା। ଖାଲି ଗାଁ ଗହଳ ନୁହଁ, ଆଜିକାଲି ଆପଣ ଜାଣିଥିବେ ସହରାଞ୍ଚଳରେ ମଧ୍ୟ ଛାତ ଉପରେ ଆମେ ଗୋଟିଏ ଛୋଟ ବଗିଚା ସୃଷ୍ଟି କରିପାରୁଛେ, ବିଭିନ୍ନ ଯାହାକୁ ଆମେ ରୁପ୍ଟପ୍ ଗାର୍ଡେନ୍ ବୋଲି ମଧ୍ୟ କହୁଛେ ଏବଂ ତାହାକୁ ଗ୍ରହଣ କରିବା, ତାହେଲେ ମୁଁ ଭାବୁଛି ଆମେ ଦିନେ ନା ଦିନେ ଆମର ଏହି ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଉତ୍ପାଦନ ସମସ୍ୟା ଯୋଗୁଁ ଉପୁଜୁଛି ଆମର ବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ, ତାକୁ ଆମେ କିଛି ମାତ୍ରାରେ ପ୍ରତିହତ କରିପାରିବା।
1: ଠିକ କଥା କହିଲେ, ପାକଶାଳା ବଗିଚା ଆମର ଶିଶୁ ଆଉ ମହିଳାମାନଙ୍କ ପୁଷ୍ଟିହୀନତାକୁ ନିଶ୍ଚୟ କମିପାରିବ, ଏ ବିଷୟରେ ଆମେ ସଚେତନ ହେବା ଦରକାର। ଆମ ଖାଦ୍ୟକୁ ନେଇକି ବ୍ୟବସାୟ ବହୁ ପରିମାଣରେ ବଢ଼ି ଚାଲିଛି, ବର୍ତ୍ତମାନ କିଣା ଖାଦ୍ୟ ଉପରେ ବିଶେଷ ଆମେ ଗୁରୁତ୍ୱ ଦେଉଛୁ। ଏ କିଣା ଖାଦ୍ୟ ଉପରେ ଆପଣ କହିସାରିଛନ୍ତି ଯେ ଆମେ କିପରି ସତର୍କ ରହିବା, କିନ୍ତୁ ସେ କିଣା ଖାଦ୍ୟ ଆଉ ଆମର ଶରୀର ଉପରେ ତାର ପ୍ରଭାବ
0: ଦେଖନ୍ତୁ, ଆମେ ଯେତେଦୂର ସମ୍ଭବ ଚେଷ୍ଟା କରିବା ଘରେ ପ୍ରସ୍ତୁତ କରି ଖାଦ୍ୟ ଖାଇବା ପାଇଁ, କିନ୍ତୁ ବର୍ତ୍ତମାନ ସମୟର ଯେଉଁ ଅଭାବ ରହିଛି ଆମକୁ ସେଥିପ୍ରତି ଆମେ କିଣା ଖାଦ୍ୟ ପ୍ରତି ନିର୍ଭର କରୁଛେ। ଆମର ଗାଁ ଗହଳରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଗଢ଼ି ଉଠୁଛି, ସେମାନେ ମଧ୍ୟ ଆମର ବିଭିନ୍ନ ପ୍ରକାରର ଖାଦ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ଏସବୁ ପ୍ରସ୍ତୁତିରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। କିନ୍ତୁ ଯେତେବେଳେ ଆମେ ଖାଦ୍ୟ ପ୍ରସ୍ତୁତିରେ ଆମେ ନିୟୋଜିତ ହେଉଛେ, ସେତେବେଳେ ଆମେ ଚିନ୍ତା କରିବା ଦରକାର ଯେ ଖାଦ୍ୟ ନିରାପତ୍ତା ଏବଂ ଖାଦ୍ୟ

0: ସୁରକ୍ଷା ବିଶେଷ ଭାବରେ ଆମର ଜରୁରୀ, କାରଣ ଏହି ଖାଦ୍ୟ ଆମେ ଖାଇବା ଦ୍ୱାରା ନିଶ୍ଚିତ ଭାବରେ ଆମ ଶରୀରକୁ ବିପଜ୍ଜନକ ପରିସ୍ଥିତିରେ ପହଞ୍ଚାଇବା ଯଦି ଆମେ ଖାଦ୍ୟ ସୁରକ୍ଷାକୁ ଧ୍ୟାନ ଦେଇନେ। ତେଣୁ ଗାଁ ଗହଳରେ ଆମର ବିଭିନ୍ନ ପ୍ରକାରର ପ୍ରଦର୍ଶନ ମାଧ୍ୟମରେ ବା ଆମର ତାଲିମ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦେବାର ଯଥାର୍ଥତା ରହିଛି ଏହି ପରିପ୍ରେକ୍ଷୀରେ। ଏବଂ ସେମାନେ ଯେଉଁ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ତାକୁ ଆମେ କିପରି ପରୀକ୍ଷା କରିପାରିବା, ଯାହାଫଳରେ ଯଦି ସେଟା ପରୀକ୍ଷା କରି ତା'ର ମାନକ ଆମେ ପ୍ରସ୍ତୁତ କରିପାରିବା ତାହେଲେ ଆମେ ବିଶ୍ୱ ଦରବାରରେ ମଧ୍ୟ ସେମାନଙ୍କର ପ୍ରସ୍ତୁତ ଖାଦ୍ୟକୁ ଆମେ ରଖିପାରିବା ଏବଂ ଯାହା ରପ୍ତାନୀ ବାହାରକୁ କରିପାରିବା। ସେସବୁ ଦିଗରେ ଆମେ ଯତ୍ନଶୀଳ ହେବାର ସମୟ ଆସିଛି। ଆଉ କିଣା ଖାଦ୍ୟ ମୁଁ ତ ଆଗରୁ କହିଛି, ଆପଣ ଲେବଲ ଦେଖିକି ଆମେ ଖାଦ୍ୟ ପ୍ରକ୍ରିୟାକୃତ ଖାଦ୍ୟ ହେଉ ଏବଂ ତା'ର ପ୍ୟାକେଟରେ ଗୋଟେ ଲେବଲ ରହିଛି ସେଇ ଲେବଲକୁ ଦେଖିକି ଆମେ କିଣିବା ଦରକାର।
1: ଏଇଠି ଆମେ କହିପାରିବା ଜଣେ ନିରୋଗ ରହିବା ପାଇଁ ଉପଯୁକ୍ତ ଖାଦ୍ୟ ଦରକାର, ତା ସହିତ ବିଶୁଦ୍ଧ ଜଳ ପିଇବା ଦରକାର, ଆଉ ତା ସହିତ ଜଣେ ନିରୋଗ ରହିବା ପାଇଁ ଧ୍ୟାନ ଯୋଗର ବି ଆବଶ୍ୟକତା ଅଛି। ସେ ବିଷୟରେ ଆପଣ କଣ କହିବେ ଯୋଉଟାକି ନିଜକୁ ସେ ସୁସ୍ଥ ରଖିପାରିବ ମାନସିକ?
0: ନିଶ୍ଚିତ ଭାବରେ ଆପଣ ଦେଖିବେ ଆମର ଯୋଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାର ଯୋଉ ସ୍ୱାସ୍ଥ୍ୟର ଯୋଉ ସଂଜ୍ଞା ଦେଇଛି ସେଥିରେ ଆପଣ ଦେଖିବେ ଯେ ସ୍ୱାସ୍ଥ୍ୟ କେବଳ ଆମର ଶାରୀରିକ ସ୍ୱାସ୍ଥ୍ୟ କହିଲେ ବୁଝାଏ ନାହିଁ। ଶାରୀରିକ, ମାନସିକ ଏବଂ ଯୋଉଟା ଆମର ଭଗବାନଙ୍କ ସହିତ କେମିତି ଯୋଡ଼ି ହେବା ସ୍ପିରିଚୁଆଲ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆପଣ ଏଇ ଯୋଉ ଯୋଗ ଧ୍ୟାନ ଏସବୁ କଥା କହୁଛନ୍ତି ତାଦ୍ୱାରା ଆମର ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଖାଲି ଖାଦ୍ୟ ନୁହେଁ, ଖାଦ୍ୟ ସହିତ ଯୋଗ, ଧ୍ୟାନ, ବ୍ୟାୟାମ ଏବଂ ଏସବୁର ସନ୍ତୁଳନ ଭାବରେ ଯଦି ଆମେ ପରିଚାଳନା କରିପାରିବା ତାହେଲେ ଆମର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଯେଉଁ ସ୍ୱାସ୍ଥ୍ୟର ସଂଜ୍ଞା ରହିଛି ଶାରୀରିକ, ମାନସିକ ଆଉ ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଆମେ ହାସଲ କରିପାରିବା, ଯାହାକି ହେଉଛି ଗୋଟିଏ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ।
1: ବହୁ ସମୟରେ ଖାଦ୍ୟ ନଷ୍ଟ ହୁଏ, ସେ ଖାଦ୍ୟ ନଷ୍ଟ ନ ହେବା ପାଇଁ ଲୋକଙ୍କୁ ପରାମର୍ଶ କ'ଣ ଦେବେ ଏବଂ ସେ ବଳକା ଖାଦ୍ୟ ଆମେ କେମିତି ବ୍ୟବହାର କରିପାରିବା ଅନ୍ୟମାନଙ୍କ ପାଇଁ ସେ ବିଷୟରେ କ'ଣ କହିବେ?
0: ବର୍ତ୍ତମାନ ଯୁଗରେ ଆମର ଜନସଂଖ୍ୟା ବଢ଼ି ଚାଲିଛି, ଖାଦ୍ୟ ଉତ୍ପାଦନରେ ମଧ୍ୟ ଆମେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇଛେ, ଆମେ ଆଉ କାହା ଉପରେ ନିର୍ଭର କରୁନେ, ଆମେ ନିଜ ଖାଦ୍ୟ ନିଜେ ଉତ୍ପାଦନ କରୁଛେ ଏବଂ ଉପଯୋଗ କରୁଛେ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଗୋଟିଏ ସଙ୍କଟ ଆମର ଦେଖାଦେଇଛି ଯେ ଯେଉଁଭଳି ଭାବରେ ଆମେ ଖାଦ୍ୟକୁ ଅପଚୟ କରୁଛେ, ନଷ୍ଟ କରୁଛେ, ତାହା ଭବିଷ୍ୟତ ପାଇଁ ଆମର ନିଶ୍ଚିତ ଭାବରେ ଏକ ଆହ୍ୱାନ ଭାବରେ ଛିଡ଼ା ହୋଇପାରେ। କାରଣ ଦେଖନ୍ତୁ ଆମର ପନିପରିବା ଏଇ ଯେଉଁ ଆମର ଯେତେବେଳେ ଅତ୍ୟଧିକ ପ୍ରଡକ୍ସନ ବା ଉତ୍ପାଦନ ହେଉଛି, ଆମର ଋତୁକାଳୀନ ପନିପରିବା ଗୁଡ଼ିକ ଯେତେବେଳେ ଅତ୍ୟଧିକ ଭାବରେ ଉତ୍ପାଦନ ହେଉଛି ସେତେବେଳେ ଆମେ କିଭଳି ଭାବରେ ତାକୁ ଯଦି ସାଇତିକି ରଖିପାରିବା ତାହେଲେ ଆମେ ପନିପରିବାର ଅପଚୟକୁ ରୋକିପାରିବା। ଦ୍ୱିତୀୟରେ ଆମେ ଯେତେବେଳେ ଦେଖିବା ଘରେ ଖାଦ୍ୟ ଆମେ ଖାଉଛେ, ପିଲାମାନଙ୍କୁ ମା'ମାନଙ୍କର ମଧ୍ୟ ବହୁତ ଭୂମିକା ରହିଛି ଯେ ପିଲାମାନଙ୍କ ମନରେ ଆମର ଖାଦ୍ୟ ପ୍ରତି ଗୋଟିଏ ସମ୍ମାନ ଏବଂ ଖାଦ୍ୟ ପ୍ରତି ଗୋଟିଏ ଆଗ୍ରହ ଆମର ସୃଷ୍ଟି କରିବା ଦରକାର। ଏବଂ କୃଷକମାନଙ୍କର ଯେଉଁ ଦୃଢ଼ ଆତ୍ମବଳ ଏବଂ ସେମାନଙ୍କର କଷ୍ଟ ଯୋଗୁଁ ଆମେ ଟେବୁଲକୁ ଖାଦ୍ୟଟି ଆସିଛି ସେ ବିଷୟରେ ମଧ୍ୟ ଛୋଟବେଳରୁ ଆମର ପାଠ୍ୟକ୍ରମରେ ଆମର ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ ହେବା ଦରକାର ଯେ ଚାଷ ଏବଂ ଖାଦ୍ୟ କିଭଳି ଭାବରେ ବହୁତ କଷ୍ଟରେ ଆମ ପାଖକୁ ଆମର ଖାଦ୍ୟ ଆସୁଛି। ତେଣୁ ଯଦି ସେ ଦିଗରେ ସେମାନେ ସତର୍କ ହେବେ ତାହେଲେ ଅତି ପିଲାବେଳୁ ସେମାନଙ୍କ ମନରେ ଖାଦ୍ୟ ପ୍ରତି ସମ୍ମାନ ସୃଷ୍ଟି ହେବ ଏବଂ ସେମାନେ ଅପଚୟକୁ ରୋକିବା ପାଇଁ ଚେଷ୍ଟା କରିବେ।
1: ଶେଷରେ ଆମକୁ ଯୋଉ ଶୁଣିଥିବା ଶ୍ରୋତା ବନ୍ଧୁ ଆଉ ଚାଷୀ ଭାଇ ଭଉଣୀମାନଙ୍କୁ ଆପଣଙ୍କର ପରାମର୍ଶ କ'ଣ ରହିବ, ବାର୍ତ୍ତା କ'ଣ ରହିବ?
0: ଦେଖନ୍ତୁ, ଯେହେତୁ ଖାଦ୍ୟ ସୁରକ୍ଷା ହେଉଛି ଏକ ମିଳିତ ଉଦ୍ୟମ, ଆମେ ସମସ୍ତେ ଉତ୍ପାଦକଠାରୁ ଆରମ୍ଭ କରି ଉପଭୋକ୍ତା ପର୍ଯ୍ୟନ୍ତ ସରକାରଙ୍କର ଖାଦ୍ୟ ସୁରକ୍ଷା ନୀତିକୁ ଅବଲମ୍ବନ କରିପାରିଲେ ଯାଇ ଆମକୁ ସୁଫଳ ମିଳିବ। ଖାଲି ନୀତି ପ୍ରଣୟନ ହେଲେ ହେବା ନାହିଁ, ଯାହାକୁ ଆମକୁ ନିଶ୍ଚିତ ଭାବରେ ମାନିବାକୁ ପଡ଼ିବ ଏବଂ ଆମେ ଖାଉଥିବା ଖାଦ୍ୟ ସୁରକ୍ଷିତ ତାହା ସୁନିଶ୍ଚିତ କରିବା ପାଇଁ ଫାର୍ମରୁ ଟେବୁଲ ପର୍ଯ୍ୟନ୍ତ ସମସ୍ତଙ୍କର ଭୂମିକା ରହିଛି। ଆଜିର ଦିନରେ ବିଶ୍ୱବ୍ୟାପୀ ଖାଦ୍ୟବାହିତ ରୋଗର ବୋଝକୁ ହ୍ରାସ କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ମିଳିତ ଭାବେ ପ୍ରୟାସ ଜାରି ରଖିବା ଏବଂ ଆମେ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରିବା, କାରଣ ଆମେ ଯଦି ନିଜକୁ ପରିବର୍ତ୍ତନ କରିବା ଧୀରେ ଧୀରେ ସମାଜ ପରିବର୍ତ୍ତନ ହେବ।
1: ଠିକ କଥା କହିଲେ ମ୍ୟାଡାମ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଅନୁଚିନ୍ତା ଏହା ହେବା ଦରକାର ଯେ ଏହା ଗୋଟିଏ ମିଳିତ ପ୍ରୟାସ, ଚାଷ କରିବା ଏବଂ ଖାଦ୍ୟ ପରିବେଷଣ ପର୍ଯ୍ୟନ୍ତ ଏବଂ ତାକୁ ଆମେ ସଠିକ ଭାବରେ ଖାଇବା, ଏସବୁ ମିଶାଇଲେ ଆମେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରିବା। ଆଜି ଆମ କାର୍ଯ୍ୟକ୍ରମକୁ ଆପଣ ଆସିଲେ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଅନୁଚିନ୍ତା ବିଷୟରେ ଆପଣଙ୍କର ମତାମତ ଦେଲେ, ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ସେଥିପାଇଁ ଶ୍ରୋତାବନ୍ଧୁମାନଙ୍କ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଶୁଣୁଥିଲେ ଆଲୋଚନା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ବିଶେଷଜ୍ଞ ଥିଲେ ଡକ୍ଟର ଜ୍ୟୋତିର୍ମୟୀ ଉଦ୍ଗାତା। ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସୁଭାଷ ଚନ୍ଦ୍ର ନାୟକ। ଶ୍ରୋତାବନ୍ଧୁ, ମେ ମାସ 24 ତାରିଖ ଆକାଶବାଣୀରୁ କୃଷି ଶିକ୍ଷାର ବିଷୟ ଥିଲା ହରଡ଼ ଚାଷ। ବିଶେଷଜ୍ଞ ଥିଲେ ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ। ସେ ପଚାରିଥିବା ପ୍ରଶ୍ନର ସଠିକ୍ ଉତ୍ତର କହୁଛନ୍ତି, ଜାଣି ରଖନ୍ତୁ।
1: ମୋର ପ୍ରଥମ ପ୍ରଶ୍ନ ଥିଲା, ବର୍ଷକୁ ହରଡ଼ ଚାଷ କେତେ ଥର କରାଯାଇପାରିବ? ବର୍ଷକୁ ହରଡ଼ ଚାଷ ଦୁଇ ଥର କରାଯାଇପାରିବ। ପ୍ରଥମ ହେଉଛି ଶୀତ ଋତୁରେ, ଯାହାକି ସେପ୍ଟେମ୍ବର ଅକ୍ଟୋବର ମାସରେ ହେଇପାରିବ। ଦ୍ୱିତୀୟ ହେଉଛି ଜୁନ ଜୁଲାଇରେ, ଯୋଉଟା ବର୍ଷା ଋତୁରେ। ମୋର ଦ୍ୱିତୀୟ ପ୍ରଶ୍ନ ଥିଲା, ଅଧିକ ଅମଳ ହେଉଥିବା ହରଡ଼ କିସମର ନାଁ କ'ଣ? ତାହାର ଉତ୍ତର ହେଲା ଉପାସ 120, ପ୍ରଗତି, ଜାଗୃତି, ମହକ, ମାରୁତି, ଆଶା, ଲକ୍ଷ୍ମୀ, ଦୁର୍ଗା ଓ ମୁକ୍ତା ଆଦିର ନାମ। ମୋର ତୃତୀୟ ପ୍ରଶ୍ନ ଥିଲା, ଗୋଟିଏ ଏକର ଜମି ପାଇଁ କେତେ କିଲୋଗ୍ରାମ ହରଡ଼ ବିହନ ଦରକାର ହୋଇଥାଏ? ଏହାର ସଠିକ୍ ଉତ୍ତର ହେଲା 6-8 କିଲୋ ହରଡ଼ ବିହନ ଦରକାର।

ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଉପଲକ୍ଷେ ଆପଣଙ୍କୁ ପୁଣିଥରେ ଶୁଭେଚ୍ଛା ଶୁଭକାମନା ଦେଇ କାର୍ଯ୍ୟକ୍ରମ ଆଜି ପାଇଁ ଏଇଠି ଶେଷ କରୁଛୁ। କାର୍ଯ୍ୟକ୍ରମ ବିଷୟରେ ମତାମତ ଲେଖି ଚିଠି ଦେବେ। ରହୁଛୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀରୁ କୃଷି ଶିକ୍ଷା।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ।
6: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପ୍ରଥମ ପର୍ଯ୍ୟାୟରେ ହୋଇଥିଲା 118 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ଚଳିତ ମାସ

0: ଷୋହଳରୁ ଛବିଶ ତାରିଖ ପର୍ଯ୍ୟନ୍ତ ହେବ ଆଲୋଚନା, ସତେଇଶ ତାରିଖରେ ମହାନଦୀ ଜଳ ବିବାଦର ଶୁଣାଣି ହେବାର ସୂଚନା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସେବା ପୋର୍ଟାଲ୍ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସିବିଏସ୍ଇର ସୂଚନା। ଆସନ୍ତା ଏକୋଇଶ ତାରିଖରେ ହେବାକୁ ଥିବା ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସହରଗୁଡ଼ିକର ତାଲିକା ପ୍ରକାଶ କଲା ଏନ୍ଟିଏ। ଆପ୍ଲିକେସନ୍ ନମ୍ଘର ଏବଂ ପାସ୍ୱାର୍ଡ ଦେଇ ପରୀକ୍ଷା କେନ୍ଦ୍ର ସହର ଜାଣିପାରିବେ ପ୍ରାର୍ଥୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ଦରଖାସ୍ତ ଆହ୍ୱାନ କଲେ ରାଜ୍ୟ ସରକାର। ଆସନ୍ତାକାଲିଠାରୁ ଉଣେଇଶ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ରେ କରିପାରିବେ ଆବେଦନ। ଅଠେଇଶ ତାରିଖରେ ହେବ ପ୍ରବେଶିକା ପରୀକ୍ଷା। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ କର୍କଟ ବିଜୟୀ ଦିବସ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ତୃତୀୟ ସ୍ଥାନରେ ରହିଛି ଭାରତ। ସ୍ୱାଭିମାନ ଅଞ୍ଚଳରେ ଜାଫ୍ରା ନର୍ସରୀ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ। ଜାଫ୍ରା ଚାଷ ମାଧ୍ୟମରେ ଜୀବିକା ନିର୍ବାହ ପାଇଁ ସମ୍ମତି ଦେଇଛନ୍ତି କୋଣ୍ଡାରେଡ଼ି ସମ୍ପ୍ରଦାୟର ଲୋକେ। ଚୀନ୍ର ତାଇପେଇଠାରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥ୍ଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ। ଏଥିରେ ରହିଛନ୍ତି ଓଡ଼ିଶାର ଧାବିକା ଶ୍ରାବଣୀ ନନ୍ଦ। ଉଲାନବାତାର ଓପନ୍ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କଲେ ଭାରତୀୟ କୁସ୍ତି ପ୍ରତିଯୋଗୀ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଗରମ ଗୁଳୁଗୁଳି ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟି କଥାଚିତ୍ର ଥାନେଦାର ଗାଇଛନ୍ତି, ବାପି ଲାହିରି, ରିମା ଲାହିରି ଏବଂ ଆଶା ଭୋସଲେ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ ଗୀତ କଥାଚିତ୍ର ବମ୍ବେ। ଗାଇଛନ୍ତି ହରିହରନ୍ ଏବଂ କବିତା କୃଷ୍ଣମୂର୍ତ୍ତି।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ସମାଚାର ଦର୍ପଣ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟବ୍ରତ ବେହୁରା
1: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200 ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମେ ସମସ୍ତ ଜିଲ୍ଲାରେ ଯେଉଁ ଆମର ପ୍ରସ୍ତାବିତ ଅଛି ବଜେଟ୍।

0: ପ୍ରବୋଧନ ଯେ ଆମେ 12,000 କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବୁ। ପ୍ରଥମ ପର୍ଯ୍ୟାୟରେ 118 ଆମେ ତାହାର ଶିଳାନ୍ୟାସ କରିଛୁ, ଶୁଭାରମ୍ଭ କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆଜି 204ଟି ବିଦ୍ୟାଳୟର କଲେ। ଏ ଜମି କାରଣରୁ ଟିକିଏ ପଛେଇ ଯାଉଛି, ଆମେ କମ୍ପ୍ରମାଇଜ୍ କରୁନୁ। ଜମି ନହେଲେ ଏଠି ଆମର ପିଲାମାନେ କହୁଥିଲେ ଯେ ଭଲ ଖେଳ ପଡ଼ିଆଟେ ଦରକାର, ଭଲ ବଗିଚାଟେ ଦରକାର, ଭଲ ଗୋଟିଏ ଗାର୍ଡ଼େନ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର, ଅନଲାଇନ୍ରେ ପାଠପଢ଼ା ହେବା ପାଇଁ ମଧ୍ୟ ତାର ଆନୁଷାଙ୍ଗିକ ବ୍ୟବସ୍ଥା ଦରକାର, ସାଇକେଲ ଷ୍ଟାଣ୍ଡ ଦରକାର ଏବଂ ହଷ୍ଟେଲ ଦରକାର, ଟିଚରମାନେ ରହିବା ପାଇଁ ମଧ୍ୟ ଘର ଦରକାର, ସେମାନେ ଭଜନ କରିବେ କେମିତି ଭଜନ ଘର ହେବ ତାହାର ମଧ୍ୟ ଦରକାର ହେବ। ଇଏ ସମସ୍ତ କଥାକୁ ଯଦି ଆମେ ଦେଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଟିକିଏ ଜମି ଅଧିକ ଦରକାର ହେଉଛି। ଆଉ ଯେଉଁ ଟିଚରମାନେ ଆସିବେ ସେମାନଙ୍କୁ ଟ୍ରେନିଂ ଦରକାର, ସେମାନେ କେମିତି ନିଜେ ଅଧିକ ପାରଙ୍ଗମ ହେବେ, ପିଲାମାନଙ୍କୁ ଅଧିକ ସ୍ମାର୍ଟ କରେଇବେ, ଆଉ ସେଥିପାଇଁ ତାହାର ବହୁତ ଆବଶ୍ୟକତା ଆଜି ଦିନରେ ଅଛି। ଏ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏଥିରେ ଅଧିକ ପ୍ରଶିକ୍ଷଣ ଯୁକ୍ତ ଟ୍ରେନିଂ ପାଇଥିବା ସ୍ମାର୍ଟ ଟିଚର ବି ଦରକାର, ସ୍ମାର୍ଟ କ୍ଲାସରୁମ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର ଏବଂ ସେଥିପାଇଁ ଆନୁଷାଙ୍ଗିକ ଯାହା ବ୍ୟବସ୍ଥା ହେବା କଥା। ଏକ ଶୌଖିକ ପରିବେଶ ଏମିତି ଭାବରେ ତିଆରି ହେବ ଯେଉଁଥିରେ କି ଆମ ପିଲାମାନେ ଯେଉଁମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାର୍ଟିଫିକେଟ୍ ନେଇକରି ସେମାନେ ପ୍ରାଥମିକ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ପଳେଇ ଯାଉଛନ୍ତି, ଆମେ ନେଇଯାଉଛନ୍ତି, ଆମ ବାପା ମାମାନେ ନେଇଯାଉଛନ୍ତି। ଇଏ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଯେଉଁଥିରେ ଆମକୁ ଅଧିକ ଏଥିରେ ଆମ ପିଲାଙ୍କୁ ଆମେ କିଭଳି ଭାବରେ ତଳ ସ୍ତରରୁ ନିପୁଣ କରିବା ପାଇଁ ପଡ଼ିବ, ସେମାନଙ୍କୁ କିଭଳି ଭାବରେ ସ୍ମାର୍ଟ କରିବା ପାଇଁ ପଡ଼ିବ, ସେଥିପାଇଁ ପିଲାମାନଙ୍କର ଭବିଷ୍ୟତ ହେଉଛି ଆମ ପରିବାରର ଭବିଷ୍ୟତ।
1: ସମ୍ବଲପୁରରେ ହେବ ଫିଫା ଷ୍ଟାଣ୍ଡାର୍ଡର 3ଟି ଫୁଟବଲ ପଡ଼ିଆ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଷା ହେଲେ ମଧ୍ୟ ସେଠାରେ ଫୁଟବଲ ଖେଳାଯାଇପାରିବ ଓ ସେହି ଧରଣର ଗ୍ରାଉଣ୍ଡ ତିଆରି ହେବ ବୋଲି ସେ କହିଛନ୍ତି। ସେଠାରେ ଅନେକ ଖେଳାଳି ପ୍ରଶିକ୍ଷଣ ନେବା ସହ ଜାତୀୟ ସ୍ତରରେ ନାଁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ଇଏ ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏହି ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3ଟି ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 m x 10 m ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2ଟି ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁରର ବିଧାୟକ ଜରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
1: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଓସ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ଓସ୍ୱାସ ପଦ୍ଧତିରେ କାମ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ସୂଚନା ଦେଇଛନ୍ତି।
3: ଓସ୍ୱାସ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟସ୍ତରରେ ଜିଲ୍ଲା ସଫଳତା ପାଇଛି, ଯେଉଁଥିରେ ମେ ମାସରେ ଯେଉଁ ଆସେସମେଣ୍ଟ ହୋଇଛି ସେଥିରେ ସର୍ବାଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାର ଫାଇଲ୍ ପ୍ରୋସେସିଂ ହୋଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ ଫାଇଲ୍ସ ଗଞ୍ଜାମ ଜିଲ୍ଲାର ଗୋଟେ ମାସ ଭିତରେ ପ୍ରୋସେସିଂ ହୋଇଛି। ରାଜ୍ୟସ୍ତରରେ ଦେଖିଲେ 90,000 ଫାଇଲ୍ ମାନେ ଓଭରଅଲ୍ ରାଜ୍ୟରେ ମିଶିକି ହୋଇଛି, ତା ଭିତରେ 25,000 ଫାଇଲ୍ ଗଞ୍ଜାମ ଜିଲ୍ଲାର ହୋଇପାରିଛି। ନିଶ୍ଚିତ ଏଇଟା ଯୋଉ ଗତ ଅଗଷ୍ଟ ମାସରୁ ଆମେ ପ୍ରୟାସ ଆରମ୍ଭ କରିଥିଲୁ ଆମର ପ୍ରତ୍ୟେକ କାର୍ଯ୍ୟାଳୟରେ ଓସ୍ୱାସ ଇମ୍ପ୍ଲିମେଣ୍ଟେସନ ଏପ୍ସର କରିବା ପାଇଁ, ସେଥିରେ ନିଶ୍ଚିତ ଆମେ ସଫଳତା ପାଇଛୁ। ଗଞ୍ଜାମ ଜିଲ୍ଲାରେ ମାତ୍ର 3,300 ଉର୍ଦ୍ଧ

0: କୁହାଯାଇଥିବା ଜମ୍ମୁ ଗ୍ରାମର ଜଣେ ବାସିନ୍ଦା ସାଧନ ମଣ୍ଡଳ କହିଛନ୍ତି।
1: ନାଇଁ ଏଇଟା ଆଜ୍ଞା ଠିକ କରାଯାଇଛି, ଏଇଟା କୌଣସି ମାନେ ଅସୁବିଧା ନାହିଁ, ତେଣୁ କରିକି ଆମେ ଏଇ ସଦାବେଳେ ଆମେ ସଜାଗ ଅଛୁ, ଯେକୌଣସି ମୁହୂର୍ତ୍ତରେ ଆମେ ଯେକୌଣସି ଅଚିହ୍ନା ଲୋକ କି ଅଜଣା ଲୋକ ଯାହାକୁ ପାଇବୁ ଆମେ ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନରେ ଯାଇ ପହଞ୍ଚେଇବୁ। ଏଇ ଯୋଉ ପେଟ୍ରୋଲିଂ ହଉଛି ଠିକ ଅଛି, ଯେକୌଣସି ବୋଟ ମାନଙ୍କରେ ସେମାନେ ପଳେଇ ଆସିପାରନ୍ତି କି କ'ଣ, ସେ ବୋଟ ମାନଙ୍କରେ ବି ଯାଞ୍ଚ କରାଯାଉଛି। ଏବେ ଯୋଉ ଅତି ଆବଶ୍ୟକ ଆଧାର କାର୍ଡ, ଯୋଉ ଭୋଟର କାର୍ଡ ଡାଉଟ ଲାଗୁଛି ସେଇଗୁଡ଼ାକୁ ଧରିକି ଆମେ ଯାଞ୍ଚ କରୁଛୁ।
0: ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ତ ସାମୁଦ୍ରିକ ଜଳପଥରେ କଡ଼ା ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିକୁ ଆସିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୁଲିସ୍ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
2: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ତିନିଟା ମାରାଇନ୍ ପୁଲିସ୍ ଷ୍ଟେସନ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ ପୁଲିସ୍ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପାଟ୍ରୋଲିଂ କରିବେ। ଆମର ସବୁ ମରାଇନ୍ ପୁଲିସ୍ ଷ୍ଟେସନରେ ଆମର ବୋଟ୍ସ ଅଛି। ଯଦି ମୁଁ ଆପଣଙ୍କୁ ସ୍ପେସିଫିକ୍ ଯଦି କହିବେ ତ ଆମର ଜମ୍ମୁ ଥାନାରେ 12 ଟନ୍ ବୋଟ୍ ଅଛି, ଅର୍ ଗୋଟେ ଆମର ଫିସିଂ ଟ୍ରଲର ହାୟର୍ଡ ବେସିସ୍ରେ କରାହେଇଛି। ସେକେଣ୍ଡ ଆମର ତନ୍ତିଆପାଲ ଥାନାରେ 5 ଟନ୍ ବୋଟ୍ ଅଛି, ତାଲଚୁଆ ଥାନାରେ ଆମର ଗୋଟେ 12 ଟନ୍ ବୋଟ୍ ଅଛି। ତ ସବୁ ମରିନ୍ ଥାନାରେ ଆମର ଏନଫ୍ ଆମର ବୋଟ୍ସ ଅଛି, ଓ ତାପରେ ଆମର ଷ୍ଟାଫ୍ ଏକ୍ସ ନେଭି ପର୍ସନାଲକୁ ଡିପ୍ଲୟ କରାହେଇଛି, ସୋ ଦେଟ୍ ଆମର ସି ପାଟ୍ରୋଲିଂ ଭଲ ଭାବସେ ହେବ। ପେଟ୍ରୋଲିଂ ପାଇଁ ସବସେ ଅର୍ ଅଧିକ ଏକ ଇମ୍ପୋର୍ଟାଣ୍ଟ ଚିଜ ରହୁଛି ଆମର ଫ୍ୟୁଲ। ତ ଏବେ ଆମର ପାଖରେ କୋଇ ଫ୍ୟୁଲ ସମସ୍ୟା ନାହିଁ, ଆମର ପାଖରେ ଏନଫ୍ ଫ୍ୟୁଲ ଅଛି, ଓ ଆମର ପ୍ରତିଦିନ ଆମର ସି ପାଟ୍ରୋଲିଂ ହେଉଛି। ଇନଫ୍ୟାକ୍ଟ ଆମର କୋଷ୍ଟାଲ ସିକ୍ୟୁରିଟି ଆମର ହାୟର କ୍ୱାର୍ଟର ସେ ସବୁ ପ୍ଲାନ ହେଇକି ଆସୁଛି, ଓ ସବୁ ଜିପିଏସ୍ ଲାଗିଛି କି ସେମାନେ ସି ପାଟ୍ରୋଲିଂ କରୁଛନ୍ତି କି ନାହିଁ। ଆମର ବି ସବୁବେଳେ ସେମାନେ ଲୋକେସନ ବି ଆମେ ପଠାଉଛୁ, ସୋ ଦେଟ୍ ଆମର ସି ପାଟ୍ରୋଲିଂ ୱି ଶୁଡ୍ ଆମର ଇନସ୍ୟୋର ହେଇଛି କି ଭଲ ଭାବସେ ସି ପାଟ୍ରୋଲିଂ ହେବ। ନେକ୍ସଟ ଆମର ରହୁଛି ଆମର ହାଇ ଟେକ୍ନିକାଲ ଡ୍ରୋନ୍ ଆମର ପାଖରେ ଅଛି ତାଲଚୁଆରେ, ତ ଡ୍ରୋନ୍ ସର୍ଭେଲାନ୍ସ ବି ଆମର ଚାଲିଛି ମେନଲି ଆମର ତାଲଚୁଆ ଏରିଆରେ। କୋଷ୍ଟାଲ ସିକ୍ୟୁରିଟି କା ନେକ୍ସଟ ଆମର ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆଉ ଜେଟି। ଇନ୍ ସବୁ ଏରିଆରେ ଆମେ ଭଲ ଭାବସେ କେମିତି ଆମେ ଇଣ୍ଟେଲିଜେନ୍ସ ପାଇବା, କେମିତି ଆମର ସିକ୍ୟୁରିଟି ରହିବା, ତା ଭାବରେ ଆମର ସବୁ ଥାନାରେ ଯେତେ ବି ଆମର ଏଫ୍ଏଲ୍ସି ୟାନି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର୍ସ ଆଉ ଜେଟି ଅଛି, ସବୁ 24/7 ଆମର ଷ୍ଟାଫ୍ ଡିପ୍ଲଏଡ୍ ଅଛି, ସେ ସବୁ ମାନେ ଇଣ୍ଟେଲିଜେନ୍ସ ଦେଉଛନ୍ତି। ତାପରେ ଆମର ସେକେଣ୍ଡ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଆମର ଯୋଉ ଫିସରିଜ ଡିପାର୍ଟମେଣ୍ଟ କେ ସାଥ ମିଶିକି ଯୋଉ ଆମର କୋଡିନେଟେଡ୍ ୱେ ମେ ସିକ୍ୟୁରିଟି ଆଉ ଯେ ସର୍ଭେଲାନ୍ସ ଯୋଉ ଚାଲିଛି ଇସମେ ବି ଆମର ବେଳେ ବେଳେ ଆମେ ଯାଇକି ଆମେ ଇଣ୍ଟର କୋଡିନେଟେଡ୍ ୱେରେ ଆମେ ଯାଇକି ସବୁ ବୋଟ୍ସ ଗୁଡ଼ାକୁ ଚେକ୍ କରୁଛୁ।
0: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ଶ୍ରୋତାମାନଙ୍କୁ କହି ରଖୁଛୁ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆସନ୍ତାକାଲି ଦିନ 10ଟାରେ ଶୁଣିବେ ନାଟକ ମହାନାଟକ, ରଚନା ରମେଶ ପ୍ରସାଦ ପାଣିଗ୍ରାହୀ, ପ୍ରଯୋଜନା ନିଶିତ ନାୟକ। ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଏଥିରେ ରହିଛି ଆଲୋଚନା, ଆଜିର ମହୌଷଧି କାଲିର ବିଷ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଦିନ ଗୋଟେ 20 ମିନିଟ୍ ନାରୀ ମହଲରେ ଲେଖା ଓ ଲେଖିକା, ଏଥିରେ ଶୁଣିବେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର। ଯୁବଶକ୍ତି ସନ୍ଧ୍ୟା 6:30ରେ ଏଥିରେ ରହିଛି ବିଷୟ, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିନ୍ଦୁ ନିବେଦିତା। କୃଷି ସଂସାରରେ 7:30ରେ ଏଥିରେ ରହିଛି ଆଲୋଚନା, ବ୍ୟବସାୟିକ ଭିତ୍ତିରେ ସୋୟାବିନ ଚାଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ର ସାହୁ। ଶୁଣିଲେ ଆମର ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କଟକ ପ୍ରଚାର କରୁଛୁ ଆଜିର ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ୍ଙ୍କର ସରୋଦବାଦନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ୟମନ, ତାଲ ରୂପକ ତାଲ ଏବଂ ତିନ୍ ତାଲ।

0: ଆସନ୍ତାକାଲିର କାର୍ଯ୍ୟସୂଚୀରୁ କେତୋଟି ଆସନ୍ତାକାଲି ସକାଳ 6:40ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତର 60ତମ ଭାଗ ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଏଥିରେ ଆଲୋଚନା ଆଜିର ମହୋଷଧି କାଲିର ବିଷ ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା କଥିକା ସକାଳ 7:35ରେ ଏଥିରେ ରହିଛି ବିଷୟ ରତ୍ନଗର୍ଭ ମହାସାଗର ଏ ସମ୍ପର୍କରେ କହିବେ ଡକ୍ଟର ନଚିକେତା ଦାସ ଶୁଣିଲେ ଆମର ଆସନ୍ତାକାଲିର କାର୍ଯ୍ୟସୂଚୀରୁ କେତୋଟି ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ପୁଣି ଆପଣଙ୍କ ସହ ଭେଟ ହେବ ଆସନ୍ତାକାଲି ସକାଳ 5:55ରେ ଆଜି ପାଇଁ ବିଦାୟ ଦିଅନ୍ତୁ ଶୁଭରାତ୍ରୀ ଜୟ ହିନ୍ଦ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ତୃପ୍ତି ଦାସ ଶିଳ୍ପୀ ଗାଇଛନ୍ତି ରଘୁନାଥ ରାଉତଙ୍କ ରଚନାରୁ

ପରବର୍ତ୍ତୀ ଭକ୍ତିଗୀତ ଶଙ୍କର୍ଷଣ ମଙ୍ଗରାଜଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ନୀଳମାଧବ ଦାସ।

ବର୍ତ୍ତମାନ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା, ଶିଳ୍ପୀ ଗାଇଛନ୍ତି ଆଲେକ୍ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ ଶିଳ୍ପୀ ଗାଇଛନ୍ତି ଗୌରହରି ଦଳାଇଙ୍କ ରଚନାରୁ।

ଆମ ଜୀବନକୁ ସୁସ୍ଥ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ନାନା ଉପଦେଶ ଦିଆଯାଇଛି। ଏହା ସତ୍ୟ ଯେ ଯେଉଁମାନେ ମହାପୁରୁଷ ବା ମହଜ୍ଜନମାନଙ୍କର ବାଣୀକୁ ଗ୍ରହଣ କରି ଆଚରଣ କରୁଛନ୍ତି ସେମାନେ ନିଶ୍ଚୟ ଉପକୃତ ହେଉଛନ୍ତି। ଉପଦେଶ ଦୁଇ ପ୍ରକାର, ଏକ ବିଧି, ଅନ୍ୟଟି ନିଷେଧ। କ'ଣ ଆମେ ଜୀବନରେ ଆଚରଣ କରିବା ତାହା ହେଲା ବିଧି, କ'ଣ ଆମେ ପରିତ୍ୟାଗ କରିବା ତାହା ହିଁ ନିଷେଧ। ଉଦାହରଣ ସ୍ୱରୂପ କୁହାଯାଇଛି, ଶତଂ ବିହାୟ ଭୋଜନମ ସହସ୍ରମ ସ୍ନାନମ ଆଚରେତ ଲକ୍ଷ୍ୟ ପରୋପକାରାୟ କୋଟିଂ ତେକ୍ତ୍ୱା ହରିଂ ଭଜେତ। ଅର୍ଥାତ୍ ନିଜର ଶହେ କାମ ଫିଙ୍ଗି ଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ। ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀରର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗି ଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରାବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ। ଏହାକୁ ଗୋରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ। ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ, ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା, କାଶ, ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ, ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ। ତାହାକୁ କାପିଳ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେ ବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହୋଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। ସତେଇଶ ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। ସତେଇଶ ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରୀ ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ। ଏଥିରୁ ସୂଚିତ ହୁଏ କେତେ ନିବିଡ଼ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ। ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ, ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନବଦ୍ଧ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନିତା ତନହାଉ ଯୋ ମନ ଭାବ ମଧୁର କଛୁ ଖାଉ, ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଆର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପର ଉପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି? ଏନ୍ତୁଡ଼ିଶାଳରେ ତୁମର ଚାରି ହାତ, ଚାରି ଆୟୁଧ, କଣ୍ଠରେ ବନମାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇଁ ଆସୁଥିବା ମେଘଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହୋଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ। ବୈକୁଣ୍ଠର ତୁମେ ସେହି ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମହାଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗବିଳାସ, ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବାର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ? ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହୋଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା ପ୍ରଭୁଙ୍କୁ ଭଜନ ସ୍ମରଣ କରିବ, ନିଜର କଲ୍ୟାଣ ନିମନ୍ତେ ଇହଲୋକ ଓ ପରଲୋକ ପାଇଁ ସର୍ବଦା ବିଭୁ ସ୍ମରଣ କରିବା ବିଧେୟ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ଭରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି, କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେହି ପଦ୍ମନାଭ। ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରିଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗୁରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତହିଁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା ଦିଅନ୍ତି, ସହସ୍ରଶିର ପୁରୁଷ ଜନ୍ମ ନିଅନ୍ତି।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ପାଉଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ, ପୋକ, ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଦେଖିଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାମଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫପ୍ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: କୃଷି ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର ଗୁରୁଜୀ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
4: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜମୋଡିୟମ ଚାରି ପ୍ରକାର, ଯଥା ପ୍ଲାଜମୋଡିୟମ ଫାଲ୍ସିପେରମ୍, ପ୍ଲାଜମୋଡିୟମ ଭାଇଭାକ୍ସ, ପ୍ଲାଜମୋଡିୟମ ଓଭେଲ ଓ ପ୍ଲାଜମୋଡିୟମ ମ୍ୟାଲେରି। ମାଇ ଏନଫୋଲିସ୍ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜମୋଡିୟମ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ୍ ମ୍ୟାଲେରିଆ ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ, ଯକୃତ ଓ ପ୍ଲିହା ବଢ଼ିପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ ତିନି ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନ ହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସହିକି ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନ ଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମା'ମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ିରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶାବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନ ଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେତେଣେ ପଇଡ଼, ନଡ଼ିଆ

0: କଡ଼େଇ, ପ୍ଲାଷ୍ଟିକ୍ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶାବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ବୈଜୟନ୍ତୀମାଳା ହରିଚନ୍ଦନ।

0: ନୂଆ ଏକ ସୂର୍ଯ୍ୟୋଦୟ ଆମେ ସମସ୍ତେ ଦେଖି ସାରିଲେଣି। କେହି କେହି ଉଦୀୟମାନ ସୂର୍ଯ୍ୟଙ୍କୁ ଦିଗ୍ବଳୟର ଦୂର ପ୍ରାନ୍ତରରୁ, ଗଛର ଆଢୁଆଳରୁ, ସମୁଦ୍ରର ତରଙ୍ଗମାଳ ମଧ୍ୟରୁ, ତ କେହି କେହି କୁଞ୍ଚୁକୁଞ୍ଚିକା ପାହାଡ଼ ପର୍ବତର ଆରପଟରୁ ଦେଖିଥିବେ। ଯେଉଁଠି ବି ଦେଖିଲେ ସୂର୍ଯ୍ୟୋଦୟ ସୁନ୍ଦର। ତା ଛଡ଼ା ଭୂ ପ୍ରକୃତିର ଭିନ୍ନତା ସହିତ ଆମେ ବନ୍ଧା। ସତରେ ସକାଳର ମାଧୁର୍ଯ୍ୟ ଭରା ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭବ ଭିତରେ ସୂର୍ଯ୍ୟଙ୍କ ଆଗମନର ଦୃଶ୍ୟ ଅନୁପମ। ମଣିଷ ସମେତ ସମସ୍ତ ପ୍ରାଣୀ ଏହି ମୁହୂର୍ତ୍ତଟିର ଅପେକ୍ଷାରେ ଥାନ୍ତି। ସମସ୍ତଙ୍କ ପାଇଁ ପ୍ରତୀକ୍ଷିତ ଏହି ମୁହୂର୍ତ୍ତରେ ନିଜର ସଂକ୍ଷିପ୍ତ ଅଭିବ୍ୟକ୍ତି ରଖନ୍ତି ବର୍ଷିଆନ ସାହିତ୍ୟିକ ତଥା ଗୀତିକାର ନନ୍ଦକିଶୋର ସିଂ।
1: ସୂର୍ଯ୍ୟ ହେଉଛି ପ୍ରକୃତର ସକଳ ଶକ୍ତିର ଆଧାର। ସମସ୍ତେ ସୂର୍ଯ୍ୟଙ୍କୁ ହିଁ କହୁଛନ୍ତି। ରାତ୍ରି ବିଶ୍ରାମ ନେବା ପରେ ସକାଳୁ ଉଠିବା ମାତ୍ରେ ସୂର୍ଯ୍ୟ ହିଁ ଖୋଜା ପଡେ। ଗଛର ପତ୍ର କୁହ ବା ଫୁଲ କୁହ, ସେ ମଧ୍ୟ ସୂର୍ଯ୍ୟଙ୍କୁ ଅନେଇଥାନ୍ତି। କିପରି ସୂର୍ଯ୍ୟ ଆସିବେ, ସେମାନେ ମୁଡ଼ି ମୁଡ଼ିକି ହସିବେ। ବିଶେଷତଃ ସୂର୍ଯ୍ୟମୁଖୀକୁ ଦେଖନ୍ତୁ, ସୂର୍ଯ୍ୟମୁଖୀ ସାଧାରଣତଃ ସୂର୍ଯ୍ୟ ଉଠିଲା କିଣି ତାର ପାଖୁଡ଼ା ଗୁଡିକ ଖିଲିଖିଲି ହସି ଉଠେ। ପଦ୍ମ ଫୁଲ ମଧ୍ୟ ପୋଖରୀରେ ଥାଇ ସୂର୍ଯ୍ୟଙ୍କୁ ଅନାଏ। କିଛି ମିଶି ଶବ୍ଦ କରି ପକ୍ଷୀ ମାନେ ମଧ୍ୟ କାକଳି ରବ କରନ୍ତି। ସେ ମଧ୍ୟ ସତାବଟ ଯାଉଥାନ୍ତି କିନ୍ତୁ ରାତି ପାହୁ ସୂର୍ଯ୍ୟ ପୁଣି ଆସିଲେ ଆମେ ଡେଣାମେଲି ପୁଣି ଆହାର ଖୋଜିବା ପାଇଁ ବିଭିନ୍ନ ଜାଗାକୁ ଯିବୁ। ପଶୁ କୁହନ୍ତୁ, ପକ୍ଷୀ କୁହନ୍ତୁ ବା ବୃକ୍ଷ ଲତା ଯାହା କୁହନ୍ତୁ, ସମସ୍ତେ ସୂର୍ଯ୍ୟଙ୍କୁ ଅପେକ୍ଷା କରିଥାନ୍ତି। ରାତି ଶେଷରେ ସକାଳ ହେଲା ମାତ୍ରେ ସେ କିପରି ସମସ୍ତ ସାରା ଦୁନିଆଟା ଚଳଚଞ୍ଚଳ ହେଇ ଉଠେ, ଏବଂ ଏଇ ଚଳଚଞ୍ଚଳ ହେବା ପଛରେ କେବଳ ସୂର୍ଯ୍ୟଙ୍କର ଅବଦାନ ହିଁ ଅଛି। ତେଣୁ ସୂର୍ଯ୍ୟଙ୍କୁ ପୁଣି ଥରେ ଜୀବନଦାତା କହିଲେ ଠିକ ହବ। ଯେତେବେଳେ ସାରା ପୃଥିବୀ ରାତିରେ ସୁପ୍ତ ହେଇକି ରହିଥାଏ ଏବଂ ସୂର୍ଯ୍ୟ ପୂର୍ବ ପଟ ଯେତେବେଳେ ଟହଟ ନାଲି ଟହଟ ଦେଖାଯାଏ, ସିନ୍ଦୁରା ଫାଟି ଉଠେ ବୋଲି କହନ୍ତି ଆମେ, ତତେ ଯେପରି ପୁଣି ପୃଥିବୀ ପୃଷ୍ଠରେ ଜୀବଜନ୍ତୁ ପଶୁ ପକ୍ଷୀ ଗଛ ପତ୍ର ଫୁଲ ଫଳ ଦେହରେ ପୁଣି ଜୀବନ ଧରିଯାଏ, ଏବଂ ଜୀବନିକା ତତେ ଯେପରି ସୂର୍ଯ୍ୟଙ୍କର କିରଣ ହିଁ ସମସ୍ତଙ୍କ ପାଇଁ ଜୀବନିକା ଭଳିଆ କାମ କରେ।

0: ମେ ମାସର ସକାଳ ଆଜ୍ଞା, ଗ୍ରୀଷ୍ମ ଦିନର ସକାଳ। ସୂର୍ଯ୍ୟଙ୍କର ଉତ୍ତର ଗୋଲାର୍ଦ୍ଧକୁ ଢଳିବାର ସମୟ ସରିନି। ଜୁନ୍ ଏକୋଇଶ ତାରିଖ ହେଉଛି ଏହାର ଶୀର୍ଷ ଦିନ। ସେହିଦିନ ଏହି ଗୋଲାର୍ଦ୍ଧରେ ସବୁଠୁ ବଡ଼ ଦିନ ହେବ। ଯଦିଓ ଆମ ଦେଶରେ ମୌସୁମୀ ବାୟୁ ପ୍ରବେଶ ଓ
1: ଡେଭଲପ କରାଯିବାର ସବୁ ସୁଯୋଗ ରଖାଯାଇଛି ଏବଂ ସେଠି ଜଣେ କମ୍ ଖର୍ଚ୍ଚରେ ଯେ ପହଞ୍ଚିପାରିବ, କମ୍ ଖର୍ଚ୍ଚରେ ରିଜନେବୁଲ ଖର୍ଚ୍ଚରେ ଆକୋମୋଡେସନ ପାଇପାରିବ ଏବଂ ସେ ଜାଗା ଗୁଡ଼ିକୁ ବୁଲିକିରି ଆମ ରିଚ୍ ପାଷ୍ଟ ଗ୍ଲୋରି ଯୋଉ ଆମର ରହିଛି ଭାରତୀୟ 5000 ଇୟର୍ସ ଅଫ୍ ଅନ୍ଇଣ୍ଟରପ୍ଟେଡ୍ ସିଭିଲାଇଜେସନ୍ର ଗୁରୁତ୍ୱ ରହିଛି ତାକୁ ସେ ହୃଦୟଙ୍ଗମ କରିପାରିବେ। ପ୍ରସାଦ ଯୋଜନାରେ ପୁରୀ, ଆଜମେର, ବାରାଣସୀ, ଦ୍ୱାରିକା ଇତ୍ୟାଦି ଯୋଉ ସିଟି

ସାଂସ୍କୃତିକ ଆମର କଲଚରାଲ ଆଉ ହେରିଟେଜ୍ ପଏଣ୍ଟ ଅଫ୍ ଭ୍ୟୁରୁ ବିଶେଷ ଗୁରୁତ୍ୱ ରଖେ ଏସବୁ ଜାଗାକୁ ନିଆଯାଇଛି। ଏବଂ ଏଇଟା ଅତି ଆନନ୍ଦର ବିଷୟ, ପର୍ଟିକୁଲାରଲି ଓଡ଼ିଶାର ଲୋକମାନଙ୍କ ପାଇଁ ଯେ ଆମର ପୁରୀକୁ ପ୍ରସାଦ ଯୋଜନାରେ ଗ୍ରହଣ କରାଯାଇଛି।

0: ଭାରତ ଇତିହାସ ପୃଷ୍ଠାରେ ମେ 26 ତାରିଖ 1739 ମସିହା ଆଜି ଦିନରେ ହୋଇଥିବା ଐତିହାସିକ କର୍ଣ୍ଣାଲ ଯୁଦ୍ଧରେ ପାରସ୍ୟର ସମ୍ରାଟ ନାଦିର ଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଏହି ଅଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକୁ ଦଖଲ କରିଥିଲେ। ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ମୟୂର ସିଂହାସନ ଏବଂ କୋହିନୁର ହୀରା ଲୁଟ୍ କରି ନେଇଯାଇଥିଲେ ନାଦିର ଶାହା। ଏହି ଯୁଦ୍ଧ ବିଶାଳ ମୋଗଲ ସାମ୍ରାଜ୍ୟ ପତନର ସୂଚକାଙ୍କ ଥିଲା। ୧୯୯୯ ମସିହା ମେ 26 ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଏକକାଳୀନ 3 ଉପଗ୍ରହକୁ ଉତ୍କ୍ଷେପଣ କରି ସଫଳତା ହାସଲ କରିଥିଲା। ଏହି ସଫଳ ଘଟଣା ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ବର୍ଦ୍ଧିତ ଦକ୍ଷତା ଓ ବୈଜ୍ଞାନିକ ଉନ୍ନତିକୁ ପ୍ରଦର୍ଶନ କରିଥିଲା। ବିଶିଷ୍ଟ କ୍ରିକେଟର ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ବିପକ୍ଷରେ 318 ରନ୍ର ସହଭାଗିତା ସହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ। 1999 ମସିହା ଆଜି ତାରିଖରେ ମେ 26ରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗଠାରେ ଗଡ଼ୱାଲ ହିମାଳୟରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ମଣିଷଖିଆ ଚିତା ବାଘକୁ ଧରାଯାଇଥିଲା। ଏହି ବାଘ 125 ଅଧିକ ଲୋକଙ୍କ ଜୀବନ ନେଇଥିଲା। ପ୍ରସିଦ୍ଧ ଇଂରେଜ ଶିକାରୀ ଜିମ୍ କର୍ବେଟ୍ ଏହି ସଫଳତା ଅର୍ଜନ କରିଥିଲେ, ଯେଉଁ ଘଟଣା ଏବେ ମଧ୍ୟ ସେ ଅଞ୍ଚଳରେ ଲୋକପ୍ରିୟ ହୋଇ ରହିଛି। ବନ୍ଦେ ମାତରମ୍ ଆମ ରାଷ୍ଟ୍ରଗାନ ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବାର୍ଷିକୀ ପାଳନ କରୁଛୁ ଆମେ। ମନେ ପକାଉଛୁ ସେହି କାଳଜୟୀ ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ। ହୁଏତ ସମ୍ପୂର୍ଣ୍ଣ ଦେଶର ଅବୟବକୁ ଲକ୍ଷ୍ୟ କରି ସାଙ୍ଗୀତିକ ଧାରାରେ ରଚନା ଆରମ୍ଭ କରିଥିଲେ ସେ ଏହି ଗୀତକୁ। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାତାଙ୍କୁ କେବଳ ମାଟି ପାଣି ପଥର ଭଳି ଜଡ଼ ପଦାର୍ଥର ସ୍ୱରୂପ ନୁହେଁ, ବରଂ ଜୀବନ୍ତ ଆତ୍ମା ରୂପେ ପୂଜା ଅର୍ଘ୍ୟ ବାଢ଼ିବାରେ ସକ୍ଷମ ହୋଇଛନ୍ତି ଏହି ସଙ୍ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର। ଏଣୁ ବନ୍ଦେ ମାତରମ୍ ସଙ୍ଗୀତ ଆମ ପାଇଁ ପ୍ରକୃତରେ ଓଜସ୍ୱୀ ମନ୍ତ୍ରତୁଲ୍ୟ, ଭାରତୀୟଙ୍କ ଆତ୍ମାର ସ୍ୱର। ଆସନ୍ତୁ ଏହି ଅବସରରେ ଆମେ ଏହି ପବିତ୍ର ମହାନ ସଙ୍ଗୀତକୁ ଚେତନାଭୁକ୍ତ କରାଇ ଜନ୍ମଭୂମି ପ୍ରତି ଭଲ ପାଇବାକୁ ଜାରି ରଖିବା। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ପୁଣି ଭେଟିବୁ ଆସନ୍ତାକାଲି ସକାଳୁ ଠିକ୍ ଏହି ସମୟରେ। ରହୁଛୁ, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରେ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା, କହିଛନ୍ତି ହଳଧର ଧୀର।
2: ଓଡ଼ିଶାର ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଭରି ରହିଛି, ଏହାକୁ ଅସ୍ୱୀକାର କରାଯାଇ ନପାରେ। ଓଡ଼ିଆ ଜାତିର ଜୀବନ ଜିଜ୍ଞାସାର ସ୍ୱରଲିପି ହେଉଛି ଲୋକଗୀତ। ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ଆମର ମାଟି ହେଉଛି ପବିତ୍ର ମାଟି। ଲୋକଗୀତର ଆଧ୍ୟାତ୍ମିକ ଚେତନା କଥା କହିଲେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ରୂପ ଦର୍ଶନ ଓ ଚେତନା ମନ ଭିତରକୁ ଆସେ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଲୋକଗୀତ ବାସ୍ତବତାର ସମ୍ପୂର୍ଣ୍ଣ ଚିତ୍ର ଆଙ୍କିବା ଅସମ୍ଭବ। ଭାଷା ଯେପରି ଯେକୌଣସି ଜାତିର ସାହିତ୍ୟ ଓ ସଂସ୍କୃତିର ରକ୍ଷକ, ସେହିପରି ମାନବ ଜାତି ଭାଷା ମାଧ୍ୟମରେ ତାହାର ଆକାଂକ୍ଷା, ଆଶା, ଅନ୍ତର ଭାବନା, ସ୍ମୃତି ଓ ଅନୁଭୂତିକୁ ଅନ୍ୟ ସମ୍ମୁଖ

0: ରେ ଯେପରି ପ୍ରକାଶ କରିବାକୁ ସମର୍ଥ ହୋଇଥାଏ ସେହିପରି ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଆମ ସଂସ୍କୃତି ଜଗନ୍ନାଥ ଧର୍ମ ଦର୍ଶନର ନିର୍ଯାସକୁ ନେଇ ସମଗ୍ର ବିଶ୍ୱକୁ ମାନବବୋଧତାର ଚିରନ୍ତନ ଭାଷା ଶୁଣାଇ ଆସୁଛି। ଜନସମାଜରେ ଲୋକଶ୍ରୁତିରେ ଆଧ୍ୟାତ୍ମିକ ଭାବନା ସମ୍ପର୍କିତ ଅନେକ ଗଦ୍ୟ ଓ ପଦ୍ୟ ରଚନାବଳୀ ରହିଛି। ଲିଖିତ ସାହିତ୍ୟ ପୂର୍ବରୁ ଲୋକମାନଙ୍କ ମୁହଁରେ ଲୋକଗୀତ ପ୍ରଚଳିତ ଥିଲା। ଏଥିରେ ସାମାଜିକ ଚିତ୍ର ଧର୍ମ ସଂସ୍କୃତି ପର୍ବପର୍ବାଣୀ ନେଇ ଅସଂଖ୍ୟ କ୍ଷୁଦ୍ର ଗୀତିକା ରହିଛି। ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ ଭାଷାରେ ରଚିତ ହୋଇ ସାହିତ୍ୟରେ ସ୍ଥାନ ପାଇଲା। ଲୋକଗୀତରେ ଆଧ୍ୟାତ୍ମିକ ଅର୍ଥ ଲୋକଚେତନାରେ ଥିବା ଆତ୍ମା ଓ ପରମାତ୍ମା ସମ୍ପର୍କୀୟ ଅନେକ ଗୀତିକା ରହିଛି। ବିଶେଷ ଭାବରେ ଉତ୍କଳ ପ୍ରଦେଶର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚେତନାକୁ ନେଇ ବହୁ ରଚନାବଳୀ ରହିଛି। ଓଡ଼ିଆ ଜାତି ଗୋଟିଏ ଧର୍ମପ୍ରାଣ ଜାତି, ବହୁ ଦେବାଦେବୀ ଆରାଧନା ଓଡ଼ିଆ ସମାଜରେ ରହିଥିବାରୁ ତାକୁ ନେଇ ଅନେକ ଗୀତିକା ସାଧୁ ସନ୍ଥମାନେ ଲୋକମୁଖରେ ପ୍ରଚାର କରିଯାଇଥିଲେ। ବିଶେଷକରି ଶୂଦ୍ରମୁନି ସାରଳା ଦାସ, ବଳରାମ ଦାସ, ସନ୍ଥ ଭୀମବୋହି, ଜଗନ୍ନାଥ ଦାସ, ଅନନ୍ତ ଅଚ୍ୟୁତ, ଯଶୋବନ୍ତ ପ୍ରମୁଖ ମହାପୁରୁଷମାନଙ୍କର ରଚନାରେ ଆଧ୍ୟାତ୍ମିକ ଚେତନା ରହିଅଛି। ଓଡ଼ିଶା ପୁରପଲ୍ଲୀରେ ବୟୋଜ୍ୟେଷ୍ଠମାନଙ୍କ ମୁଖରେ ଆଧ୍ୟାତ୍ମିକ ଚେତନା ରହିଛି। ପ୍ରତିଟି ଓଡ଼ିଆ ହୃଦୟର ପ୍ରିୟ ଦେବତା ଶ୍ରୀଜଗନ୍ନାଥ ତାଙ୍କୁ କେନ୍ଦ୍ର କରି ମୁଖରିତ ଆମର ସାହିତ୍ୟ, କିମ୍ବଦନ୍ତୀ, ଲୋକକଥା ଓ ଲୋକଗୀତ। ଲୋକଗୀତରେ ଶ୍ରୀଜଗନ୍ନାଥଙ୍କ ମହିମା ଆଷାଢ଼ ମାସରେ ସର୍ବଜନବିଦିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବର୍ଣ୍ଣନା ଲୋକଗୀତରେ ଅତି ଚମତ୍କାର। କୃଷିକ୍ଷେତ୍ରରେ ଚଷାର ମୁଖରୁ ଭାସିଆସେ ଜଗତବନ୍ଧୁଙ୍କର ଲୀଳା ଲୋକଗୀତ ମାଧ୍ୟମରେ। ସେହିପରି ରଥ ଉପରେ ଜଗତର ନାଥଙ୍କୁ ଦର୍ଶନ କରିବାକୁ ଭକ୍ତର ବ୍ୟାକୁଳତାକୁ ନେଇ ଅତି ଚମତ୍କାର ଲୋକଗୀତମାନ ହୋଇଛି। ଆଷାଢ଼ ମାସରେ ଆଷାଢ଼ିଆ କୋଳି ରଥେ ବିଜେ କଲେ ବଳି ବାମନ ମଞ୍ଚରେ ହୁଳହୁଳି, ଠିକ୍ ଏହିପରି ଅନ୍ୟ ଏକ ଲୋକଗୀତରେ ବର୍ଣ୍ଣିତ ନଡ଼ିଆ ଭାଙ୍ଗିଲି ପଡ଼ିଆରେ ହୃଦ ଛଳ ଛଳ ମନ କେମିତି ଦେଖିବି କାଳିଆରେ। ଶ୍ରୀକ୍ଷେତ୍ରକୁ ଆସି ରଥଯାତ୍ରା ଦେଖିବାକୁ ବିରହିଣୀ ଗୋପାଙ୍ଗନାମାନେ ଇଚ୍ଛା ପ୍ରକଟ କରି ବର୍ଷା କାଳ ଯୋଗୁଁ ଭରସା କରିପାରିନାହାନ୍ତି, ତେଣୁ ଜଗନ୍ନାଥଙ୍କୁ ଚିଠାଉ ଲେଖିଛନ୍ତି ପ୍ରଭୁ ଗୋପପୁରକୁ ଫେରିଆସିବା ପାଇଁ। କବି ଆରତ ଦାସ ତାଙ୍କ ଗୀତି କବିତାରେ ବର୍ଣ୍ଣନା କରିଛନ୍ତି, ଆସ ସଙ୍ଗାତ ଗୁଣ୍ଡିଚା ଜାତ ଦେଖିଯିବା ପରା ସହି ଗୋ, ଭରସା ଦେଖି ଭରସା ପାଉନି ସହଜେ ଆଷାଢ଼ ମାସ ଗୋ। ଭକ୍ତଙ୍କର ଗହଣରେ ପ୍ରଭୁ ଦୋଳବେଦୀରେ ବିଜେ କରି ଦର୍ଶନ ଦିଅନ୍ତି, ସେହି ଅନୁପମ ଦୃଶ୍ୟକୁ ଦେଖି ଭକ୍ତିଚିତରେ କବି ଅରକ୍ଷିତ ଗାଇଛନ୍ତି, ପୁଷ୍ପ ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ, ରାଧାକୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ଇ କର୍ପୁର ଦୋଳି ଗୋ, ବଣ ମଲ୍ଲି ମାଳତି ସେବତୀ ବିବିଧ କୁସୁମେ ଗଭା ଦକ୍ଷିଣ ମୂରତି ଯଦୁପତି ଦୋଳ ମୁଣ୍ଡ ପରେ ଉଭା ଗୋ। ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିଛନ୍ତି, ପ୍ରଚଣ୍ଡ ରୁଦ୍ରତା ପରେ ଶ୍ରୀଅଙ୍ଗରୁ ଝାଳ ବୋହି ପଡୁଛି। କବି ସାଲବେଗ ଅତି ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି, କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝିନ ପତନୀ, କାଳିଆ ଅଙ୍ଗରୁ ବହେ ଶ୍ରମ ଝାଳ କାଳିନ୍ଦି ନଦୀର ପାଣି, ନନ୍ଦୀ ଘୋଷରଥେ ବସିଛି କାଳିଆ ଜଗତ ମୋହିବା ପାଇଁ, ହରି ହରି ବୋଲ ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ। କବି ଗଙ୍ଗାଧର ମେହର ସେହି ସାର୍ବଭୌମ ବିରାଟ ସତା ନିକଟରେ ମୁଁ କାରର ମୂଲ୍ୟ କ'ଣ, ତେଣୁ କବିଙ୍କର ପ୍ରାର୍ଥନା ତାଙ୍କଠାରୁ ସେହି ମୁଁ କାର ଟିକତ ନେଇଯିବାକୁ, ମୁଁ କାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ, ଦୂରୁଶିଚରଣେ ଅର୍ପଣ କରୁଛି ଘେନ ବିଶ୍ୱ ସମ୍ରାଟ। ସନ୍ଥ ଭୀମବୋହି ତାଙ୍କ ଦିବ୍ୟ ସ୍ତୁତି ରଚନାରେ ଉଲ୍ଲେଖ କରିଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମହାପୁରୁଷ ସନ୍ଥ ଭୀମବୋହି ସବୁ ଦୋଷ ଅପରାଧ ତାଙ୍କର ଆରାଧ୍ୟ ମହାପ୍ରଭୁ ମହିମା ସ୍ୱାଇଁଙ୍କ ଉପରେ ଲଦି ଦେଇଛନ୍ତି। ସବୁରି ଅଘଟଣ ପାଇଁ ପ୍ରଭୁଙ୍କୁ ଦାୟୀ କରି ସେ ଗାଇଛନ୍ତି, ମହାପ୍ରଭୁ ହୋଇ କର୍ତ୍ତାପାଦ ବହି ସକଳ ହେଉଛି ବୃଥା, ପିଣ୍ଡ ଦେଇ ପ୍ରଭୁ ମଣ୍ଡନ ଦେଉଚ ପୁଣି କେବଳ କଥା। ଭୀମବୋହିଙ୍କ ଏହି ଲୋକଗୀତ ପୁରପଲ୍ଲୀରେ ସବୁରି କଣ୍ଠରେ ସଦା ସ୍ୱରଝଙ୍କୃତ।
1: କଥିକରି ଶୁଣିଲି ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା, କହିଲି ହଳଧର ଧୀର, ଆକାଶବାଣୀ କଟକ। ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ରଚନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି, ପ୍ରଥମେ ଶିଳ୍ପୀ ଗାଇଛନ୍ତି ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ, ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳରେ ପଖାଳ। ଗୀତ ରଚନା ବାବାଜୀ ଚରଣ ଜେନା।

କଥାଟିଏ ଆଜି ପଚାରୁଛି ତତେ, ସତ କହନି ଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ କ୍ଷୀରଚନ୍ଦ୍ର ପୋଥଳଙ୍କ ରଚନା।

ଶିଳ୍ପୀ ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ଶେଷରେ ବୋଲିଛନ୍ତି ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନା ଆସିଲା ରଜ ହୁଅଲ ସଜ ବଉଳ ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି ଗୋଆ ଫାଳଜୋତ ପାଦରେ ପିନ୍ଧିବା ହୋଇବା ସଜବାଜ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସରୋଜନ ଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବନ୍ସିରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହିଲାରେ କୁମାର ଚନ୍ଦ୍ର ମହାନ୍ତି, ଗିଟାରରେ ନିତ୍ୟଶ୍ରୀ ରଞ୍ଜନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ର କେତୋଟି ଗୀତ। ପ୍ରଥମ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଜାଭେଦ ଅଲ୍ଲୀ ଏବଂ ଲୋପାମିତ୍ରା ଦାସ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଗୀତ ଆକାଶବାଣୀ କଟକ। ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୀରାମ ଓ ସୀତାଙ୍କ ବିବାହ ଉତ୍ସବ ପରେ ପଞ୍ଚଦଶ ଛନ୍ଦ ମଧୁସଜ୍ଜା ଗୃହ ବର୍ଣ୍ଣନାରୁ ଆରମ୍ଭ ହୋଇଛି। ପୂର୍ବରୁ ଉପେନ୍ଦ୍ର ଭଞ୍ଜ ନିଜକୁ ବୈଷ୍ଣବ ଓ କବି ଭାବରେ ପରିଚିତ କରାଇଛନ୍ତି। ଜଣେ ବୈଷ୍ଣବ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧୁସଜ୍ଜା ବର୍ଣ୍ଣନା କରିବାକୁ ହୁଏତ କୁଣ୍ଠାବୋଧ କରିବ, କିନ୍ତୁ ବୈଷ୍ଣବ ଉପେନ୍ଦ୍ର ଭଞ୍ଜଙ୍କର ଏ କୁଣ୍ଠାକୁ ଅପସାରଣ କରି କବି ଉପେନ୍ଦ୍ର ଅକୁଣ୍ଠ ଭାବେ ରାମସୀତାଙ୍କ ମାନବୋଚିତ ମଧୁସଜ୍ଜାର ବର୍ଣ୍ଣନା ଦେଇଛନ୍ତି। ଏଠାରେ ଶ୍ରୀରାମ ବୈଦେହୀଶ, ବୈଦେହୀଙ୍କ ଆଦର୍ଶ ପତି ଓ ପ୍ରଣୟୀ, ପତିକୁ ପ୍ରଣୟୀ ଭାବରେ ରୂପାନ୍ତରିତ କରିବାରେ ଭଞ୍ଜ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି। ସୀତାଙ୍କ ବିରହରେ ରାମଙ୍କୁ ରସିକ କବି ପ୍ରଣୟ ଆକାଂକ୍ଷାରେ ଉତ୍କଣ୍ଠିତା ନାୟିକା ସହିତ ତୁଳନା କରିଛନ୍ତି। ଉତ୍କଣ୍ଠିତ ରାମଙ୍କୁ ଏ ବେଳରେ ରାମା ବା ରମଣୀ ସମ୍ବୋଧନ କରିବାରେ ବାଧା ନାହିଁ ବୋଲି ରସିକତା କରିଛନ୍ତି ଭଞ୍ଜ। ସଂସ୍କୃତରେ ରାମ ଶବ୍ଦ ବହୁବଚନରେ ରାମା ହୁଏ ଓ ପଶ୍ଚିମା ଲୋକମାନେ ରାମକୁ ରାମା ବୋଲି ଉଚ୍ଚାରଣ କରନ୍ତି। ମଧୁସଜ୍ଜା ଗୃହର ମନୋରମ ବର୍ଣ୍ଣନା ଦେଇଛନ୍ତି ଭଞ୍ଜ। ଏ ମଧୁସଜ୍ଜା ଗୃହରେ ଜଳୁଥିବା ଦୀପ କାମ ଭାବର ଉତ୍ତପ୍ତ ଅଗ୍ନି ନୁହେଁ, ଏହା ପବିତ୍ର ଦାମ୍ପତ୍ୟ ଜୀବନର ଚିର ଜାଜୁଲ୍ୟମାନ ଭାବର ପ୍ରତୀକ। ଏହା ଚିରସ୍ଥାୟୀ ବନ୍ଧନର ମହାନ ସାକ୍ଷୀ ରୂପରେ ଦେଦୀପ୍ୟମାନ। ଦୀପର ଏହି ହୁତାସନ ବା ଅଗ୍ନିକୁ ଛୁଇଁ ରାମ କହୁଛନ୍ତି, ରେ ବନ୍ଧୁ, ଏ ଦେହେ ଜୀବନ ଥିବା ଯାଏ ଅନ୍ୟକୁ ମୋର ବିଳାସିନୀ କରିବି ନାହିଁ। ଏ କଥା କହୁଛନ୍ତି କବିଙ୍କ ଭାଷାରେ ବିଦଗ୍ଧ ବା ଲୀଳା ବିଳାସୀ ମାର୍ମିକ ତଥା ରସିକ ରାମଚନ୍ଦ୍ର। ଏହିଭଳି ବ୍ୟକ୍ତିଙ୍କ ମୁଖରେ ହିଁ ଏପରି ବାକ୍ୟ ସମ୍ଭବ। ରାମଙ୍କ ବାକ୍ୟ ପରେ ସେହି ପ୍ରଦୀପରେ ହସ୍ତ ଦେଇ ଶପଥ କଲେ ସୀତା, କେଶରୁ କେତକୀ ପାଖୁଡ଼ା କାଢ଼ି କସ୍ତୁରୀରେ ଲେଖିଲେ, ଜନ୍ମେ ଜନ୍ମେ ଆନଠାରେ ମନ ବଳାଇବି ନାହିଁ। ପରଜନ୍ମର କୃଷ୍ଣ ରୁକ୍ମିଣୀ ଉପାଖ୍ୟାନ ସୂଚନା ଦେଇ ସୀତାଙ୍କ ମୁଖରେ କବି କହିଲେ, ନିର୍ଦ୍ଧାରିତ ବର ବାହୁଡ଼ିଯିବ ଓ ବାର୍ତ୍ତାବହ ଦୂତ ପଠାଇ ତୁମକୁ ଲୋଡ଼ି ଆଣିବି।

ବିଦର୍ଭ କନ୍ୟା ସୀତାଙ୍କର ଏ ବୈଦର୍ଭୀ ଚାତୁରୀ ସମ୍ବଳିତ ଲେଖା ନିଜ ବକ୍ଷରେ ସଂଯୋଗ କଲେ ରଘୁସୂତ। ଏ ହୃଦୟ ମିଳନ ମଧୁସଜ୍ଜା ବର୍ଣ୍ଣନର ପ୍ରଧାନ ବିଭବ। ସଖୀମାନେ କେଳିପୁରକୁ ନାୟିକାଟିଏ ଭଳି ସଜାଇଛନ୍ତି। ଚାତୁରୀ କରି କହିଛନ୍ତି କବି, ବିକର୍ତ୍ତନ ବା ସୂର୍ଯ୍ୟଙ୍କ ତେଜରେ ପଦ୍ମିନୀର ମୋଦ ବା ଆନନ୍ଦ, ଶ୍ରୀରାମ ସୂର୍ଯ୍ୟବଂଶୀ ଓ ତୁ ପଦ୍ମିନୀ ଜାତିଆ ସ୍ତ୍ରୀ, ତାଙ୍କ ପଦଶବ୍ଦ ଶୁଣି ତୃଷାର୍ତ୍ତ ଚାତକ ପରି ଶ୍ରୀରାମ ଆନନ୍ଦିତ। ମାନବ ଧର୍ମ ପାଳନ ଓ ଆଦର୍ଶ ଦାମ୍ପତ୍ୟର ପ୍ରତିଷ୍ଠା ହୋଇଛି କେଳିଗୃହ ବର୍ଣ୍ଣନା ମାଧ୍ୟମରେ। ପ୍ରଥମ ରଜନୀର ପରିଚୟରେ ସଂଶୟ ତୁଟିଛି। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେ ସମସ୍ତ ସଂଶୟର ଉର୍ଦ୍ଧ୍ୱରେ ତାହା ଏଠି ସୂଚାଇଛନ୍ତି ଭଞ୍ଜ। ସଂଶୟ ମେଘ ପରେ ଶରତ ଋତୁର ନିର୍ମଳତା ନେଇ କାଶତଣ୍ଡି ଫୁଲ ପରି ସୀତାଙ୍କ ମୁଖରେ ହସର ବିକାଶ ହୋଇଛି।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 35ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚେନ୍ନାରା, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଉତ ଏବଂ କୃଷ୍ଣ ଚନ୍ଦ୍ର ରାୟ।

ଥିଲା ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଅଲେଖ୍ୟ ରଜତ କୁମାର କର। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। କାଲି କଥା ଥିଲା ସାଥୀ ହେବା ସୁଖର ଦୁଃଖର ହସର ଲୁହର ସବୁ ବାଧା ପଗ୍ନର ହଁ ଭୁଲିନି ମନ ସେଇ ପ୍ରତିଶ୍ରୁତି ସହିତ ଆଜି ଏକ ନୂଆ ଆରମ୍ଭ କିଛି ମଧୁର ଆଳାପ କିଛି ମଧୁର ଗୀତର ସହିତ।

0: ଜୀବନ ସଙ୍ଗୀତ ଏମିତି ଗାଇ ଚାଲିଥିବା ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖରେ ବାଣ୍ଟି ଚାଲିଥିବା ମନର କଥାକୁ ଆଉ ଏଇ ଗୀତ ଗୀତିକା ଅଗଣାରୁ ଆମେ କହି ଚାଲିଥିବୁ ଆପଣଙ୍କ ଭଲ ପାଇଁ ଆପଣ ସୁସ୍ଥରେ ରହିବେ କେମିତି ଏଇ ସମୟ କହୁଥିବା ସେଇ ଡାକରାକୁ ଆପଣଙ୍କ କାନରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଗୀତ ଗୀତିକା ଏଇ ଦେଖୁନାହାନ୍ତି ଖରା ଧୁ ଧୁ ହୋଇ ମୁଣ୍ଡ ଉପରେ ଚିକ୍ମିକ୍ କଲାଣି ନୁହେଁ କି କୋଉଠି ଟିକେ ପାଗ ହାଲକା କିନ୍ତୁ ଇଏ ଯୋଉଛି ଜ୍ୟେଷ୍ଠର ଖରା ଆଉ ଖରା ଛୁଟି ବି ହେଇଛି ଇଚ୍ଛା ସମସ୍ତଙ୍କର ଟିକେ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଗାଁରେ ଗାଁରୁ ବୁଲି ବସିବାକୁ ସହରୀ ଧୂଆଁରୁ ଟିକେ ଦୂରେଇ ରହି ସବୁଜିମାର ସ୍ପର୍ଶରେ ହଜିଯିବାକୁ ପୁଣି ପିଲାମାନଙ୍କୁ ମନେ ପକାଇଦେବାକୁ ଗ୍ରୀଷ୍ମରେ ସେହି ଗାଁ ପୋଖରୀ ଗାଧୁଆର ମଜିଆ ଚାଳ ଘରେ ଖରାବେଳେ ପତଳା ନିଦରେ ଶୋଇବାର ସେଇ ଯୋଉ ଆତ୍ମତୃପ୍ତି ଆଉ ଟିକେ ବାଡ଼ିଆରୁ ବୁଲି ଆସି କୋଉଠି କ'ଣ ଅଛି ତାକୁ ପାଖରେ ତୋଳି ଆଣି ସେ ଆମ୍ବ ହେଉ ହେଉ ବା ପିଜୁଳି କେତେ ମଜା କହିଲେ ସେଇ ଗାଁର କଥା ଆଜି ଫେରିଥିବ ପୁଣି ସେଇ ମୁହୂର୍ତ୍ତ କିନ୍ତୁ ଖରା ଦେଖାଉଛି ଆଖି କ'ଣ କରିବା ଶୁଣିବା ହେ ଗାଁର ମଜା କଥା
1: ତମ ଗାଁ ଆଉ କେତେ ଦୂର
2: ଏଇ ତ

ପାହାଡ଼ର ସେ ପାଖରେ ଆମ ଗାଁ, ଭାରି ମନେ ପଡ଼େ ଏଇ ଧୂ ଧୂ ଖରାବେଳେ ତାର କଥା, କି ଶୀତଳ ସ୍ପର୍ଶ ତାର ନୁହେଁ କି? ଏବେ ସମସ୍ତେ କହୁଛନ୍ତି ଗାଁରେ ବି ଟାଣ ଖରା ବାହାରକୁ ବାହାରେନି, ମୁଣ୍ଡରେ ତାତି ପଶିଯିବ। ସତ କଥା, ଆମେ ଏ ତାତିରୁ ନିଜକୁ ରକ୍ଷା କରିବା ନୁହେଁ କି? କିନ୍ତୁ ତା ଭିତରେ ଆମେ କ'ଣ ଭୁଲିପାରିବା ସେ ଗ୍ରୀଷ୍ମବେଳର ମଜାକୁ? ଗାଁରେ କେତେ ଧୂଳି ଖେଳ, ବାଲିଘର ବର ଓହଳରେ ଦୋଳି ଖେଳି, ଖରା ଛୁଟିରେ ଆମ୍ବ ତୋଟା ମଳେ, ପୁଣି ସେ କଅଁଳିଆ ତାଳସଜ ଖାଇବାର ମଜା, ଯୌଥ ପରିବାରରେ ଗ୍ରାମୀଣ ସାହି ପଡ଼ିଶାର ନିଆରା ସ୍ନେହର ଅନୁଭବରେ ହଜିଯିବାକୁ ଇଚ୍ଛା ହୁଏ। କିନ୍ତୁ ଏବେ ସମୟ କିଛି ଅଲଗା, ଅସହ୍ୟ ତାତି ଗୋଡ଼ ହାତରେ ତାଲା ପକାଇ ଦେଉଛି ନୁହେଁ କି? ମାନିବା, ସୁସ୍ଥ ରହିବା ପାଇଁ ଏସବୁକୁ ତ ମାନିବାକୁ ପଡ଼ିବ। କିନ୍ତୁ ସକାଳୁ ସକାଳୁ ଯାତ୍ରା, ଗାଁକୁ ଯଦି ଯିବାକୁ ଇଚ୍ଛା କି କୁଆଡ଼େ ଯଦି ଯିବାକୁ ଇଚ୍ଛା, ସକାଳୁ ଯାତ୍ରା କରନ୍ତି ନା, ଖରା ମାଡ଼ି ଆସିବା ପୂର୍ବରୁ ପହଞ୍ଚିଯିବେ। ଆଉ ସେ ଯାତ୍ରାକୁ କିଛି ଏମିତି ଭାବେ ଆଉ କାହାକରେ ବଖାଣି ଦିଅନ୍ତୁ ନା।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏହି ସମୟ ସମସ୍ତେ କହୁଛନ୍ତି ବହୁତ ଗରମ ହେଉଛି, ହେଲେ କାମ ଅଛି, ବାହାରକୁ ତ ବାହାରିବାକୁ ପଡ଼ିବ, ନହେଲେ କାମ ହେବ କେମିତି? ବେଶୀ ଦରକାର ନଥିଲେ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଆଉ ମନକୁ ଯଦି ସମ୍ଭାଳି ନ ପାରୁଛନ୍ତି ସକାଳୁ ସକାଳୁ ଯାଆନ୍ତୁ, କାହିଁ ଏ ମନର କଥା କେବଳ ମନ ହିଁ ବୁଝିପାରିବ। ହୃଦୟ ଯିଏ ଦେଇଛି ଆଉ ମନ ଯାହାକୁ ଟାଣି ଧରିଛି ସିଏ ହିଁ କେବଳ ବୁଝିପାରିବ। ଏ ଟାଣ ଖରା କ'ଣ ବୁଝିବ ସେ କଥାକୁ? ତେବେ ଏହି ସମୟକୁ ଆଖି ଆଗରେ ରଖି ଆମକୁ ବୁଝିବାକୁ ପଡ଼ିବ ଆମ ମନର କଥାକୁ। ଆଉ ମନ ଚାହୁଁଛି ଟିକିଏ ସେହି ଶୀତଳତା ସ୍ପର୍ଶ ପାଇବାକୁ, କିନ୍ତୁ ଯଦି ଯାଉଛନ୍ତି ଘରୁ ବାହାରକୁ ତେବେ ସାଥିରେ ପାଣି ବୋତଲ ନବକୁ ଆଦୌ ଭୁଲିବେ ନାହିଁ, ପାଖରେ ଗାମୁଛା ନିହାତି ଥିବ, କିନ୍ତୁ ସକାଳୁ ସକାଳୁ ଯାଆନ୍ତୁ, ଟାଣ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ।

ଗ୍ରୀଷ୍ମର ଏଇ ରୁଦ୍ରତାପ କୋଉଠି ନା କୋଉଠି ଆଘାତ କରୁଛି ମନକୁ, ଜୀବନକୁ ମଧ୍ୟ କ୍ଲାନ୍ତ କରୁଛି। ମଧ୍ୟାହ୍ନର ସେଇ ତୀବ୍ର ତାତି, ଅଗ୍ନିର ବର୍ଷା, ସେଥିରେ ରାସ୍ତାଘାଟ ଗଛପତ୍ର ଚଳୁଛି ତ ଚଳୁଛି, ଏ ପବନ ବି ତାତି ଆସୁଛି। ଶୀତଳତା ବାଣ୍ଟୁଥିବା ଏଇ ପବନ ନାଁରେ ଆଜି କୋଉଠି ତାତି ପବନ ବାଣ୍ଟୁଛି ବୋଲି ଅନେକ ଅଭିମାନ କରିଛନ୍ତି ତାରି ଉପରେ। ସେ କ'ଣ କରିବ ଯେ, ଏଇ ତ ପରିବେଶ ସେମିତି ହେଇଛି, ସିଏ ବା ବୁଝିବ କ'ଣ ଏ କଥାକୁ, ନୁହେଁ ନା ବୁଝିବା ଆମେ, କାହିଁକିନା ଏ ତାତି ବି ହେଉଛି ଆମ ପାଇଁ। ଗଛ କାଟୁଛେ, ଆମେ ରହିବା ଉଚ୍ଚ ଅଟ୍ଟାଳିକାରେ, ଶୀତ ନିୟନ୍ତ୍ରିତ ସେଇ ଘର ଭିତରେ, ଶୀତତାପ ନିୟନ୍ତ୍ରିତ ସେଇ ଘର କି ଆରାମଦାୟକ। କିନ୍ତୁ ଭାବିଲେ ଯାହା ପାଖରେ ଏମିତି କିଛି ସୁବିଧା ନାହିଁ, ସେ କେମିତି ଦିନ କାଟୁଛି, ଏଇ ଗ୍ରୀଷ୍ମ କେମିତି ତା ପାଇଁ। ହଁ, ଯଦି କୌଣସି ଆବଶ୍ୟକ ନାହିଁ, ଦରକାରୀ କାର୍ଯ୍ୟ ନାହିଁ, ବାହାରକୁ ବାହାରନ୍ତୁନି, ଘରେ ଯଥାସମ୍ଭବ ସେ ଶୀତଳତା ଆଣିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଶ୍ରୋତାବନ୍ଧୁ ବାହାରକୁ ଯାଉଛନ୍ତି,

ଘରକୁ ଫେରିଲା ପରେ ଟିକେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘର ଥିବା ଲୋକ ସେଥିପ୍ରତି ଯତ୍ନବାନ ହେଲେ ଏ ଖରା ତାତିରୁ ଦେହ ଯେଉଁ କ୍ଲାନ୍ତ ଅନୁଭବ କରିଥିବ ସେଥିରୁ ଟିକେ ଆଶ୍ୱସ୍ତି ଅନୁଭବ କରିବ। ଆଶ୍ୱସ୍ତି ଅନୁଭବ କରିବ ଏ ଖରା ତାତିରୁ।

ସବୁ ଋତୁରେ ଥାଏ କିଛି ନିଆରା ସ୍ପର୍ଶ। ଋତୁ ପରିବର୍ତ୍ତନର ରହିଛି ଆବଶ୍ୟକତା ଏ ଜୀବନ ପାଇଁ, ଏଇ ସଂସାର ପାଇଁ। କିନ୍ତୁ ଶ୍ରୋତାବନ୍ଧୁ, ଏଇ ଯେଉଁ ଖରା, ସେଥିରୁ ନିଜ ଶରୀରକୁ କେମିତି ରକ୍ଷା କରିବା? ସୂର୍ଯ୍ୟ ଆସିଲା ମାତ୍ରେ ଚିନ୍ତା ନୁହେଁ କି? ହଁ, ଏମିତି ବି କହିପାରିବା, ବର୍ଷା ହେଲେ କହୁଛେ ବର୍ଷା ହେଉଛି, ବର୍ଷାରୁ ସୁରକ୍ଷିତ ରହିବା, ଖରା ଆସିଲେ ଖରାରୁ ସୁରକ୍ଷିତ ରହିବାର କଥା ମଧ୍ୟ କହୁଛେ। ହଁ, ଏହାର ଆବଶ୍ୟକତା ଅଛି। କାହିଁ ଆମେ ଯଦି ସଚେତନ ନ ହେବା, ସତର୍କ ନ ରହିବା, ତେବେ କେମିତି ଏଇ ବଦଳୁଥିବା ପରିସ୍ଥିତିରେ, ଏଇ ଋତୁ ପରିବର୍ତ୍ତନ ଯେଉଁ ନାଲି ଆଖି ଦେଖାଉଛି, କେମିତି ତାକୁ ଆମେ ଧୈର୍ଯ୍ୟର ସହିତ ମୁକାବିଲା କରିବା, ସେଥିପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ସୂଚନାର, ଯାହା ଅନେକ ସମୟରେ ସଚେତନ କରାଉଛନ୍ତି ଗଣମାଧ୍ୟମ। ଆମ ଆକାଶବାଣୀ ତରଫରୁ ମଧ୍ୟ ଏହି ଗୀତ ଗୀତି ଗାୟକଣରୁ ଅନେକ କଥା କୁହାଯାଉଛି, କେବଳ ଆପଣମାନଙ୍କ ପାଇଁ। ଆପଣମାନେ କିପରି ସୁରକ୍ଷିତ ରୁହନ୍ତୁ, କେମିତି ନିଜ ଘରେ ରହି ଏ ଖରା ତାତିକୁ ନ ଯାଇ ସମ୍ପର୍କକୁ ଆଉ ଟିକେ ମଧୁର କରନ୍ତୁ। ଆଉ ଗୋଟିଏ କଥା, ପାଣିର ବ୍ୟବସ୍ଥା ମଧ୍ୟ ଖରା ଟାଣ ହେବା ପୂର୍ବରୁ ଘରେ ଆଣି ରଖିଦିଅନ୍ତୁ। କାହିଁ ସମସ୍ତଙ୍କ ଘରେ ସବୁ ପ୍ରକାର ସୁବିଧା ନାହିଁ, ସବୁ ଅଞ୍ଚଳରେ ସବୁ ପ୍ରକାର ସୁବିଧା ନାହିଁ, ଗାଁ ଗହଳି ପୁଣି ସେଇ ପାହାଡ଼ ପାଖ। ଆମ ଶ୍ରୋତାବନ୍ଧୁମାନେ କେମିତି ଜୀବନ କାଟୁଛନ୍ତି ଅନେକ ସମୟରେ ବି ଚିନ୍ତା, ଟିକେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ।

ନୁହେଁ କି? ସିଏ ହିଁ ଭରସା ଆମର। ଶ୍ରୋତାବନ୍ଧୁ ହାତରେ ଯଦି ପାଣି ବୋତଲ ନଥିବ ତେବେ ନଜର ଖୋଜୁଥିବ କେଉଁଠି ଟିକିଏ ପାଣି ମିଳିଯାଆନ୍ତାନି ଏଇ ଖରା ସମୟରେ। ସେଥିପାଇଁ ତ କହୁଛୁ ନିଜେ ସୁରକ୍ଷିତ ରୁହନ୍ତୁ, କାମ ନଥିଲେ ଆଦୌ ଟାଣ ଖରାକୁ ଯାଆନ୍ତୁ ନାହିଁ, ଖରା ମାଡ଼ି ଆସିବା ପୂର୍ବରୁ ସବୁ କାମ ସାରିଦିଅନ୍ତୁ। ଆଉ ଘରେ ରହି ଭାବୁଛନ୍ତି ଯଦି କ'ଣ କରିବେ, ସମୟଟି କେମିତି କଟିବ, କିଛି ସମୟ ପରିବାରକୁ ଦିଅନ୍ତୁ, ପରିବାର କଥା ବୁଝନ୍ତୁ। କାଲି ଯେଉଁ କଥା ବୁଝିପାରୁନଥିଲେ ଆଜି ସମସ୍ତଙ୍କ ପାଖରେ ବସେଇ ସେଇ କଥାଟି ବୁଝନ୍ତୁ। ଆଉ ହଁ, ଥଣ୍ଡା ପରିବେଶଟିଏ ସୃଷ୍ଟି କରନ୍ତୁ, ଯେମିତି ଘରେ ଶୀତଳ ପରିବେଶ ପାଉଥିବେ, ବାହାରର ତାତି ଘର ମଧ୍ୟକୁ ଆସିପାରୁନଥିବ, ଦେହରୁ ଗମ୍ ଗମ୍ ଝାଳ ବହିଯାଉଥିଲେ ମଧ୍ୟ ବିଞ୍ଚଣା ହେଉନା କାହିଁକି, ସିଏ ବି ଦେଇପାରେ ଶୀତଳ ପବନ ଆଉ ମଧୁର କଥାରେ ମଧ୍ୟ ଲେପି ହୋଇଯାଏ ସେ ଶୀତଳ ଚନ୍ଦନ। ଟିକେ ଏ ଖରାରେ ନିଜକୁ ସେତିକି, ନିଜ ମନକୁ ସେତିକି ସୁନ୍ଦର ରଖନ୍ତୁ, ଆଉ ଭାବନାକୁ ମଧ୍ୟ ସେତିକି ସୁନ୍ଦର କରନ୍ତୁ, ଯାହା ମାଧ୍ୟମରେ ପରସ୍ପର ମଧ୍ୟରେ ଭଲ ପାଇବା ବାଣ୍ଟିପାରିବା। ଆଉ ହଁ, ଯଦି ବାହାରକୁ ଯାଉଛନ୍ତି ତେବେ ସେମିତି କିଛି ଜାଗା ବାଛନ୍ତୁ ଯେଉଁଠି ଆପଣ ଟିକିଏ ଏ ଖରାତାତିରୁ ନିଜକୁ ରକ୍ଷା କରିପାରିବେ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏଇ ଖରାକୁ ନେଇ ଏବେ ତ ସବୁଆଡ଼େ ଚର୍ଚ୍ଚା, ଆଉ ଏ ଖରାରୁ କେମିତି ବଞ୍ଚିବେ, କେମିତି ରକ୍ଷା ପାଇବେ, ନିଜ ଶରୀରକୁ ନିଜ ଖାଦ୍ୟପେୟକୁ କିପରି ସଠିକ୍ ସନ୍ତୁଳନ ରକ୍ଷା କରିବେ, ଏମିତି ପରିବେଶରେ ଏମିତି ପରିସ୍ଥିତିରେ ଆମେ ସମସ୍ତେ ସତର୍କ, ଆମେ ସମସ୍ତେ ସଚେତନ, କିନ୍ତୁ ବେଳେବେଳେ କିଛି ଅଣଦେଖା ହୋଇଯାଏ। ହଁ, ଏଇଟା ତ ମଣିଷର ପ୍ରକୃତି, ବ୍ୟସ୍ତ ରହିଲେ କିଛି କଥା ଆମେ ଭୁଲିଯାଉ, ବ୍ୟସ୍ତ କାର୍ଯ୍ୟବ୍ୟସ୍ତତା, କାରଣ ଆଜିକାଲି ଆଉ ଜୀବନର ନା ଏମିତି କବିତା ନୁହେଁ କି ଏମିତି ଖୋଲା ବହିଟିଏ ନୁହେଁ, ଏମିତି ଏକ ସାଧାସିଧା ଜୀବନ ନୁହେଁ, ଏବେ ହେଉଛି ବ୍ୟସ୍ତବହୁଳ ଜୀବନ। କେବେ କ'ଣ କେଉଁଠି ଲେଖାଯାଉଛି ବୁଝିବା ପୂର୍ବରୁ ଆଉ ଗୋଟିଏ କଥା ଆମେ କରିବାସୁଛେ, କିନ୍ତୁ ଇଏ ଅଣଦେଖା କରିବାର ସମୟ ନୁହେଁ। ଟିକେ ନିଦ ଜଲ୍ଦି ଭାଙ୍ଗନ୍ତୁ, ସେଇ ପତଳା ନିଦରୁ ଉଠି କିଛି ସ୍ୱପ୍ନ ଦେଖନ୍ତୁ, ସ୍ୱପ୍ନ ଦେଖନ୍ତୁ ଦିନଟି କେମିତି ଭଲରେ କଟିବ, ଆଉ ଏଇ ଦିନଟି ଗଣିର ଘର ସଂସାର କଥା ଭାବନ୍ତୁ, କାହିଁକିନା ଯଦି ନିଜ ସ୍ୱାସ୍ଥ୍ୟ କଥା ନ ଭାବିବେ ଏ ଖରା ତାତିରୁ ନିଜେ ରକ୍ଷା ପାଇବା ପାଇଁ, ନିଜ ପରିବାରକୁ ରକ୍ଷା କରିବା ପାଇଁ ଯଦି ନ ସଚେତନ ରହିବେ, ପର୍ଯ୍ୟାପ୍ତ ପରିମାଣର ପାଣି ଆଉ ଖାଦ୍ୟ ମଧ୍ୟ ଅତ୍ୟଧିକ ତୈଳଯୁକ୍ତ ହୋଇନଥିବ, ଏସବୁ ଧ୍ୟାନରେ ରଖିବେ। ବାହାରକୁ ଯିବାର ଇଚ୍ଛା, କିଛି ପଖାଳ କଥା ଚିନ୍ତା କରନ୍ତୁ ନା, ଆଉ ଯଦି ନ ଯାଉଛନ୍ତି ତେବେ ଘରେ ରୁହନ୍ତୁ। ପିଲାମାନେ ଆଜିକାଲି ଭୁଲି ଯାଉଛନ୍ତି ପରିବାର କ'ଣ, ପରିବାରର ସମ୍ପର୍କ କ'ଣ, ଭଲ ପାଇବା କ'ଣ, ତାକୁ ବାଟନ୍ତୁ।

0: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ହଁ, ଏ ଜୀବନକୁ ଆମେ ବହୁତ ଭଲ ପାଉ, ସେଇଥିପାଇଁ ତ ଆମେ ତତ୍ପର କିପରି ଆମେ ସୁରକ୍ଷିତ ରହିବା। ଆଉ ଗୀତ ଗୀତିକା ଏହା ହିଁ କହୁଛି ଆଉ ଚାହୁଁଛି ମଧ୍ୟ, ଆପଣମାନଙ୍କ ଶରୀର ଏ ଖରା ଦାଉରୁ ରକ୍ଷା ପାଉ, ଟାଣ ଖରାକୁ ଆଦୌ ଯାଆନ୍ତୁ ନାହିଁ, ସେତିକି ଯଦି ଦରକାର ନଥାଏ ବାହାରକୁ ବାହାରିବା ପାଇଁ ମନ ବଳାନ୍ତୁ ନାହିଁ। ହଁ, ଯଦି ବାହାରୁଛନ୍ତି ତେବେ କେମିତି ଯିବେ? ଆପଣଙ୍କ ପାଖରେ କୌଣସି ଗାଡ଼ି ଅଛି? ଅବା ସାଧାରଣ ଆପଣ ବସ୍ରେ ଯିବେ, ଟ୍ରେନ୍ରେ ଯିବେ, କେଉଁଥିରେ ଯିବେ, ପ୍ରଥମେ ତାକୁ ଚୟନ କରନ୍ତୁ। ଆଉ ଯେମିତି ଆପଣଙ୍କ ଯାତ୍ରାଟି ଆପଣ ଭଲରେ କରିପାରୁଥିବେ ସେଥିପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ। କୁହାଯାଇପାରିବନି ସମସ୍ତେ ସବୁ କ୍ଷେତ୍ରରେ ସବୁକିଛି ନିଜର ଆବଶ୍ୟକତାକୁ ପୂରଣ କରିପାରୁଥିବେ। ହଁ, ଯଦି ଆପଣଙ୍କ ପାଖରେ ସେହି ପ୍ରକାର କୌଣସି ସୁବିଧା ନାହିଁ ତେବେ ଟିକେ ସନ୍ଧ୍ୟା ହେଇଆସୁ ଯିବେ, ଟିକେ ସୁସ୍ଥ ରୁହନ୍ତୁ। ଆଉ ଘରେ ରହି ଏହି ସମୟକୁ ସେତିକି ଆପଣଙ୍କ ପରିବାର ସହିତ ବିତାନ୍ତୁ, କାଟନ୍ତୁ ସେତିକି ସମୟ ଆପଣ ଯେତିକି ସମୟ ଆପଣଙ୍କ ପରିବାରକୁ ଦେଇନାହାନ୍ତି ଏହି ମୂଲ୍ୟବାନ ସମୟ ପରସ୍ପର ବୁଝିବାକୁ ଚେଷ୍ଟା କରନ୍ତୁ। ଘରେ ରହିଥିବା ସେହି ଧୂଳିକୁ, ମନ ମଧ୍ୟରେ ରହିଥିବା ସେହି ଧୂଳିକୁ ମଧ୍ୟ ଟିକେ ଛାଡ଼ି ଛାଡ଼ି ସଫା କରନ୍ତୁ।

ଗ୍ରୀଷ୍ମ ଯେ ତୁମେ କଠୋର ହୃଦୟରେ ଭରା ବର୍ତ୍ତି ନାହିଁ କେଉଁ ପ୍ରାଣୀ ଅବାଇ ଧରା ଅସହ୍ୟ ଦାଉ ଯେତେ ତୁମ ସଭେଙ୍କ ଉପରେ ନଦୀ ନାଳ ଗଛ ଲତା ସବୁ ନିଶବ୍ଦ କାତରେ କିନ୍ତୁ ତୁମେ ଯେ ସକଳ ସୃଷ୍ଟିର ଆଧାର ତୁମ ଦାଉ ପରି ଆସେ ବର୍ଷାର ସେଇ ଧାର ଯେଉଁ ବର୍ଷା ଆଣିଥାଏ ଜୀବନ ଜୀବିକା ତୁମର ସେଥିରେ ହାତ ବହୁତ ଟିକେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା କିଛି ଦିନ ପରେ ଏ ବି ସମୟ ଚାଲିଯିବ ନୁହେଁ କି।

ଶ୍ରୋତାବନ୍ଧୁ ଟିକେ ଧ୍ୟାନ ରଖିବେ, ଛୋଟ ପିଲା, ଗର୍ଭବତୀ, ବୃଦ୍ଧ ଏବଂ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଯେପରି ଖରାକୁ ଆଦୌ ନ ବାହାରନ୍ତି। ତେବେ ଗୀତ ଗୀତିକା ଏହି କଥା ସହ ସାରୁଛୁ। ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପ୍ରତିବିମ୍ବ, ରଚନା ପଞ୍ଚାନନ ପାତ୍ର, ପରିଚାଳନା ଗୋପବନ୍ଧୁ ଚୌଧୁରୀ। ଆସନ୍ତୁ ଶୁଣିବା ନାଟକ ପ୍ରତିବିମ୍ବ।

ଶୃଙ୍ଖଳାର ତରଫରୁ ଗୋଟିଏ ଜରୁରୀ ଘୋଷଣା। ନିର୍ଭରଯୋଗ୍ୟ ଗୁପ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇ ଜଣ ସନ୍ତାସବାଦୀ ସୀମା ସେପଟ ଅଙ୍ଗରିଙ୍ଗ ରାଜ୍ୟରୁ ମାନପୁର ଘାଟରେ ସେରାବୁଦ୍ଧି ପାରି ହୋଇ ଆମ ରାଜ୍ୟ ଜ୍ୟୋତିପୁର ଭିତରକୁ ପଶି ଆସିଛନ୍ତି। ଆମେ ପ୍ରତ୍ୟେକ ପରିବାର ସହିତ ସମ୍ପର୍କ ସ୍ଥାପନ ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛୁ। ଅନୁରୋଧ, ଆମ କର୍ମଚାରୀଙ୍କୁ ଆପଣମାନେ ସହଯୋଗ କରିବେ।

0: ଶୁଣୁଛ? ଏ ଶୁଣୁଛ, ସେମାନେ ସହର ଭିତରକୁ ଆସିଛନ୍ତି।
1: ଓ ସୀତା,
0: ଆଜି 20 ଅକ୍ଟୋବର, ଆଜିରୁ ତାକୁ 23 ପୁରୀ 24 ଚାଲିଥାନ୍ତା।
1: ଆଜି କିଛି କରିବନି, ଆଜି ତାର ଜନ୍ମଦିନ ଯେ।
0: କଣ ତୁମେ କହୁଛ?
1: ଆମେ ତା ଜନ୍ମଦିନ ପାଳନ କରିବା ଟି?
0: ଆଉ କାହା ପାଇଁ ପାଳନ କରିବା?
1: ସେ ଅଛି ସୀତା, ତମ ଭିତରେ ଅଛି, ମୋ ଭିତରେ ଅଛି, ଏ ଆକାଶ ଆଉ ପବନ ଦେହରେ ଅଛି। ଦେହଟାକୁ ଶ୍ମଶାନରେ ନେଇ ଜାଳିପୋଡ଼ି ନଷ୍ଟ କରିଦେଲେ ଜଣଙ୍କର ସତ୍ତା ନିଶ୍ଚିନ୍ନ ହେଇଯାଏନି, ସୂକ୍ଷ୍ମ ଶରୀର ନେଇ ସେ ତଥାପି ବଞ୍ଚି ରହେ। ଆମକୁ ବି ସେମିତି ମୁକ୍ତ ହେବାକୁ ପଡ଼ିବ, ନିର୍ଲିପ୍ତ, ନିରାସକ୍ତ।
0: ତୁମେ କଣ ସତରେ ସବୁ ଆସକ୍ତିକୁ ବୁଝି ଦେଇଛ, ମୁକ୍ତ ହେଇପାରିଛ?
1: ସମୁଦାୟ ଗୀତ ଶୁଣିସାରିବା ପରେ ବି ବୀର ଅର୍ଜୁନ ସମ୍ପୂର୍ଣ୍ଣ ମୋହମୁକ୍ତ ହେଇପାରିନଥିଲେ, ତା ହେଇଥିଲେ ଅଭିମନ୍ୟୁର ମୃତ୍ୟୁ ତାଙ୍କୁ ବିଚଳିତ କରିନଥାନ୍ତା।
0: ମୁଁ ତୁମକୁ ବିଚଳିତ କରିଦେଉଛି ନା, କଣ କରିବି କୁହ? ମୁଁ ତ ତୁମ ଭଳି ବିଦ୍ୱାନ ନୁହେଁ, ମୁଁ ସାଧାରଣ ନାରୀଟିଏ, ମାଟିଏ, କେମିତି ଭୁଲିବି ତାକୁ?
1: ଭୁଲିବା ସମ୍ଭବ ନୁହେଁ, ମୁଁ ବି କଣ ଭୁଲି ପାରୁଛି। ହେଲେ ସୀତା, ଯିଏ ତାକୁ ଆମ ହାତକୁ ଟେକି ଦେଇଥିଲା, ସେ ଯଦି ତାର ଦାନ ଫେରେଇ ନେବାକୁ ଚାହିଁଲା, ଆମେ ଆଉ କଣ କରିପାରିବା?
0: ଆମ ଜୀବନ ବିନିମୟରେ ସେ ଯଦି ତାକୁ ବଞ୍ଚେଇ ରଖିଥାନ୍ତା।
1: ସେ କଣ ଆମ ବିଚାରରେ କାମ କରେ ନା? ଆମ ସମ୍ପର୍କର ଅଡୁଆ ସୂତାରେ ସେ ଛନ୍ଦି ହୁଏ? ସେ ତ ନିଜ ବଂଶ, ନିଜ ପୁଅ ନାତିକୁ ଧ୍ୱଂସ କରିଦେବାକୁ ବି ପଛେଇ ନାହିଁ। ତା ପାଖରେ ସମ୍ପର୍କମାନଙ୍କର କିଛି ମୂଲ୍ୟ ଅଛି? ସେ ତ ବାରମ୍ବାର କହିଛି, କିଏ କାହାର ପୁଅ, କିଏ କାହାର ବାପା ମା, ଖାଲି ଗୋଟେ ଅନ୍ଧ ଆଚ୍ଛନ୍ନତା, ଗୋଟେ ମାୟା।
0: ସେଇ ମାୟାଟି ହିଁ ଜୀବନ, ତାକୁ ଛାଡ଼ିଦେଲେ ଆଉ କଣ ଅଛି? ଜୀବନର ଅର୍ଥ ଆଉ କଣ ରହିଲା?

0: ଜୀବନର ଅର୍ଥ କିଏ ବୁଝିଛି ସୀତା? ଜୀବନଟା ତ ଏମିତି ଗୋଟେ ଅବୁଝା ଅଭିଧାନ ଯୋଉଠି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଶବ୍ଦମାନଙ୍କର ଅର୍ଥ ବଦଳି ଯାଉଥାଏ। ସେଥିପାଇଁ ମହାପୁରୁଷମାନେ ଜୀବନଟାକୁ ଛାୟାବିମ୍ବ ବୋଲି କହି ଆସିଛନ୍ତି। ଗୁଡ଼ିଏ ଅବାସ୍ତବ ଦୃଶ୍ୟରୁ ଛାଇ ଖାଲି ଗୋଟେ ଧାରଣା, ସେମିତି ଧାରଣା କରିନିଅ। ସେ ଅଛି, ସେ ବଞ୍ଚିଛି, ଆଉ ଆମେ ତାର ଜନ୍ମଦିନ ପାଳନ କରୁଛୁ।
1: ଜନ୍ମଦିନ ପାଇଁ କଣ କରିବି କୁହ?
0: ଯାହା ତମର ଇଚ୍ଛା।
1: କେକ୍ ଆଉ ପୁଡିଂ ତାକୁ ଖୁବ ଭଲ ଲାଗୁଥିଲା, ମୁଁ ତିଆରି କରିଛି।
0: ମତେ ବି ଭଲ ଲାଗେ।
1: କବାଟଟା ବନ୍ଦ କରିଦେବି?
0: ତମକୁ ଡର ଲାଗୁଛି?
1: ଡର କୋଉ କଥାକୁ ଆଉ ଡର, ଛାରେ ଜୀବନଟା ପାଇଁ।
0: ଜୀବନଟା ପାଇଁ ତ ସମସ୍ତେ ନିରାପତ୍ତା ଖୋଜନ୍ତି ସୀତା। ସହର ସାରା ସମସ୍ତେ ତାଟି କବାଟ ବନ୍ଦ କରି ଘର ଭିତରେ ପଶିଲେଣି।
1: ତୁମେ କହିବ ତ ମୁଁ କବାଟ ବନ୍ଦ କରିଦେବି।
0: ତମେ ତ ଜାଣ ମୁଁ ତାହା କେବେ କହିବି ନାହିଁ, କାରଣ ନିରାପତ୍ତା ଚାହିଁଥିଲେ ମଲ୍ଲିପୁର ଭଳି ନଗରୀ ଛାଡ଼ି ମୁଁ ଏଇ ରଣପୁରରେ ଆସି ରହିନଥାନ୍ତି। ଏବେ ତମର ଯାହା ଇଚ୍ଛା।
1: କୌଣସି କଥାକୁ ମୋର ଆଉ ଭୟ ନାହିଁ କି ଆଶଙ୍କା ନାହିଁ, କଣଟା ଆଉ ହବ।
0: ତେବେ ଥାଉ, ଦ୍ୱାର ସେମିତି ଖୋଲା ଥାଉ।
1: ଆରେ ବଣ୍ଟି, ତୁ କେମିତି ଚାଲି ଆସିଲୁ?
2: ଚାଲି ଆସିଲି।
0: ଆରେ ତମ ଘରର କବାଟ ଝରକା କଣ ବନ୍ଦ ନାହିଁ? ତୁ ଆସିଲୁ କେମିତି?
2: ବନ୍ଦ ଥିଲା ଅଙ୍କଲ, ସିକୁଳି ଖୋଲି ଦେଇ ମୁଁ ଚାଲି ଆସିଲି।
1: ତୁ ସିକୁଳି ଖୋଲିଲୁ କେମିତି?
2: ଚେୟାର ଉପରେ ଛିଡ଼ା ହେଇ ଖୋଲିଦେଲି।
1: ହେ ଭଗବାନ, ତୁ କେଡେ ଦୁଷ୍ଟ ପିଲା ଡାକିରେ, ଘରେ ତ ଡାଡି ମମି ସବୁ ବ୍ୟସ୍ତ ହଉନଥିବେ?
2: ଡାଡି ତ ବ୍ୟାଙ୍କକୁ ଚାଲିଗଲେଣି।
1: ଆଉ ତୋ ମମି?
2: ସେ ଚୁଲିକୁଦାରେ ଶୋଇପଡିଛନ୍ତି।
1: ଆଉ ତୁ ଏଣେ ପଳେଇ ଆସିଲୁ?
2: ଘରଟା ଭିତରେ କଣ କରିଥାନ୍ତି ଯେ, ଡାଡି କହିଲେ ଆଜି ସ୍କୁଲ ବନ୍ଦ।
1: ଆଜି ପରା ରାସ୍ତାରେ ପିଲା ଚୋର ବୁଲୁଛନ୍ତି, ତୁ ଏମିତି ଘରୁ ପଳେଇ ଆସିଛୁ?
2: ପିଲା ଚୋର ନୁହେଁ ମୋ ଆଣ୍ଟି, ଆମେ କିଛି ଜାଣିନ।
0: ପୋଲିସ ବାଲା ମାଇକରେ କଣ କହୁଥିଲେ ଶୁଣିନୁ?
2: ସେମାନେ କଣ ପିଲା ଚୋର କଥା କହୁଥିଲେ?
0: ଆଉ
2: ସେମାନେ କହୁଥିଲେ ଆଉ ଗୋଟିଏ କଣ କହୁଥିଲେ, ପିଲା ଚୋର ନୁହେଁ।
0: କଣ କହୁଥିଲେ? ସନ୍ତ୍ରାସବାଦୀ।
2: ହଁ ସନ୍ତ୍ରାସବାଦୀ, ଖାଲି ବନ୍ଧୁକ ଗୁଳି ଭିଶୁମ ଭିଶୁମ।
0: ଆରେ ଯଦି ସେମାନେ ତତେ ଦେଖି ଗୁଳି କରିଥାନ୍ତେ?
2: ମୁଁ କଣ ଏତେ ଭୋକା ହେଇଛି? କବାଟ ଆସ୍ତେ କିନା ଖୋଲି ଚାରିଆଡକୁ ଚାହିଁଲି, ଦେଖିଲି କେହି କୁଆଡେ ନାହାନ୍ତି, ତାପରେ ଦୁଇଟା ଡିଆଁରେ ଆସି ଏଠି। ଆଉ
1: ତୁ ତେବେ ତୁମ ଦାଣ୍ଡ ଦ୍ୱାର ଖୋଲା କରିଦେଇ ଚାଲି ଆସିଛୁ, ଯଦି ତୁମ ଘର ଭିତରେ କେହି ପଶିଯାନ୍ତି?
0: ଏଇଥିରେ ତୁ ନିଜକୁ ଭାରି ଚାଲାକ ଭାବୁଛୁ ନାଇଁ? ଯା ଯା, ସୁନା ପିଲାଟି ପରି ଘରକୁ ପଳେଇ ଯା।
2: ଘରକୁ ଯିବି ନାହିଁ।
1: ଆରେ ତୁମ ଦ୍ୱାର ଖୋଲା ଅଛି ପରା?
2: ଥାଉ, ତୁମ ଦ୍ୱାର ବି ତ ଖୋଲା ଅଛି।
1: ତୁ ଯିବା ପରେ ମୁଁ କବାଟ ବନ୍ଦ କରିଦେବି, ଚାଲ ତତେ ମୁଁ ଘରେ ଛାଡି ଆସିବି।
0: ଥାଉ ଥାଉ, ସେ ନ ଯାଉ, ବରଂ ତମେ ଫୋନ କରି ତା ମମିକୁ ଜଣେଇ ଦିଅ ବଣ୍ଟି ଏଠି ଅଛି।
1: ହ୍ୟାଲୋ ସୁଲେଖା, ମୁଁ ସୀତା ଦିଦି କହୁଛି। ଶୁଣ, ବ୍ୟସ୍ତ ହବନି, ବଣ୍ଟି ଏଠି ମୋ ପାଖରେ ଅଛି। କଣ ଆଉ କରିବି କହ, ପିଲାଟା ତ ସଗଲା ହେଇଯାଇଛି। ହଁ ହଁ, ତୁମେ ଆଗେ ଦାଣ୍ଡ କବାଟ ବନ୍ଦ କର। ନାଇଁ, ମୁଁ ତାକୁ ଏକୁଟିଆ ଜମା ଛାଡ଼ିବିନି। ହଉ ରହିଲି। ହଁ ହଁ, ମୁଁ ତାକୁ ନିଜେ ନେଇ ଛାଡ଼ି ଆସିବି, ହେଲା।
2: ମୋ ପାଇଁ କଣ ରଖିଛନ୍ତି ଆଣ୍ଟି?
1: ଅଛି, ବହୁତ ଜିନିଷ ଅଛି ଆମ ସାଙ୍ଗରେ।
3: ଆମେ କିଏ? ସେ ବିଷୟରେ ମୁଣ୍ଡ ଖେଳିବା ଦରକାର ନାହିଁ। ଆମେ ଯାହା କହୁଛୁ ସେତିକି ମନ ଦେଇ ଶୁଣ।
0: ତମେ କିଏ ତା ଆମେ ଜାଣୁ, ଆଉ ତମେ ଯାହା କହିବ ତା ବି କିଛିଟା ଅନୁମାନ କରି ହେଉଛି। ସୀତା, ତମେ ବଣ୍ଟିକୁ ନେଇ ଭିତରକୁ ଯାଅ, ମୁଁ ଏମାନଙ୍କ କଥା ଶୁଣୁଛି।
3: କେହି ନିଜ ନିଜ ଜାଗାରୁ ଇଞ୍ଚେ ବି ଘୁଞ୍ଚିବାକୁ ଚେଷ୍ଟା କରୁନି କହିଦେଉଛି। ବର୍ତ୍ତମାନ ମୁଁ ଯାହା ପଚାରୁଛି ତାର ଠିକ ଠିକ ଉତ୍ତର ଦିଅ।
0: ପଚାର, କଣ ପଚାରିବୁ?
3: ଘର ପଛପଟେ ବାହାରକୁ ଯିବା ପାଇଁ ରାସ୍ତା ଅଛି?
0: ଅଛି।
3: ଦ୍ୱାର ସେପଟେ କଣ ଅଛି?
0: ଅରମା ଜଙ୍ଗଲ।
3: ଏ ଘରେ କେତେଜଣ ଲୋକ ରହନ୍ତି?
0: ମୁଁ ଆଉ ମୋ ସ୍ତ୍ରୀ।
3: ଆଉ ଏ ପିଲା?
0: ସେ ପଡିଶା ଘର ପିଲା, এটি বুলে আসতে।

0: ଶୁଣ, ଏଠି ଦିନଟି ବା ଖୁବ୍ ବେଶୀ ହେଲେ ଦୁଇ ଦିନ ଆମେ ଆଶ୍ରୟ ନବାକୁ ଚାହୁଁ, କିଛି ଆପତ୍ତି ଅଛି?
1: ଆପତ୍ତି କଲେ ତମେ କଣ ଶୁଣିବ?
0: ତମେ ବେଶ ସମଜଦାର ଅଛ, ଆମର ଏଠି ରହିବାର ବା ଆମ ଗତିବିଧିରେ ଯଦି ତମେ କୌଣସି ପ୍ରକାର ପ୍ରତିବନ୍ଧକ ନ ହୁଅ ତେବେ ଆମେ ତୁମର କୌଣସି କ୍ଷତି କରିବୁନି। କିନ୍ତୁ ଆମେ ଏଠି ରହିଥିବା କଥା ଯଦି ପୋଲିସକୁ କି ଆଉ କାହାକୁ ଜଣେଇବାକୁ ଚେଷ୍ଟା କର।
1: କଣ କରିବ?
0: ଆମେ କିଏ ତା ଯେତେବେଳେ ତମେ ଜାଣିସାରିଛ ଆମେ କଣ କରିପାରୁ ତା ବି ନିଶ୍ଚୟ ବୁଝିପାରୁଥିବ।
2: ଏ ପିଲାକୁ ମୁଁ ତା ଘରେ ଛାଡିଦେଇ ଆସେ, ତା ମା ବହୁତ ବ୍ୟସ୍ତ ହଉଥିବ।
3: ମୋ ପକେଟରେ ପିସ୍ତଲ ଅଛି, ସେଥିରେ ଛଅଟି ଗୁଳି ଲୋଡ ହେଇ ରହିଛି, ତେଣୁ ବେଶୀ ଚାଲାକି ଖେଳିବାର ଚେଷ୍ଟା କରନି। କହିଦଉଛି
2: ଏଥିରେ କିଛି ଚାଲାକି ନାହିଁ, ମତେ ବିଶ୍ୱାସ କର, ତାକୁ ଛାଡିଦେଇ ମୁଁ ପୁଣି ଫେରି ଆସିବି। ତୁମେ ଏଇଠି ଥିବା କଥା ମୁଁ କାହାକୁ ବି କହିବିନି।
1: ଏ ପିଲାକୁ ଛାଡିଦିଅ, ସେ ତାଙ୍କ ଘରକୁ ଯାଉ।
0: ନା,
1: ଚିନ୍ତା କରି ଦେଖ, ଏ ପିଲା ଏଠି ରହିଲେ ତମରି ଅସୁବିଧା ହବ, ତାକୁ ଖୋଜିବା ପାଇଁ ତା ବାପା ମା ନିଶ୍ଚୟ ଏଠିକୁ ଆସିବେ।
0: ତୋ ନା କଣ?
4: ବଣ୍ଟି।
0: କୋଉ କ୍ଲାସରେ ପାଠ ପଢୁଛୁ?
4: ଷ୍ଟାଣ୍ଡାର୍ଡ 2।
0: ଆମେ କିଏ ଜାଣୁ? କିଏ?
4: ସନ୍ତ୍ରାସବାଦୀ।
0: ଏ ପିଲା ତ ବହୁତ ହୁସିଆର ଅଛି।
2: ବଣ୍ଟି ବାବା, ଘରକୁ ଆସିଥିବା ଅତିଥିଙ୍କୁ ଏମିତି କଥା କହନ୍ତି?

0: ଘରେ ପାଟି କରିବୁ ତ ତୋ ଜିଭ ଉପାଡି ଆଣିବି ଜାଣୁ।
1: ବହୁତ ବଡ କାମଟିଏ କରି ପକେଇବୁ।
2: ଦେଖ ତମେ ଆମ ଦୁହିଁଙ୍କୁ ଯାହା କରୁଛ କର, କିନ୍ତୁ ସେ ପିଲା ଦେହରେ ହାତ ଦିଅନି।
3: ସେ ପିଲାକୁ ଚୁପ୍ ରହିବାକୁ ବୁଝେଇ ଦିଅ, ଆମର ହାତ ଦେବା ଦରକାର ହବନି।
1: ତାକୁ ତ ତୁମେ ତା ଘରକୁ ଯିବାକୁ ଦଉନ, କଣ କରିବ ସେ? ସେ କଣ ବଡ ମଣିଷ ହେଇଛି ଯେ ସବୁ କଥା ବୁଝି ସୁଝି ଚୁପ୍ ରହିବ?
0: ଶୁଣ, ତାକୁ ତମେ ଚୁପ୍ କର, ନହେଲେ ଆମକୁ ଛାଡି ଦିଅ। ଦୁଇଟାରୁ ଗୋଟେ କଥା
1: ଆ ବଣ୍ଟି, ଭିତରକୁ ଆ, ଘର ଭିତରକୁ
3: ତାକୁ ଯିବାକୁ ଦେ।
0: ପଛପଟେ ବାହାରକୁ ଯିବାର ରାସ୍ତା ଅଛି, ଜାଣିଛୁ ତ?
3: ଏ ମ୍ୟାଡାମ, ଯଦି ବାହାରକୁ ଯିବାର ଚେଷ୍ଟା କରିବ ତେବେ ଏଠି ମିଷ୍ଟରଙ୍କର ଟମି ଭିତରୁ ଅନ୍ତ ଭୁଜଟ ବାହାର କରି ଟି ପାଇପ୍ ରଖିଦେବି।
0: କୁଆଡେ?
1: ମୋ ଘର ପଛ ଦ୍ୱାର ଜଗିବୁ।
3: ଯା ପଛ ଦରଜା ପାଖରେ ୱାଚ୍ କର।
2: ପିଲାଟାକୁ ଛାଡିଦେବା ତମ ପକ୍ଷରେ କିନ୍ତୁ ବୁଦ୍ଧିମାନର କାମ ହେଇଥାନ୍ତା।
3: ସେ ପିଲା କିନ୍ତୁ ତା ବୟସରୁ ଅତି ବେଶୀ ଚାଲାକ ଅଛି, ତାକୁ ଛାଡିଦେବା ସମ୍ଭବ ନୁହେଁ।
2: କେତେ ସମୟ ତାକୁ ଏଠି ଅଟକେଇକି ରଖିପାରିବ ବୋଲି ଭାବୁଛ?
3: ଯେତେ ସମୟ ପର୍ଯ୍ୟନ୍ତ ଆମେ ଏଠୁ ଯାଇନୁ।
2: କେତେ ସମୟ ପର୍ଯ୍ୟନ୍ତ ତମେ ଏଠି ରହିବ?
3: ଯେତେ ଦିନ ପର୍ଯ୍ୟନ୍ତ ରାସ୍ତା ସାଫ ହେଇନି।
2: ରାସ୍ତା ଆଜି ସାଫ ହେଇଯିବ ବୋଲି ତମେ ଭାବୁଛ?
3: ଆଜି ନହେଲେ କାଲି ହବ, କାଲି ନହେଲେ ଦି ଦିନ ପରେ ହବ।
2: ଦି ଦିନ ଛାଡି ପାଞ୍ଚ ଦିନ ତମେ ମୋ ଘରେ ରହିଲେ ବି ମୋର ମୋ ସ୍ତ୍ରୀଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଯଦି ବଣ୍ଟି ତାଙ୍କ ଘରକୁ ନ ଫେରେ
3: ତା ଘରୁ କେହି ଖୋଜିବାକୁ ଆସିବେ, ଏଇଆ ତ?
2: ତମ ପାଇଁ ସେଟା ଭାରି ଅସୁବିଧାଜନକ କଥା ହେଇପାରେ।
3: ଆମ ପାଇଁ କିଛି ଅସୁବିଧା ହବନି, ତମକୁ ଯାହା ଟିକେ ମିଛ କହିବାକୁ ପଡିବ।
2: ମତେ ମିଛ କହିବାକୁ ପଡିବ? କଣ?
3: ବଣ୍ଟି ଏଠି ନାହିଁ, କେତେବେଳେ ଘରକୁ ଚାଲିଯାଇଛି।
2: ମୁଁ ମିଛ କହିବି କି ନ କହିବି ସେ ତ ଅଲଗା କଥା, କିନ୍ତୁ ବଣ୍ଟି ଏଠି ନାହିଁ ଶୁଣିବା ପରେ ତା ବାପା ମା କଣ ସନ୍ତୁଷ୍ଟ ହୋଇ ଫେରିଯିବେ?
3: କିଏ କଣ କରିବ ନ କରିବ ସେ ବିଷୟରେ ମୋର ମୁଣ୍ଡ ଖେଳିବା ଦରକାର ନାହିଁ। ତମକୁ ମୁଁ ଯାହା କହିଲି ତମେ ତାହା ହିଁ କରିବ। ବଣ୍ଟି ଏଠି ନାହିଁ,
2: ମୁଁ ଏ କଥା କହିପାରିବି ନାହିଁ।
3: କାହିଁକି? ତମେ କଣ କେବେ ମିଛ କହିନ?
2: ମିଛ ତ ମୁଁ ହଜାର ବାର କହିଛି, ଆହୁରି ହଜାର ବାର କହିପାରେ, କିନ୍ତୁ ବଣ୍ଟି ଏଠି ନାହିଁ ବୋଲି ମୁଁ କହିବି ନାହିଁ।
3: କାହିଁ କହିବନି?
2: ସେ କାହିଁକି ଉତ୍ତର ତମେ କଣ ବୁଝିପାରିବ? ସ୍ନେହ ଶ୍ରଦ୍ଧାର ଅର୍ଥ ତମେ କିଛି ବୁଝ? ବାପା ମାର ହୃଦୟର ବ୍ୟାକୁଳତା ତମେ କଣ ବୁଝିପାର?
3: ହେ ମିଷ୍ଟର, ତମେ ନିଜକୁ କଣ ଭାବୁଛ? ମୋ ମଉସା ନା ଚାଚା, ନା ମୁଁ ତମ ଘରକୁ ବୁଲି ଆସିଥିବା କୁଣିଆ? ହ୍ୱାଟ ୟୁ ଥିଙ୍କ ଅଫ୍ ମି?
2: ତମେ ତୁମର ଅତିଥି ହେଇସାରିଛ, ଆଉ ବୟସ ଦୃଷ୍ଟିରୁ ମୁଁ ନିଶ୍ଚୟ ତୁମର ଗୁରୁଜନ ସ୍ଥାନୀୟ, ଏଥିରେ କିଛି ସନ୍ଦେହ ଅଛି?
3: ଆମ କାର୍ଯ୍ୟକଳାପ ସମ୍ପର୍କରେ ତମର ଯଥେଷ୍ଟ ଧାରଣା ନାହିଁ ବୋଧ ହୁଏ?
2: କାର୍ଯ୍ୟକଳାପ ସମ୍ପର୍କରେ କିଛିଟା ଧାରଣା ଅବଶ୍ୟ ଅଛି, କିନ୍ତୁ ତୁମ ଆଇଡିଓଲୋଜି ବିଷୟରେ କିଛି ଧାରଣା ନାହିଁ, ସେ ବିଷୟରେ କିଛି କହିବ?
3: ମୁଁ ଏଠିକି ମୋ ଆଇଡିଓଲୋଜି ପ୍ରଚାର କରିବାକୁ ଆସିନି। ଷ୍ଟପ୍ ଇଟ୍!

0: ତୁ ଖାଇନି କାଲି ରାତିରୁ ସେ ପାଉରୁଟି ଖଣ୍ଡକ ଏମିତି ପଡୁଛି
1: ଏଇଟା ତ ଜଣକୁ ବି ହବନି
0: ଆରେ ତୁ ଖା ମୋତେ ଭୋକ ନାହିଁ
1: ଆରେ ୟାର ମରିବୁ ତ ଗୁଳିରେ ମରିବୁ ନ ଖାଇ ମରିବୁ କାହିଁକି ନେ ଏଇଟାକୁ ଫିଫ୍ଟି ଫିଫ୍ଟି କରିଦବା ଧର
0: ଓହୋ କହିଲି ନା ମୋତେ ଭୋକ ନାହିଁ
1: ଭୋକ ଅଛି ମୁଁ ଜାଣେ ଆରେ ଯାହା ହବ ଦେଖାଯିବ ତୁ ଏମିତି ବ୍ୟସ୍ତ ହଉଛୁ କାହିଁକି
0: କେମିତି ବ୍ୟସ୍ତ ହେବିନି ଏଇଠି ଆମର ରହିବା ଚାରି ଘଣ୍ଟା ହେଇଗଲାଣି ଅଥଚ ତୁ କିଛି ଚିନ୍ତା କରୁନୁ କଣ ନା ଲିଡର
1: ମୁଁ କିଛି ଚିନ୍ତା କରୁନି ବୋଲି ତୁ କେମିତି ଜାଣିଲୁ ଏଇ ଦେଖ ମୋ ନୋଟବୁକ୍ ଦେଖ ଜିଲ୍ ସାହେବ ସାଙ୍ଗରେ କୋର୍ଟ କଣ୍ଟାକ୍ଟ କରିବା ପାଇଁ ମୁଁ ଚିଠି ଡ୍ରାଫ୍ଟ କରିସାରିଛି
0: କିନ୍ତୁ ଟେଲିଫୋନ୍ କରିବ କିଏ ତୁ ତ କହୁଛୁ ସାମନ୍ତ ଆମ କଥା ରଖିବନି ଆଉ ତା ଦେହରେ ହାତ ଦେବା ପାଇଁ ତୁ ବି ମନା କରୁଛୁ ତେବେ
1: ଦେଖ ଦୁନିଆରେ ସବୁ ମଣିଷ ସମାନ ନୁହନ୍ତି ତୁ ଯେଉଁ ମେଥଡ୍ରେ କଥାବାର୍ତ୍ତା କରିବା ପାଇଁ ଚାହୁଁଛୁ ତା ଏଠି କାମ ଦବନି
0: ତେବେ ତୁ ଆଉ କିଛି ଗୋଟେ ମେଥଡ୍ କଥା ଚିନ୍ତା କରୁଛୁ ନା କଣ
1: ସାମନ୍ତ ପାଖରେ କିଛି ମେଥଡ୍ କାମ ଦେଲା ଭଳି ମନେ ହଉନି ସେ ଗୋଟେ ଅଲଗା ପ୍ରକାର ମଣିଷ ତୁ ଦେଖୁଛୁ ସେ ବା ତା ସ୍ତ୍ରୀ ଆମକୁ ଟିକେ ବି ଡରୁ ନାହାନ୍ତି
0: ସେଇଆ ତ ମୁଁ ଦେଖୁଛି
1: କିନ୍ତୁ ମୋର ବିଶ୍ୱାସ ସେ ଆମକୁ ସାହାଯ୍ୟ କରିବ ସବୁଠୁ ବେଶୀ ସାହାଯ୍ୟ କରିବ
0: କେମିତି ଜାଣିଲୁ
1: ମଣିଷ ଚରିତ୍ରକୁ ପଢିବା ଅଭ୍ୟାସ କର ତୁ ବି ଜାଣିପାରିବୁ କି
2: ଭୋକ ହେଲା ନା ନାହିଁ
0: ସେ କଣ
2: ଖାଦ୍ୟ ତୁମ ଦୁଇ ଜଣଙ୍କ ପାଇଁ ତୁମେ ଖାଅ ମୁଁ ତୁମ ପାଇଁ ପାଣି ଆଣୁଛି
1: ଦେ ଆରମ୍ଭ କର
0: ଆମେ ଏସବୁ ଖାଇବା ଉଚିତ ବୋଲି ତୁ ଭାବୁଛୁ
1: ଉଚିତ ନୁହେଁ କାହିଁକି କଣ ବିଷ ଫିଷ ମିଶା ହେଇଥିବ ବୋଲି ଭାବୁଛୁ ଆରେ ନାଇଁ ୟାର ଏଇ ଦେଖ ମୁଁ ଖାଉଛି ଧରୁଛୁ କାହିଁକି
0: ନାଇଁ ଯୋ ନା ଏ ଖାଦ୍ୟ ତୁ ଖାଇପାରିବୁନି
1: କି ନିର୍ବୋଧତାର ଗୋଟେ ସୀମା ଥାଏ କି ମୁଁ ଦେଖୁଛି ତୁ ସେ ସୀମା ଟପି କରୁଣି ମୋ ହାତ ଛାଡ଼ ଦେଖ ମତେ ଭୀଷଣ ଭୋକ ଏ ଖାଦ୍ୟ ବାସନାରେ ନା ମୋ ଭୋକ ଚାରିଗୁଣ ବଢିଗଲାଣି
0: ନିର୍ବୋଧ ମୁଁ ନୁହେଁ ନିର୍ବୋଧ ମୁଁ ନୁହେଁ ଯୋ ନିର୍ବୋଧ ତୁ ତୁ ଭୁଲି ଯାଉଛୁ ଯେ କାହାରି ଘରୁ କିଛି ଖାଇବା ପାଇଁ ଆମକୁ ପୁରା ନିଷେଧ ଅଛି
1: ଏ ନିର୍ଦ୍ଦେଶନାମା ଯେଉଁମାନେ ଜାରି କରିଛନ୍ତି ସେମାନେ ମଣିଷ ଚରିତ୍ର ସମ୍ପର୍କରେ ଖୁବ୍ କମ୍ ଜାଣିଛନ୍ତି ସେମାନେ ଧରି ନେଇଛନ୍ତି ସବୁ ମଣିଷ ଆମର ଶତ୍ରୁ ଆଉ ଆମ ଖାଦ୍ୟରେ ସେମାନେ ବିଷ ମିଶେଇ ଦେଇପାରନ୍ତି କିନ୍ତୁ ମୁଁ କହୁଛି ତୁ ନିର୍ଭରେ ଏ ଖାଦ୍ୟ ଖାଇପାରୁ
0: ନା ମୁଁ ଏ ଖାଦ୍ୟ ଖାଇବିନି
1: ଠିକ୍ ଅଛି ନ ଖା ମୁଁ ଖାଉଛି
2: ତୁ କାହିଁକି ଖାଉନୁ
0: ମୁଁ କାହାରି ଘରେ ଖାଏନି
2: ଇଏ କାହାରି ଘର ନୁହେଁ ଭଗବାନଙ୍କର ମନ୍ଦିର ଆଉ ଇଏ ତାଙ୍କ ପ୍ରସାଦ
0: ମୁଁ ତୁମ ଭଗବାନଙ୍କୁ ମାନେନି କି ତୁମ ପ୍ରସାଦ ମଧ୍ୟ ଖାଏନି
2: କଣ ହେଲା ମୋ ଭଗବାନ ଆଉ ତୋ ଭଗବାନ ଅଲଗା
0: ହଁ ଅଲଗା ମୋ ଧର୍ମ ଅଲଗା ମୋ ବିଶ୍ୱାସ ଅଲଗା
2: ତେବେ ମୋ ଭଗବାନଙ୍କ ମନ୍ଦିର ଭିତରେ ପଶିଲୁ କାହିଁକି କାହିଁକି ଏଠି ପାଞ୍ଚ ଘଣ୍ଟା ହେଲା ରହିଛୁ ଶୁଣ ଧର୍ମ କହିଲେ ତୁ କଣ ବୁଝୁ ମୁଁ ଜାଣେନି ହେଲେ ମୋ ଧର୍ମ ହଉଛି ମୋ ଘରେ କେହି ଜଣେ ବି ଭୋକିଲା ଥିବା ପର୍ଯ୍ୟନ୍ତ ମୁଁ ଖାଏନି ହେ ଦେଖ ମତେ ଚାହା ସକାଳୁ ପହରୁ ମୁଁ କିଛି ଖାଇନି ଆଉ ତୁ ନ ଖାଇବା ପର୍ଯ୍ୟନ୍ତ ମୁଁ ବି ଖାଇପାରୁନି ମତେ କଣ ଉପାସ ରଖିବୁ କିରେ ବାବା ନେ ଆଗର ମୁଁ ଖୋଇ ଦଉଛି କେତେବେଳୁ କୋଉଠି କଣ ଖାଇଥିବୁ ନଥିବୁ ନେ ହଁ ସୁନା ପୁଅଟା ମୋର ଏଥର ତୁମେ ଦୁହେଁ ଖାଉଥାଉ ମୁଁ ପାଣି ଆଣୁଛି
1: ଏଥର ବାଟୁ ଆସିଲୁ ତ ଖା ପେଟ ପୁରେଇ ଖା
3: କଲିଂ ବେଲ୍
1: କିଏ ଆସିଲା ବୋଧୁଏ
4: ତମେ ଦି ଜଣ ଭିତରକୁ ଯାଅ ମୁଁ ଦେଖୁଛି
2: ସୁଲେଖା ହେଇଥାଇପାରେ ବୋଧୁଏ ବଣ୍ଟିକୁ ନବାକୁ ଆସିଛି
1: ବଣ୍ଟି ଏଠି ଅଛି ବୋଲି ଆପଣ କହିବେନି
4: ତମେ ଭିତରକୁ ଯାଅ କଣ କହିବ କହ ମୁଁ ଜାଣେ ଇଏ ସୁଲେଖା ନ ହେଇ ଦୁଧବାଲା କି ପେପରବାଲା ହେଇଥାଇପାରନ୍ତି
2: ଶୀଘ୍ର ଆସ ମୁଁ ଖାଇବା ଟ୍ରେ ଆଉ ପାଣି ଯୋଗେ ନେଇ ଯାଉଛି ଭିତରେ ବସି ଆରାମରେ ଖାଇବା
0: ଶୁଣ ଯିଏ ବି ଆସିଥାଉ ଆମେ ଭିତରେ ଅଛୁ ବୋଲି ସାମାନ୍ୟ ସୂଚନା ବି ଯେମିତି ନ ଦିଅ ତମ ସ୍ତ୍ରୀ ଆଉ ସେ ପିଲା ଆମ ହିପାଜତରେ ଅଛନ୍ତି ହଁ ଏ କଥା ମନେ ଥାଏ ଯେମିତି
5: ଆରେ ଇନ୍ସପେକ୍ଟର ସାହେବ କଣ ଖବର
6: ଆପଣଙ୍କ ନାଁ ଆର୍ଭି ସାମନ ଆପଣଙ୍କର ପରିବାର ଲୋକ ସଂଖ୍ୟା କେତେ
5: ଦୁଇ ଜଣ ମୁଁ ଆଉ ମୋ ସ୍ତ୍ରୀ
6: ଆଉ କେହି
5: ନା ଆଉ କେହି ନାହାନ୍ତି
6: ଆପଣଙ୍କ ସ୍ତ୍ରୀ ଖାଆନ୍ତି ତାଙ୍କୁ ଟିକେ ଏଠି ଡାକନ୍ତୁ
5: ସୀତା ସୀତା ଟିକେ ଏଠିକି ଆସିବ
2: କଣ ହେଲା
6: ମିସେସ୍ ସାମନ ଆପଣ ପଢି ଜାଣନ୍ତି
2: ଜାଣେ
6: ଏଇ କାଗଜରେ ଯାହା ଅଛି ମନେ ମନେ ପଢନ୍ତୁ
2: ଆମ ଘରେ କେହି

0: ନାହାନ୍ତି। କାହା କଥା ଆପଣ କହୁଛନ୍ତି?
1: ଦେଖନ୍ତୁ, ଆପଣ କିଛି ଲୁଚଉନାହାନ୍ତି ତ?
0: କଣ ଲୁଚେଇବି?
1: ଆମ ଆନାଉନ୍ସମେଣ୍ଟ କଣ ଆପଣ ଶୁଣିନାହାନ୍ତି? ଦୁଇ ଜଣ ସନ୍ତାସବାଦୀ ସହର ଭିତରକୁ ପଶି ଆସିଛନ୍ତି। ଆମେ ଭାବୁଛୁ ସେମାନେ ବୋଧହୁଏ କାହାରି ଘରେ ଆତ୍ମଗୋପନ କରି ରହିଛନ୍ତି।
2: ତେବେ ଦେଖନ୍ତୁ, ଆଉ କାହା ଘରେ ଥାଇପାରନ୍ତି? ଆମ ଘରକୁ ତ କେହି ଆସିନାହାନ୍ତି।
1: ଅଲରାଇଟ୍, ମୁଁ ତେବେ ଆସୁଛି। କିନ୍ତୁ ଦେଖନ୍ତୁ, ଯଦି ସେମାନେ ଆସନ୍ତିବା ଅନ୍ୟ କୌଣସି ସାହି ପଡ଼ିଶା ଘରେ ସେମାନେ ଲୁଚିଥିବାର ସନ୍ଧାନ ପାଆନ୍ତି, ତେବେ ଆପଣଙ୍କର ତ ଟେଲିଫୋନ୍ ଅଛି, ରିସିଭରଟି ଖାଲି ଉଠାଇ ରଖିଦେବେ। କିଛି କହିବା ଦରକାର ନାହିଁ, ରିସିଭର ଉଠାଇଲେ ହିଁ ଆମେ ଜାଣିପାରିବୁ। ଟେଲିଫୋନ୍ ଏକ୍ସଚେଞ୍ଜରେ ଆମର ଦୁଇ ଜଣ ଅଫିସର ଜଗି ରହିଛନ୍ତି।
2: ଯଦି କୌଣସି ବନ୍ଧୁଙ୍କୁ ବା ଆଉ କାହାକୁ ଫୋନ୍ କରିବା ଦରକାର ହୁଏ,
1: ତା ଆପଣ କରିପାରିବେ, କିଛି ଅସୁବିଧା ନାହିଁ। ଫୋନ୍ ଉଠାଇ କିଛି ନ କହିଲେ ହିଁ ଆମେ ବୁଝିବୁ ସମଥିଙ୍ଗ ରଙ୍ଗ। ଓକେ, ଆଚ୍ଛା ମୁଁ ଆସୁଛି, ଆପଣ କବାଟ ବନ୍ଦ କରନ୍ତୁ।
3: ସେ କାଗଜରେ କଣ ଲେଖାଥିଲା ମିସେସ୍ ସାମନ୍ତ, ମାନେ ପୋଲିସ ଅଫିସର ଯୋଉଟା ଆପଣଙ୍କୁ ପଢ଼େଇଲା?
2: ଆରେ ହଁ, ସେ କାଗଜରେ କଣ ଲେଖାଥିଲା?
0: ଲେଖାଥିଲା, ଯଦି ଆପଣଙ୍କ ଘରେ କେହି ବାହାର ଲୋକ ଆଶ୍ରୟ ନେଇଥାନ୍ତି ଓ ଆପଣ ଆମକୁ କହିବାକୁ ଭୟ କରୁଥାନ୍ତି, ତେବେ ବାଁ ହାତଟି ମୁଣ୍ଡରେ ଛୁଇଁ ସଙ୍କେତ ଦିଅନ୍ତୁ, ତାହେଲେ ଆମେ ଜାଣିପାରିବୁ, ସେହି ଅନୁସାରେ ବ୍ୟବସ୍ଥା କରିବୁ। ଆପଣ ମୁହଁ ଖୋଲି କିଛି କହିବା ଦରକାର ନାହିଁ।
2: ତମମାନେ ନିଶ୍ଚୟ କବାଟ ଫାଙ୍କରେ ଲକ୍ଷ୍ୟ କରି ଦେଖିଛ ଯେ ମୋ ସ୍ତ୍ରୀ ସେପରି କୌଣସି ସଙ୍କେତ ଦେଇନାହାନ୍ତି, ବରଂ ମୁହଁ ଖୋଲି ପରିଷ୍କାର କହିଛନ୍ତି ଯେ ଆମ ଘରେ କେହି ନାହାନ୍ତି।
4: ଆଉ ଯଦି ସେମିତି ସଙ୍କେତ ସେ ଦେଇଥାନ୍ତେ, ତେବେ ଆମେ ତ ଧରା ପଡ଼ିଥାନ୍ତୁ, ହେଲେ ତୁମକୁ ଓ ତୁମର ଏ ସୁନ୍ଦର ଘରକୁ ଆମେ ବୋମା ମାଡ଼ରେ ଉଡ଼େଇ ଦେଇଥାନ୍ତୁ।
2: ତମେ ଯଦି ଏବେ ବି ଭାବୁଥାଅ ଯେ ଭୟ ଦେଖାଇ ତମେ ଆମଠୁ ସୁବିଧା ହାସଲ କରୁଛ, ତେବେ ତମଠୁ ନିର୍ବୋଧ ଦୁନିଆରେ ଆଉ କେହି ନାହାନ୍ତି। ସେ କାଗଜରେ କଣ ଲେଖାଥିଲା ତୁମେ କଣ ଜାଣିଥିଲ ଯେ ମିସେସ୍ ସାମନ୍ତ କଣ ସଙ୍କେତ ଦେଲେ ତମେ ବୁଝି ପକେଇଥାନ୍ତ? ଆଉ ତମେ ଜାଣ ପୋଲିସ ଆମକୁ କଣ କହିଗଲେ? ଟେଲିଫୋନ୍ ରିସିଭରଟି ଖାଲି ଉଠେଇଲେ ହିଁ ତମେ ଏଠି ଅଛ ବୋଲି ସେମାନେ ଜାଣିବେ, କିଛି କହିବା ଦରକାର ନାହିଁ। ଆହୁରି ବି ଜାଣିରଖ, ଏ ଘର ବା ଆମ ଜୀବନ ପ୍ରତି ଆମର ଖୁବ୍ ଗୋଟେ ଆଟାଚମେଣ୍ଟ ନାହିଁ, କୌଣସି ପରିଣାମ ପ୍ରତି ଆମର ଭୟ ନାହିଁ, ବୁଝିଲ? ତମେ ଯଦି ଭୂତ ନ ହୋଇ ମଣିଷ ହୋଇଥିବ, ତେବେ ଆଉ ଥରେ ବି ଆମକୁ ବୋମା ପିସ୍ତଲ ଭୟ ଦେଖେଇବ ନାହିଁ। ଆସ ସୀତା, ସକାଳଠୁ ତମେ କିଛି ଖାଇନ, ଆସ ମୋ ସାଙ୍ଗରେ।
3: ଏବେ କହ କିମ୍, ଏମିତି ଲୋକଙ୍କ ପାଇଁ ତୋ ସମ୍ବିଧାନରେ କି ପ୍ରକାର ମେଥଡ୍ର ବ୍ୟବସ୍ଥା ଅଛି? ଯେଉଁମାନଙ୍କର ନିଜ ଜୀବନକୁ ଖାତିର ନାହିଁ, କିଛି କରିପାରିବୁ ସେମାନଙ୍କର?
4: ଏମିତି ବର୍ଜାତ ଲୋକ ମୁଁ ଦୁନିଆରେ ଦେଖିନି, ଜୀବନକୁ ଭୟ ନାହିଁ, ଅଥଚ ଆମକୁ ସାହାଯ୍ୟ କରୁଛନ୍ତି। ସେ ମାଇକିନା ତ ଆମକୁ ଖୁବ୍ ସହଜରେ ଧରା ପକାଇ ଦେଇପାରିଥାନ୍ତା,
3: କିନ୍ତୁ ସେ ସେମିତି କଲା ନାହିଁ।
4: କାହିଁକି?
3: ଏଇ କାହିଁକି ନାହିଁ ତୋ ପ୍ରଶ୍ନର ଉତ୍ତର, ସେମାନେ କାହିଁକି ଆମକୁ ସାହାଯ୍ୟ କରିଛନ୍ତି? ଦେର୍ ମଷ୍ଟ ବି ସମ୍ ରିଜନ୍।
4: ଟେଲିଫୋନ୍,
3: ମିଷ୍ଟର ସାମନ୍ତ, ହ୍ୟାଲୋ, କିଏ? ମିସେସ୍ ସିଂ? ହଁ ହଁ, ବଣ୍ଟି ଅଛି,
5: କହିଦେଲା।
3: ହଁ, ସେ ଏଠି ଶୋଇପଡ଼ିଛି। ହଁ ହଁ, ସେ ଖାଇଛି ଖାଇଛି। ଆରେ ନାଇଁ ନାଇଁ ନାଇଁ, ସେମିତି କାଇଁ ଭାବୁଛନ୍ତି? ପିଲାଟା କଣ ଆପଣଙ୍କର ଏକୁଟିଆ? ନାଇଁ ନାଇଁ ନାଇଁ, ଆପଣ କାହିଁ କଷ୍ଟ କରି ଆସିବେ? ହଁ ହଁ, ସେ ଉଠିଲେ ସୀତା ଦେଇ ତାକୁ ଛାଡ଼ି ଆସିବେ। ହଁ ହଁ ହଁ ହଁ ହଁ, ହଉ ରହିଲି।
2: ବଣ୍ଟି ଏଠି ନାହିଁ ବୋଲି ମୁଁ କହିପାରିଲିନି ମିଷ୍ଟର ଜୋ, କାରଣ ଇଏ ତାର ମାର ଫୋନ୍ ଥିଲା। ତେବେ ତମେ ବ୍ୟସ୍ତ ହେବାର ଦରକାର ନାହିଁ, ସବୁ ଠିକ୍ ହେଇଯିବ।
4: କଣଟା ଆଉ ଠିକ୍ ହେଇଯିବ? ସେ ପିଲା ତା ଘରକୁ ଯିବା କ୍ଷଣି ଆମ କଥା କହିଦେବ।
3: ଆପଣ ଆମକୁ ଏତେ ସାହାଯ୍ୟ କଲେଣି, ଆଉ ଟିକେ ସାହାଯ୍ୟ କରନ୍ତୁ।
2: କଣ ଟେଲିଫୋନ୍?
3: ଦେଖନ୍ତୁ, ଏଇଟା ତ ଆଦେଶ କି ନିର୍ଦ୍ଦେଶ ନୁହେଁ, ଅନୁରୋଧ।
2: କାହା ପାଖକୁ?
3: ଏଇ ନମ୍ବରକୁ।
2: କଣ କୁହାଯିବ?
3: ନମ୍ବର ତଳକୁ ଯାହା ଲେଖା ଅଛି ସେଇଟା ଖାଲି ପଢ଼ିଦେବେ, ଆଉ ଶେଷରେ ଆପଣଙ୍କ ଘର ଠିକଣାଟା ଦେବେ।
2: ଏ ଲୋକଟା କିଏ?
4: ଜଣେ ବ୍ୟବସାୟୀ, ଏଇ ସହରର ବାସିନ୍ଦା, ଜିଲ୍ ସାହେବ ବୋଲି ସମସ୍ତେ ଜାଣନ୍ତି।
2: ତମ ସହିତ ତାର ସମ୍ପର୍କ କଣ?
3: ଆମେ ତା ସହିତ ବ୍ୟବସାୟ କରୁ, ମାନେ ସେ ଆମ ଦଳର ଜଣେ ସମର୍ଥକ।
2: ଅନ୍ଧାରିଗଡ଼ ରାଜ୍ୟ ସହିତ ତାର ବି ଯୋଗସୂତ୍ର ଅଛି। ଠିକ ଅଛି, ମୁଁ ତମର ଅନୁରୋଧ ରଖିବି, କିନ୍ତୁ ଗୋଟା ସର୍ତ୍ତରେ।
3: ସର୍ତ୍ତ?
2: ତମ ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ମତେ କହିବ।
3: ଆପଣ କାହିଁକି ଜାଣିବାକୁ ଚାହୁଁଛନ୍ତି?
2: ତମକୁ ଓ ତମ ଆନ୍ଦୋଳନକୁ ବୁଝିବା ପାଇଁ।
3: ଏଥିରେ ଆମର ନିରାପତ୍ତା ବିପନ୍ନ ହୋଇପାରେ,
2: तुमको विपद पकाया भाई कौन काम।

0: 이제 못 가리지?
1: 아차. 태그치. 뭐라지? 앞으로 폰 가로도.
2: 할로? 게 질 사헴? 수런투. 아픈 거 모호 박사 아시자이지? 아픈 티게 수비다 거리 시그로 아시 네가 레벌로 혼다. 나래 이 마티아 핌프린 거 다이루 럭혀 하네. 아우, 쩔해 두이타 번지리 빗털에 대르고 어촌티. 타고 우레이 달래 혼다네. 아픈 거 자아 배웠다 거리베? 쩔해 달래 핌프린 라기지 마 소마바나. 어우, 라힐리.
3: 아픈 거 레시던스 치코나타.
2: 아, 하, 예. A/72, Sector 8. 마트 데카 거리베. A/72. Okay.
1: Thank you very much.
0: Now you must keep your promise.
1: One jariba kuchanti pocharutu.
0: Tome joni sikhito pilahi kahiki desodruhi sajicho. Ye mor prathama o pradhana prashno.
1: Apan jaha ku desodruho kouchanti, ta ama akhire desoprema.
0: Kouta tamor deso? Jyotipur na andhare gado.
1: Kon sthan nuhe. Ame gote swatantra deso chamu. Ama nijar deso.
0: Kon se deso?
1: Seristan.
0: Seithi pe nirihu lokonku hatya kariba kon dorkar?
1: ଯେତେବେଳେ ବଡ ଧରଣର ଗୋଟେ ଆନ୍ଦୋଳନ ହୁଏ କିଛି ଲୋକ ତ ନିଶ୍ଚୟ ମରନ୍ତି
0: କିନ୍ତୁ ହିଂସା ଦ୍ୱାରା କିଛି ହାସଲ କରିହୁଏନି ତମେ ଜାଣ
1: ଆମେ ବାଧ୍ୟ ଏହି ହିଂସାର ଆଶ୍ରୟ ନେଇଛୁ କାରଣ ଆପଣଙ୍କୁ ଜ୍ୟୋତିପୁର ସରକାର କେବଳ ହିଂସାର ଭାଷା ହିଁ ବୁଝନ୍ତି ଲାଙ୍ଗୁଏଜ୍ ଅଫ୍ ଭାଓଲେନ୍ସ ଦମନ ଦଳର ତାଙ୍କର ନୀତି
0: ଦେଶଦ୍ରୋହକୁ ଆଉ କେମିତି ଆୟତ କରାଯାଏ ତମେ କ'ଣ ଜାଣ ଯେ ତମେ ଯାହା ସବୁ କରୁଛ ତା ଦେଶ ବିରୋଧୀ କାର୍ଯ୍ୟ
1: ମୁଁ ପ୍ରଥମରୁ କହିଛି ବିଶ୍ୱ ସାମନ୍ତ ଜ୍ୟୋତିପୁର ଆମ ଦେଶ ନୁହେଁ ଜ୍ୟୋତିପୁର ସରକାର ଆମ ପାଇଁ ଜଣେ ବିଦେଶୀ ସରକାର ଆମେ ସ୍ୱାଧୀନତାର ସଂଗ୍ରାମ ଲଢୁଛୁ
0: ଜ୍ୟୋତିପୁରକୁ ତମେ କାହିଁକି ନିଜ ଦେଶ ବୋଲି ଗ୍ରହଣ କରିବନି ଏଇ ଦେଶର ସ୍ୱାଧୀନତା ପାଇଁ ତ ତୁମମାନଙ୍କର ପୂର୍ବପୁରୁଷମାନେ ଜୀବନ ଦେଇଯାଇଛନ୍ତି
1: ସେଇଟା ସେମାନଙ୍କର ମାରାତ୍ମକ ଭୁଲ ଥିଲା ଆମେ ତାର ପୁନରାବୃତ୍ତି କରିବାକୁ ଚାହୁଁନା ଜ୍ୟୋତିପୁର ଆମ ଦେଶ ନୁହେଁ
0: କାହିଁକି
1: କାରଣ ଜ୍ୟୋତିପୁର ଗୋଟିଏ ବିରାଟ ପଛା ନର୍ଦ୍ଦମା ଶୋଷଣ ଅତ୍ୟାଚାର ଦୁର୍ନୀତି ଭ୍ରଷ୍ଟାଚାର ଆଉ କୁଶାସନରେ ତାହା ଦୁର୍ଗନ୍ଧମୟ
0: ଜ୍ୟୋତିପୁର ଯଦି ପଛା ନର୍ଦ୍ଦମା ହୁଏ ଅନ୍ଧାରିଗଡ଼ ତ ଗୋଟେ ନରକ କାରଣ ଶାସନ ବୋଲି ସେଠାରେ କିଛି ନାହିଁ କିନ୍ତୁ ଅନ୍ଧାରିଗଡ଼ର ଅନ୍ଧ ସରକାର ତମକୁ ସବୁ ପ୍ରକାର ସାହାଯ୍ୟ ଦେଉଛି ସନ୍ତାସବାଦ ତାଲିମ ଦେଉଛି ଅସ୍ତ୍ରଶସ୍ତ ଦେଉଛି ଆଉ ଅଜସ୍ର ଅର୍ଥ ବି ଦେଉଛି
1: ଆମ ଲକ୍ଷ୍ୟ ହାସଲ ପାଇଁ ଯଦି ଆମକୁ କିଏ ସାହାଯ୍ୟ କରେ ତାକୁ ଆମେ ଗ୍ରହଣ କରିବୁନି କାହିଁକି
0: ତମକୁ ସାହାଯ୍ୟ କରିବା ପଛରେ ଅନ୍ଧାରିଗଡ଼ର ନିଜର କିଛି ମତଲବ ନାହିଁ ବୋଲି ତମେ କାହିଁ ଭାବୁଛ
1: ଥାଇପାରେ ସେଥିରେ ଆମର କ'ଣ ଅଛି ଅନ୍ଧାରିଗଡ଼ ଜ୍ୟୋତିପୁର ତ ଜନ୍ମବେଳୁ ପରସ୍ପର ଶତ୍ରୁ ଆମେ କେବଳ କଣ୍ଟା ସାହାଯ୍ୟରେ କଣ୍ଟା ଖୋଳିବାର ଚେଷ୍ଟା କରୁଛୁ
0: ସେହି ସ୍ଥାନ ତ ତୁମେ ଗଢ଼ିପାରିବନି କେବଳ ଜ୍ୟୋତିପୁରକୁ ଦୁର୍ବଳ କରିଦେବା ସାର ହେବ
1: ଜ୍ୟୋତିପୁର ଦୁର୍ବଳ ହେଇଯାଉ ସେଥିରେ ମଧ୍ୟ ଆମର ଲାଭ
0: ଜ୍ୟୋତିପୁର ତମ ପିତୃପୁରୁଷଙ୍କର ଜନ୍ମ ମାଟି ତମର ତୀର୍ଥଭୂମି ତମେ ଯଦି ଭାବୁଛ ଶାସନରେ କିଛି ଭ୍ରଷ୍ଟାଚାର ପଶିଯାଇଛି ତେବେ ତାକୁ ନିର୍ମଳ କର ଶାସନ ବଦଳେଇ ଦିଅ ତା ବୋଲି ଦେଶଟାକୁ ବିକଳାଙ୍ଗ କରିବୁ କାହିଁକି
1: ଜ୍ୟୋତିପୁରକୁ ନିର୍ମଳ କରିବା ସମ୍ଭବ ନୁହେଁ କାରଣ ଭ୍ରଷ୍ଟାଚାର ଏହି ଦେଶର ଅଣୁପରମାଣୁ ସହିତ ମିଶିଯାଇଛି ଗଣତନ୍ତ୍ର ଏଠି ଗୋଟିଏ ପ୍ରହସନ ଧର୍ମ ନିରପେକ୍ଷତା ଗୋଟିଏ ବାହାନା ତେଣୁ ଜ୍ୟୋତିପୁର ମୋ ଦେଶ ହେଇପାରେ ନା
0: ପୃଥିବୀର ମାନଚିତ୍ରରେ ସେରିସ୍ତାନ ବୋଲି କୌଣସି ସ୍ଥାନ ଏ ଯାଏ ଚିହ୍ନିତ ହେଇନାହିଁ
1: ଆଜି ନହେଲେ କାଲି ହେବ
4: ଏଥର ଚୁପ୍ ରହେ ଏ ବକବକ ଶୁଣିବାକୁ ମୋତେ ଭଲ ଲାଗୁନି
0: ଆଚ୍ଛା ମୁଁ ମାନି ନେଉଛି ସେରିସ୍ତାନ ବୋଲି ନୂଆ ଦେଶଟିଏ ଭବିଷ୍ୟତରେ ଜନ୍ମ ନେବ କିନ୍ତୁ ସେ ଦେଶର ଶାସନରେ ବି ଯଦି ଦୁର୍ନୀତି ଆଉ ଭ୍ରଷ୍ଟାଚାର ପଶିଯାଏ
1: ନେଭର ତା କେବେ ହେବନି
0: ୱାନ୍ କ୍ୟାନ୍ ନେଭର ବି ସିଓର ମିଷ୍ଟର ଜୋ କାରଣ ଦେଶର ମାଟି କେବେ ଭ୍ରଷ୍ଟ ହୁଏ ନାହିଁ ଭ୍ରଷ୍ଟ ହୁଅନ୍ତି ମଣିଷମାନେ ତମ ସେରିସ୍ତାନର ଶାସକ ବର୍ଗ ଯେ ଦୁର୍ନୀତି ଓ ଦୁରାଚାରର ଶିକାର ନ ହେବେ ତାର କୋଉ ଭରସା ଅଛି ଆଖପାଖର ସବୁ ଦେଶକୁ ଲକ୍ଷ୍ୟ କର ଇତିହାସ ପୃଷ୍ଠା ଓଲଟାଓ ମଣିଷ ଚରିତ୍ରକୁ ଅନୁଧ୍ୟାନ କର ଜାଣିପାରିବ ସେତେବେଳେ କ'ଣ କରିବ ସେରିସ୍ତାନର ଆହୁରି କଣ୍ଡେ ଭାଙ୍ଗି ଛୋଟିଆ ଗ୍ରାମ ରାଜ୍ୟଟି ଗଢ଼ିବ ତାପରେ ବ୍ୟକ୍ତି ରାଜ୍ୟ
1: ମିଷ୍ଟର ସାମନ୍ତ
0: ଆଣ୍ଡ ଆନାଦର ଥିଙ୍ଗ ୟୁ ମଷ୍ଟ ନୋ ଅସାଧୁ ଉପାୟରେ ଅର୍ଜିତ ସମ୍ପତ୍ତି ଭଳି ସନ୍ତାସବାଦରୁ ଅର୍ଜିତ ସ୍ୱାଧୀନତା ବେଶୀ ଦିନ ରହିବ ନାହିଁ କ୍ଷମତାକୁ କେନ୍ଦ୍ର କରି ହତ୍ୟା ଷଡ଼ଯନ୍ତ୍ର ଅବିଶ୍ୱାସ ଓ ସନ୍ଦେହ ଚିରଦିନ ଲାଗି ରହିବ ଆଉ ଶେଷରେ
1: ପ୍ଲିଜ୍ ଷ୍ଟପ୍ ଇଟ୍ ମୁଁ ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇପାରିବିନି
4: ହେ ତୁ କାହିଁକି ଉତ୍ତର ଦେଉଛୁ ଚୁପଚାପ ବସୁନୁ
0: କାରଣ ତମ ପାଖରେ କୌଣସି ଉତ୍ତର ନାହିଁ ସେରିସ୍ତାନ ତମର ଗୋଟେ ବାହାନା ଅସଲରେ ତମେ ହେଉଛ ଜଣେ ଜଣେ ଡକାୟତ କୁନି
4: ତ ପାଟି ଭିତରେ ପିସ୍ତଲଟା ପୁରେଇ ଦେଉନୁ କାହିଁକି
1: ଜ୍ୟୋତିପୁର ଯେତେବେଳେ ବିଦେଶୀ ଶାସନାଧୀନ ଥିଲା ଆପଣଙ୍କ ତଥାକଥିତ ସ୍ୱାଧୀନତା ସଂଗ୍ରାମୀମାନେ ବି ଡକାଇତି ଆଉ ଖୁଲି ସାବ୍ୟସ୍ତ ହୋଇ ଜେଲ୍ କାଟିଥିଲେ ଦେଶଦ୍ରୋହୀ ବୋଲି ଫାଶୀ କାଠରେ ଝୁଲିଥିଲେ ମନେ ଅଛି
0: ଫରକ ହେଉଛି ସେମାନେ ଗୋଟେ ଅଖଣ୍ଡ ବିଶାଳ ଦେଶର ଗଢ଼ିବାର ସ୍ୱପ୍ନ ଦେଖିଥିଲେ ଗୋଟେ ମହାନ ରାଷ୍ଟ୍ର ଆଉ ଗୋଟେ ମହିୟାନ ଜାତି ଗଠନର ଭିତ୍ତି ପକାଇଥିଲେ

0: ତୁମେ ଯୁଗର ଖର୍ବ ପୁରୁଷ, ତୁମର ଆଶା ଅଭିଳାଷ ଆଦର୍ଶ ଯେମିତି ଖଣ୍ଡିତ, ଦେଶଟାକୁ ବି ସେମିତି ଖଣ୍ଡ ଖଣ୍ଡ କରିଦେବା ତୁମର ଲକ୍ଷ୍ୟ। ତୁମ ସ୍ୱପ୍ନ ନିତ୍ୟାନ୍ତ କ୍ଷୁଦ୍ର ଆଉ ସଂକୀର୍ଣ୍ଣ। ଜାତି ସମ୍ପ୍ରଦାୟ ଭାଷା ଓ ଅଞ୍ଚଳ ନାଁରେ ବିଶାଳ ଦେଶଟାକୁ ଭାଙ୍ଗି ବିକଳାଙ୍ଗ କରିଦେବା ତୁମର ସବୁଠୁ ବଡ଼ ପାରିବାପଣ।
1: ଦେଖନ୍ତୁ, ମୁଁ ଖୁବ୍ ଗୋଟେ ବକ୍ତା ନୁହେଁ, ତଥାପି ମୋର ସାଧ୍ୟ ମତେ ଆମର ଆଦର୍ଶ ଆଉ ଉଦ୍ଦେଶ୍ୟ ସମ୍ପର୍କରେ ମୁଁ ଆପଣଙ୍କୁ ଧାରଣା ଦେଇଛି। ମୁଁ ଜାଣେ ମୁଁ ଆପଣଙ୍କୁ ଠିକ୍ ଭାବରେ ବୁଝେଇ ପାରିବିନି, ଆପଣମାନଙ୍କ ଭଳି ବୁଦ୍ଧିଜୀବୀମାନଙ୍କୁ ବୁଝେଇବା ସହଜ ନୁହେଁ। ଆପଣ ଯୋଧପୁର ରାଜ୍ୟର ଜଣେ ବରିଷ୍ଠ ଅଫିସର ଥିଲେ, ସେଥିପାଇଁ ଆପଣଙ୍କ ମନରେ ଯେଉଁ ପ୍ରଚ୍ଛନ୍ନ ଅହଙ୍କାରଟିଏ ଅଛି ତାକୁ ଦୂର କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଜଣେ ସାଧାରଣ ଅଶିକ୍ଷିତ ଲୋକକୁ ବୁଝେଇ ହେବ, କିନ୍ତୁ ଆପଣମାନଙ୍କୁ ନୁହେଁ।
2: କିମ୍, ତୁ ଜମା ବ୍ୟସ୍ତ ହନି, ମୁଁ ଦେଖୁଛି।
3: ବଣ୍ଟି ବାବା, ତୁ ଏମିତି ଅବୁଝା ହେଲେ କେମିତି ହବ କହିଲୁ?
2: କିମ୍, ତାକୁ ମାରିଲୁ କାହିଁକି?
4: ଆଉ କଣ କରୁଥାନ୍ତି, ମୋର ତ ଇଚ୍ଛା ହଉଛି ତା ତଣ୍ଟି ତାକୁ ଚିପି ଦିଅନ୍ତି, ଏକା ବେଳେ ଚୁପ୍ ହେଇଯାନ୍ତା।
3: ତତେ ଯେ ମୁଁ ପୁଲିସରେ ଦେଇନି ତାର ପରେ ଏଇ ପ୍ରତିଦାନ।
0: ତାକୁ ଘରକୁ ଯିବାକୁ ଦିଅ। ଆଉ କେତେ ସମୟ ତାକୁ ଏଠି ଏମିତି ଜବରଦସ୍ତ ଅଟକେଇ ରଖିବ? ସକାଳ 10:30 ସନ୍ଧ୍ୟା 6:30 ହେଲା।
1: ଦେଖ ବଣ୍ଟି, ବଣ୍ଟି, ତୁ ଯଦି ଚୁପଚାପ ରହିବୁ ତେବେ ତତେ ଆଉ କେହି ମାରିବେନି, ହେଲେ ତୁ ଯଦି ପାଟି କରିଛୁ କି ଘରକୁ ଯିବୁ କହିଛୁ ତେବେ ସେ ତତେ ଆହୁରି ମାରିବ, ପିସ୍ତଲରେ ଗୁଳି କରିଦେବ।
3: ତା ପ୍ରଶ୍ନର ଉତ୍ତର ଦେହରେ ହତଭାଗା, ଯାହା ପଚାରୁଛି ତାର ଜବାବ ଦେ, ଚୁପ୍ ରହୁଛ କାହିଁକି?
0: ତମେ ମୋ ଆଗରେ ବହୁତ ବଡ ବଡ ଯୁକ୍ତି ବାଢୁଥିଲ ନା ଯୋ, ହେଲେ ଏଇ ପିଲାଟି ପଚାରୁଥିବା ଛୋଟିଆ ପ୍ରଶ୍ନର ଉତ୍ତର ତମେ ଦେଇପାରିବ? ଏ ପିଲାଟିକୁ ବୁଝେଇ ଦେଇପାରିବ କାହିଁକି ତମେ ମଣିଷକୁ ମାରୁଛ? ଗୋଟା 7 ବର୍ଷ ପିଲାକୁ ତା ବାପା ମା ଠାରୁ ତମେ ଛଡେଇକି ରଖିଛ ଖାସ ଏଇଥିପାଇଁ ଯେ କାଳେ ତମ କଥା ସେ ବାହାରେ କହିଦବ, କାଳେ ତମେ ଧରା ପଡିଯିବ।
3: ହଁ, କାଳେ ତୁମେ ଧରା ପଡିଯିବ, ସେଇଥିପାଇଁ ପିଲାଟା ତଣ୍ଟି ଚିପି ମାରିଦେବାକୁ ତୁମେ କେବେ ହେଲେ ପଛେଇବନି। ତୁମ ଜୀବନଟାକୁ ତୁମର ଏତେ ଲୋଭ, ଏକା ତୁମେ ବଞ୍ଚିବ ଆଉ ସମସ୍ତଙ୍କୁ ରାସ୍ତାର କୁକୁର ପରି ଗୁଳି କରି ମାରିବ ନା?
0: ସୀତା, ନା ସୀତା, ପ୍ଲିଜ।
3: ବସ୍ରେ ଯାଉଥିବା ନିରୀହ ମଣିଷ ଗୁଡାକୁ ବସ୍ରୁ ଘସାରି ଆଣି ଗୁଳିରେ ଛାଇଦେବ, ଲୋକଙ୍କ ଘର ଭିତରେ ପଶି ପିଲା ବୁଢା ସ୍ତ୍ରୀ ଲୋକ ସମସ୍ତଙ୍କୁ ନିର୍ବିକାର ଖୁନ କରିବ, କାହିଁକି? କୋଉ ଅଧିକାର?
0: ସୀତା, ସୀତା, ପ୍ଲିଜ, ଡୋଣ୍ଟ ବି ଇମୋସନାଲ, ପ୍ଲିଜ।
3: ଏ ଫଟୋକୁ ଦେଖୁଛ? ଦେଖ, ଦେଖୁଛ ୟାକୁ? ଆଜି ତା ଜନ୍ମଦିନ, ଆଜିଠୁ ତାକୁ 23 ପୁରୀ 24 ଚାଲିଥାନ୍ତା। କୁଆଡେ ଗଲା ସିଏ, କୁଆଡେ ଗଲା, କୋଉଠି ହଜିଗଲା, କୋଉଠି ସିଏ ହଜିଗଲା? ବସ୍ ଅଟକେଇ ଘୋଷାରି ଆଣି ସମସ୍ତଙ୍କୁ କଳା ମଚ ମଚ ପିଚୁ ରାସ୍ତାଟାକୁ ତୁମେ ରକ୍ତରେ ଲାଲ କରିଦେଲ, କାହିଁକି? କଣ ଅପରାଧ କରିଦେଲ ସିଏ? କି ଅପରାଧ କରିଦେଲ?
0: ସୀତା, ମୁଁ ମନା କରୁଛି ସୀତା,
1: ସେନ୍ସଲେସ୍ ହେଇଗଲେ ବୋଧ ହୁଏ।
0: ସୀତା,
4: ଏଇ ପାଣି ନିଅନ୍ତୁ।
2: ଆଣ୍ଟି, ତୁମେ କାନ୍ଦ ନାହିଁ ଆଣ୍ଟି, ମୁଁ ଘରକୁ ଯିବି ନାହିଁ ଆଣ୍ଟି।

0: ମୁଁ ଭାବୁଛି ଆମେ ଏଠୁ ଚାଲିଯିବା ଉଚିତ। ଏଠି ଆଉ ରହିବା ସମ୍ଭବ ନୁହେଁ।
1: ଆଉ ଦୁଇ ଚାରି ଘଣ୍ଟା ଏଠି ରହିଲେ ମୁଁ ତ ପାଗଳ ହେଇଯିବି।
0: ପଛପଟ ଜଙ୍ଗଲ ରାସ୍ତାରେ ଗୋଟେ ରିସ୍କ ନବା।
1: ବହୁତ ବଡ଼ ରିସ୍କ।
0: ଜୀବନଟାକୁ ତ ଆମେ ପକେଟରେ ଧରି ବୁଲୁଛୁ, ଚିନ୍ତା କ'ଣ? ତୁ ଅପେକ୍ଷା କର, ମୁଁ ପଛପଟ ରାସ୍ତାରେ ଟିକେ ଦେଖି ଆସେ।
1: ଆଚ୍ଛା। ବଣ୍ଟି ବାବୁ, ବଣ୍ଟି ବାବୁ ଶୁଣିବନି?
2: କ'ଣ
1: ଏଠିକି ଆସ?
2: ନାଇଁ, ତୁମେ ମାରିବ।
1: ନାଇଁ, ମୋଟେ ମାରିବିନି, ଆସ।
2: କ'ଣ?
1: ଆଚ୍ଛା ବଣ୍ଟି ବାବୁ, ଆଣ୍ଟି କ'ଣ କରୁଛନ୍ତି?
2: ଶୋଇଛନ୍ତି।
1: ଆଉ କାନ୍ଦୁଛନ୍ତି?
2: ନା।
1: ବଣ୍ଟି, ମୁଁ ତୁମକୁ ମାରିଛି ନା, ତମେ ମତେ ମାର, ମନ ଇଚ୍ଛା ମାର।
2: ନାଇଁ, ମୁଁ ମାରିବିନି।
1: କାହିଁକି?
2: ତୁମକୁ କାଟିବ।

0: ଫଟୋ ତମକୁ ଯେ କାଟିଲା, ଏଇ ମୁଁ ଗାଲ ଦେଖୁଛି, ତମେ ମାର।
1: ନାଇଁ ମୁଁ ମାରିବି ନାଇଁ।
0: ଓ ବଣ୍ଟି ବଣ୍ଟି ବଣ୍ଟି ବଣ୍ଟି ଘରକୁ ଯିବ?
1: ନାଇଁ।
0: ସନ୍ଧ୍ୟା ହେଲାଣି, ତମ ଡାଡି ମାମି ତମକୁ ଖୋଜୁନଥିବେ, ଘରକୁ ଯିବନି କାହିଁକି?
1: ଆଣ୍ଟି ମନା କରୁଛନ୍ତି।
0: କାହିଁକି ମନା କରୁଛନ୍ତି?
1: ତୁମେ ମାରିବ।
0: ନାଇଁ ବଣ୍ଟି ନାଇଁ, ମୁଁ ମୁଠେ ତମକୁ ମାରିବିନି।
1: ସତ କହୁଛ?
0: ସତ କହୁଛି, ଯିବ।
1: କବାଟରେ ଶିକୁଳି ଲଗା ଯାଇଛି।
0: ମୁଁ ଶିକୁଳି ଖୋଲିଦେବି, ତମେ ଏକୁଟିଆ ଯାଇପାରିବ ତ?
1: ତୁମେ ଦୁଆର ମୁହଁରେ ଛିଡ଼ା ହେଲେ ମୁଁ ଚାଲିଯିବି।
0: ଠିକ ଅଛି, ଚାଲ। ଯାଅ, ମୁଁ ଏଇଠି ଛିଡ଼ା ହେଇଛି। ଟାଟା ବଣ୍ଟି, ଟାଟା ଟାଟା ଟାଟା।
2: ବଣ୍ଟିକୁ ଛାଡ଼ିଦେଲ?
0: ହଁ,
2: କିନ୍ତୁ ସେ ଯଦି ତାଙ୍କ ଘରେ କହିଦିଏ?
0: କହୁ, ଆମେ ଆଉ ବେଶୀ ସମୟ ଏଠି ରହିବୁନି।
2: କେମିତି ଯିବ?
0: ଯୋଉ ପଛପଟେ ରାସ୍ତା ଦେଖିବା ପାଇଁ ଯାଇଛି ସେଇ ବାଟ ଆମେ ଚାଲିଯିବୁ।
2: ପଛପଟେ ବର୍ଡର ସିକ୍ୟୁରିଟି ଫୋର୍ସ ଅଛନ୍ତି,
0: ଆମେ ଜାଣୁ। ତେବେ ଅନ୍ଧର ଆମକୁ କିଛିଟା ସାହାଯ୍ୟ କରିପାରେ?
3: ନା, ସେ ସମ୍ଭାବନା ନାହିଁ। ଚାରି ପାଞ୍ଚଟା ସର୍ଚ୍ଚ ଲାଇଟ୍ ଅନବରତ ଜଙ୍ଗଲ ସାରା ବୁଲୁଛି। ଜଙ୍ଗଲଟା ତ ସହଜେ ଖୁବ୍ ପତଳା, ଆଉ ଏ ଲାଇଟ୍ ଦିନ ଭଳି ତୋଫା।
0: ଆଚ୍ଛା, ଯୋ କ୍ରଲିଂ କରିଯିବା?
3: କ୍ରଲିଂ କରି ଗୋଟେ କିଲୋମିଟର, ପୁଣି ଏ ସର୍ଚ୍ଚ ଲାଇଟ୍ ତଳେ, ଇମ୍ପସିବଲ।
0: ମୁଁ କିନ୍ତୁ ବଣ୍ଟିକୁ ଛାଡ଼ି ଦେଇଛି।
3: କଣ କରିଛୁ?
2: କିମ୍ ବଣ୍ଟିକୁ ଛାଡ଼ି ଦେଇଛନ୍ତି? ମୁଁ ଘର ଭିତରୁ ଆସିଲା ବେଳକୁ ଇଏ ତାକୁ କବାଟ ଖୋଲି ହାତ ହଲି ଟାଟା କରୁଛନ୍ତି। ଯାହା ହଉ, ସେରିସ୍ତାନ କମାଣ୍ଡଙ୍କ ଛାତି ପିଞ୍ଜରା ତଳେ ହୃଦୟଟି ଥିବାର ପ୍ରମାଣ ମିଳିଲା।
3: ତୁ ତୁ ସତର ଘଣ୍ଟେ ହୁଣ୍ଡା ଇଡିଏଟ୍! ଆରେ ମୂର୍ଖ, ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲୁନି।
0: ଯାହା ହବ ଦେଖାଯିବ। ତୁ ଏମିତି ରାଗୁଛୁ କାହିଁକି? ତୁ ତ ନିଜେ କହିଲୁ ଜୀବନଟାକୁ ଆମେ ପକେଟରେ ଧରି ବୁଲୁଛୁ, ଏବେ ରିକ୍ସ ନେବାକୁ ପଛଉଛୁ କାହିଁକି?
3: ତେବେ ବାହା, ସୁଇସାଇଡ୍ ପାଇଁ ରେଡି ହେଇଯା, ଆଉ ଛିଡ଼ା ହେଲୁ କାହିଁକି?
0: ଚାଲ, ମୁଁ ତ କେତେବେଳେ ରେଡି।
3: ଆମେ ଆସୁଛୁ ମିଷ୍ଟର ସାମନ୍ତ, ଥ୍ୟାଙ୍କ ୟୁ ଫର ଏଭ୍ରିଥିଙ୍ଗ।
2: ଶୁଣ ଶୁଣ, ଅପେକ୍ଷା କର, କାହିଁକି ଛାନିଆ ହେଇ ମରଣ ମୁହଁକୁ ବାହାରିଯିବ?
3: ଏଠି ଜନ୍ତାରେ ପଡ଼ି ମରିବା ଅପେକ୍ଷା ରାସ୍ତାରେ ଦୌଡ଼ୁ ଦୌଡ଼ୁ ମରିବା ବରଂ ଭଲ। ସେମିତି ମରିବାରେ ଗୋଟେ ଥ୍ରିଲ୍ ଅଛି।
2: କୁଆଡ଼େ ଯିବା ଦରକାର ନାହିଁ, ଏଇଠି ଅପେକ୍ଷା କର, ଯାହା ହବ ଦେଖାଯିବ।
0: କଣ ଆଉ ଦେଖାଯିବ? ପୁଲିସ ଆସି ସିଧା ହାତକଡ଼ା ପକେଇବ, ଆଉ କଣ? ଆପଣଙ୍କ ଘର ତ ଲୁଚିବା ପାଇଁ ଜାଗାଟିଏ ବି ନାହିଁ।
2: ଲୁଚିବା କିଛି ଦରକାର ନାହିଁ, ତମେ ଦୁହେଁ ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ, ରଣପୁର ବୁଲି ଦେଖିବାକୁ ଆସିଛ। ପୁଲିସ ବା ଆଉ କାହାରି କିଛି କହିବାର ଅଛି?
3: ମୁଁ ଆପଣଙ୍କୁ ବୁଝିପାରୁନି ମିଷ୍ଟର ସାମନ୍ତ, ଆପଣ କାହିଁକି ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି?
2: ମତେ ମିଷ୍ଟର ସାମନ୍ତ ନ କହି ଅଙ୍କଲ ବୋଲି ସମ୍ବୋଧନ କରିବାର ଅଭ୍ୟାସ କର, ତାହେଲେ ଅଭିନୟଟା ନିଖୁଣ ହୋଇପାରିବ।
0: ଆପଣଙ୍କ ଜୀବନରେ ଯାହା ଘଟିଛି ସେଥିରେ ଆପଣ ତ ଆମକୁ ଧରା ପକେଇ ଦେବା କଥା।
2: ସେଥିରୁ ମତେ କଣ ମିଳିବ? ତମ ଦୁଇ ଜଣଙ୍କୁ ଧରା ପକେଇଦେଲେ ଜ୍ୟୋତିପୁରରୁ ସନ୍ତାସବାଦ କଣ ଲୋପ ପାଇଯିବ? ଅନ୍ଧାରିଗଡ଼ର ଅନ୍ଧାରୀ ତାଲିମ କେନ୍ଦ୍ର ସବୁ ରାତାରାତି ବନ୍ଦ ହୋଇଯିବ? ଆଜି ଯାଏ ଯେଉଁ ନିରୀହ ମଣିଷମାନେ ସନ୍ତାସବାଦର ଶିକାର ହୋଇଛନ୍ତି ସେମାନେ ସବୁ ସମାଜ ତଳୁ ଉଠି ଆସିବେ?
3: ସେ ଫଟୋ ଆପଣଙ୍କ ପୁଅ?
2: ଏକମାତ୍ର ସନ୍ତାନ।
0: ଆଚ୍ଛା, କେବେ ସେ ଘଟଣା ଘଟିଥିଲା?
2: 8 ମାସ ତଳେ, ଏଇଠି ଏଇ ରଣପୁରରେ।
3: ସେ କଣ ସେଇ ବସ୍ରେ ଯାଉଥିଲେ?
2: ହଁ, 8-10 ଜଣ ବନ୍ଧୁଙ୍କ ସାଙ୍ଗରେ ଛୁଟି କଟାଇବାକୁ ସେ ଏଠିକି ଆସୁଥିଲା। ବସ୍ରେ ଆହୁରି ବି ଅନେକ ଯାତ୍ରୀ ଥିଲେ, ହେଲେ ବାଛି ବାଛି ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସେମାନେ ହତ୍ୟା କଲେ। ତାର ଜଣେ ମାତ୍ର ବନ୍ଧୁ ବଞ୍ଚିଯାଇଥିଲା, କାରଣ ସେ ଥିଲା ଭିନ୍ନ ସମ୍ପ୍ରଦାୟର। ତାଠୁ ଫୋନ୍ ପାଇଁ ଆମେ ସେଠି ପହଞ୍ଚିଲୁ ଆଉ ଶବ ସତ୍କାର କଲୁ।
0: ଆପଣ କଣ ସେତେବେଳେ ଏଠି ରହୁନଥିଲେ?
2: ନା, ତା ମରିବା ପରେ ହିଁ ମୁଁ ଏ ଘର କିଣିଛି। ଚାକିରିରୁ ଭଲେଣ୍ଟିୟର ରିଟାୟାରମେଣ୍ଟ ନେଇ ମୁଁ ଆଉ ମୋ ସ୍ତ୍ରୀ ଏଇଠି ରହୁଛୁ।
3: କିନ୍ତୁ ଏଠି କାହିଁକି?
2: ଯୋଉ ମାଟିରେ ସେ ମିଶିଯାଇଛି, ଯୋଉ ପବନରେ ତାର ଶେଷ ନିଶ୍ୱାସ ମିଳିଯାଇଛି, ସେଇ ମାଟି ଆଉ ପବନକୁ ଆମେ ଆବରି ବସିଛୁ। ଯୋଉମାନଙ୍କ ହାତରେ ସେ ଜୀବନ ଦେଇଛି, ଆମେ ବି ଦ୍ୱାର ଖୋଲା ରଖି ସେଇମାନଙ୍କୁ ଅପେକ୍ଷା କରିଛୁ। କେଜାଣି ଜ୍ୟୋତି

0: ଲୋକଟାର ଅନ୍ୟ କିଛି ମତଲବ ନାହିଁ ତ?
1: ନା ଜିଲସନ ନା, ସେ ଗୋଟେ ଅଲଗା ପ୍ରକାରର ଲୋକ।
0: ନାଇଁ ନାଇଁ ନାଇଁ, ଏତେ ଶୀଘ୍ର ଲୋକଙ୍କୁ ବିଶ୍ୱାସ କରିଯିବା ଆଦୌ ଠିକ ନୁହେଁ।
1: ଆଠ ମାସ ତଳେ ରଣପୁର ଚେକ୍ ଗେଟ୍ ପାଖରେ ଗୋଟାଏ ଟୁରିଷ୍ଟ ବସ୍ ଉପରେ ଯୋଉ ଚଢ଼ଉ ହେଇଥିଲା ମନେ ଅଛି?
0: ଚେକ୍ ଗେଟ୍ ଅପରେସନ। ସେ ଅପରେସନ ମୋ ଅର୍ଡରରେ ହେଇଥିଲା, ମୋ ଲୋକମାନେ କରିଥିଲେ।
1: ଆପଣଙ୍କ ଲୋକମାନେ?
0: ତମେ ଏମିତି ଚମକୁଛ କାହିଁକି, କଣ ହେଇଛି?
1: ସେ ଅପରେସନରେ ତା ପୁଅ ମରିଯାଇଛି।
0: ତଥାପି ତୁମେ ଭାବୁଛ ସେ ତୁମକୁ ସାହାଯ୍ୟ କରୁଛି?
1: କରୁଛି ତ, ସବୁ ପ୍ରକାରର ସାହାଯ୍ୟ କରୁଛି।
0: କାହିଁ କାହିଁକି?
2: ଏଇ ଆପଣଙ୍କ ମାଲ ଜେଲ ସାହେବ।
0: ବା ବା ବା, କେତେ ଅଛି?
2: ଅଧା କିଲୋ।
0: ଆଉ ତେବେ ତ ବହୁତ ବହୁତ ଟଙ୍କା ହବ, 50 ଲକ୍ଷ।
1: ଟଙ୍କା ଆମେ ପରେ ନେଲେ ବି ଚଳିବ, ହେଲେ ଏଠୁ ଆମେ ମୁକୁଳିବା କେମିତି କୁହନ୍ତୁ?
0: ବ୍ୟସ୍ତ ହବା ଦରକାର ନାହିଁ, ପଛପଟ ଦରଜା ଖୋଲା ରଖ, ଆଉ ଅଧ ଘଣ୍ଟା ପରେ ମୁଁ ଆସି ତୁମକୁ ନେଇଯିବେ। ସାମ୍ନା ପଟେ ତୁମେ ତ କସ୍ମିନ କାଳେ ଯାଇପାରିବ ନାହିଁ,
2: ହେଲେ ପଛପଟ ତ BSF କମାଣ୍ଡ ଫୋର୍ସ
1: ସର୍ଚ୍ଚ ଲାଇଟ ଥରେ ଜଗି ରହିଛନ୍ତି।
0: ରାତି ଗୋଟାଏ ବେଳେ ଡ୍ୟୁଟି ଚେଞ୍ଜ ହବ, ସେତେବେଳେ ଯୋଉମାନେ ଚାର୍ଜ ନେବେ ସେମାନେ ମୋ ଲୋକ, କଣ ବୁଝିଲ? ମୋ ଲୋକ। ଆଚ୍ଛା ମୁଁ ଆସିଲି, ପଛ ଦୁଆର ଖୋଲା ରଖିବ, ପଛ ଦୁଆର ଖୋଲା ରଖିଥିବ।
1: ଆରେ ଆପଣ ଏ ଯାଏ ଶୋଇନାହାନ୍ତି ମିଷ୍ଟର ସାମନ୍ତ?
3: କେମିତି ଶୋଇବି,
4: ମୋ ଘରେ ଅତିଥିମାନେ ଆଶଙ୍କା ଓ ଦୁଶ୍ଚିନ୍ତାରେ ବିବ୍ରତ ଥିଲା ବେଳେ ମତେ କଣ ନିଦ ହବ?
1: ଇଏ ତ ଆମର ନିତିଦିନିଆ ଜୀବନ, ଆଶଙ୍କା ସନ୍ଦେହ ଓ ସତର୍କତା ଆମ ନିଶ୍ୱାସରେ ମିଶି ରହିଛି। ବେଳେବେଳେ ଲଗାତାର 4-5 ରାତି ବି ଆମେ ଅନିଦ୍ରାରେ କଟାଉ, ତେଣୁ ଆମ ପାଇଁ ଚିନ୍ତା ନ କରି ଆପଣ ଶୋଇପଡ଼ିବେ, ଯାଆନ୍ତୁ।
4: କିନ୍ତୁ କାହିଁକି ଏ କଠିନ ସାଧନା, କୋଉ ଲକ୍ଷ୍ୟ ପାଇଁ? ଏ ପ୍ରଶ୍ନ ମୋର ନୁହେଁ, ତମର ସହକର୍ମୀ ତଥା ଅନ୍ତରଙ୍ଗ ବନ୍ଧୁ କିମ୍ର ପ୍ରଶ୍ନ। ତମ ଲକ୍ଷ୍ୟ କଣ ସତରେ ବଡ?
1: ଆମ ଲକ୍ଷ୍ୟ ନିଶ୍ଚିତ ଭାବରେ ବଡ, ସେରିସ୍ତାନ। ସେରିସ୍ତାନ ଗଠନ ପାଇଁ ଯାହା କିଛି କଲେ ବି ଅପରାଧ ନୁହେଁ,
4: ସେଥିପାଇଁ ବ୍ରାଉନ ସୁଗାର ଭଳି ମାରାତ୍ମକ ଡ୍ରଗ୍ସ ବି ଚୋରା ଚାଲାଣ କରାଯାଇପାରେ।
1: ସଂଗ୍ରାମ ଚଳାଇ ରଖିବା ପାଇଁ ଅନେକ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଦରକାର, ଆଉ ତା ପାଇଁ ଦରକାର ପ୍ରଚୁର ଅର୍ଥ। କୋଉଠୁ ଆସିବ ସେସବୁ?
4: ତମେ ତ ପୁରାପୁରି ଯୁକ୍ତିଯୁକ୍ତ କଥା କହୁଛ, ତଥାପି ତୁମ ବନ୍ଧୁଟିର ମନରେ ସନ୍ଦେହ କାହିଁକି?
1: ସମସ୍ତଙ୍କୁ ସବୁ କଥା ବୁଝେଇ ହୁଏନି, କିମ୍ ଆମ ଅର୍ଗାନାଇଜେସନ ଜଣେ ସାଧାରଣ କର୍ମୀ ମାତ୍ର, ବୁଝିବା ବା ଚିନ୍ତା କରିବା ତାର ଦାୟିତ୍ୱ ନୁହେଁ, ଆଉ ଆପଣଙ୍କୁ ବୁଝିବା ଭଳି ଶକ୍ତି ମୋର ନାହିଁ। ଆପଣ ଯଦି ଭାବୁଥାନ୍ତି ଯେ ଆପଣଙ୍କ ଘରେ ଆମକୁ ଟିକେ ଆଶ୍ରୟ ଦେଇଛନ୍ତି ବୋଲି ଆମର ଆଇଡିଓଲୋଜିକୁ ଆପଣ ବଦଳେଇ ଦେବେ, ତେବେ ଆପଣଙ୍କୁ ଭୁଲ ବୁଝିଛନ୍ତି। ଆକିମ୍, ପଛ ଦରଜା ପାଖରେ ଅପେକ୍ଷା କରିବା, ଗୋଟାଏ ବାଜିବ କା ମାତ୍ର 5 ମିନିଟ୍।
2: ଆମେ ଆସୁଛୁ ମିଷ୍ଟର ସାମନ୍ତ।
5: ଏଠି ଏକୁଟିଆ ବସି କଣ ଚିନ୍ତା କରୁଛ, ଶୋଇବନି?
4: ଶୋଇପଡ଼ିଲେ ରାତି କଣ ଆସିବ, କିନ୍ତୁ ତମେ ଉଠି ଆସିଲ କାହିଁକି?
5: ତୁମେ ଏଠି ଏକୁଟିଆ ବସିଥିବ ଆଉ ମୁଁ ଯାଇ ଶୋଇପଡ଼ିବି?
4: ସେ ଦି ଜଣ କଣ କରୁଛନ୍ତି?
5: ପଛ ପାଖ ଦ୍ୱାର ପାଖରେ 2ଟା ଚେୟାର ପକାଇ ବସିଛନ୍ତି।
4: ମୋର ଦୁଃଖ ରହିଗଲା ସୀତା, ମୁଁ ସେମାନଙ୍କୁ ବଦଳେଇ ପାରିଲିନି, ଆଉ ଅଳ୍ପ ସମୟ ପରେ ସେମାନେ ଏଠୁ ଚାଲିଯିବେ।
5: ସେମାନଙ୍କୁ ବଦଳେଇବା କଣ ସମ୍ଭବ?
4: ଅସମ୍ଭବ ନୁହେଁ, ମୁଁ ତ ଭାବୁଛି ଆଉ ଯଦି କିଛି ସମୟ ସେମାନେ ଏଠି ରହିଯାଇଥାନ୍ତେ ତେବେ।
5: ସେମାନେ ଆସୁଛନ୍ତି,
1: ଆମେ ଆସୁଛୁ ମିଷ୍ଟର ସାମନ୍ତ, ଗୁଡ୍ ନାଇଟ୍।
2: ମୋତେ କ୍ଷମା କରିବି ମିସେସ୍ ସାମନ୍ତ, ଆପଣଙ୍କୁ ମୁଁ ଅନେକ କଷ୍ଟ ଦେଇଛି, ନମସ୍କାର।
5: ଯାଅ ବାବା, ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ।
4: ଦେଖ ଯଦି କିଛି ଅସୁବିଧା ହୁଏ ଫେରି ଆସିବ, ଆଉ 2-4 ଦିନ ତୁମମାନେ ମୋ ଘରେ ରହିଲେ ବି ମୋର କିଛି ଆପତ୍ତି ନାହିଁ।
1: ନାଇଁ ନାଇଁ, କିଛି ଅସୁବିଧା ନାହିଁ।

ଶୁଣିଲେ ନାଟକ ପ୍ରତିବିମ୍ବ। ବିଭିନ୍ନ ଚରିତ୍ରରେ ଥିଲେ ମିଷ୍ଟର ସାମନ୍ତ, ଦିନେଶ ଚନ୍ଦ୍ର ରାଉତ, ମିସେସ୍ ସାମନ୍ତ, ବସନ୍ତ ମଞ୍ଜୁରୀ ପଟ୍ଟନାୟକ, ଜୋ ଶଙ୍କର ପ୍ରସାଦ ବାସୁ ମଲ୍ଲିକ, କିମ୍ ମନୋଜ କୁମାର ପଟ୍ଟନାୟକ, ଜିଲ୍ ଜଗନ୍ନାଥ ଦାସ, ପୋଲିସ ଅଫିସର ସଦାନନ୍ଦ ରଥ, ଟ୍ୱେଣ୍ଟି ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର, ରଚନା ପଞ୍ଚାନନ ପାତ୍ର, ପରିଚାଳନା ଗୋପବନ୍ଧୁ ଚୌଧୁରୀ, ସହଯୋଗିତା ବସନ୍ତ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି ଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛନ୍ତି ଯେ ଶ୍ରୀମତୀ ଆର୍ ପିଙ୍କି, ସ୍ୱାମୀ ଆର୍ ଅର୍ଜୁନ, ବୟସ 30 ବର୍ଷ, ଉଚ୍ଚତା 5 ଫୁଟ୍ 2 ଇଞ୍ଚ, ପତଳା ସ୍ୱାସ୍ଥ୍ୟ, ମଧ୍ୟମ ଗଢ଼ଣ। ସେ ଚଳିତ 2026 ମସିହା ମଇ ମାସ 11 ତାରିଖ ଦିନ ମୋଚି ସାହି ଚାଉଳିଆଗଞ୍ଜ 6th Battalion କ୍ୱାର୍ଟର ଲାଇନ୍ ଜିଲ୍ଲା କଟକରୁ ତାଙ୍କ ଦୁଇ ଝିଅଙ୍କ ସହ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ଚୁଡ଼ିଦାର ପରିଧାନ କରିଥିଲେ। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଆର୍ ପିଙ୍କି ଏବଂ ତାଙ୍କ ଦୁଇ କନ୍ୟାଙ୍କର କୌଣସି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଯୋଗାଯୋଗ କରିବାକୁ ଅନୁରୋଧ। ଶୁଣିଲି ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା।
1: ବଡ଼ ବୋହୁ, ଏଇଟା ତୁମ ନାଁରେ,
2: ଏତେ ଜଲ୍ଦି କଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶୁଣୁଥିଲେ ମହାପାତ୍ର ମିନତୀ ଭଞ୍ଜ ଏବଂ ରୋଜାଲିନା ଦାସ ଗାଇଥିବା କେତୋଟି ଆଧୁନିକ ଗୀତ। ଆକାଶବାଣୀ କଟକ ପ୍ରଚାରକରୁଛ ପାଲା। ପରିବେଷଣ କରିଛନ୍ତି ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଳ ଏବଂ ଗିରିଧାରୀ ମାଝୀ।
1: ଜଗନ୍ନାଥ।

0: ଯୋଉ ସୀତାପତି ପ୍ରଭୁ ରାଜୀବ ଲୋଚନ ପରମ କାରୁଣିକ ରାମ ଭଗବାନ
1: ଆଚ୍ଛା
0: ଆଜି ବିଶ୍ୱବାସୀଙ୍କର ମଙ୍ଗଳ ବିଧାନ କରନ୍ତୁ ଆନନ୍ଦ ଏକବାର ହରି ବୋଲ। ଆଜି ଆମ୍ଭ ମାନଙ୍କର ଆଲୋଚ୍ୟ ବିଷୟବସ୍ତୁ ହେଲା ମନ୍ଦୋଦରୀ।
1: ଆଚ୍ଛା
0: ଅମିଷ ପକ୍ଷୀ ଗଣ

ପ୍ରତିଦିନ ଭଳିଆ ଋଷି ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ଗୋଟିଏ ଧୂଆଁଳିଆ ଗାଈକୁ ଦୋହନ କରି କ୍ଷୀରପାନ କରି ଅବଶିଷ୍ଟ କ୍ଷୀରକୁ ଏକ ପାତ୍ରରେ ଆଶ୍ରମ ପରିସରରେ ରଖିଦେଇକରି ତପସ୍ୟା କରିବାକୁ ଚାଲିଗଲେ। ଏତିକି ବେଳେ ଆଶ୍ରମରେ ଏକ ଅଘଟଣ ଘଟିଲା। ଇଏ

ଆମର ଏକ ଛୋଟ ଗଛରେ ଗୋଟିଏ ବେଙ୍ଗୁଲିଟିଏ ବସିକରି ଏ ଦୃଶ୍ୟ ଦେଖିକରି ମନ ମଧ୍ୟ ବିଚାର କରୁଛି, ଆହା, ଆଉ ଅଳ୍ପ ସମୟ ପରେ ତ ଋଷି ଦୁଇ ଜଣ ତପସ୍ୟାରୁ ଫେରିବେ, ଇଏ ବିଷ ମିଶ୍ରିତ କ୍ଷୀର ପାନ କଲେ ତାଙ୍କର ମହାନ ପ୍ରାଣ ଚାଲିଯିବ, ବିଚାର କଲା ମୁଁ କେମିତି ଆ ଋଷିଙ୍କର ପ୍ରାଣକୁ ବଞ୍ଚେଇବି। ପଣ୍ଡିତ ମଣ୍ଡଳୀ, ଏ ଶାସ୍ତ୍ର କୁହନ୍ତି ପରୋପକାରାୟ ସ୍ୱର୍ଗାୟ, ଆଜି ଆମ ମାନେ କେହି କାହାର ଉପକାର କରିବାକୁ ଇଚ୍ଛା କରୁନଥାଏ, ଗ୍ରାମ ଗ୍ରାମରେ କଳି ଭାଇ ଭାଇକି ହତ୍ୟା କରୁଛି, କିନ୍ତୁ ସେଦିନ ସେ କ୍ଷୁଦ୍ର ଜୀବ ହେଲେ ମଧ୍ୟ ପରର ଉପକାର କରିବା ପାଇଁ ତାହାର ପ୍ରବଳ ଉତ୍କଣ୍ଠା ଜନ୍ମିଛି। ତେଣୁ ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଏଇଠି କହି ରଖିବି, ପ୍ରକୃତରେ ପରୋପକାରୀ ଦୁନିଆରେ କିଏ, ସେଇଥିପାଇଁ ଗୋଟିଏ ନୀତି ବାକ୍ୟ ନୀତି ଶ୍ଳୋକ ପ୍ରମାଣ କରନ୍ତି। ପରୋପକାରାୟ ବହନ୍ତି ନଦୀ ଆହା, ପରୋପକାରାୟ ଦୁହନ୍ତି ଗାବହ, ପରୋପକାରାୟ ଫଳନ୍ତି ବୃକ୍ଷିଆ, ପରୋପକାରାୟ ଶରୀର ମେତତ। ଆପଣ ଦେଖିବେ ବୃକ୍ଷ ମାନେ ଏକ ପରୋପକାରୀ, ନଦୀ ମାନେ ଏକ ପରୋପକାରୀ, ଆଉ ଗାଈ ମାନେ ଏକ ପରୋପକାରୀ। ଏହି ସମ୍ପର୍କରେ ପଲ୍ଲୀ କବି ନନ୍ଦ କିଶୋର ବଳ ଶର୍ମିଷ୍ଠା ଦେବଯାନୀ ପଦଟିଏ ପ୍ରମାଣ ଦିଅନ୍ତି। ପ୍ରାଣ

ନିଜର ପ୍ରାଣକୁ ବିନାଶ କରି ଅନ୍ୟର ପ୍ରାଣକୁ ବଞ୍ଚାଏ, ଇଏ ଦୁନିଆରେ ସେଇ ବ୍ୟକ୍ତି ଜଣକ ମହତ ବ୍ୟକ୍ତି। ତେଣୁ ସେଦିନ ସେ ଯୋଉ ବେଙ୍ଗୁଲିଟିଏ ବିଚାର କରୁଛି ଋଷିଙ୍କ ପ୍ରାଣକୁ ବଞ୍ଚାଇବ, ଇଏ କ୍ଷୀର ଫାମ୍ହାଣ୍ଡେ ପଡି ତେଜିଲା ଜୀବନ।

ସଙ୍ଗେ ସଙ୍ଗେ ବିଷ ମିଶ୍ରିତ କ୍ଷୀର ପାତ୍ରରେ ପଡିକରି ପ୍ରାଣ ବିସର୍ଜନ କଲା। ପଣ୍ଡିତ ଆପଣ ଏପଟେ ଲକ୍ଷ୍ୟ କରିବେ, ବେଳ ରତରତ ହୋଇ ଆସିଲା। ଏହି ସମ୍ପର୍କରେ ଆପଣମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସରେ ପ୍ରମାଣ କରନ୍ତି। ଆରେ ଇଏ ପାଲା ଦଶ ମାତ୍ରାରେ ଗୋଟାଏ ଗୀତ ଆଣେ ବ୍ୟାସ।

ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ସୂର୍ଯ୍ୟଦେବ ଯେତେବେଳେ ଅସ୍ତାଚଳକୁ ଯାଉଛନ୍ତି ଋଷି ଦୁଇ ଜଣ ତପସ୍ୟାରୁ ଫେରି ହସ୍ତପଦ ଦୌତ ପୂର୍ବକ ସଙ୍ଗେ ସଙ୍ଗେ କ୍ଷୀର ପାତ୍ର ନିକଟରେ ପହଞ୍ଚି ଦେଖିଲେ ବେଙ୍ଗଟିଏ ମରିକରି ପଡିଛି, ଆମିଷ ଗନ୍ଧ ବାହାରୁଛି। ଆଉ ଏ ଦୁନିଆରେ ଏଯାବତ କେହି ହେଲେ କ୍ଷୁଦାକୁ ସମ୍ବରଣ କରିନାହାନ୍ତି, ତେଣୁ ଇଏ ଋଷିଙ୍କୁ କଷ୍ଟ ହେଲା। କ୍ଷୁଦା ବେଳକୁ ବେଳ ବଢିବାକୁ ଲାଗିଲା। ସଙ୍ଗେ ସଙ୍ଗେ ଶକ୍ର ଋଷି କ୍ରୋଧାନ୍ୱିତ ହେଲେ। ଇଏ କ୍ଷୁଦା

ସମ୍ମାନୀୟ ସୁଧୀବୃନ୍ଦ ଉଦ୍ଧରବ ସିଂ କହିଲେ ଆମ ଉପକାର ବଶତ ଯଦି ଏ ପ୍ରାଣ ତ୍ୟାଗ କରିଥାଏ ତାହେଲେ ନିଶ୍ଚିତ ଭାବରେ ଦିବ୍ୟ ସୁନ୍ଦର ପଲାବନ୍ୟ ଧାରଣ କରି ଜନ୍ମ ଲାଭ କରୁ। ଏତିକି କହିବା ମାତ୍ରେ ତତ୍କ୍ଷଣାତ ସେଇ ବିଷ ପାତ୍ରରୁ ଆଜ୍ଞା ସଙ୍ଗେ ସଙ୍ଗେ ସୁନ୍ଦରୀ ଝିଅଟିଏ ଜନ୍ମ ଲାଭ କଲା। ଋଷି ଦୁଇ ଜଣ ଦେଖିକରି ହତଚକିତ ହୋଇ ପଡିଲେ। ଉଦର କହିଲେ ଭାଇନା ଦେଖିଲ ଇଏ ପ୍ରକୃତରେ ଆମ ଉପକାର ପାଇଁ ପ୍ରାଣ ବିସର୍ଜନ କରିଥିଲା। ଏଇ ଦେଖିଲ କେଡେ ସୁନ୍ଦରୀ ହେଇଛି।

କହିଲେ ଇଏ କଣ ଇନ୍ଦ୍ରପୁରର ସତୀ ଓ ଋଷିଙ୍କ ଅଭିଶାପରେ ଆସି ଆମ ଆଶ୍ରମରେ ଜନ୍ମ ନେଲା କି? ଯାହା ହେଉ, ସେ କନିଆଟିର ନାମକରଣ କଲେ ଶୂଦ୍ର କୀଟ ଅଙ୍ଗୁ ହୋଇଲା ଯେଣୁ ତୋର ଉତ୍ପତ୍ତି, ଆଜି ଠାରୁ ନାମ ତୋହର ହୋଇଲା ବେଙ୍ଗବତୀ। ସଙ୍ଗେ ସଙ୍ଗେ କହିଲେ ଇଏ କ୍ଷୁଦ୍ର ବେଙ୍ଗ ଠାରୁ ଜନ୍ମ ହେଇଥିବା ୟା ନାମ ଆଜି ଠାରୁ ବେଙ୍ଗବତୀ ରୂପେ ବିଦିତ ହେଉ। ହେ ଗୁଣୀ ଜ୍ଞାନୀ ବିବେକୀ ମହୋଦୟ, ବିଚାର କରିବେ ସେଇ ଯୋଉ ବେଙ୍ଗବତୀ କନ୍ୟାକୁ ଆଜ୍ଞା ଇଏ ଋଷି ଦୁଇ ଜଣ ଅତି ଯତ୍ର ସହକାରେ ଲାଳନ ପାଳନ କଲେ। ଆମେ ବାଲ୍ୟ ପୌଗଣ୍ଡକୁ ଅତିକ୍ରମ କରି ଯୌବନ ରାଜ୍ୟରେ ପଦାର୍ପଣ କରିଛି। ଯୌବନ କେମିତି ଆସୁଛି? ଗୋଟାଏ ପଦ ଶ୍ଳୋକ ଅଳଙ୍କାର ଶେଖର ପ୍ରମାଣ କରନ୍ତି। ଅଷ୍ଟ ବର୍ଷା ଭବେତ ଗୌରୀ, ନବ ବର୍ଷା ଚରୋହିଣୀ, ଦଶ ବର୍ଷେ ଭବେତ କନ୍ୟା ହତ ଉର୍ଦ୍ଧ ରଜସ୍ୱାଳ। ଆଠ ବର୍ଷିଆ ଝିଅର ଅବସ୍ଥାକୁ ଗୌରୀ ବୋଲି କୁହନ୍ତି, ନବ ବର୍ଷର ଝିଅର ଅବସ୍ଥାକୁ ରୋହିଣୀ ବୋଲି କୁହନ୍ତି, ଦଶ ବର୍ଷର ଝିଅକୁ କନ୍ୟା ବୋଲାଯାଏ। ତଦୁର୍ଦ୍ଧ ଦଶ ବର୍ଷରୁ ଉର୍ଦ୍ଧ ହେଲେ ସେ ଝିଅଟି ରଜସ୍ୱଳା ହେଇଥାନ୍ତି। ଯୌବନ ଆସିଲା ଯେ କେତେ ବର୍ଷରେ କେତେବେଳେ ଆସିଲା ଜଣା ପଡ଼ିଲାନି। ଏଥିପାଇଁ ଗୌରାଙ୍ଗଚନ୍ଦ୍ର ବାରିକୀ ମହୋଦୟ ପଦୁଟିଏ ପ୍ରମାଣ ଦିଅନ୍ତି, କେମିତିକା ଗୋଟେ ଛାନ୍ଦ ଆଣେ ଇଏ କ୍ରମ।

ସେତେବେଳେ ଯୌବନ ଆସି ପହଞ୍ଚିଛି। କବି କହିଲେ ବାର ବର୍ଷରୁ ଅତିକ୍ରମ କରି ତେର ବର୍ଷରେ ଝିଅ ପାଦ ଦିଅନ୍ତେ, ଯୌବନ ରାଜା ତାଙ୍କ ଦେହରେ ତରଙ୍ଗ ପ୍ରସାରଣ କରି ଖେଳିବାକୁ ଲାଗିଲା। ଯାହା ହଉ, ଯେତେବେଳେ ଏମିତିକା ଯୌବନ ଆସିଛି ଇଏ ଆସ।

ଦୈବାତ କିସ୍କିନ୍ଦିଆ କଟକ ରାଜା ବାଳି ବୁଲି ବୁଲି ଆସୁ ଆସୁ ସେଇ ଉପବନରେ ପହଞ୍ଚିଲା। ଦେଖିଲା ଅନିନ୍ଦିଆ ରୂପବତୀ ଝିଅଟିଏ, କହିଲା ଆହା ବହୁ ରାଜ୍ୟ ବୁଲିଛି, ବହୁ ସୁନ୍ଦରୀ ଝିଅ ଦେଖିଛି, ହେଲେ ୟା ଭଳିଆ ସୁନ୍ଦରୀ ଝିଅ ମୁଁ କେଉଁଠାରେ ଦେଖି ନାହିଁ। ପଣ୍ଡିତ ମଣ୍ଡଳୀ ବିଚାର କରୁଛି, ଏଇଠି ଆଜ୍ଞା ଗୋଟାଏ ଚୌପଦୀ ଗାଉଛି, ଆପଣ ମାନଙ୍କର ଲେଖକ ହେଲେ ଅନ୍ତର୍ଯ୍ୟାମୀ ବେହେରା। ଇଏ କାହା ନବ ବାଳା ଏ ଗୋପ ବନ୍ଧୁ କୁନ୍ତ।

ଭାବୁଛି କହିଲା ଇଏ କାହାର ଝିଅ କାହା ନବବାଳା ଗୋପବନ୍ଧୁ କୁନ୍ତଳା ଗୋପପୁର ର ବନ୍ଧୁ ହେଲା କୃଷ୍ଣ ୟାଙ୍କ କେଶ କୃଷ୍ଣ ଦେଖିବାକୁ କହତି କଳା ସେତିକି ନୁହଁ ଅଶୋକବତୀ ୟା ମନରେ ଶୋକ ସନ୍ତାପ କିଛି ନାହିଁ ଇଏ ଚୌପଦୀର ନିୟମ ଏଥିରେ ଭୁବନେଶ୍ୱର କେତେ ଗୁଡିଏ ନଗର ଆସୁଛି ଗୋପବନ୍ଧୁ ନଗର ଗଲା ଅଶୋକ ନଗର ଗଲା ୟାକୁ କିଏ ପାଇବ ବଙ୍ଗୋଦକେ ଥିବ।

ମନ ମଧ୍ୟରେ ବାଳି ଭାବୁଛି, ଆରେ ବୋତା ବାଉଁଶ ନଦେଇ ଖାଲି ମାଟି ଛାଟିଲେ କଣ କାନ୍ଥ ହବ? ଗୋଟା ଶ୍ଳୋକ କହୁଛି ଅଭିଜ୍ଞାନ ଶାକୁନ୍ତଳମ୍, ଆଉ ଲେଖକ ହେଲେ କାଳିଦାସ, ଶ୍ଳୋକର ଛନ୍ଦ ନିୟମ ହେଲା ଶିଖରିଣୀ ଛନ୍ଦ, ଅନାଘାତ ମୁଖୀ ସଳୟ ମଳୁ ନାଙ୍କର ରତ୍ନ ମଧୁନ ବମନା ସ୍ୱାଦିତ ରସ ଅକୁଣ୍ଡ ପୁଣ୍ୟାନାମ ଫଳ ବିବଚ ତଦ୍ରୁପ ମନଭ୍ୟମ୍ ନ ଜାନେ ଭୋକ ତାହାରମ କିମି ଅସମୀପ ଥାସ୍ୟତି ବିଧି। କହିଲେ ଇଏ ଏମିତି ଆଉ ଗୋଟା ରତ୍ନ ଯେ କୋଉ ବଣିଆ ସୂତା ଦେହରେ ବିଧ ହେଇ ନାହିଁ। କହିଲେ ଏମିତି ଗୋଟା ରସ ଯିଏକି ୟାକୁ କେହି ଚାଖି ଆସ୍ୱାଦନ କରିନାହାନ୍ତି। କହିଲେ ଇଏ ଏମିତି ଆଉ ଗୋଟା ଫୁଲ ୟାକୁ କେହି କେବେ ହେଲେ ମାଳାରେ ଗୁନ୍ଥି ନାହିଁ। ଏମିତିକା ବାଳି ବିଚାର କରି ଚିନ୍ତା କଲା, ଏମିତି ଭାବିଲେ କଣ ମୂଲ୍ୟ ଅଛି? ଯଦି ୟାକୁ କହି କଳେବଳେ କୌଶଳେ ମୋର ମନହାରିଣୀ କରିପାରିବି ତାହେଲେ ନିଶ୍ଚିତ ମୋ ଭାଗ୍ୟ ଉଦୟ ହବ। ଏଇ କଥାକୁ ଚିନ୍ତା କରି ବାଳି ନିକଟରେ ପହଞ୍ଚି ଚଦୁଟି ଆଜ୍ଞା କହୁଛି, ଗୋଟାଏ ପଦ ଆଉ ଚୌପଦୀ ଆସୁ ଇଏ ଚାରୁ ଭୁରୁ।

ପଣ୍ଡିତ ମଣ୍ଡଳୀ ୟାର ଲେଖକ ହେଲେ ମୋର ପୂଜ୍ୟସ୍ପଦ ଗୁରୁଦେବ ବହିନ୍ତର ମହାପାତ୍ର ବାଳୀ କହୁଛି ଗୋ ସୁନ୍ଦରୀ ରେ ଭୁଲତା ମୋହିନୀ ମୋର କୋଉ ଦୋଷ ଦେଖିଲୁ ଯେ ମୋ ପ୍ରତି ଏମିତିକି ଆଡ଼ ରୁଷା କରିଛୁ ମୋ ପ୍ରତି ଏପରି ବିମନା ହେଉଛୁ ହେ ସୁନ୍ଦରୀ ଇଏ ମନ୍ଦର।

ବାଳି ଏମିତି ଭାବୁଥିବା ବେଳେ ଆପଣଙ୍କର ସେଇ ଯୋଉ ବେଙ୍ଗବତୀ କନ୍ୟାର ଲକ୍ଷ୍ୟ ବାଳି ଉପରେ ପଡିଲା, ମନ ମଧ୍ୟରେ ଚିନ୍ତା କରୁଛି, କହିଲା ଆହା ଏଡ଼େ ସୁନ୍ଦର ଯୁବକ, ଗୋଟାଏ ପଦ ଯଦାତି ମଳାରୁ ଆପଣଙ୍କ ମାନଙ୍କ ଆଗରେ କହୁଛି।

0: ବିଚାର କରୁଛି ଯଦି ଏଇ ଭଳିଆ ସୁନ୍ଦର ପୁରୁଷ ମତେ ବିଧାତା ଦିଅନ୍ତେ ତାହେଲେ ମୁଁ ପ୍ରେମ ରୂପକ ସିଂହାସନରେ ୟାଙ୍କୁ ବସେଇ କରି ପ୍ରୀତି ରୂପକ ପୁଷ୍ପକୁ ଦେଇକରି ୟାଙ୍କ ପାଦରେ ସେବା
1: କରନ୍ତି।
0: ଏଇଭଳି ଆଜ୍ଞା ଆପଣ ଦେଖିବେ ବାଳୀର ପ୍ରେମପୂର୍ଣ୍ଣ କଥାରେ ଇଏ ଯୋଉ ସୁନ୍ଦରୀ ଝିଅ ବେଙ୍ଗବତୀର ମନ ଭରିଗଲା। ପଣ୍ଡିତ ମଣ୍ଡଳୀ ପ୍ରେମ ଗୋଟାଏ ଏଭଳିଆ ଜିନିଷ ତା ଦ୍ୱାରା ଯିଏ ଥରେ ପାଦ ଦିଏ ତା ପାଦ ଆଉ ପଛକୁ ଫେରେନା। ପ୍ରେମ କେମିତିକା ଜିନିଷ ଆପଣମାନଙ୍କର ନାରୀ କବି ହେଲେ ବିଦ୍ୟୁତ।

0: କବି କହିଲେ ପ୍ରେମ ହଉଛି ଏକ ଉଛୁଳା ନଈ, ସିଏ ଯେତେବେଳେ ଉଛୁଳିବ କିଛି ବନ୍ଧବାଡ ଆଜ୍ଞା ମାନିବ
1: ନା।
0: ଯାହା ହଉ ଏମିତିକା ବାଳୀର ପ୍ରେମ ପୂର୍ଣ୍ଣ କଥାରେ ଇଏ ଯୋଉ ବେଙ୍ଗବତୀ ଆଉ ବାଳୀ ଏବଂ ବେଙ୍ଗବତୀ ଉଭୟଙ୍କର ମନ ଦିଆନିଆ ହେଲା। ସଙ୍ଗେ ସଙ୍ଗେ ଉଭୟକୁ ଆଜ୍ଞା ବୈବାହିକ ସମ୍ବନ୍ଧରେ ଆବଦ୍ଧ କରିବା ପାଇଁ କଥା ଦେଇକରି ଆନନ୍ଦ ମନରେ ସେଇ ଯୋଉ ନିର୍ଜନ ଉପବନରେ ଶୃଙ୍ଗାରସରେ ନିମଜ୍ଜିତ ହେଲେ। ଇଏ କଥା ଏମିତି ରହିଛି, କିନ୍ତୁ ଆଜ୍ଞା ଦେଖନ୍ତୁ କେହି କେହି କୁହନ୍ତି ଚୋରୀ ବିଦ୍ୟା ତ ଆଦୌ ଭଲ ନୁହଁ, କିନ୍ତୁ ନେଇ ଆଣି ଥୋଇ ପାଇଲେ ଚୋରୀ ବିଦ୍ୟା ଭଲ। ଆଚ୍ଛା କେମିତିକା କଥା, ଯଦାତି ବିମଳା କାବ୍ୟ କବି ହେଲେ ରାଧାନାଥ ମଧୁର ଯେମନ୍ତ ସେହି

ଦେଖିବେ ପ୍ରୀତିଟା ପ୍ରେମଟା ଯେଡେ ମିଠା ସେତିକି ଖଟା। ତେଣୁ କରି ଏ କଥାଟା ଆସ୍ତେ ଆସ୍ତେ ବାଳି ପ୍ରେମରେ ପଡି ଝିଅଟି ଆଜ୍ଞା ଅନ୍ତଃସତ୍ତ୍ୱା ହେବାକୁ ଲାଗିଲା। ଇଏ କଥା ଏଇଠି ଅଛି ଦୈବାତ ଦିନକର ଘଟଣା। ଇଏ ରକ୍ଷକୁଳା କାଶ।

ପଣ୍ଡିତ ମଣ୍ଡଳୀ, ଏଇ ଯୋଉ ଲଙ୍କାର ଇସ ଯିଏ ରାବଣ ଦିନେ ବୁଲି ବୁଲି ଆସୁ ଆସୁ ସେ କନ୍ୟାକୁ ଉପବନରେ ଭେଟିଲା, ଆହା ଏଡ଼େ ସୁନ୍ଦରୀ ଝିଅଟିଏ ଏଠି ଅଛି, ମୁଁ ଯଦି ୟାକୁ ମନହାଣୀ କରିପାରିବି ତାହେଲେ ନିଶ୍ଚିତ ଭାବରେ ମୋ ଲଙ୍କାପୁରର ଶୋଭା ଦ୍ୱିଗୁଣିତ ଭାବରେ ବଢ଼ିଯିବ। ଏଇ କଥା ଚିନ୍ତା କରି ଏ ଲଙ୍କାର ରାବଣ ସେ କନ୍ୟା ପାଖରେ ପ୍ରଣୟ ପ୍ରାର୍ଥୀ ହେଉଛି, ଯେତେ ବୁଝେଇଲେ ମଧ୍ୟ ସେ ରାବଣ କଥାରେ ଆଜ୍ଞା ପଡୁନାହିଁ। ତାର କାରଣ କଣ, କାହିଁ ଏହା କଥା ଶୁଣୁନି? ଏଥିପାଇଁ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖିଲା ଆଜ୍ଞା ଗୋଟିଏ ପଦ, ଏ ବାପା ଇଏ ହେଲା ଚାରି ମାତ୍ରା, ଇଏ ମାନସର ହେଲେ ସେ ନା।

0: ରାବଣ ଯେତେ ପ୍ରକାର କହିଲେ ମଧ୍ୟ ତା କଥା ଶୁଣୁନି, ଯେହେତୁ କି ସେ ବାଳି ପ୍ରେମରେ ପଡିଯାଇଛି। ଯାହା ହଉ ପଣ୍ଡିତ ମଣ୍ଡଳୀ, ଦିନେ ରାବଣ ବିଚାର କଲା ଋଷିଙ୍କୁ କନ୍ୟା ମାଗିବି। ଋଷି ଥିବା ଅବସ୍ଥାରେ ରାବଣ ପହଞ୍ଚିଲା, ଦୁଇ ହାତକୁ ଯୋଡି କହିଲା, ହେ ମୁନି ପୁଙ୍ଗବ, ମୋତେ ଆପଣଙ୍କର କନ୍ୟାକୁ ପ୍ରଦାନ କରନ୍ତୁ। ମୁଁ ଯଦି ଆପଣଙ୍କ କନ୍ୟାକୁ ପାଇବି, ଲଙ୍କାର ସାମ୍ରାଜ୍ୟ ଆପଣଙ୍କର କନ୍ୟା ହେବ। କିନ୍ତୁ ଆଜ୍ଞା, ଋଷି ସେଦିନ କିଛି କହିଲେନି, ନିରୁତ୍ତର ରହିଲେ। କହିଲେ କନ୍ୟା ବର୍ତ୍ତମାନ ଯୌବନ ଅବସ୍ଥାରେ ସ୍ୱାଧୀନା, ତେଣୁ ସିଏ ଯାହାକୁ ଇଚ୍ଛା କରିବ ତାହାକୁ ହିଁ ପତି ରୂପରେ ବରଣ
1: କରିବ।
0: ଏତିକି କୁହନ୍ତେ ରାବଣ ଯାଇକରି ପହଞ୍ଚିଲା ସେ କନ୍ୟା ନିକଟରେ। ସଙ୍ଗେ ସଙ୍ଗେ କଲା କଣ, ଡାକିଲା, କହିଲା, ଗୋ ସୁନ୍ଦରୀ, ମୁଁ ହେଉଛି ଲଙ୍କାର ଅଧିପତି ରାବଣ, ତୁମେ ମୋ ସହିତ ଆସ, ନିଶ୍ଚିତ ଭାବରେ ମୋର ପାଟ ଆଡ଼ି ହେବ। ହେ ଗୁଣି ଜ୍ଞାନୀ ବିବେକୀ ମହୋଦୟ, ଆପଣ ବିଚାର କରିବେ, ସେଦିନ ଯେତେବେଳେ ଇଏ କଥା ଶୁଣିଲେ, କିଏ ଶୁଣିଲା ସେ କନ୍ୟା, ଆଜ୍ଞା କନ୍ୟା କିଛି ଉତ୍ତର ଦେଉନାହିଁ। ରାବଣ ବହୁତ କହିଲା, କହିଲା ମୋର 33 କୋଟି ଦେବତା ସେବା କରୁଛନ୍ତି, ଆଉ ଇନ୍ଦ୍ର ମତେ ମାଳା ଗୁନ୍ଥି କରି ଦଉଛି, ଆଉ ଅଗ୍ନି ମୋ ଘରେ ପାକ ସିଦ୍ଧ କରୁଛି, ତେଣୁ କରି ତୋର କିଛି ଅସୁବିଧା ହବନି। ଯେତେ କହିଲେ ମଧ୍ୟ ସିଏ ଶୁଣୁନି। ରାବଣ କହିଲା, ଋଷି ଆଶ୍ରମରେ କିଏ ଅଛି? ସେଦିନ ଆଜ୍ଞା ସେଇ ଯୋଉ କନ୍ୟା ବେଙ୍ଗବତୀର ବାମ ହସ୍ତକୁ ଧରି ରାବଣ ଟାଣି ଟାଣି ଆଣୁଛି ଆଜ୍ଞା ଆଶ୍ରମ ଭିତରୁ। ଏତିକି ବେଳେ ବାଳି ଯାଇକରି ପହଞ୍ଚିଲା, ଦେଖିଲା, କହିଲା, କିରେ ଇଏ ରାକ୍ଷସଟା ଆଦୌ ଭଲ ନୁହଁ, ମୋ ଭାବି ପତ୍ନୀ ମୋ ଆଗରୁ ଛଡେଇ ନେଇଯିବ। ସଙ୍ଗେ ସଙ୍ଗେ ଦେଖି ପରିସ୍ଥିତି, କିସ୍କିନ୍ଧ୍ୟାଧିପତି ସହସା ପ୍ରବେଶ।

ଯାଇକରି ଆଜ୍ଞା ସିଏ ଝିଅର ଡାହାଣ ହାତକୁ ଧାବିଡାବୁଡି ଧରିଲା କହିଲା ସୁନ୍ଦରୀ ଆଉ କେତେ ଦିନ ଆଶ୍ରମ କଷ୍ଟ ଭୋଗ କରିବ ଶୀଘ୍ର ମୋ ସାଥିରେ ଆସ ପଣ୍ଡିତ ମଣ୍ଡଳୀ ବାଳି ହାତରେ ଏକ କୋଟି ସିଂହର ବଳ ସେପଟୁ ଭିଡୁଛି ରାବଣ ଏପଟୁ ଭିଡୁଛି ବାଳି।

ଝିଅଟି ବିଚାର କଲା ମୁଁ ତ ସ୍ୱେଚ୍ଛାଚାରିଣୀ ହେଇ ମୋ ପିତା କଥା ମାନିନି ମୋ ମନ ଇଚ୍ଛା କାମ କରିଛି ଜାଣିକି ଯାହା ଭାଗ୍ୟରେ ଘଟିବ ଏଇଭଳି କହିକରି ସଙ୍ଗେ ସଙ୍ଗେ ଆଜ୍ଞା ଛିଡା ହେଇଛି ଇଏ ଦୁହେଁ ବଳବନ୍ତ ବାଳା ବେନିୟତ ଧରି କରନ୍ତେ କଟା।

ଦୁଇ ଜଣ ଯାକ ଏମିତି ସେ କନ୍ୟାକୁ ନେବେ ବୋଲି ଯେତେବେଳେ ଆଜ୍ଞା ଭିଡି ଦେଇଛନ୍ତି, ମଝିରୁ କନ୍ୟା ଦିଫାଳ ହେଇଗଲା, ଗର୍ଭ ସେତେବେଳକୁ ପୂର୍ଣ୍ଣାଙ୍ଗ ହେଇଛି, ସଙ୍ଗେ ସଙ୍ଗେ ପୁତ୍ରଟି ଆଜ୍ଞା ଜନ୍ମ ହେଇ ତଳେ ପଡି କାନ୍ଦିବାକୁ ଲାଗିଲା। ସେ ପୁଅଟିଏ ବାଳି ସଙ୍ଗେ ସଙ୍ଗେ ଇଏ ଶବକୁ ଫିଙ୍ଗି ଦେଇ ସେଇ ପୁଅଟିକୁ କୋଳରେ ଧରି ଋଷିଙ୍କୁ କହିଲା, ଋଷି ଆକୁ ଆଶୀର୍ବାଦ କରନ୍ତୁ, ସେଠୁ କର ପ୍ରସାଇନ କରିଲେ କଲ୍ୟାଣ କୁମାର ହେଉ ବୋଲି ଛ ମୃତ୍ୟୁ ଶଙ୍କା ନାହିଁ ବାତ ଭାବ ନେଇ ଅଙ୍ଗଦ ନାମ ଖ୍ୟାତ। ଋଷି ଆଶୀର୍ବାଦ କଲେ, କହିଲେ ଯିଏ ପୁଅର ମୃତ୍ୟୁ ଭୟ ରହିବ ନାହିଁ, ଅଙ୍ଗରୁ ଜନ୍ମ ହେଇଥିବାରୁ ୟା ନାମ ଅଙ୍ଗଦ ଦିଆଗଲା। ସମ୍ମାନ୍ୟ ପଣ୍ଡିତ ମଣ୍ଡଳୀ, ବାଳି ସେ ପୁଅକୁ ନେଇ ତା ରାଜ୍ୟକୁ ଚାଲିଗଲା। ରାବଣ ବୁଝି

0: ବିବୁଧ ମଣ୍ଡଳୀ ମୋର
1: ଧନ ମାରିଲେ
0: ଇଏ କଥାକୁ ବିଚାର କର
1: ଧନ ମାରିଲେ।
0: ସମ୍ମାନୀୟ ପଣ୍ଡିତ ମଣ୍ଡଳୀ ଆଜ୍ଞା, ଇଏ ବାଳି ତା ବାଟରେ ଚାଲିଗଲା ରାବଣ, କାନ୍ଦିଲା କହିଲା ଋଷି ପୁଙ୍ଗବ ମତେ ଇଏ କନ୍ୟାକୁ କେମିତି ବଞ୍ଚେଇ କରି ଦିଅନ୍ତି, କହିଲେ ମୁଁ ୟାକୁ ଛୁଇଁବିନି କି ତମ ଦ୍ୱାରା ହବନି, ଆଉ ଅନ୍ୟ ଜଣକୁ ଡାକ। ସେଇଠୁ ମୟ ଦାନବ ଆସି କରି ପହଞ୍ଚିଲେ, ମୟ ଦାନବ ସିଏ ଯେଉଁ ଦୁଇ ଫାଳ ଶବକୁ ଏକତ୍ରିତ କରି କୋଳରେ ଧରି ବସିଲେ, ଋଷି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପଢି ସିଏ ଯୋଉ କନ୍ୟାକୁ ଜୀବନ୍ତ କରିଦେଲେ। କହିଲେ ଆଉ ଗୋଟିଏ କଥା, ମୋ ନାଁ ହଉଛି ମନ୍ଦ ଏବଂ ଇଏ ମୋ ସାନ ଭାଇ ନାଁ ହଉଛି ଉଦର, ଆମ ମନ୍ଦ ଉଦର ନାମକୁ ମିଶେଇ କରି ଇଏ କନ୍ୟାର ନାମ ମନ୍ଦୋଦରୀ ହେଉ। ବୈଦିକ ନୀତିରେ ମୋ ରାବଣ।

ଶୁଣିଲେ ପାଲା ପରିବେଷଣ କଲେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ସାଥୀମାନେ ହେଲେ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଲ ଏବଂ ଗିରିଧାରୀ ମାଝୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ କଥାଚିତ୍ର ଆଇ ମିଲନ କି ରାତ, ଏହି କଥାଚିତ୍ରର ଶୀର୍ଷକ ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି, କେରେଡ଼ାଗଡ଼, ମଦନପୁର, କେନ୍ଦ୍ରାପଡ଼ାରୁ। ତେବେ ବିଶ୍ୱଭୂଷଣ ବାବୁ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ କଥାଚିତ୍ର ଜିଗ୍ରି ଦୋସ୍ତ ଅନୁରୋଧର ଗୀତଟି ହେଉଛି ମେରେ ଦେଶ ମେ ଚାଲି ପବନ ପୂର୍ବାଇ, ଯେଉଁ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ମଙ୍ଗଳା ବଜାର ନୂଆପାଟଣା ତିଗିରିଆ କଟକରୁ ଲିଜାରାଣୀ, କଲ୍ୟାଣୀ, ରଶ୍ମି, ସୁରେଶ, ମାମି ଏବଂ ଲତା ଖୁଣ୍ଟିଆ। ତେବେ ସେ ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ବାସନ୍ତୀ, ଦିବ୍ୟଚନ୍ଦନ, ବିଶ୍ୱରଞ୍ଜନ, ଲକ୍ଷ୍ମୀପ୍ରିୟା, ରୋଜାଲିନ ସମସ୍ତ ଶ୍ରୋତାଙ୍କୁ ଏବଂ ମୋତେ ମଧ୍ୟ ଡେଡିକେଟ୍ କରିଛନ୍ତି। ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସିଡିଏ ସେକ୍ଟର 7 କଟକରୁ। ପଠାଇଛନ୍ତି ପ୍ରେମଜୀ ଭାଇ, ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର କହନା ପ୍ୟାରେର ଏକ ପଲ୍କା ଚିନା ଗୀତଟି, ଯେଉଁ ଗୀତଟିକୁ କଣ୍ଠଦାନ କରିଛନ୍ତି ଲକି ଅଲି। ତେବେ ପ୍ରେମଜୀ ଭାଇ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସୌରୀ ମାନସିଂହପୁର ବହୁଗ୍ରାମ କଟକରୁ। ପଠାଇଛନ୍ତି ବିଜୟ କୁମାର ଦାସ ଏବଂ ସସ୍ମିତା ଦାସ। ତେବେ ଆପଣ ଲେଖିଛନ୍ତି, ଆମର ଏହି କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଛନ୍ତି ଏବଂ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ତେବେ

ପରବର୍ତ୍ତୀ ଏସଏମଏସଟି ଆସିଛି ନରସିଂହପୁର କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସମୀର ଖଟୁଆ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚିତ୍ତରଞ୍ଜନ ଜେନା ଗାଇଥିବା ଅନୁରାଗ କଥାଚିତ୍ରର ଗୀତ ପ୍ରିୟା ବିନା ଝୁରେ ଖାଲି ପ୍ରୀତି ବିନା ଝୁରେ ଖାଲି ଗୀତଟି। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ସଦାବନ୍ଧୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି ପଠାଇଛନ୍ତି ସୋନିଆ ପୃଷ୍ଟି କଟକରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଦିଲ୍ ହେ ତୁମାରା କଥାଚିତ୍ରର ଏହି ସୁନ୍ଦର ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ସୋନୁ ନିଗମ।

ଅନୁରାଗ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ଝାଞ୍ଜିରୀ ମଙ୍ଗଳା କଟକରୁ ବାମଦେବ ପୃଷ୍ଟି, ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଭୂପିନ୍ଦର।

କାର୍ଯ୍ୟକ୍ରମର ଶେଷ ଗୀତ ସୌତୁଣୀ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର। ଅନୁରୋଧକାରୀ ଶ୍ରୋତା ହେଲେ କଣ୍ଟୋଲ ଆଠଗଡ଼ରୁ କୈଳାଶ ବେହେରା ଏବଂ କାମିନୀ ବେହେରା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କାବେରୀ କଥା ଚିତ୍ରର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୋଡୱାଲ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅଗର ତୁମ୍ ନା ହୋତେ ରହି ସୁନ୍ଦର ଗୀତଟି ଗାଇଛନ୍ତି କିଶୋର କୁମାର।